ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ। ବର୍ତ୍ତମାନ ସମୟ ସକାଳ 5:57

ପ୍ରଥମେ ଶୁଣିଲେ ସଂସ୍କୃତ ଶ୍ଳୋକ। ପୁରାତନ ରଚନାରେ ଶିଳ୍ପୀ ଥିଲେ ବୈଭବୀ ସେଟେ, ଏଥର ଶିଳ୍ପୀ ଜ୍ଞାନାନନ୍ଦ ପାତ୍ର। ଶିଳ୍ପୀଙ୍କ କଣ୍ଠରେ ଲକ୍ଷ୍ମୀଧର ସାହୁଙ୍କ ରଚନା।

ଏଇଠି ଶେଷ କରୁଛୁ ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ଏଥିରେ ପ୍ରଥମେ ଶୁଣିଲେ ସଂସ୍କୃତ ଶ୍ଳୋକ। ପୁରାତନ ରଚନାରେ ଶିଳ୍ପୀ ଥିଲେ ବୈଭବୀ ସେଟେ, ପରବର୍ତ୍ତୀ ଶିଳ୍ପୀ ଥିଲେ ଜ୍ଞାନେନ୍ଦୁ ପାତ୍ର। ଶିଳ୍ପୀଙ୍କ କଣ୍ଠରେ ଥିଲା ଲକ୍ଷ୍ମୀଧର ସାହୁଙ୍କ ରଚନା। ଶିଳ୍ପୀ ଥିଲେ ସାଧନା ଦାସ। ଶିଳ୍ପୀ ଗାଇଥିଲେ ସୁଭଦ୍ରା କମିଲାଙ୍କ ରଚନାରୁ। ଶେଷରେ ଶିଳ୍ପୀ ଥିଲେ ଉପେନ୍ଦ୍ର କୁମାର ମିଶ୍ର। ଶିଳ୍ପୀଙ୍କ କଣ୍ଠରେ ଥିଲା ସତ୍ୟ ମିଶ୍ରଙ୍କ ରଚନା। ଆକାଶବାଣୀ ଜୟପୁର, ଏଠି ଆମେ ଆପଣଙ୍କୁ ମନେ ପକାଇ ଦେଉଛୁ ଆଜି ପୂର୍ବାହ୍ନ 11:00 ଭେଟିଦେବୁ ମାସିକ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନିକା। ଏଥିରେ ସମ୍ପାଦକୀୟରେ ଶୁଣିବେ 3D ଛତା ସମ୍ପର୍କରେ, ପରେ ଓଜନ ସ୍ତର କ୍ଷୟକୁ ନେଇ ପ୍ରଣତି ଆଚାର୍ଯ୍ୟ ମିଶ୍ରଙ୍କ ସହ ଏକ ଆଲୋଚନା, ଶେଷରେ ଶୁଣିବେ ସ୍ତନ କର୍କଟ ରୋଗ ସମ୍ପର୍କରେ ଡକ୍ଟର ପ୍ରଭାତ କୁମାର ପରିଡ଼ାଙ୍କ ସହ ସାକ୍ଷାତକାର। କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନା ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଧାରାବାହିକ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 134ତମ ଭାଗ।

0: ଗୋସ୍ୱାମୀ ତୁଳସୀଦାସ ବିରଚିତ ଧାରାବାହିକ ରାମଚରିତ ମାନସର 134ତମ ଭାଗ ଶୁଣିଲେ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା ଅଶୋକ ମିଶ୍ର।
1: ଛାୟା ମନ୍ୟସ୍ୟ କୁର୍ବନ୍ତି ତିଷ୍ଠନ୍ତି ସ୍ୱୟଂ ଆତପେ ଫଳାନ୍ୟାପି ପରାର୍ଥାୟ ବୃକ୍ଷାଃ ସତ୍ପୁରୁଷାଃ ଇବ। ସୂର୍ଯ୍ୟଙ୍କ ରୌଦ୍ରତାପକୁ ବୃକ୍ଷ ନିଜେ ସହ୍ୟ କରେ, କିନ୍ତୁ ଅନ୍ୟମାନଙ୍କୁ ଛାୟା ପ୍ରଦାନ କରେ। ବୃକ୍ଷର ଫଳ ମଧ୍ୟ ଅନ୍ୟ ପାଇଁ, ଠିକ୍ ସେହିଭଳି ସତ୍ପୁରୁଷ ବା ଭଲ ଲୋକମାନେ ଅନ୍ୟର ହିତ ପାଇଁ, ଅନ୍ୟର ମଙ୍ଗଳ ପାଇଁ ନାନା କଷ୍ଟ ସ୍ୱୀକାର କରନ୍ତି। ପର ପାଇଁ ଯେତେ କଷ୍ଟ ସ୍ୱୀକାର କରିବାକୁ ପଡ଼ିଲେ ମଧ୍ୟ ସେମାନେ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ। ସ୍ୱଭାବଂ ନ ଜାହାତ୍ୟେବ ସାଧୁରା ପଦତୁ ଅପିଶନ୍ କର୍ପୂରଃ ପାପକଟ ସୃଷ୍ଟମ୍ ସୌରଭମ୍ ଲଭତେ ତରାମ। ଯେତେ କଷ୍ଟ ହେଲେ ମଧ୍ୟ, ଯେତେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେଲେ ମଧ୍ୟ, ସାଧୁ ବା ଭଲ ଲୋକମାନେ ନିଜର ଭଲ ସ୍ୱଭାବକୁ ପରିତ୍ୟାଗ କରନ୍ତି ନାହିଁ। କର୍ପୂର ସୁବାସଯୁକ୍ତ, ଦେଖିଥିବେ ସେ କଥା ଆପଣ ବି। କର୍ପୂରରେ ଶେଷରେ ଅଗ୍ନି ସଂଯୋଗ କରାଯାଏ, ତଥାପି ବି ସେହି ସମୟରେ ସେ କ'ଣ ସୁଗନ୍ଧ ବିତରଣ କରେ ନା, ବରଂ କର୍ପୂର ଅଗ୍ନିର ସଂସ୍ପର୍ଶରେ ଆସି ଯେତେବେଳେ ଜଳିବା ଆରମ୍ଭ କରେ, ସେତେବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଜଳି ଜଳି ସୁବାସିତ କରିଦିଏ, ମହକାଇ ଦିଏ। ଭଲ ଲୋକ ଯିଏ ସଦା ଏ ସଂସାର ତାର ଶତ୍ରୁ, ଭଲ ରାସ୍ତା ଯିଏ ଧରିଲା ତା ପାଇଁ ଅନେକ ସମସ୍ୟା, ତା ପାଇଁ ଅନେକ ପ୍ରତିବନ୍ଧକ, ଅନେକ ସମାଲୋଚନା। କାରଣ ଭଲ ରାସ୍ତାରେ ଚାଲୁଥିବା ଲୋକ ଖରାପ ଯାହା ସେସବୁର ବିରୁଦ୍ଧରେ ଯିବ ଏବଂ ସେ

0: ସବୁକୁ ବନ୍ଦ କରିବା ଚେଷ୍ଟା କରିବ, ପାଞ୍ଚ ଜଣକୁ ହଁରେ ହଁ ଭରିବ ନାହିଁ, ନିଜସ୍ୱ ଏକ ସ୍ପଷ୍ଟ ନିରପେକ୍ଷ ମନ୍ତବ୍ୟ ସବୁଠି ସେ ଥୋଇବ, ଆଉ ସତ୍ୟ ଯଦି ପ୍ରକାଶ କରିବେ ଆପଣ ତେବେ ଆପଣଙ୍କୁ କେହି ବି କେଉଁଠି ବି ଗ୍ରହଣ କରିବେ ନାହିଁ, ଆପଣଙ୍କୁ କେହି ବି ଭଲ ପାଇବେ ନାହିଁ। ସତ୍ୟଟା ବଡ଼ କଟୁ, ବଡ଼ କଡ଼ା, ଠିକ୍ ନିମ୍ବ କି କଲରା ପତ୍ର ବାଟି ପିଇଲା ପରେ ସତକୁ ଢୁକିବା ବଡ଼ କଷ୍ଟ। ଅତଏବ ଯିଏ ସତ୍ପୁରୁଷ ଯିଏ ମିଥ୍ୟାରେ ବଞ୍ଚନା ସେ ତ ସତ୍ୟ ପ୍ରକାଶ କରିବ ହିଁ କରିବ, ଫଳରେ ସେ ଅନେକଙ୍କର ଶତ୍ରୁ ସାଜିବ ହିଁ ସାଜିବ। ସେଥିପାଇଁ ଲୋକେ ତାକୁ ସମୂଳେ ନିପାତ କରିବାର ଚେଷ୍ଟା କରିବେ ହିଁ କରିବେ। ତଥାପି କାହାକୁ ସନ୍ତୁଷ୍ଟ କରିବାକୁ ଯାଇ ତାର ପ୍ରଶଂସାରେ କେବେ ବି ଭଲ ଲୋକଟିଏ କିଛି କହିବ କି? ଆଉ ଯଦି ନ କହିବ ତେବେ ଅସୁବିଧାରେ ପଡ଼ିବା ନିଶ୍ଚିତ। ହେଲେ ଅସୁବିଧାରେ ପଡ଼ିବ ବୋଲି ସେ କ'ଣ ନିଜର ପ୍ରକୃତିକୁ ଛାଡ଼ିଦେବ କି? ଗଛରୁ ଥରେ ଆମେ ଫଳ ତୋଳିନେଲେ ସେ କ'ଣ ଆଉ ଫଳ ଫଳାଏ ନା? ଗାଈର ପହ୍ନାରୁ ଥରେ ଆମେ କ୍ଷୀର ଧୋଇନେଲେ ସେ କ'ଣ ତାପରେ ତାର ପହ୍ନାକୁ ଶୂନ୍ୟ କରିଦିଏ? ଗଛର ଡାଳ ଖଣ୍ଡେ ଆମେ କାଟିନେଲା ପରେ ଗଛ କ'ଣ ଆଉ ଥରେ ନୂଆ ଡାଳଟିଏ କଅଁଳେଇ ଦିଏ ନା? ଥରେ ବର୍ଷିଗଲା ପରେ କ'ଣ ମେଘରୁ ଆଉ ପାଣି ଝରେ ନା? ନୂଆ ମେଘ ସୃଷ୍ଟି ହୁଏ ନା? ସୂର୍ଯ୍ୟ ଥରେ ଉଦୟ ହୋଇ ଅସ୍ତ ଯାଇ ପୁଣି ଥରେ କ'ଣ ଉଦୟ ହୁଏ ନା? ବାରମ୍ବାର ଏସବୁ ହେଉଥାଏ। ବାସ୍ ଠିକ୍ ସେହିଭଳି ସତ୍ପୁରୁଷ ଯେତେ ଧୋକା ଖାଇଲେ ବି, ଯେତେ ଲାଞ୍ଛିତ ହେଲେ ବି, ଯେତେ ପ୍ରତିବାଦ ପ୍ରତିରୋଧର ଶିକାର ହେଲେ ବି ସେ ସତ୍ପଥରେ ହିଁ ଚାଲିଥାଏ। କୌଣସି ନିନ୍ଦା ଅପମାନ ପ୍ରଶଂସାର ଅର୍ଥ ତା ପାଇଁ କିଛି ନାହିଁ। ପୃଥିବୀ ପ୍ରଳୟ ହେଲେ ବି ସେ ସତ୍ୟ ନ୍ୟାୟ ଧର୍ମ ପଥରେ ଚାଲିଥାଏ। ଏ ପୃଥିବୀରେ ଅନେକ ମଣିଷ ହଠାତ୍ ହଠାତ୍ ପରିସ୍ଥିତି ପରିବେଶକୁ ନେଇ ରଙ୍ଗ ବଦଳାନ୍ତି, ଏବେ ଯେଉଁ କଥା କହୁଥାନ୍ତି ଟିକିଏ ପରେ ତାର ଠିକ୍ ଓଲଟା କଥାଟି କହନ୍ତି। ନଦୀ ତାର ଗତିପଥ ବାରମ୍ବାର ବଦଳେଇଲା ପରି ନିଜର ଆଚରଣ ସେମାନେ ବଦଳାଉଥାନ୍ତି, ନିଜର କଥା ସେମାନେ ବଦଳାଉଥାନ୍ତି। ସେଭଳି ଲୋକେ କେବେ ବି କାହାରି ବିଶ୍ୱାସ ଭାଜନ ହୋଇପାରନ୍ତି ନାହିଁ। ତେଣୁ ଯଦି ଆପଣ ସମସ୍ତଙ୍କର ବିଶ୍ୱାସ ଭାଜନ ହେବାକୁ ଚାହାନ୍ତି ତେବେ ତ ଆପଣ କେତୋଟି କଥାରେ ନିଜକୁ ସଂଯତ ରଖିବାକୁ ପଡ଼ିବ ହିଁ ପଡ଼ିବ, ଏବଂ ସତ୍ପନ୍ଥା ସତ୍ପଥକୁ ଆଦରି ନେବାକୁ ପଡ଼ିବ ଆପଣଙ୍କୁ। ଏ ସଂସାର କେବେ ବି ସତ୍ପୁରୁଷମାନଙ୍କୁ, ଭଲ ଲୋକମାନଙ୍କୁ ସେମାନେ ବଞ୍ଚିଥିବା ଅବସ୍ଥାରେ ଗ୍ରହଣ କରିନାହିଁ, ବରଂ ସେମାନଙ୍କ ମୃତ୍ୟୁ ପରେ ତାଙ୍କ କଥା ସବୁକୁ ବଞ୍ଚେଇ ରଖିଛି ଏହି ଧରାବକ୍ଷରେ। ଅନୁକୂଳ ପରିସ୍ଥିତିରେ ମଣିଷର ପ୍ରକୃତି ଯାହା ରହେ, ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେହି ପ୍ରକୃତି ହିଁ ପ୍ରତ୍ୟେକ ମଣିଷର ରହିବା ଉଚିତ। ସିଂହ କ'ଣ ଶିକାର ନ ମିଳିଲେ କେବେ ଘାସ ଖାଏ? ନା ନା, ସିଂହ ଅପେକ୍ଷା କରେ ଶିକାର ପୁଣି ଥରେ ମିଳିବା ଯାଏ। ଅନେକ କାଉଙ୍କ ମେଳରେ ଏକା କୋଇଲି କ'ଣ କା ଶବ୍ଦ ସୃଷ୍ଟି କରେ? ନା ନା, କୋଇଲି ସବୁ ପରିସ୍ଥିତିରେ ସେହି କୁହୁ ଶବ୍ଦ ସୃଷ୍ଟି କରେ। ଅଭାବରେ ପଡ଼ିଲେ ସାଧୁ କ'ଣ ଚୋରି କରେ? ଦାରିଦ୍ର୍ୟର ଶିକାର ଭଲ ଲୋକ କ'ଣ କେବେ ଭିକ୍ଷା କରେ? ଲୋକେ ବାଡ଼େଇବାକୁ ଆସିଲେ କ'ଣ ସାଧୁ ମିଛ କହି କଥା ବଦଳେଇ ପ୍ରାଣ ବଞ୍ଚାଏ? ନିଜକୁ ବଡ଼ ପ୍ରମାଣିତ କରିବା ପାଇଁ ସାଧୁ କ'ଣ କେବେ ମିଛରେ ନିଜକୁ ପ୍ରଶଂସା କରି ନା ନା କାଳ୍ପନିକ କଥା କହେ? ହେ ବନ୍ଧୁ, ଯଦି ଆପଣ ସତ୍ପଥରେ ଚାଲିଛନ୍ତି ତେବେ ଆଉ ଭୟ କାହାକୁ? ଯାହା ବି ପ୍ରତିବନ୍ଧକ ଆସୁ ସେଇ ସତ୍ପଥରେ ହିଁ ଚାଲିବା ଜାରି ରଖନ୍ତୁ। ସତ୍ୟ ଦିନେ ପ୍ରକାଶିତ ହୁଏ, ସତ୍ୟ ଦିନେ ପ୍ରତିଷ୍ଠିତ ହୁଏ, କାରଣ ସତ୍ୟ ହିଁ ଭଗବାନ, ସତ୍ୟ ହିଁ ଈଶ୍ୱର। ଯଦି ଆପଣ ସତ୍ପଥର ଯାତ୍ରୀ ତେବେ ମନେ ରଖିଥିବେ ଈଶ୍ୱର ସଦା ଆପଣଙ୍କର ସହଯାତ୍ରୀ, ସେ ଚାଲିଥାନ୍ତି ଆପଣଙ୍କ ସାଥେ ସାଥେ, ଆପଣଙ୍କ ପାଖେ ପାଖେ। ତେବେ ଆଉ ଭୟ କାହାକୁ? ବାସ୍, ଆଜି ପାଇଁ ଏତିକି। ଭୁଲ ଯଦି କିଛି କହିଛି ତେବେ ଦୟାକରି ଉଦାର ହୃଦୟରେ ମୋତେ କ୍ଷମା ଦେବେ।
1: ଆଜିର ଅନୁଚିନ୍ତା ଶୁଣିଲେ। ରଚନା ଏବଂ ଉପସ୍ଥାପନା କରିଥିଲେ ଅଶୋକ ମିଶ୍ର। ଆକାଶବାଣୀ ଜୟପୁର ବର୍ତ୍ତମାନ ଆପଣ ପାଇଁ ନେଇ ଆସିଛୁ ଆଜି ସକାଳର ଚାଷବାସ କଥା।
2: ଆଜି ଆମେ ଚାଷବାସ କଥାରେ ଅମୃତଭଣ୍ଡା ଚାଷ ବିଷୟରେ କିଛି ଜାଣିବା। ଆମ ରାଜ୍ୟର ସମସ୍ତ ଜିଲ୍ଲାରେ ଅଳ୍ପ ବହୁତ ଅମୃତଭଣ୍ଡା ଚାଷ କରାଯାଇଥାଏ। ଅମୃତଭଣ୍ଡା ପରିବା ମଧ୍ୟରେ ଏକ ଉପାଦେୟ ଖାଦ୍ୟ ଭାବରେ ପରିଚିତ। ଏହା ସାଧାରଣତଃ ନିଗିଡ଼ା ଦରୋସା ମାଟିରେ ଚାଷ କରାଯାଇଥାଏ।

0: ଅମୃତଭଣ୍ଡା ଚାଷ ହେବା ଜମିକୁ ପ୍ରାଥମିକ ଅବସ୍ଥାରେ 2-4 ଓଡ଼ କୁଣ୍ଡ ଚାଷ କରିବାକୁ ହୋଇଥାଏ। ଧାଡ଼ିକୁ ଧାଡ଼ି 2 ମିଟର ବ୍ୟବଧାନ ରଖି ବିହନ ରୋପଣ କରିବାକୁ ହୋଇଥାଏ। ପ୍ରଥମ ବିହନ ରୋପଣ ନିମନ୍ତେ 0.5 ମିଟର ଗଭୀରର ଏକ ଗର୍ତ୍ତ ଖୋଳିବେ। ଗର୍ତ୍ତରେ ସଢ଼ା ଗୋବର ଖତ କିମ୍ବା କୁକୁଡ଼ା ଫାର୍ମ ଖତ, 25 ଗ୍ରାମ କ୍ଲୋରୋଫାଇଫସ୍, 25 ଗ୍ରାମ ନିମ ପିଡ଼ିଆ, 100 ଗ୍ରାମ ସୁପର, 100 ଗ୍ରାମ ପଟାସ, 50 ଗ୍ରାମ ୟୁରିଆ ଦେଇ ଗର୍ତ୍ତକୁ ପୂରଣ କରିବେ। ଏ ସମସ୍ତ କାର୍ଯ୍ୟ ସାରି 2 ଦିନ ମଧ୍ୟରେ ଗର୍ତ୍ତରେ ଚାରା ରୋପଣ କରିବାକୁ ପଡ଼ିଥାଏ। ପ୍ରତି ଏକର ପିଛା 1000 ଗାତ ହୋଇପାରିବ। ପ୍ରତି ଏକର ପିଛା 1500 ଗୋଟି ଚାରାର ଆବଶ୍ୟକତା ହୋଇଥାଏ। ସମସ୍ତ ଗାତ ମଧ୍ୟରେ ଅଣ୍ଡିରା ଗଛର ହ୍ରାସ ନିମନ୍ତେ 500 ଗର୍ତ୍ତରେ 2-2 କରି ବିହନ ପୋତିବାକୁ ହୋଇଥାଏ। ଗୋଟିଏ ପଲିଥିନ୍ ପ୍ୟାକ୍ରେ ସର୍ବାଧିକ 20 ସେଣ୍ଟିମିଟର ଉଚ୍ଚତା ଥିବା ଉତ୍ତମ ଚାରାକୁ ସଂଗ୍ରହ କରିବେ। ଗୋଟିଏ ଗର୍ତ୍ତରେ ଗୋଟିଏ କିମ୍ବା ତାର ନିକଟସ୍ଥ ଗର୍ତ୍ତରେ 2-2 ଚାରା ରୋପଣ କରିବେ। ପ୍ରତି ଗଛକୁ ଗଛ ବ୍ୟବଧାନ ସାଧାରଣତଃ 15 ସେଣ୍ଟିମିଟର ହେବା ଦରକାର। ଗଛ ବଡ଼ ହୋଇ ଫୁଲ ଧରିଲେ 1.10 ମାତ୍ରାରେ ରଖି ସେଥିମଧ୍ୟରୁ ଅଣ୍ଡିରା ଗଛକୁ କାଟି ଦିଅନ୍ତୁ। ପଲିଥିନ୍ ମଧ୍ୟରେ ଥିବା ଚାରାକୁ ବ୍ଲେଡ୍ ସାହାଯ୍ୟରେ କାଟି ଦିଅନ୍ତୁ ଓ ମାଟି ସହିତ ଗର୍ତ୍ତରେ ରୋପଣ କରନ୍ତୁ। ଗଛ ଲଗାଇବା ପରେ ଗଛର ଚାରିପାର୍ଶ୍ୱକୁ ଭଲ ଭାବରେ ଚାଞ୍ଚି ଦିଅନ୍ତୁ। ଚାରା ରୋପଣ କରିବା ସମୟରେ ଗଛଟି ଯେପରି ସିଧା ରହିବ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଗଛ ହେବାର କିଛିଦିନ ପରେ ଗୋବର ସାଥିରେ ୟୁରିଆ ମିଶାଇ ପଚାଇ ଦେଇକରି ତାହାକୁ ଗଛ ମୂଳରେ ଢାଳିବେ। ଗଛ ଲଗାଇବାର 8 ସପ୍ତାହ ପରେ ଗଛର ମୂଳକୁ କଡ଼ା ଖୁସା କରିବା ସହିତ ଅନାବନା ଘାସକୁ ଉପାଡ଼ି ଦେବେ। ଏହିପରି ପ୍ରତି 2 ମାସରେ ଥରେ କଡ଼ା ଖୁସା କରିବେ। ବର୍ଷା ଦିନ ଆସିଗଲେ ଗଛ ମୂଳକୁ ମାଟି ଟେକି ଦେବାକୁ ହେବ। ଅମୃତଭଣ୍ଡା ଗଛ ଛୋଟ ଛୋଟ ଥିବା ସମୟରେ କ୍ଷେତ ମଝିରେ ଗୁଆଁର, ଲଙ୍କା, ମୂଳା ଆଦି ଚାଷ କରାଯାଇପାରିବ। ଗଛ ବଡ଼ ହୋଇଯିବା ପରେ ଗଛ ମଝିରେ ଅଦା, ହଳଦୀ, ସାରୁ ଓ ରଜନୀଗନ୍ଧା ଫୁଲର ଚାଷ କରାଯାଇପାରିବ। ଜମିର ବତର ଦେଖି ଜଳସେଚନ କରିବେ। ସଦାସର୍ବଦା ଗଛ ମୂଳ ଓଦା ରହିବାର ବ୍ୟବସ୍ଥା କରିବେ। ଗଛରେ ଫୁଲ ଆସିଗଲେ ପ୍ରତି ସପ୍ତାହରେ ଥରେ ଗଛକୁ ଜଳସେଚନର ବ୍ୟବସ୍ଥା କରିବେ। ବିଧିବିଧାନରେ ଅମୃତଭଣ୍ଡା ଚାଷ କରିଥିଲେ ପ୍ରତି ଏକର ପିଛା 40 ଟନରୁ ଅଧିକ ଅମଳ ହୋଇଥାଏ। ପାଣି ଜମୁଥିବା ଜାଗାରେ ଅମୃତଭଣ୍ଡା ଲଗାଇବେ ନାହିଁ। ପ୍ରତି ସପ୍ତାହରେ ଥରେ ବ୍ଲିଟକ୍ସ ଦ୍ରବଣକୁ ଗଛ ଉପରେ ସିଞ୍ଚନ କରନ୍ତୁ। ଗଛରେ ଅତ୍ୟଧିକ ଫଳ ଆସିଗଲେ ଗଛରୁ ଦୁର୍ବଳ ଫଳଗୁଡ଼ିକୁ ତୋଳି ବାହାର କରିଦିଅନ୍ତୁ। ଉନ୍ନତମାନର ଶଙ୍କର ଜାତୀୟ ଅମୃତଭଣ୍ଡା ଲଗାନ୍ତୁ। ଶଙ୍କର ଜାତୀୟ ପାଚିଲା ଫଳରୁ ମଞ୍ଜି ସଂଗ୍ରହ କରି ତାହାକୁ ବିହନ ଭାବରେ ପ୍ରୟୋଗ କଲେ ସେଥିରୁ ଗଛ ଉଠିନଥାଏ। ସଦାସର୍ବଦା ଅମୃତଭଣ୍ଡାର ଗଛ ମୂଳକୁ ସଫା ସୁତୁରା ରଖନ୍ତୁ।
1: ଅମୃତଭଣ୍ଡା ଚାଷ ଏ ସମ୍ପର୍କରେ ଶୁଣିଲେ ଆଜି ସକାଳର ଚାଷବାସ କଥାରେ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରେଞ୍ଜୋଡ଼ି।
2: ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ଆଦିବାସୀ କୋୟା ସମ୍ପ୍ରଦାୟର ଭାଇ ଭଉଣୀମାନେ ବସବାସ କରନ୍ତି। ନାଚ ଏବଂ ଗୀତ ଏମାନଙ୍କ ଜୀବନରେ ଏକ ବିଶିଷ୍ଟ ଅଙ୍ଗ। ଜୀବନର ପ୍ରତ୍ୟେକ ଅବସରରେ ଏମାନେ ଗୀତ ଗାଆନ୍ତି। ଛୁଆର ଜନ୍ମ ହେଉ କିମ୍ବା ଅନ୍ୟ କାହାର ମୃତ୍ୟୁ ହେଉ, ଚାଷ କାମ ହେଉ ବା ଫସଲ ଅମଳ ହେଉ, ପ୍ରତ୍ୟେକ ସମୟରେ କୋୟାର କଣ୍ଠରୁ ଗୀତ ଝରେ, ହାତ ମାଦଳ ଉପରେ ନାଚେ, ତା ସହ ତାଳ ଦେଇ ଅନେକ ପାଦ ଧୂଳି ଉଡ଼ି ମାଟିରେ ନାଚେ। ପାହାଡ଼ ଘେରା ଗାଁ ଦଣ୍ଡରେ ଯିଏ ଜୀବନରେ ଥରେ ସେମାନଙ୍କ ନାଚ ଦେଖିଛି, ଗୀତ ଶୁଣିଛି, ତା ପକ୍ଷରେ ସେହି ମୁହୂର୍ତ୍ତ ସବୁକୁ ଭୁଲିବା ଆଦୌ ସମ୍ଭବ ନୁହେଁ। ଆଜି ରିଞ୍ଜୁଡ଼ିରେ ପ୍ରଥମେ କୋୟା ଭାଇ ଭଉଣୀମାନଙ୍କର ଗୋଟିଏ ବିବାହ ସମୟର ଗୀତ ଆସନ୍ତୁ ଶୁଣିବା। ଏହି ଗୀତଟିକୁ ସେମାନେ ନିଜ ଭାଷାରେ କହନ୍ତି ପେଣ୍ଡୁଲ ପାଟା। ପରିବେଷଣ କରୁଛନ୍ତି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଦରାପାଲି ଗ୍ରାମର ଭୀମ ମାଳକାମୀ ଏବଂ ସାଥୀ।

0: उच्यन्ते। एकस्य प्रश्नस्य प्रत्युत्तरे श्रीवैष्णवः संसूचितवान् यत् मुम्बई अहमदाबाद बुलेट ट्रेन सेवा आगामी वर्षे प्रारप्स्यते। भारतम् अष्टचत्वारिंशत्तम विश्व कौशल प्रतियोगितायां प्रथमवारं एकादश नूतन कौशल श्रेणीषु सहभागं करिष्यति। इयं प्रतियोगिता अस्य मासस्य द्वाविंशतितः सप्तविंशति दिनांक पर्यन्तं चीन देशस्य शांघाई नगरे आयोजयिष्यते। कौशल विकास उद्यमिता मन्त्रालयेन संसूचितं यत् टीम स्किल इंडिया इत्येतत् चतुष्षष्टि कौशलेभ्यः त्रिषष्टि कौशलेषु प्रायः सप्तति प्रतियोगिताभिः युक्तेन दलेन सहभागं करिष्यति। मन्त्रालयेन उक्तं यत् अद्यावधि विश्व कौशल प्रतियोगितायां इयं भारतस्य बृहत्तमा विविधतापूर्णा च सहभागिता भविष्यति। केन्द्रीय वाणिज्योद्योग मंत्री पीयूष गोयलः ब्रिक्स देशेभ्यः महिलाभ्यः अवसर विस्ताराय तथा अन्ताराष्ट्रिय व्यापारे महिला उद्यमिनीनां महिला नेतृत्वाधीनानां च उद्यमानां प्रोत्साहनाय मिलित्वा कार्यं कर्तुम् आह्वानं कृतवान्। श्रीगोयलः बलं दत्तवान् यत् महिला नेतृत्वाधीनेभ्यः उद्यमेभ्यः अन्ताराष्ट्रिय व्यापारे अवसराणां लाभं स्वीकर्तुं स्वकीयां सहभागितां च वर्धयितुं आवश्यकं सहकार्यं मञ्चश्च प्रदातव्यौ। ग्रामीण विकास मन्त्रालयस्य अन्तर्गतं भूमि संसाधन विभागः अद्य डिजिटल इंडिया लैंड रिकॉर्ड्स मॉडर्नाइजेशन प्रोग्राम 3.0 इत्यस्य कार्यान्वयन संबद्धान् दिग्निर्देशान् प्रकाशयिष्यति। मन्त्रालयेन सूचितं यत् आगामी DILRMP 3.0 इत्येतत् 50.565 कोटि रूप्यकाणां अनुमानित वित्त व्ययेन केन्द्रीय क्षेत्रीय योजना रूपेण कार्यान्वितं भविष्यति। भारतर्तु विज्ञान विभागेन ओडिसायाः पृथक् पृथक् स्थलेषु अद्य प्रबलाति प्रबल वृष्टेः संभावनां दृष्ट्वा रक्त वर्ण परा संचेतना प्रसारिता अस्ति इति वार्ताः।
1: ସଂସ୍କୃତରେ ସମ୍ବାଦ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଆସନ୍ତୁ ଶୁଣିବା ଆଜିର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁବାଇର ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ହେବାକୁ ଥିବା 2026 ଏସିଆ କପ୍ T20 କ୍ରିକେଟ ମ୍ୟାଚ୍ର ସେମିଫାଇନାଲ ପ୍ରତିଯୋଗିତାର ଦ୍ୱିଭାଷୀ ଧାରା ବିବରଣୀ ଶୁଣିବେ ରାତି 8ଟାରୁ। ଖେଳ ଶେଷ ହେବା ପର୍ଯ୍ୟନ୍ତ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପୂର୍ବାହ୍ନ 11:30 ଭେଟିଦେବୁ ମାସିକ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନିକା। ଏଥିରେ ପ୍ରଥମେ ସମ୍ପାଦକୀୟରେ ଶୁଣିବେ 3D ଛତା ସମ୍ପର୍କରେ, ପରେ ଓଜନ ସ୍ତର କ୍ଷୟକୁ ନେଇ ପ୍ରଣତି ଆଚାର୍ଯ୍ୟ ମିଶ୍ରଙ୍କ ସହ ଏକ ଆଲୋଚନା, ଏବଂ ଶେଷରେ ଶୁଣିବେ ସ୍ତନ କର୍କଟ ସମ୍ପର୍କରେ ଡକ୍ଟର ପ୍ରଭାତ କୁମାର ପରିଡ଼ାଙ୍କ ସହ ସାକ୍ଷାତକାର। ସକାଳ 7:25 ପ୍ରଚାର କରିବୁ ବର୍ଣ୍ଣାଳୀର ଗବାକ୍ଷ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ କରୁଣାର ଶେଷ ଭାଗ। ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇନ୍କ୍ୟୁବେସନ୍ ପ୍ରୋଗ୍ରାମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8:45। ଶିଳ୍ପୀମାନେ ହେଲେ ଶକ୍ତି ମିଶ୍ର, ଇରା ମହାନ୍ତି ଏବଂ କୁମାର ବାପି। ସକାଳ 9:00 ଶୁଣିବେ ଫୋନ୍ ମାଧ୍ୟମରେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଟାଇମ୍ ଆକାଶବାଣୀ। ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାରିତ ହେବ ପୂର୍ବାହ୍ନ 10:05, ମଧ୍ୟାହ୍ନ 12:00 ଏବଂ ଦିନ 2:15। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ପୂର୍ବାହ୍ନ 11:00 ଲୋକଗୀତ କ୍ରମରେ ପ୍ରଚାର କରିବୁ ଦାସକାଠିଆ ଗୀତ ଚିତ୍ରସେନ ଶରଣ, ପରିବେଷଣ କରିଛନ୍ତି ଶିଳ୍ପୀ ସନାତନ ରଣା ଓ ସାଥୀ। ମଧ୍ୟାହ୍ନ 12:30 ସୌରାଭାଷାର କାର୍ଯ୍ୟକ୍ରମ ତାରବା, 12:50 ଭକ୍ତିଗୀତ, ଶିଳ୍ପୀମାନେ ହେଲେ ରୀନାରାଣୀ ପ୍ରଧାନ ଏବଂ କାର୍ତ୍ତିକ ହୃଦୟରଞ୍ଜନ ସାମଲ। ଘର ଘରଣୀ କାର୍ଯ୍ୟକ୍ରମ ଶୁଣିବେ ଦିନ 1:20, ଏଥିରେ ଶୁଣିବେ ଆତ୍ମହତ୍ୟା ନିରୋଧ ଦିବସ ସମ୍ପର୍କରେ, ପରେ ରହିଛି

ମାନସିକ ଅବସାଦ ଦୂର ହେବ କେମିତି ଏ ସମ୍ପର୍କରେ ଏକ ସାକ୍ଷାତକାର। ଶେଷରେ ସୁସ୍ଥ ପରିବାର ଗଠନରେ ମହିଳାଙ୍କ ଭୂମିକା ସମ୍ପର୍କରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସ୍ପନ୍ଦନରେ ଶୁଣିବେ ସମସ୍ୟାର ସମାଧାନ ଆତ୍ମହତ୍ୟା କି, ପରେ ଜାଣିବା କଥାରେ ରହିଛି ପ୍ରାଣୀଙ୍କ ଆଖି ଅନ୍ଧାର ରାତିରେ ଚମକେ କେମିତି। ଅପରାହ୍ନ 5:30ରେ ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ଆତ୍ମହତ୍ୟାରୁ ଦୂରେଇ ରହିବା। ଭେଟଘାଟ ରହିଛି ଓକିଲ ବାବୁ ହେବାକାଜେ କାଇପାଠ ପଡ଼ବାର, ଏବଂ ଶେଷରେ ଶୁଣିବେ କାଇଗିନି ବନ୍ଦାଡ଼ବାନ୍ତି ହେସି ଏ ସମ୍ପର୍କରେ ଏକ ସାକ୍ଷାତକାର। ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇନକ୍ୟୁବେସନ ପ୍ରୋଗ୍ରାମ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:00। ସନ୍ଧ୍ୟା 6:30ରେ ବିକାଶ ମନ୍ତ୍ର, ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟମନ୍ତ୍ରୀଙ୍କର ବିଦେଶ ଗସ୍ତର ଦ୍ୱିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟରେ ପୁଞ୍ଜିନିବେଶ ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ଦୁବାଇଠାରେ ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନ, ନିବେଶକ ଏବଂ ବ୍ୟବସାୟୀ ଗୋଷ୍ଠୀଙ୍କ ସହ ସିଧାସଳଖ ଆଲୋଚନା କରିବେ। ଓଡ଼ିଶା ଓ ଦୁବାଇ ମଧ୍ୟରେ ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହିତ ଭିତ୍ତିଭୂମି, ନିବେଶ, ଶକ୍ତି କ୍ଷେତ୍ରରେ ଅଧିକ ସହଭାଗିତା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ପରେ ଗତକାଲି ସନ୍ଧ୍ୟାରେ ଦୁବାଇରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତର ପ୍ରଥମ ଦିନରେ ଗତକାଲି ଆବୁଧାବିଠାରେ ଉଚ୍ଚସ୍ତରୀୟ ନିବେଶ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦୁବାଇ ଓ ସଂଯୁକ୍ତ ଆରବ ଏମିରେଟ୍ସର ସହଯୋଗରେ ଓଡ଼ିଶାରେ ପ୍ରଯୁକ୍ତି ବିଦ୍ୟା, ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ନୂତନ ସୁଯୋଗ ସନ୍ଧାନ କରିବା ନେଇ ଗତକାଲିଠାରୁ ଆସନ୍ତାକାଲି ପର୍ଯ୍ୟନ୍ତ ତିନିଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆବୁଧାବିଠାରେ ବିଭିନ୍ନ ଶିଳ୍ପପତିଙ୍କ ସହ ଶିଳ୍ପ ପ୍ରତିଷ୍ଠା ନେଇ 210,500 କୋଟି ଟଙ୍କାର ଓଡ଼ିଶାରେ ନିବେଶ ପ୍ରସ୍ତାବ ସ୍ୱାକ୍ଷରିତ ହୋଇଥିବାର ଜଣାପଡ଼ିଛି। ରାଜ୍ୟରେ ଯୁକ୍ତ ଦୁଇ ଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଉ ଦୁଇଟି ଧନ୍ଦାମୂଳକ ପାଠ୍ୟକ୍ରମକୁ ସାମିଲ କରାଯାଇଛି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ନିମନ୍ତେ ସ୍ୱାସ୍ଥ୍ୟସେବା ଏବଂ ଆପାରେଲ୍ସକୁ ନୂତନ ବିଷୟ ଭାବେ ଅନୁମୋଦନ ମିଳିଛି। ଏହି ପାଠ୍ୟକ୍ରମକୁ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଏସ୍ଆଇଆର୍ 2026ର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନର ସମୀକ୍ଷା ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ କରିଛନ୍ତି। ଗସ୍ତ ସମୟରେ ଶ୍ରୀ ପାଟିଲ ବଡ଼ମୂଳ ବସନ୍ତ ପ୍ରାଥମିକ ବିଦ୍ୟାଳୟର ବୁଥ୍ ନମ୍ଘର 49 ଓ 50 ସମେତ ଅନ୍ୟାନ୍ୟ ବୁଥ୍ ପରିଦର୍ଶନ କରିଥିଲେ। ଏହି ଅବସରରେ ଶ୍ରୀ ପାଟିଲ ବୁଥ୍ ସ୍ତରୀୟ ଅଧିକାରୀ, ବିଏଲ୍ଓ, ସୁପରଭାଇଜର, ବୁଥ୍

0: ସ୍ତରୀୟ ଏଜେଣ୍ଟ ଏବଂ ଅନ୍ୟାନ୍ୟ ସଦସ୍ୟମାନଙ୍କ ସହ ଏସ୍ଆଇଆର୍ କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲାରେ ଆସନ୍ତା ଶନିବାର 12 ତାରିଖ ଦିନ ସିଭିଲ୍ କୋର୍ଟ ପରିସରରେ ତୃତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଲୋକ ଅଦାଲତରେ ବିଭିନ୍ନ ବିବାଦଗୁଡ଼ିକର ଅଦାଲତ ବାହାରେ ଆପୋଷ ବୁଝାମଣା ଏବଂ ସହମତି ଭିତ୍ତିରେ ବିଭିନ୍ନ ବିବାଦଗୁଡ଼ିକର ସମାଧାନ କରାଯିବ। ଏଥିରେ ମୁଖ୍ୟତଃ ଦେୱାନୀ ମାମଲା, ଫୌଜଦାରୀ ମାମଲା, ବୈବାହିକ ବିବାଦ, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ ସମ୍ପର୍କିତ ମାମଲା ସହିତ ଅନ୍ୟାନ୍ୟ ମାମଲାର ବିଚାର କରାଯିବ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ 52ତମ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ଦୁର୍ଘଟଣା ହ୍ରାସ କରିବା, ଟ୍ରାଫିକ୍ ନିୟମର କଡ଼ାକଡ଼ି ଭାବେ ଅନୁପାଳନ କରିବା ସହିତ ସଡ଼କ ସୁରକ୍ଷା ଉପରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରାଯାଇଥିଲା। ସୁବର୍ଣ୍ଣପୁର ଉପଜିଲ୍ଲାପାଳ ସମ୍ୟାରୂପା ରଥଙ୍କ ଅଧ୍ୟକ୍ଷତାରେ ମହାବଳୀ ଯାତ୍ରା ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ସବୁ ବିଭାଗ ମଧ୍ୟରେ ସମନ୍ୱୟର ଆବଶ୍ୟକତା ଓ ସହଯୋଗ ଉପରେ ଉପଜିଲ୍ଲାପାଳ ଡକ୍ଟର ରଥ ଗୁରୁତ୍ୱାରୋପ କରିଥିଲେ। ଆତ୍ମହତ୍ୟା ପ୍ରବଣତାଠାରୁ ଲୋକଙ୍କୁ ଦୂରେଇ ରଖିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାଯାଉଛି। ପ୍ରତ୍ୟେକ ଆତ୍ମହତ୍ୟା ସାମାଜିକ, ଭାବପ୍ରବଣ ଏବଂ ଅର୍ଥନୈତିକ ପରିଣାମର ପ୍ରଭାବ ଭାବେ ବିବେଚନା କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆତ୍ମହତ୍ୟା ଉପରେ ବର୍ଣ୍ଣନା ପରିବର୍ତ୍ତନ କରିବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହଭାଗିତାରେ ଗତ 2003 ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବୃନ୍ଦାବାଡ଼ି ନିକଟରେ ଟ୍ରେନ୍ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଚାଟିକଣା ଥେରୱାଲି ରେଳ ଷ୍ଟେସନ୍ ମଧ୍ୟରେ ବୃନ୍ଦାବାଡ଼ି ନିକଟ ରେଳଧାରଣା ପାର ହେଉଥିବା ବେଳେ ଟ୍ରେନ୍ଟି ଧକ୍କା ଦେବାରୁ ହାତୀଟିର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। ବନବିଭାଗ ପକ୍ଷରୁ ଘଟଣାସ୍ଥଳରେ ଅନୁସନ୍ଧାନ ଜାରି ରହିଛି। ପାଣିପାଗ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ 5.8 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆଜି ଉତ୍ତର ବଙ୍ଗୋପସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଶନିବାର 12 ତାରିଖ ଯାଏ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ଆତ୍ମହତ୍ୟା ପ୍ରବଣତା ଏକ ମାନସିକ ରୋଗ କି? ଆଲୋଚନା କରିଛନ୍ତି ସମ୍ପର୍କରେ ଡାକ୍ତର ନୀଳମାଧବ ରଥ।
2: ମନନ କରିବାର ଶକ୍ତି ଥିବାରୁ ଆମେ ସବୁ ମନୁଷ୍ୟ। ମନ କ'ଣ ଭାବୁଛି ଓ କାହିଁକି ଭାବୁଛି ଆମେ ଜାଣିପାରୁ। ଜାଣିପାରୁଥିବାରୁ ଆମେ ଚିନ୍ତାଶୀଳ। ଆଶା ଆଶଙ୍କା, ମାନ ଅପମାନ, ଅତୀତର ପାପ, ହିଂସା ପ୍ରତିଶୋଧର ଭାବନା ଆମକୁ ଦୁଃଖୀ କରିଥାଏ। ଜୀବନକୁ ତୁଚ୍ଛ ମଣୁ ଆମେ। ସାମାଜିକ ଚାପ, ନିର୍ଯାତନା, ନିନ୍ଦାର ବୋଝରୁ ମୁକ୍ତି ପାଇଁ ଆମ ଭିତରୁ କେତେକ ଆତ୍ମହତ୍ୟା କରିଥାନ୍ତି। କୈଶୋରରେ, ପ୍ରାକ୍ ଯୌବନରେ ପାଠର ଚାପ, ପରୀକ୍ଷାରେ ଅସଫଳତା, ପ୍ରେମରେ ଅସଫଳତା, ପ୍ରତାରଣାର ଧକ୍କା ନ ସମ୍ଭାଳି ପାରି ଅନେକ ଆତ୍ମହତ୍ୟା କରନ୍ତି। ଫସଲ ନଷ୍ଟ ହେଲେ ଚାଷୀ ଋଣଭାରରେ ଆତ୍ମହତ୍ୟା କରେ। ବେକାରୀ, ଅଭାବ, ଅନାଟନ ଏବଂ ଉତ୍କଟ ଦାରିଦ୍ର୍ୟ ତାଡ଼ନାରେ ଅନେକ ଆତ୍ମହତ୍ୟା କରିଥାନ୍ତି। ନୀଳତିମି ମୋମୋ ସ୍ପର୍ଦ୍ଧା ଭଳି ଟିଭି, ମୋବାଇଲ, ଇଣ୍ଟରନେଟ୍ରେ ପ୍ରସାରିତ ଜୀବନ ମୃତ୍ୟୁର ଖେଳ ଅପରିପକ୍ୱ ଶିଶୁ କିଶୋରମାନଙ୍କୁ ଆନ୍ଦୋଳିତ କରୁଛି ଏବଂ କେତେକ ସେଥିରୁ ଆତ୍ମହତ୍ୟା ଯୋଜନା କରି ଅତୀବ ଦୁଃଖଦ ଘଟଣା ପରି ଆତ୍ମହତ୍ୟାର ଶିକାର ହେଉଛନ୍ତି। ମଠରେ ଗୋଠରେ ମିଶି ଅନେକ ଭ୍ରମଧାରଣାର ଶିକାର ହୋଇ ନିଶା ସେବନ କରି ଉଦ୍ଭଟ ପରିକଳ୍ପନାରେ ସ୍ୱର୍ଗବର୍ତ୍ତୀ ଆଶାରେ ସୁଖ ବା ଅମରତ୍ୱ ସନ୍ଧାନରେ ଗୋଷ୍ଠୀଗତ ଆତ୍ମହତ୍ୟା କରିବାର ଉଦାହରଣ ମଧ୍ୟ ଅଛି। ବିଷାଦଗ୍ରସ୍ତ ଅବସ୍ଥାରେ ଆତ୍ମହତ୍ୟା କରୁଥିବା ରୋଗୀକୁ ଆମେ କିପରି ଚିହ୍ନିବା ଓ କିପରି ତାକୁ ଆତ୍ମହତ୍ୟା ନ କରିବାକୁ ପ୍ରବର୍ତ୍ତାଇବା ଏହା ଆମର କର୍ତ୍ତବ୍ୟ ହେବା ଉଚିତ। ଜଣେ ବିଷାଦଗ୍ରସ୍ତ ରହିବା, ବାରମ୍ବାର ଆଉ ବଞ୍ଚିବି ନାହିଁ କହି ବୋଲିବା, ମରିବା ପାଇଁ ବାଟ ଖୋଜିବା, ଦୌଡ଼ି ଓ ବିଷବିତଲ, କନିଅର ମଞ୍ଜି, ଗୁଡ଼, ବ୍ଲେଡ, ବନ୍ଧୁକ ଆଦି ଖୋଜିବା ବା ଯୋଗାଡ଼ କରି ରଖିବା, ଏସବୁ ଏହି ମାନସିକ ସ୍ତରରେ ବିପର୍ଯ୍ୟସ୍ତ ଆତ୍ମହତ୍ୟା କରିବାକୁ ଯାଉଥିବା ରୋଗୀ ପାଖରେ ଆମେ ଦେଖିବା। ନିରାଶା

0: ଚିନ୍ତାରେ ଦୁଃଖରେ ଆଉ ଆଶା ନାହିଁ, ବିକଳ୍ପ ପଥ କିଛି ନାହିଁ, ମୋର ନିହାତି ଆତ୍ମହତ୍ୟା କରିବା ଦରକାର। ଘନ ଘନ ଦୀର୍ଘଶ୍ୱାସ, ଚୁପଚାପ ବସିବା, କାହା ସାଙ୍ଗରେ ନ ମିଶିବା, ଆଉ ନିଜେ ଆନନ୍ଦ ଅନୁଭବ ନ କରିବା ବା ନିଜର ଦୁଃଖକୁ ବାରମ୍ବାର ପାକୁଳି କରିବା, ଏସବୁ ବ୍ୟକ୍ତିଙ୍କ ଠାରେ ଦେଖାଯାଏ। ଶାରୀରିକ ଯନ୍ତ୍ରଣା ଅତୀବ ହେଲେ ବୃଦ୍ଧମାନେ ଆତ୍ମହତ୍ୟା କରିଥାନ୍ତି। ମାନସିକ ଯନ୍ତ୍ରଣା, ଛଳ ଛଳ ଆଖି, ରାଗିବା, ଚିଡ଼ିବା, ଅସ୍ଥିର ହେବା ଓ ହଠାତ୍ ସ୍ଥିର ହୋଇଯିବା, ମୃତ୍ୟୁରସ୍ଥା ଜାଣିବା ପରେ ହସିବା, ମୁରକିହସା ମାରିବା, ଭିତରେ ବହୁତ ଦୁଃଖ ଅଛି କିନ୍ତୁ ତଥାପି ମଣିଷ କାନ୍ଦି ପାରୁନାହିଁ। ନିଜ ଜିନିଷ ବାଣ୍ଟି ଦେବା, ଯେଉଁମାନଙ୍କ ସାଙ୍ଗରେ କେବେ ମିଶନ୍ତିନି ତାଙ୍କ ସାଙ୍ଗରେ ମିଶିବା ଏବଂ ଅତି ଖୁସି କିମ୍ବା ଅତି ଦୁଃଖ ମଧ୍ୟରେ ଝୁଲିବା ଅବସ୍ଥାରେ ରହିବା, ଏସବୁ ଆତ୍ମହତ୍ୟା କରିବାକୁ ନିଶ୍ଚୟ କରିଥିବା ବ୍ୟକ୍ତିର ଲକ୍ଷଣ। ଆତ୍ମହତ୍ୟା ପ୍ରବଣତାରୁ ମୁକ୍ତ ହେବାକୁ ହେଲେ ଆଉ କିଛି ବଞ୍ଚିବାର କାରଣ ଲକ୍ଷ୍ୟ ଖୋଜିବାକୁ ଅଛି। ଆମେ ନିଜ ଜୀବନରେ ଖୁସିର ମୁହୂର୍ତ୍ତ, ସ୍ମୃତି ସବୁକୁ ମନେ ପକାଇବାକୁ ଅଛି। କେଉଁମାନେ କେବେ ଆମକୁ ସାହା ହେଇଥିଲେ ତାଙ୍କ କଥା ମନେ ପକାଇବା ଉଚିତ ଆମର, ଏବଂ ତାଙ୍କ ପାଖକୁ ଯାଇ ନିଜର ସୁଖ ଦୁଃଖ ଆମେ ଯଦି ପ୍ରକାଶ କଲେ ତାହେଲେ ଦୁଃଖଟା ବାଣ୍ଟି ହେଇଯାଏ ଏବଂ ସେମାନଙ୍କର ଉପଦେଶ, ସେମାନଙ୍କର ଶ୍ରଦ୍ଧା, ସେମାନଙ୍କର ସ୍ନେହ ଆମକୁ ଆତ୍ମହତ୍ୟା ପ୍ରବଣତାରୁ ଦୂରେଇବାକୁ ସାହାଯ୍ୟ କରେ। ମନର ଭାବନା, ଅସୁବିଧା ସବୁ ଆମେ ବନ୍ଧୁ, ପରିଜନ, ଗୁରୁଜନ, ଶିକ୍ଷକ, ପ୍ରଶାସନଙ୍କ ସହ ଆଲୋଚନା କରିବା ଉଚିତ। ଦୁଃଖ ବାଣ୍ଟିଲେ ଦୁଃଖ କମିଥାଏ। ଯେକୌଣସି ଡାକ୍ତର କିମ୍ବା ମାନସିକ ଚିକିତ୍ସକ, ମନସ୍ତତ୍ତ୍ୱବିତ୍, ମାନସିକ ସାମାଜିକ କର୍ମୀ ତଥା ପରିବାରର, ଗ୍ରାମର, ପଞ୍ଚାୟତର ମୁଖ୍ୟ, ଏପରିକି କର୍ତ୍ତବ୍ୟରତ ଆରକ୍ଷୀ, ପୋଲିସ ସହ ଆମେ ଆଲୋଚନା କଲେ ବି ଆତ୍ମହତ୍ୟା ପ୍ରବଣତାରୁ ଅନେକାଂଶରେ ମୁକ୍ତି ମିଳେ। ଖୁଦା ସେ ମତ କହୋ କି ମେରି ମୁସ୍କିଲେ ବଡ଼ି ହେଁ, ମୁସ୍କିଲୋ ସେ କହେଦୋ ମେରା ଖୁଦା ସବସେ ବଡ଼ା ହେ। ଆମେ ଦୁଃଖରେ ବିପଦରେ ମ୍ରିୟମାଣ ନ ହେଇକିରି ଈଶ୍ୱର ବିଶ୍ୱାସ ରଖିଲେ, ଧର୍ମ ବିଶ୍ୱାସ ରଖିଲେ, ନିଜର ଭଲ କାମରେ ବିଶ୍ୱାସ କଲେ, ଈଶ୍ୱରଙ୍କର ଶକ୍ତି ଆମର ହୃଦୟରେ ଅଛି ବୋଲି ଭାବିଲେ ଆମେ ଦୁଃଖ ଏବଂ ଆତ୍ମହତ୍ୟା ପ୍ରବଣତାରୁ ମୁକ୍ତି ପାଉ। ଆମର ପ୍ରାର୍ଥନା ଅଛି ଆମେ ଅସତରୁ ସତ ଆଡ଼କୁ ଯିବା, ଅନ୍ଧାରରୁ ଆଲୁଅ ଆଡ଼କୁ ଯିବା ଏବଂ ମୃତ୍ୟୁ ମାମ ଅମୃତମ ଗୟମ, ମୃତ୍ୟୁ ଲୋକରୁ ଆମେ ଜୀବନ ଆଡ଼କୁ ଯିବା, ଅମୃତ ଆଡ଼କୁ ଯିବା। ଆମେ ସମସ୍ତେ ଅମୃତର ସନ୍ତାନ, ଜୀବନଟା ଅମୃତ, ଆମେ ଆତ୍ମହତ୍ୟା ନୁହେଁ। ଜୀବନକୁ କିପରି ସତ୍କର୍ମମୟ କରିବା, ଆନନ୍ଦମୟ କରିବା, ସଫଳ କରିବା, ଆମେ ଏହା ଭିତରେ ସ୍ଥିର ନିଶ୍ଚିତ ହେବା ଉଚିତ।
1: ଆମର ଶାସ୍ତ୍ରରେ ଶୁଣିଥିଲେ ଆଲୋଚନା ଆତ୍ମହତ୍ୟା ପ୍ରବଣତା ଏକ ମାନସିକ ରୋଗ କି, ଏ ସମ୍ପର୍କରେ ଆଲୋଚନା କରିଥିଲେ ନୀଳମାଧବ ରଥ। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 20,800 କୋଟିରୁ ଅଧିକ ଟଙ୍କାର ନିବେଶ ମାଧ୍ୟମରେ 8ଟି ବହୁ ଟ୍ରାକ୍ ବିଶିଷ୍ଟ ରେଳ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ। ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଭାରତ ଗସ୍ତରେ ଆସି ପହଞ୍ଚିଲେ ପ୍ରିନ୍ସ ରହିମ ଆଗାଖାଁ ପଞ୍ଚମ। ହରମୁଜ ପ୍ରଣାଳୀର ପ୍ରତିବନ୍ଧିତ ଜଳମାର୍ଗ ଅଞ୍ଚଳରେ ପ୍ରବେଶ ନେଇ ସତର୍କତା ଜାରି କଲା ଇରାନ। ଆର୍ଥିକ ଅପରାଧ ପାଇଁ ଗେମିଂ ଓ ଜୁଆ ଖେଳ ଭଳି ପ୍ଲାଟଫର୍ମର ଅପବ୍ୟବହାର ସମ୍ପର୍କରେ ସତର୍କ ରହିବାକୁ ଏଫ୍ଏଟିଏଫ୍ର ସୂଚନା। ଏବଂ ୟୁଏସ୍ ଓପନ୍ ମହିଳା ସେମିଫାଇନାଲ୍ରେ ଆସନ୍ତାକାଲି ଆରିନା ସାମାଲେଙ୍କା ଓ ଜେସିକା ପିଗୁଲାଙ୍କ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। କେନ୍ଦ୍ର ସରକାର 20,800 କୋଟିରୁ ଅଧିକ ଟଙ୍କାର ନିବେଶ ମାଧ୍ୟମରେ 8ଟି ବହୁ ଟ୍ରାକ୍ ବିଶିଷ୍ଟ ରେଳ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହିସବୁ ପ୍ରକଳ୍ପ ଦ୍ୱାରା ରେଳ ସେବା ସାମର୍ଥ୍ୟ ବୃଦ୍ଧି ପାଇବା ସହ ପରିଚାଳନାଗତ ଦକ୍ଷତା ଓ ପ୍ରମୁଖ ରେଳମାର୍ଗଗୁଡ଼ିକରେ ଯାତ୍ରୀଭିଡ଼ ହ୍ରାସ ପାଇବ। ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି 3ଟି ବହୁ ଟ୍ରାକ୍ ବିଶିଷ୍ଟ ପ୍ରକଳ୍ପ ଲାଗି 10,783 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟଟକଳ କରାଯାଇଛି। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମଧ୍ୟପ୍ରଦେଶର 14ଟି ଜିଲ୍ଲାକୁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା ଭାରତୀୟ ରେଳବାଇର ନେଟୱାର୍କ ପ୍ରାୟ 656 କିଲୋମିଟର ବୃଦ୍ଧି ପାଇବ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଏହି ପ୍ରକଳ୍ପ ଅଧୀନରେ ଖଡ଼ଗପୁରରୁ ଝାରସୁଗୁଡ଼ା ଏବଂ କଟ୍ନୀରୁ ପେନ୍ଦ୍ରା ରୋଡ୍ ମଧ୍ୟରେ ଚତୁର୍ଥ ଲାଇନ୍ ଏବଂ ବିଳାସପୁରରୁ ପେନ୍ଦ୍ରା ରୋଡ୍ ତୃତୀୟ ଲାଇନ୍ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକୁ ଆସନ୍ତା 2029-30 ସୁଦ୍ଧା ଶେଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସେ କହିଛନ୍ତି।
3: खड़गपुर से लेके उड़ीसा में झारसुगुड़ा तक का पूरा प्रोजेक्ट है, जहाँ पे फोर्थ लाइन बन, ये लाइन बन जाने से बहुत बड़ा जो कंजेशन होता है इस एरिया में वो खत्म होगा, कई नई गाड़ियां चला पाएंगे और जो ट्रैफिक की सीरियस प्रॉब्लम्स आती थी वो सारी प्रॉब्लम्स इससे सॉल्व हो, तो इस प्रोजेक्ट को हम जल्दी से जल्दी आगे बढ़ाएं।

0: ଦିଲ୍ଲୀ ମହାନଗର ନିଗମ ସେଠାକାର 12 ଜୋନ୍ରେ ବିପଦପୂର୍ଣ୍ଣ କୋଠା, ଅନୁମତି ନଥିବା ନିର୍ମାଣ ଏବଂ ମାଷ୍ଟର ପ୍ଲାନ୍ର ଉଲ୍ଲଙ୍ଘନ କରି ନିର୍ମାଣ ହୋଇଥିବା କୋଠାଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଗତକାଲି 34 କୋଠା ଭାଙ୍ଗିବା କାର୍ଯ୍ୟ ସମ୍ପନ୍ନ କରାଯାଇଛି। ଏହାବ୍ୟତୀତ 17 ସ୍ଥାନକୁ ସିଲ୍ କରାଯାଇଥିବା ବେଳେ 22 କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସେଥିମଧ୍ୟରୁ 4 କୋଠାକୁ ଭାଙ୍ଗିବା ଲାଗି ନିର୍ଦ୍ଦେଶ ଜାରି କରାଯାଇଥିବା ଜଣାଯାଇଛି। ଗତ ମଙ୍ଗଳବାର ଦିନ 17 ସ୍ଥାନରେ ଥିବା ବିପଦପୂର୍ଣ୍ଣ କୋଠାକୁ ଭାଙ୍ଗି ଦିଆଯାଇଥିବା ବେଳେ ଅନ୍ୟ 5 ସିଲ୍ କରାଯାଇଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଗତ 10 ମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳରେ 6 ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ କରିଛି। ନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ ଏହି ଅଭିଯାନ ସମୟରେ 2 ବାଘ ଛାଲ, 180 ଜୀବିତ ଭାରତୀୟ କଇଁଛ, 12 ଜୀବିତ ଟୋକେ ଗେକୋ ଏବଂ 24 କିଲୋଗ୍ରାମ ପେଙ୍ଗୋଲିନ୍ ଛାଲ ଓ 500 ଗ୍ରାମରୁ ଅଧିକ ବାଘ ହାଡ଼ ଜବତ କରାଯାଇଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଘଟଣାରେ 13 ଗିରଫ କରାଯାଇଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ ଦେଶର ବିଭିନ୍ନ ଅଞ୍ଚଳରେ ସଂରକ୍ଷିତ ବନ୍ୟଜୀବଙ୍କ ଚୋରା ଚାଲାଣ ହେଉଥିବା ଜଣାପଡ଼ିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଚୀନ୍ର ସାଂଘାଇଠାରେ ଅନୁଷ୍ଠିତ ହେବାକୁ ଥିବା 48ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ପ୍ରଥମ ଥର ଲାଗି 11 ନୂତନ ବର୍ଗରେ ଭାରତ ଭାଗ ନେବ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ଯୋଗାଣ ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମା ଭାରତୀୟ ମାନକ ବ୍ୟୁରୋର ଚେନ୍ନାଇସ୍ଥିତ ଆଞ୍ଚଳିକ ପରୀକ୍ଷାଗାର ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ଶ୍ରୀ ବର୍ମା ଅଧିକାରୀମାନଙ୍କ ସହ ବାର୍ତ୍ତାଳାପ କରି ଦେଶରେ ବିଭିନ୍ନ ସାମଗ୍ରୀର ମାନ ନିର୍ଦ୍ଧାରଣ, ସାମଗ୍ରୀ ପ୍ରମାଣୀକରଣ, ହଲ୍ମାର୍କ ପ୍ରଦାନ ଏବଂ ବାଧ୍ୟତାମୂଳକ ପଞ୍ଜୀକରଣ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶଂସା କରିଛନ୍ତି। ୟୁଏସ୍ ଓପନ୍ ପ୍ରତିଯୋଗିତାରେ ଆମେରିକାର ବେନ୍ ସେଲ୍ଟନ୍ ଓ ବିଶ୍ୱର 11ତମ ମାନ୍ୟତାପ୍ରାପ୍ତ ଖେଳାଳି ଫ୍ରାନ୍ସିସ୍ ଟିଆଫୋ ପୁରୁଷ ଏକକ ସେମିଫାଇନାଲ୍ରେ ଅବତୀର୍ଣ୍ଣ ହେବେ। ଆସନ୍ତାକାଲି ହେବାକୁ ଥିବା ମହିଳା ସେମିଫାଇନାଲ୍ରେ ଆରିନା ସାବାଲେଙ୍କା ଓ ଜେସିକା ପେଗୁଲାଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। 20,800 କୋଟିରୁ ଅଧିକ ଟଙ୍କାର ନିବେଶ ମାଧ୍ୟମରେ 8 ବହୁ ଟ୍ରାକ୍ ବିଶିଷ୍ଟ ରେଳ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ। ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଭାରତ ଗସ୍ତରେ ଆସି ପହଞ୍ଚିଲେ ପ୍ରିନ୍ସ ରହିମ ଆଗାଖାଁ 5ମ। ହର୍ମୁଜ ପ୍ରଣାଳୀର ପ୍ରତିବନ୍ଧିତ ଜଳମାର୍ଗ ଅଞ୍ଚଳରେ ପ୍ରବେଶ ନେଇ ସତର୍କତା ଜାରି କଲା ଇରାନ। ଆର୍ଥିକ ଅପରାଧ ପାଇଁ ଗେମିଂ ଓ ଜୁଆଖେଳ ଭଳି ପ୍ଲାଟଫର୍ମର ଅପବ୍ୟବହାର ସମ୍ପର୍କରେ ସତର୍କ ରହିବାକୁ ଏଫ୍ଏଟିଏଫ୍ର ସୂଚନା। ଏବଂ ୟୁଏସ୍ ଓପନ୍ ମହିଳା ସେମିଫାଇନାଲ୍ରେ ଆସନ୍ତାକାଲି ଆରିନା ସାବାଲେଙ୍କା ଓ ଜେସିକା ପେଗୁଲାଙ୍କ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଭେଟି ଦେଉଛୁ ଆମ କାର୍ଯ୍ୟକ୍ରମ ଗବାକ୍ଷ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ରଞ୍ଜନ କୁମାର ବେହେରା ଏବଂ ସୁପ୍ରଭା ପାଢ଼ୀ।

0: ହଁ, ସମୟ କେବେ ଅଟକି ରହେନି, ନଦୀ ପରି ବହିଯାଏ। ଦିନ ପରେ ଦିନ, ବର୍ଷ ପରେ ବର୍ଷ, ଆଉ ତାର ଛାତିରେ ଛାଡ଼ିଯାଏ କେତେ କାହାଣୀ, କେତେ ସ୍ମୃତି।
1: ହଁ, ଜୀବନଟା ବୋଧ ହୁଏ ଏକ ଡାଏରୀ ପରି। ପ୍ରତିଦିନ ଆମେ ସେଥିରେ ଗୋଟିଏ ଗୋଟିଏ ପୃଷ୍ଠା ଲେଖି ଚାଲୁ।
0: କିଛି ପୃଷ୍ଠା ହସରେ ଭରିଯାଏ, ଆଉ କିଛି ପୃଷ୍ଠାରେ ଥାଏ କେବଳ ଲୁହ,
1: ଆଉ କିଛି ପୃଷ୍ଠାକୁ ଆମେ ବାରମ୍ବାର ଖୋଲି ଦେଖିବାକୁ ଚାହୁଁ।
0: କେବେ ପିଲାଦିନର ସେହି ଛୋଟ ଛୋଟ ଖୁସି ମନେ ପଡ଼େ,
1: କେବେ ସାଙ୍ଗମାନଙ୍କ ସହ କଟିଥିବା ଦିନଗୁଡ଼ିକ,
0: କେବେ ଘରର ସେହି ପୁରୁଣା ଅଗଣା ଯେଉଁଠି ଦିନଗୁଡ଼ିକ ଏତେ ଲମ୍ବା ଲାଗୁଥିଲା,
1: ଆଉ କେବେ ଏମିତି କିଛି ମୁହୂର୍ତ୍ତ ମନେ ପଡ଼େ ଯାହାକୁ ସମୟ ନେଇଯାଇଛି କିନ୍ତୁ ମନରୁ ନେଇପାରିନି।
0: ହଁ, ସମୟ ବଦଳେ,
1: ଲୋକ ବି ବଦଳନ୍ତି,
0: ପରିବେଶ ବଦଳେ,
1: କିନ୍ତୁ କିଛି ସ୍ମୃତି ସେମାନେ ବଦଳନ୍ତିନି।
0: ସେମାନେ ହଠାତ୍ କୌଣସି ପୁରୁଣା ଗୀତରେ

0: ଫେରି ଆସନ୍ତି,
1: କୌଣସି ପରିଚିତ ସୁଗନ୍ଧରେ ଫେରି ଆସନ୍ତି,
0: କିମ୍ବା ନୀରବ ରାତିରେ ଆଖି ବନ୍ଦ କଲେ
1: ଚୁପଚାପ ଆମ ପାଖରେ ବସି ଯାଆନ୍ତି।
0: ହୁଏତ ଏଇଥିପାଇଁ ସ୍ମୃତିର ଏତେ ମୂଲ୍ୟ।
1: ସ୍ମୃତି ଆମକୁ ଅତୀତକୁ ଫେରେଇ ନେବା ପାଇଁ ନୁହେଁ, ବରଂ ଆମେ କେତେ ଦୂର ଆସିଛୁ ସେ କଥା ମନେ ପକାଇଦେବା ପାଇଁ ଅଛି।
0: ଆଜି ଗବାକ୍ଷର ଏହି ଝରକା ଦେଇ ଆସନ୍ତୁ, ଟିକେ ସମୟର ପଥରେ ଚାଲିବା,
1: କିଛି ପୁରୁଣା ପୃଷ୍ଠାକୁ ଓଲଟେଇବା,
0: କିଛି ଭୁଲି ଯାଇଥିବା ମୁହୂର୍ତ୍ତକୁ ପୁଣି ଥରେ ଅନୁଭବ କରିବା।
1: ଜୀବନ ଆଗକୁ ଚାଲିଯାଏ,
0: ସମୟ ପଛକୁ ଫେରେ ନା,
1: କିନ୍ତୁ ସ୍ମୃତି ଆମକୁ ପୁଣି ଥରେ ସେହି ମୁହୂର୍ତ୍ତରେ ନେଇଯିବାର ଶକ୍ତି ରଖେ।
0: ତେବେ ଆସନ୍ତୁ ଏହି ସ୍ମୃତିର ଝରକା ଖୋଲିବା,
1: ଜୀବନର କିଛି ଅଗୁହା କଥା ଶୁଣିବା,
0: ଆରମ୍ଭ କରିବା ଆଜିର ଗବାକ୍ଷ କାର୍ଯ୍ୟକ୍ରମ।
1: ଗବାକ୍ଷ ସହିତ ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ସୁପ୍ରଭା।

0: ଗବାକ୍ଷରେ ଆଜି ରହିଛି କରୁଣାର ଶେଷ ଭାଗ। କରୁଣା ମାନେ କେବଳ କାହାର ଦୁଃଖ ଦେଖି ମନ ଦୁଃଖ କରିବା ନୁହେଁ, ବରଂ ତାଙ୍କ ଦୁଃଖ କଷ୍ଟକୁ ଅନୁଭବ କରି ତାଙ୍କ ପ୍ରତି ଦୟା ଆଉ ସାହାଯ୍ୟର ଭାବ ରଖିବା ହେଇଥାଏ।
1: ହଁ, ପଶୁପକ୍ଷୀମାନଙ୍କ ଭିତରେ ବି କରୁଣା ଦେଖାଯାଏ। ମା ପକ୍ଷୀ ନିଜ ଛୁଆକୁ ଖାଦ୍ୟ ଦିଏ, ବିପଦରୁ ରକ୍ଷା କରେ। ଅନେକ ପଶୁ ନିଜ ଦଳର ଆହତ ଆଉ ଦୁର୍ବଳ ସଦସ୍ୟଙ୍କର ଯତ୍ନ ନିଅନ୍ତି।
0: ହେଲେ ମଣିଷର ବିଶେଷତା ଅଛି, ସେ ନିଜ ପରିବାର ବା ନିଜ ଜାତିର ସୀମା ପାର କରେ ଅନ୍ୟ ମଣିଷ, ପଶୁପକ୍ଷୀ ଆଉ ପ୍ରକୃତି ପ୍ରତି ମଧ୍ୟ ସଚେତନ ଭାବରେ କରୁଣା ଦେଖାଇ ପାରନ୍ତି।
1: ମଣିଷ ଚିନ୍ତା କରିପାରେ, ମୁଁ ଯେତିକି ଦୁଃଖ କଷ୍ଟ ପାଏ ଅନ୍ୟ ଜୀବ ମଧ୍ୟ ସେପରି କଷ୍ଟ ପାଇଥାନ୍ତି, ଅନ୍ୟମାନଙ୍କୁ ମଧ୍ୟ କଷ୍ଟ ହୋଇଥାଏ।
0: ଧାର୍ମିକ ଆଉ ଆଧ୍ୟାତ୍ମିକ ଦୃଷ୍ଟିରୁ ଦେଖିଲେ କରୁଣାଙ୍କୁ ଭଗବାନଙ୍କ ଏକ ମହାନ ଗୁଣର ପ୍ରତିଫଳନ ବୋଲି କହିପାରିବା। ମଣିଷ ଯେତେବେଳେ ଭୋକିଲାକୁ ଖାଦ୍ୟ ଦିଏ, ଅସହାୟକୁ ସାହାଯ୍ୟ କରେ, ଆହତ ପଶୁପକ୍ଷୀମାନଙ୍କର ରକ୍ଷା କରେ ବା ଦୁଃଖୀ ମଣିଷକୁ ସାନ୍ତ୍ୱନା ଦିଏ, ସେତେବେଳେ ତା ମନରେ ଥିବା ମାନବିକତା ଜଣାପଡ଼ିଥାଏ।
1: କରୁଣା କେବଳ ଆଖିରେ ଲୁହ ଆଣିବା ହୋଇନଥାଏ, ବରଂ ଅନ୍ୟର ଦୁଃଖକୁ ଅନୁଭବ କରି ସାହାଯ୍ୟର ହାତ ବଢ଼ାଇବା ହେଉଛି ପ୍ରକୃତ କରୁଣା।

0: କହିବାକୁ ଗଲେ ଆଜି ଆମେ ଟେକ୍ନୋଲୋଜିରେ ଆଗକୁ ବଢ଼ିଛୁ। ମୋବାଇଲ ଆମ ହାତରେ, ସୋସିଆଲ ମିଡ଼ିଆ ଆମ ଆଙ୍ଗୁଠିରେ, ଆଉ ସାରା ପୃଥିବୀ ଆମ ସ୍କ୍ରିନ୍ରେ।
1: ଆଜିର ଦ୍ରୁତ ଜୀବନରେ ମଣିଷ ନିଜ କାମ, ନିଜ ସଫଳତା ଆଉ ନିଜ ସମସ୍ୟାରେ ଏତେ ବ୍ୟସ୍ତ ହେଇଯାଉଛି ଯେ କେବେ କେବେ ଅନ୍ୟର ମନର କଥା ଶୁଣିବାକୁ ବି ସମୟ ମିଳୁନି।
0: ଠିକ୍ ସେହି କାରଣରୁ ଆଜି କରୁଣାର ଆବଶ୍ୟକତା ଆହୁରି ବଢ଼ିଯାଇଛି। କରୁଣା ମାନେ ଦୁର୍ବଳତା ନୁହେଁ, କରୁଣା ହେଉଛି ଅନ୍ୟର କଷ୍ଟକୁ ବୁଝିବା ଆଉ ସମ୍ଭବ ହେଲେ କଷ୍ଟକୁ କମ୍ କରିବା ପାଇଁ ଆଗକୁ ଆସିବା।
1: ଛୋଟ ଛୋଟ ସାହାଯ୍ୟ ବି ବେଳେବେଳେ କାହା ପାଇଁ ବହୁତ ବଡ଼ ହୋଇପାରେ।

0: ଯେମିତିକି ବୃଦ୍ଧଙ୍କୁ ରାସ୍ତା ପାର କରିଦେବା, ନିଜ ସାଙ୍ଗସାଥୀଙ୍କୁ ପାଠପଢ଼ାରେ ସାହାଯ୍ୟ କରିବା,
1: ଭୋକିଲା ମଣିଷକୁ ଖାଦ୍ୟ ଦେବା, କିମ୍ବା ତୃଷାର୍ତ୍ତ ପଶୁପକ୍ଷୀ ପାଇଁ ପାଣି ରଖିବା। ତା ଛଡ଼ା ଆଜିକାଲି ସୋସିଆଲ ମିଡ଼ିଆକୁ ଭଲ କାମ ପାଇଁ ବ୍ୟବହାର କରାଯାଇପାରେ।
0: ହଁ, ଆମେ ଯଦି କାହାକୁ ଅପମାନ କରୁଥିବା ମନ୍ତବ୍ୟ ନ କରି ଅନ୍ୟକୁ ଉତ୍ସାହ ଦେବା ଭଳି କଥା କହିବା, ତାହେଲେ ସେୟା ହେବ ଆମର ସେ ବ୍ୟକ୍ତି ପ୍ରତି ପ୍ରକୃତ କରୁଣା।
1: କାହାକୁ ଅପମାନ ନ ଦେଇ ତାର ଦୁଃଖ କଷ୍ଟକୁ ବୁଝି ସାହାଯ୍ୟର ହାତ ବଢ଼ାଇବା, ପଶୁ ପକ୍ଷୀ ଆଉ ପ୍ରକୃତି ପ୍ରତି ଦୟାଶୀଳ ହେବା। କାହିଁକି ନା ପୃଥିବୀ କେବଳ ମଣିଷ ନୁହେଁ, ପଶୁ ପକ୍ଷୀ ଗଛ ନଦୀ ଏବଂ ପର୍ବତକୁ ନେଇ ଏ ପୃଥିବୀ।
0: ଆମ ପାଖରେ ଶାନ୍ତି ଅଛି, ସ୍ୱପ୍ନ ଅଛି, ନୂଆ କିଛି କରିବାର ସାହସ ଅଛି। ଏହି ଶକ୍ତି ସହିତ ଯଦି କରୁଣା ଯୋଡ଼ିଯାଏ, ତେବେ ଆମେ କେବଳ ନିଜ ଜୀବନକୁ ନୁହେଁ ବରଂ ସମାଜକୁ ମଧ୍ୟ ବଦଳି ଦେଇପାରିବା।
1: ହଁ, ବଡ଼ ହେବା ମାନେ କେବଳ ବଡ଼ ସଫଳତା ପାଇବା ହୋଇନଥାଏ, ବଡ଼ ହେବା ମାନେ ଅନ୍ୟର ଦୁଃଖ ବୁଝିବା ପାଇଁ ବଡ଼ ହୃଦୟ ରଖିବା ହୋଇଥାଏ।
0: ଆମେ ଯଦି ଜଣେ ମଣିଷର ମୁହଁରେ ହସ ଆଣିପାରିବା, ଜଣେ ଅସହାୟଙ୍କର ହାତ ଧରିପାରିବା, ଜଣେ ପଶୁ ବା ପକ୍ଷୀକୁ ସୁରକ୍ଷା ଦେଇପାରିବା, ତେବେ ଆମ ଜୀବନର ସାର୍ଥକତା ନିଶ୍ଚିତ ଭାବରେ

ମୋ ଖଗେଶ୍ୱର ବାଗ ଶିକ୍ଷକତା କରୁଛି। କରୁଣା କହିଲେ ମୋ ମନରେ ସାଧାରଣତଃ ଦୟା, କୃପା, ସହାନୁଭୂତି, ଅନୁକମ୍ପା, ସମ୍ବେଦନା, ଅନୁଗ୍ରହ ଓ ପରୋପକାର ଭାବନା ଆସେ। ଅନ୍ୟର ଦୁଃଖକୁ ଦେଖି ସେହି ଯନ୍ତ୍ରଣାକୁ ନିଜେ ଅନୁଭବ କରିବା ଏବଂ ସେହି ବ୍ୟକ୍ତିର କଷ୍ଟକୁ ଦୂର କରିବାର ପ୍ରୟାସ ତଥା ପ୍ରେରଣା ପ୍ରାପ୍ତର ଭାବନା ଆସେ। ଯେତେବେଳେ ଜଣେ ଲୋକ ଅନ୍ୟ ବ୍ୟକ୍ତି ଅଥବା ପ୍ରାଣୀକୁ ଅସହାୟ ଅବସ୍ଥାରେ ଦେଖି ତାର କ୍ଲେଶକୁ ହୃଦବୋଧ କରେ, ତେବେ ତାହା ହିଁ କରୁଣା ଅଟେ। କରୁଣା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଆଶୀର୍ବାଦର ଅର୍ଥ ପ୍ରକାଶ କରେ, ତେଣୁ ତାଙ୍କୁ କରୁଣା ସାଗର ବୋଲି ଅଭିହିତ କରାଯାଏ। ବ୍ୟକ୍ତିବିଶେଷରେ ଏହି କରୁଣା ଏକ ଆବେଗ ଯାହା ମାନବୀୟ ଆଭୂଷଣର ପ୍ରତୀକ ଅଟେ। ଭଲ ମଣିଷର ଅନ୍ୟତମ ଲକ୍ଷଣକୁ ଏହା ସୂଚିତ କରେ। ସମଗ୍ର ବ୍ରହ୍ମାଣ୍ଡରେ ଇତର ପ୍ରାଣୀଙ୍କ ଠାରୁ ଆରମ୍ଭ କରି ଦେବ, ଦାନବ, ଗନ୍ଧର୍ବ ପର୍ଯ୍ୟନ୍ତ ଯଦି କରୁଣାର ମୂର୍ତ୍ତିମନ୍ତ ରୂପଟି ଖୋଜିବା, ତେବେ ପ୍ରତ୍ୟେକ ମା ଠାରେ ଏହା ଦେଖିବାକୁ ମିଳେ। ତେଣୁ ମାଙ୍କୁ କରୁଣାମୟ ବୋଲି କୁହାଯାଏ। କରୁଣା ଏପରି ଏକ ଆବେଗ ଯାହା ଜଣଙ୍କର ଦୟନୀୟ ଅବସ୍ଥା ପାଇଁ ଅଶ୍ରୁ ଢାଳେ, ଜଣଙ୍କର ଅଯାଚିତ ଯାତନା ପାଇଁ ହୃଦୟକୁ ଆଲୋଡ଼ିତ କରେ ତଥା ଜଣଙ୍କର ବିଷମ ପରିସ୍ଥିତିର ସମାଧାନ ପାଇଁ ନିଜକୁ ସେବା ଓ ସମର୍ପଣର ମୂଳମନ୍ତ୍ର ପ୍ରଦାନ କରେ। କରୁଣା ଅନ୍ତକୋଣର ଏକ

କରୁଣା ମଣିଷକୁ ଜଣେ ଭଲ ମଣିଷରେ ପରିଣତ କରିବାର ଶତ ପ୍ରତିଶତ ସାମର୍ଥ୍ୟ ରଖେ। ଏହା ମାନବୀୟ ମୂଲ୍ୟବୋଧର ଆଧାର ଅଟେ। ଏହା ପ୍ରେମ, ସହଯୋଗ ଓ ସୌହାର୍ଦ୍ଦ ବୃଦ୍ଧି କରେ। ମନୋବୈଜ୍ଞାନିକ ଦୃଷ୍ଟିକୋଣରେ ଏହା ସମ୍ପର୍କକୁ ସୁଦୃଢ଼ କରେ। ଏଥିପାଇଁ ଗୌତମ ବୁଦ୍ଧଙ୍କର ଜୀବନର ଅନେକ ଉଦାହରଣ ରହିଛି। ତାଙ୍କ ପ୍ରତି ବିଦ୍ୱେଷ ଭାବ ରଖି ଗାଲିଗୁଲଜ କରିବା, ନକାରାତ୍ମକ ଚିନ୍ତାଧାରା ରଖିବା, ଲଜ୍ଜିତ ଓ ଉପହାସ କରିବା ସତ୍ତ୍ୱେ ବୁଦ୍ଧଙ୍କ ନମ୍ରତା, ପ୍ରେମ, ସହାନୁଭୂତି ଯୋଗୁଁ ସେହି ଅସାମାଜିକ ବ୍ୟକ୍ତି ବି ପରବର୍ତ୍ତୀ ସମୟରେ ଭଲ ମଣିଷଟେ ହୋଇଗଲା। ଗିରିନାର ପର୍ବତର ପାଦଦେଶରେ ସନ୍ନ୍ୟାସୀ ମେକରଣଙ୍କ ଦୁଇ ପୋଷାଜନ୍ତୁ।

ଓ କୁକୁର ମରୁଭୂମିରେ ତୃଷାର୍ତ୍ତ ପଥିକମାନଙ୍କୁ ପାଣି ଯୋଗାଉଥିବାର ଦୃଶ୍ୟ ଶିକାର ନିମନ୍ତେ ଆସିଥିବା ରାଜାଙ୍କ ହୃଦୟରେ ଆଶ୍ଚର୍ଯ୍ୟ ଓ କରୁଣା ଭରିଦେଲା। ସେ ଏତିକି ପରିବର୍ତ୍ତନ ହେଇଗଲେ ଯେ ଶିକାର କରିବା ବନ୍ଦ କରିବା ସହିତ ନିଷିଦ୍ଧ ଘୋଷଣା କରିଦେଲେ। ଜୀବେ ଦୟା କରୁଣାର ଉତ୍କୃଷ୍ଟ ଉଦାହରଣ ଅଟେ। ନିଗ୍ରୋଧ ମୁର୍ଗ ଜାତକ କଥାରେ ବାରଣାସୀର ରାଜାଙ୍କ ଶିକାର କଥା ବହୁ ପ୍ରଚଳିତ। ଗର୍ଭବତୀ ହରିଣର ବଳିଦାନ ସମୟ ଉପସ୍ଥିତ ହେବାରୁ ନିଗ୍ରୋଧ ନିଜେ ବଳି ପାଇବା ପାଇଁ ରାଜାଙ୍କ ବଧଶାଳାରେ ଉପସ୍ଥିତ ହେଲେ। ରାଜା ଏହାର କାରଣ ଜାଣି ତାଙ୍କ ହୃଦୟରେ କରୁଣା ଜାଗି ଉଠିଲା। ସେହିଦିନଠାରୁ ରାଜ୍ୟର ଶିକାର କରିବା ସେ ବନ୍ଦ କରିଦେଲେ। ଦେବଦତ୍ତଙ୍କ ତୀର ସନ୍ଧାନରେ ଛଟପଟ କରୁଥିବା ହଂସ ସିଦ୍ଧାର୍ଥଙ୍କ କୋଳରେ ପଡିଲା। ଶରୀରରୁ ତୀର କାଢି ଦେଇ କ୍ଷତ ସ୍ଥାନରେ ଔଷଧ ଦେବା ଓ ତାର ଯତ୍ନ ନେବା ବୁଦ୍ଧଙ୍କ କରୁଣାର ଶ୍ରେଷ୍ଠ ଉଦାହରଣ ଅଟେ। କଳିଙ୍ଗ ଯୁଦ୍ଧର ବିଭୀଷିକା ଦିନେ ଚଣ୍ଡାଶୋକକୁ ଦେୱାନମ୍ ପ୍ରିୟଦର୍ଶୀ ରୂପେ ପରିବର୍ତ୍ତନ କଲା। ତାଙ୍କର ହୃଦୟ କରୁଣାରେ ଭରିଗଲା। କରୁଣା ଓ ନିଃସ୍ୱାର୍ଥ ଭାବ ନିଷ୍ଠୁର ହୃଦୟକୁ ମଧ୍ୟ ପରିବର୍ତ୍ତନ କରିଦିଏ, ଭଲ ମଣିଷରେ ପରିଣତ କରାଏ। କାରଣ ଏହା ମଣିଷକୁ ମାନସିକ ଶାନ୍ତି ଓ ଆତ୍ମସନ୍ତୋଷ ପ୍ରଦାନ କରେ, ମାନସିକ ଅବସାଦ ଦୂର କରେ, ଚିନ୍ତା ହ୍ରାସ କରେ ଓ ଦୁଶ୍ଚିନ୍ତା ଦୂର କରେ। ଦୈନନ୍ଦିନ ଜୀବନରେ ଏକ ଛୋଟ କରୁଣାର କାମ ଅନ୍ୟର ଦିନକୁ ଭଲ କରିପାରେ। ଯେମିତି କୌଣସି ଜୀବଜନ୍ତୁ ବା ଲୋକ ଦୁର୍ଘଟଣାରେ ଛଟପଟ ହେଉଛି, ତେବେ ତାର ସେବା ଅଥବା ସୁରକ୍ଷିତ ସ୍ଥାନରେ ପହଞ୍ଚାଇ ଦ୍ୱାରା ସେ ନିଶ୍ଚିତ ରୂପେ ଖୁସି ହେବ, ତାର ଜୀବନ ବଞ୍ଚିଯିବ। ସେମିତି ନିଃସହାୟ ଦିନ ଦରିଦ୍ର ବ୍ୟକ୍ତିକୁ ରାସ୍ତା ପାର କରିଦେବା ଅଥବା ଖାଇବା ପାଇଁ ଦେବା, ତେବେ ସେମାନେ ପରମ ଆତ୍ମତୃପ୍ତି ଲାଭ କରନ୍ତି। କୌଣସି ବନ୍ଧୁ ମିତ୍ର ପରିବାରର ସଦସ୍ୟଙ୍କ ଦୁରବସ୍ଥା ଦେଖି ପରାମର୍ଶ ଦେବା ପରିବର୍ତ୍ତେ ଶାନ୍ତି ଓ ଅନୁରାଗ ଭରା ହୃଦୟରେ ତାଙ୍କର ଦୁଃଖ ଶୁଣିଲେ ସେମାନଙ୍କୁ ବି ଲାଗିବ ଯେ ତାଙ୍କର ଦୁଃଖ ଶୁଣିବା ପାଇଁ କେହି ତ ଅଛନ୍ତି। ସହକର୍ମୀ କିମ୍ବା ଅଧୀନସ୍ଥ କର୍ମଚାରୀଙ୍କ ପ୍ରତି ଅଯଥା ରାଗିବା ବଦଳରେ ତାଙ୍କର ପରିସ୍ଥିତିକୁ ବୁଝିବା ସହ ତାଙ୍କ ସହଯୋଗ କରିବା ଦ୍ୱାରା ତାଙ୍କର ଦିନଟି ଭଲ ହୋଇପାରିବ। ଏହି ପ୍ରକାର ଆମେ ଛୋଟ ଛୋଟ କରୁଣାର କାମ କରି ଅନ୍ୟର ଦିନକୁ ଭଲ କରିପାରିବା।

ଦିନେ କଣ ହେଇଛି, ମୁଁ ଜଣେ ଦାଦା ସହିତ ଯେତେବେଳେ ଦୋକାନରୁ ବାହାରିଛି, ଆଉ ଜଣେ ବ୍ୟକ୍ତି ଗୋଟେ କାର ଆଣିକି ଆସୁଛନ୍ତି ଏବଂ ସେ ରାସ୍ତାକୁ ଛାଡି ଆମେ ଯାଉଥିବା ରାସ୍ତା ଆଡେ ଆଣିକରି ଦୁର୍ଘଟଣା ଘଟେଇବାର ସମ୍ଭାବନା ଥିଲା। ତ ସେ ଯେତେବେଳେ କାର୍ରୁ ବାହାରିଲେ ମୁଁ ଦେଖିଲି ଯେ ସେ ମଦ୍ୟପାନ କରିଥିଲେ। ତ ସେ ପତଳା ଥିଲେ, ଦୁର୍ବଳ ଥିଲେ ଏବଂ ଯେହେତୁ ମଦ୍ୟପାନ କରିଥିଲେ, ତେଣୁ ତାଙ୍କୁ ମାରିବା ପାଇଁ ମୋ ପାଖରେ ଆଉ ଦୟା ଆସିଗଲା। ମୁଁ ଆଉ ଚାହିଁଲି ନାହିଁ, ଯେହେତୁ ମୁଁ ଡେଇଁକି ବଞ୍ଚି ଯାଇଥିଲି, ନହେଲେ ଦୁର୍ଘଟଣା ହେଇଥିତା, ମୋର ଆଣ୍ଠୁ ଭାଙ୍ଗି ଯାଇଥାନ୍ତା। ଦୁର୍ଭାଗ୍ୟକୁ ସେ ବ୍ୟକ୍ତି ତାର ପ୍ରତି ମୋର ଗୋଟେ ଦୟା ଆସିଗଲା, କାରଣ ଯାହା ପାଖରେ ସାମର୍ଥ୍ୟ ଥାଏ, ଯିଏ ଅନ୍ୟକୁ ଦଣ୍ଡ ଦେବାର ସାମର୍ଥ୍ୟ ରଖେ, କିନ୍ତୁ ଦଣ୍ଡ ଦେବାଟା ବଡ କଥା ନୁହେଁ। ତ ତାକୁ ମୁଁ ଯେତେବେଳେ ଦେଖିଲି ଦୁର୍ବଳ ମଣିଷ, ତାକୁ ଆଉ ପିଟିବା ପାଇଁ ମୋତେ ଇଚ୍ଛା ହେଲା ନାହିଁ, ଦୟା ଆସିଗଲା। ତାର ଭୁଲ, ଆଉ ସେ ମଦ୍ୟପାନ ବି କରି ଗାଡି ଚଲାଉଛି, ତ ଏ ପ୍ରକାର ତାର ଦୁର୍ବଳତା ଦେଖିକରି ହୃଦୟଟା ଭରିଗଲା କରୁଣାରେ। ନହେଲେ ଗୋଟେ ରାଗ ଥିଲା ଯେ ଇଏ ତ ଗାଡି ଚଲାଇ ଜାଣୁନାହିଁ, ପୁଣି ମଦ୍ୟପାନ କରିଛି, ପୁଣି ରାସ୍ତା ଛାଡି ଆମ ପଟକୁ ଆଣି ଦୁର୍ଘଟଣା ଘଟେଇବାର ଗୋଟେ ମନୋବୃତ୍ତି ରଖିଛି। ତ ଏ ପ୍ରକାର ଘଟଣା ମୁଁ ଯେତେବେଳେ ତାଙ୍କୁ ପଚାରିଲି ଯେ ତୁମେ ଜାଣି ଜାଣି କାହିଁକି ଆକ୍ସିଡେଣ୍ଟ କରୁଥିଲ, ତ ସେ କହୁଛି ଯେ ମୁଁ ଆପଣଙ୍କୁ ଚିହ୍ନିଛି ଆଉ ସେଥିପାଇଁ ମଜାକ କରୁଥିଲି। ତ ମୁଁ କହିଲି ଅରେ ଭାଇ, କାର୍ରେ ଏମିତି କିଏ ମଜାକ କରେ କି, ଏଇଟା ଚଢି ଯାଇଥାନ୍ତା, ଆମେ ଦୁଇ ଜଣ ଦୁର୍ଘଟଣାଗ୍ରସ୍ତ ହେଇଥାନ୍ତୁ। ତ ତୁମେ ଚିହ୍ନା ପରିଚିତ ହେଲେ ବି ମୋର ଉପରେ ମୋର ମନରେ ଗୋଟେ ରାଗ ଥିଲା, କିନ୍ତୁ ତମକୁ ଦେଖିକରି ମାନେ ଯୋଉ ମାଛିକୁ ମାରିକିରି ହାତ ଗନ୍ଧେଇବା କାମ କରିବା ଅନୁଚିତ ମନେ ହେଲା, ସେଥିପାଇଁ ମୋତେ କରୁଣା ଲାଗିଲା ଆଉ ତୁମକୁ କ୍ଷମା କରିଦେଲି। ତ ଏ ପ୍ରକାର ଜୀବନରେ ଅନେକ କରୁଣାର ଉଦାହରଣ ରହିଛି। ଆମ ପାଖରେ ଯଦି ସାମର୍ଥ୍ୟ ଅଛି ଦଣ୍ଡ ଦେବାର, ବୋଲେ ଆମ ପାଖରେ ଦୟା ବି ଥିବା କଥା, କରୁଣା ବି ଥିବା କଥା, ଆଉ ଆମେ ଅନ୍ୟକୁ କ୍ଷମା ବି ଦେଇପାରୁଥିବା କଥା, ଇଏ ହେଉଛି ମୁଖ୍ୟ ବିଷୟ। କରୁଣା ବିଷୟରେ ଅନେକ ବୋଧ କଥା ରହିଛି, ଅନୁଚିନ୍ତା ରହିଛି, ଛୋଟ ଛୋଟ ଗପ ରହିଛି। ଆମେ ପ୍ରତ୍ୟେକ ଦିନ ବିଦ୍ୟାଳୟରେ ଗୋଟେ ନୂଆ ବିଷୟ ରଖିଛୁ, ସେଟା ହେଲା ଅନୁଚିନ୍ତା। ଏବଂ ବିଶେଷ କରି ପ୍ରତ୍ୟେକ ଶ୍ରେଣୀର ଜଣେ ଜଣେ ପ୍ରତିଦିନ ଗୋଟେ ଗୋଟେ ଅନୁଚିନ୍ତା କହନ୍ତି। ଏବଂ କରୁଣାର କଥା ଯେତେବେଳେ ଆସେ, ଆମେ ଛୋଟିଆ ଛୋଟିଆ କାହାଣୀରୁ ଏଇ କରୁଣାକୁ ଆମେ ବୁଝିବା ପାଇଁ ସେମାନଙ୍କୁ ଜଣାଇଥାଉ ଏବଂ ବିଭିନ୍ନ ଉଦାହରଣ ମାଧ୍ୟମରେ ସେ କରୁଣାଟିକୁ ସେମାନେ ହୃଦବୋଧ କରନ୍ତି। ଆମେ ଏଇ ଭିତରେ ଦେଖିଥିବା ଯେ ଭକ୍ତ ପ୍ରହଲ୍ଲାଦଙ୍କର ଗୋଟେ ପାଠ ଅଛି, ଯେହେତୁ ଚଳିତ ବର୍ଷ ବିଦ୍ୟାଳୟରେ ପୁସ୍ତକ ବଦଳି ଯାଇଛି, ତ ସେଇ ପୁସ୍ତକ ଆକର୍ଷଣୀୟ ଅଛି ଏବଂ ଯୋଉ ନୈତିକ ଶିକ୍ଷା ମିଳେ ସେ ବିଷୟଟା ସେ ଭିତରେ ରହିଛି। ତ ପ୍ରହଲ୍ଲାଦଙ୍କର ବିଷୟରେ ଯେତେବେଳେ ଆମେ ପଢୁଛୁ, ପ୍ରହଲ୍ଲାଦଙ୍କର ଯୋଉ ଭଗବାନ ପ୍ରତି ଆସ୍ଥା, ଭଗବାନ ବିଷ୍ଣୁଙ୍କ ପ୍ରତି ଭକ୍ତି, ମାନେ ପିତାଙ୍କର ହୃଦୟରେ, ହିରଣ୍ୟକଶ୍ୟପଙ୍କର ହୃଦୟରେ କେବେ ବି ତାଙ୍କର ପୁଅ ପ୍ରତି କରୁଣା ଆସିନାହିଁ, କାରଣ ତାଙ୍କର ଭଗବାନଙ୍କ ତାଙ୍କର ଆରାଧ୍ୟ ଦେବତା ପ୍ରତି ଈର୍ଷା ଆସିଛି, ତେଣୁ ସେ ମନା କରିଛି। ତ ଏଇଟାକୁ ସୁନ୍ଦର ଭାବରେ ଆମେ ପିଲାମାନଙ୍କୁ ବୁଝେଇଥାଉ, ପୁଣି ଅନୁଚିନ୍ତାରେ ବିଭିନ୍ନ ଉଦାହରଣ ଦେଉ। ମଝିରେ ଗୋଟେ ରାମାୟଣ ପାଠ ଥିଲା ତାର ଆଗରୁ, ତ ସେଥିରେ ଭ୍ରାତୃତ୍ ସ୍ନେହ, ଭରତଙ୍କ ପ୍ରତି ରାମଙ୍କର ଯୋଉ କରୁଣା, ନିଷାଦ ରାଜାଙ୍କ ପ୍ରତି କରୁଣା, ତ ଇଏ ସବୁ ଛୋଟିଆ ଛୋଟିଆ କଥା, ବିଶେଷ କରି ପୌରାଣିକ କଥାବସ୍ତୁ ଏବଂ ଚରିତ୍ର ମାଧ୍ୟମରେ ଯାହା ରହିଛି ସେସବୁ କଥାକୁ ଆମେ ପ୍ରାର୍ଥନା ସଭାରେ ନୀତି ଶିକ୍ଷା ଭାବରେ ଅନୁଚିନ୍ତା ମାଧ୍ୟମରେ ପିଲାମାନଙ୍କୁ ବୁଝାଉ ଏବଂ ହୃଦବୋଧ ହୁଏ ଯେ ପିଲାମାନେ ମଧ୍ୟ, ସବୁ ତ ନାହିଁ କିନ୍ତୁ ଅନେକ ପିଲା ସେଟାକୁ ବୁଝିପାରନ୍ତି ଏବଂ କିଛି ସେମାନଙ୍କର ଭିତରେ ଗୋଟେ ପରିବର୍ତ୍ତନ ବି ଆସିଥିବାର ଆମେ

ସମସ୍ତେ ପରସ୍ପର କରୁଣାଶୀଳ ହୋଇଯାଆନ୍ତୁ, ତେବେ ଏକ ସକାରାତ୍ମକ କ୍ରାନ୍ତିକାରୀ ତଥା ଗଭୀର ପରିବର୍ତ୍ତନ ସମାଜରେ ଆସିବ। ଏହି ପରିବର୍ତ୍ତନ ବ୍ୟକ୍ତିଗତ ସ୍ତରରୁ ଆରମ୍ଭ କରି ସମଗ୍ର ବିଶ୍ୱକୁ ବ୍ୟାପି ଯିବ। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କ ଠାରେ ସମାନତା ଓ ନ୍ୟାୟ ରହିବ। ଧନୀ ଗରିବ, ଉଚ୍ଚ ନୀଚ, ଛୁଆଁ ଅଛୁଆଁ ଭେଦ।

ଲାଞ୍ଚ ଦୁର୍ନୀତି ଦୂରେଇ ଯିବ। ପରସ୍ପର ମଧ୍ୟରେ ସେବା ସହଯୋଗ ମନୋବୃତ୍ତି ଆସିବ। ସହାନୁଭୂତି ଓ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରହିବ। ମାନସିକ ଶାନ୍ତି ପ୍ରାପ୍ତ ହେବ। ପର୍ଯ୍ୟାବରଣ ଯଥା ପାଣି ପବନ ବୃକ୍ଷଲତା ଜୀବଜନ୍ତୁ ପ୍ରତି ସମ୍ବେଦନଶୀଳତା ଆସିବ ଓ ତାର ସୁରକ୍ଷା ତଥା ସଂରକ୍ଷଣ ପାଇଁ ମନ ବଳାଇବ। ଶିକ୍ଷା ବ୍ୟବସାୟ କ୍ଷେତ୍ରରେ ସହଯୋଗ ଭାବନା ଆସିବ। ମୁଁ ମୋର ଏହି ଅହମ୍ ଭାବନା ଦୂର ହୋଇ ସାମୂହିକ ସ୍ୱାର୍ଥ ଓ ଆପଣାର ଭାବ ଉଦ୍ରେକ ହେବ। ସଂକ୍ଷେପରେ କହିବାକୁ ଗଲେ ଦୁନିଆରେ ଏକ ନୂତନ ଯୁଗର ଆଗମନ ହେବ ଯେଉଁଠାରେ ପରମ ଶାନ୍ତି ଓ ସାମଗ୍ରିକ ବିକାଶ ଦେଖାଯିବ। ପୃଥିବୀ

0: କରୁଣାର ଆରମ୍ଭ ଆମ ଘର ଭିତରେ ଲୁଚିଛି। ଗୋଟିଏ ପରିବାରରେ ପିଲାଟି ଯେତେବେଳେ ନିଜ ଭାଇ ଭଉଣୀଙ୍କ ସହିତ ନିଜର ଜିନିଷ ବାଣ୍ଟିବା ଶିଖେ, ଘରର ବୟସ୍କଙ୍କୁ ସମ୍ମାନ କରେ, କାହାର ମନ ଖରାପ ଥିଲେ ତାଙ୍କ ପାଖରେ ବସେ, ସେତେବେଳେ ତା ଭିତରେ କରୁଣାର ମଞ୍ଜି ବୁଣା ହୁଏ।
1: କରୁଣା ସବୁବେଳେ ବଡ଼ କାମରେ ପ୍ରକାଶ ପାଏ ନା, ବରଂ ଛୋଟ ଛୋଟ ଘଟଣାରେ ପ୍ରକାଶ ପାଇଥାଏ।
0: କେବେ କେବେ ମାଆର ହାତରେ ଥାଏ ପିଲାଟି ଖାଇଛି କି ନାହିଁ ପଚାରିବାରେ, କେବେ ବାପାଙ୍କ ନିରବ ଚିନ୍ତାରେ ଥାଏ, କେବେ କେବେ ଭାଇ ଭଉଣୀ ଭିତରେ ନିଜ ପସନ୍ଦର ଜିନିଷଟିକୁ ବାଣ୍ଟିବାରେ ବି ଥାଏ, ତ ଆଉ କେବେ ରାସ୍ତା କଡ଼ରେ ବସିଥିବା ଜଣେ ଅଜଣା ମଣିଷ ପାଇଁ ହଠାତ୍ ଆମ ହୃଦୟରେ ଜାଗି ଉଠୁଥିବା ଏକ ଅଜଣା ମମତାରେ ଥାଏ।
1: ଯଦି ଏଠି ପ୍ରଶ୍ନ ଆସିବ ପିଲାମାନଙ୍କର ମନରେ କିପରି କରୁଣା ଜନ୍ମ ନିଏ, କେବଳ ଭଲ ପିଲା ହୁଅ ବୋଲି କହିଦେଲେ କ'ଣ କରୁଣା ଶିଖିଯାଇ ହେବ?
0: ନା, ପିଲାମାନେ କରୁଣାର ପାଠ ବହିରୁ କମ୍, ବଡ଼ମାନଙ୍କ ଆଚରଣରୁ ଅଧିକ ଶିଖନ୍ତି। ଯଦି ଘରେ ଜଣେ ପିଲା ଦେଖେ ତାର ମା ଘରେ କାମ କରୁଥିବା ଲୋକଙ୍କ ସହ ସମ୍ମାନର ସହ କଥା କହୁଛନ୍ତି, ବାପା ଜଣେ ଅସହାୟ ମଣିଷକୁ ସାହାଯ୍ୟ କରୁଛନ୍ତି, ପରିବାର ଆହତ ପଶୁଟିକୁ ଅଣଦେଖା ନ କରି ତା ପାଇଁ ସାହାଯ୍ୟର ହାତ ବଢ଼ାଉଛନ୍ତି, ତେବେ ସେହି ପିଲାକୁ କରୁଣାର ପରିଭାଷା ମନେ ରଖିବାକୁ ପଡ଼ିବ ନାହିଁ।
1: ସେ କରୁଣାକୁ ଜିଇଁବା ଶିଖିବ, ଆଉ ଯେତେବେଳେ ଏହି ଛୋଟ ଛୋଟ ଅନୁଭବଗୁଡ଼ିକ ପିଲାର ମନରେ ବଢ଼ିଥାଏ, ସେତେବେଳେ ତିଆରି ହୁଏ ଏମିତି ଜଣେ ଯୁବକ ବା ଯୁବତୀ, ଯିଏ କେବଳ ନିଜ ସଫଳତା ବିଷୟରେ ଚିନ୍ତା କରେନି, ବରଂ ଅନ୍ୟର ଜୀବନ ବିଷୟରେ ମଧ୍ୟ ଚିନ୍ତା କରିଥାଏ।

0: ସ୍ମୃତି କେବେ ପୁରୁଣା ହୁଏନି, କେବଳ ତାର ରଙ୍ଗ ବଦଳିଯାଏ। ଦିନ ବିତିଯାଏ, ବର୍ଷ ବଦଳିଯାଏ, ହେଲେ ମନରେ ରହିଯାଏ ସେହି ମୁହୂର୍ତ୍ତର ଛାପ।
1: ଜୀବନର ଏହି ଯାତ୍ରାରେ ଆମେ ଅନେକ ସ୍ମୃତି ସାଉଁଟୁ, କିଛି ହସାଏ, କିଛି କନ୍ଦାଏ, ଆଉ କିଛି ଆମକୁ ନୂଆ କିଛି କରିବା ଶିଖାଇଥାଏ।
0: ସେହି ସ୍ମୃତିଗୁଡ଼ିକ ହିଁ ଆମ ଜୀବନର ଅଦୃଶ୍ୟ ସମ୍ପଦ।
1: ଏହି ସ୍ମୃତି ଆମକୁ ଗୋଟିଏ କଥା ମନେ ପକାଇଦିଏ, ମଣିଷ ଏକା ନୁହେଁ। ମଣିଷର ଜୀବନ ଅନ୍ୟ ମଣିଷର ଭଲ ପାଇବା ଆଉ କରୁଣା ସହିତ ଜଡ଼ିତ।
0: କାହାର ଦୁଃଖକୁ ବୁଝିବା, କାହାକୁ ଟିକେ ସାହାଯ୍ୟ ଦେବା, ଅସୁବିଧାରେ ଥିବା ମଣିଷ ହେଉ କି ପଶୁପକ୍ଷୀ, ତାଙ୍କ ପାଖରେ ଠିଆ ହେବା, ଆଉ ଏହି ଛୋଟ ଛୋଟ କରୁଣାର ମୁହୂର୍ତ୍ତ ହିଁ ଦିନେ ଆମ ଜୀବନର ସବୁଠାରୁ ସୁନ୍ଦର ସ୍ମୃତି ହୋଇଯାଏ।
1: ତେବେ ଆସନ୍ତୁ ଗତକାଲିର ସ୍ମୃତିକୁ ହୃଦୟରେ ସାଇତି ରଖି ଆଜିର ଦିନକୁ ଟିକେ ଅଧିକ ସୁନ୍ଦର କରିବା।
0: କାହିଁକି ନା ଆଜି ଆମେ ଯେଉଁ ଭଲ କାମ କରିବା, ସେହି ଭଲ କାମ ହୁଏତ ଆସନ୍ତାକାଲି କାହାର ଜୀବନର ଏକ ସୁନ୍ଦର ସ୍ମୃତି ହୋଇ ରହିଯାଏ।
1: ତେବେ ସ୍ମୃତିକୁ ସାଇତି ରଖନ୍ତୁ,
0: ସମ୍ପର୍କର ମୂଲ୍ୟ ବୁଝନ୍ତୁ,
1: ଆଉ ମନରେ କରୁଣାକୁ ଜୀବନ୍ତ ରଖନ୍ତୁ।
0: ପୁଣି ଏକ ନୂଆ ସ୍ମୃତି, ଏକ ନୂଆ କାହାଣୀ ଆଉ ଏକ ନୂଆ ଅନୁଭବ ସହିତ ଆମେ ନିଶ୍ଚୟ ଫେରିବୁ।
1: ଆଜି ଗବାକ୍ଷରେ ଆପଣମାନେ ଶୁଣିଲେ
0: କରୁଣାର ଶେଷ ଭାଗ। କରୁଣା ସମ୍ପର୍କରେ ଆଜି ନିଜସ୍ୱ ମତ ରଖିଥିଲେ ଖଗେଶ୍ୱର ବାଘ। ତାହେଲେ ଆଜିର ଗବାକ୍ଷରୁ ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ରଞ୍ଜନ,
1: ମୁଁ ସୁପ୍ରଭା।
0: ନମସ୍କାର।

ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିଲେ ଆମ କାର୍ଯ୍ୟକ୍ରମ ଗବାକ୍ଷ୍ୟ। ଆଜି ଏଥିରେ ପ୍ରଚାର କଲୁ କରୁଣାର ଶେଷ ଭାଗ। ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ସୁପ୍ରଭା ପାଢ଼ୀ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ବର୍ତ୍ତମାନ ଆସନ୍ତୁ ଶୁଣିବା ଆଜିର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁବାଇର ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍ଠାରେ ହେବାକୁ ଥିବା 2026 ଏସିଆ କପ୍ କ୍ରିକେଟ୍ T20 ସେମିଫାଇନାଲ ମ୍ୟାଚ୍ର ଦ୍ୱିଭାଷୀ ଧାରାବିବରଣୀ ଶୁଣିବେ ରାତି 8ଟାରେ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇନ୍କ୍ୟୁବେସନ୍ ପ୍ରୋଗ୍ରାମ ଶୁଣିବେ ସକାଳ 8:30, ପୁଣି ଥରେ ସନ୍ଧ୍ୟା 6ଟାରେ। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସ୍ପନ୍ଦନରେ ଶୁଣିବେ ସମସ୍ୟାର ସମାଧାନ ଆତ୍ମହତ୍ୟା କି, ପରେ ଜାଣିବା କଥାରେ ରହିଛି

0: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇକ୍ୟୁବେସନ୍ ପ୍ରୋଗ୍ରାମ ଆକାଶବାଣୀ କଟକ ଶୁଣନ୍ତୁ
1: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇନ୍କ୍ୟୁବେସନ୍ ପ୍ରୋଗ୍ରାମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ଭେଟି ଦେଉଛୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ। ଆଜି ପାଇଁ ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ ପ୍ରୀତି ପଣ୍ଡା, ଗୀତ ରଚନା ରଞ୍ଜନ କୁମାର ବେହେରା, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ପ୍ରଥମେ ଶିଳ୍ପୀ ଯୋଗେନ୍ଦ୍ର ମହାପାତ୍ର।

ଏଥିଲା ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ, ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଲଘୁ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ଶକ୍ତି ମିଶ୍ର, ଶିଳ୍ପୀଙ୍କ କଣ୍ଠରେ ଅଲେଖ ବିଶ୍ୱାଳଙ୍କ ରଚନା।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଶେଷରେ ଶିଳ୍ପୀ କୁମାର ବାପି, ଶିଳ୍ପୀଙ୍କ କଣ୍ଠରେ ପଞ୍ଚାନନ ନାୟକଙ୍କ ରଚନା।

ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଭେଟି ଦେଉଛୁ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଉପସ୍ଥାପନା ରଞ୍ଜନ କୁମାର ବେହେରା।

0: ନମସ୍କାର। ଯେଉଁ ମଣିଷ ଅନ୍ୟର ମୁହଁରେ ହସ ଆଉ ଜୀବନରେ ଖୁସି ଦେବାକୁ ଚାହେଁ, ଭଗବାନ ତାଙ୍କ ମୁହଁରେ ସଦାସର୍ବଦା ହସ ଏବଂ ହୃଦୟରେ ଖୁସି ନିଶ୍ଚୟ ଦିଅନ୍ତି। ଆରମ୍ଭ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଇଲ୍ ଆକାଶବାଣୀ। ଆପଣଙ୍କର ମନପସନ୍ଦର ଓଡ଼ିଆ ଗୀତକୁ ନେଇ ଆଜି ଉପସ୍ଥାପନାରେ ମୁଁ ରଞ୍ଜନ କୁମାର ବେହେରା। ତାହେଲେ ଚାଲନ୍ତୁ ଦେଖିବା ଆଜିର ପ୍ରଥମ ଶ୍ରୋତା କିଏ। ହ୍ୟାଲୋ, ଡାଇଲ୍ ଆକାଶବାଣୀ।
1: ଜୟ ସୀତାରାମ ଆଜ୍ଞା। ଜୟ ସୀତାରାମ।
0: ହଁ, ଜୟ ସୀତାରାମ
1: ଆଜ୍ଞା। ରବୀନ୍ଦ୍ରନାଥ ମେହେର, ମହଲା କଟା, ଭେଡ଼ାନ ବ୍ଲକ, ବରଗଡ଼ ଜିଲ୍ଲା ନୁ କହୁଛେ ଆଜ୍ଞା।
0: କୁହନ୍ତୁ ରବୀନ୍ଦ୍ର ବାବୁ, ଆଜି କେନ୍ ଗୀତ ଶୁଣବେ?
1: ଆଜ୍ଞା, ଆଜି ଗୀତ ତ ଶୁଣମା, ଶ୍ରାବଣ ତ ପଲେଇ ଗଲାନ ବେଲେ ସବୁ ପାଇଁ ନେବି ମୁଁ 100 ଜନମ ଫିଲ୍ମରେ ଗୀତଟେ ଅଛି, ଶ୍ରାବଣ ସରିଗଲେ ବୌଦ୍ଧ ଫେରିଯାଏ, ଫଗୁଣ ସରିଗଲେ ଗୀତଟେ ଅଛି ଆଜ୍ଞା, ନା ସୋରବା।
0: ଆଚ୍ଛା, କୁହନ୍ତୁ କେମିତି ଅଛନ୍ତି?
1: ଆଜ୍ଞା ଭଲ ଅଛେ ଆଜ୍ଞା।
0: ତେବେ ରବୀନ୍ଦ୍ର ବାବୁ, ଆପଣ ଜାଣିଛନ୍ତି ରାଗ ହଉଛି ମଣିଷର ପରମ ଶତ୍ରୁ। ଆଚ୍ଛା, ଆପଣ କାଣା କହିବେ ବିଷୟରେ?
1: ଆଜ୍ଞା, ରାଗ ତ ପରମ ଶତ୍ରୁ ବୋଲିକିରି କୁହାଯାଉଛେ, କିନ୍ତୁ ରାଗ କେ ସ୍ତମ୍ଭନ କରବାରଟା, ଶାନ୍ତି ରଖବାରଟା, ରାଗ ନାଇଁ ହେବାରଟା, ଇଟା ହଉଛେ ପରମ ମିତ୍ର। ଆମେ ରାଗରେ ଅନେକଟା ଭୁଲ କରି ପକଉଛୁ, ଏନ୍ତା କି କୌଣସି ଗୋଟେ ତାମାନେ ଯଦି ଖରାପ କଥା ଶୁଣବାରକେ ମିଳିଲା କି କେନ୍ସି ଏନ୍ତା ଇହାଜିନି ଯେନ୍ତା ମାନେ ଲଭ୍ ମ୍ୟାରେଜ୍ ହଉଛନ୍, ଏନ୍ତା କାହାର ସଙ୍ଗେ ତାମାନେ ଏନ୍ତା କଥାବାର୍ତ୍ତା ହେଇକିରି ଯଦି ଲୁକେ ଧିକ୍କାର କଲେ ବେଲେ ସେ ସାଙ୍ଗେ ସାଙ୍ଗେ ଯାଇକିରି ରାଗର ଲାଗି ଗଛ ଉଚକି ବି ନଉଛନ୍, ନାହେଲେ ବିଷ ଖାଇକିରି ମରି ଯାଉଛନ୍। ଇଟା କାହା ଥିଲା ଯା ହେ ରାଗର ଲାଗି, କିନ୍ତୁ ସେ ଟାଇମଟା ଯଦି ରାଗକେ ଯଦି ଟିକେ ଶାନ୍ତ କରିନେବେ, ସେ 5-10 ମିନିଟ ପଲେଇ ଗଲେ ଆଉ କିଛି ନାହିଁ ଆଜ୍ଞା। ଫେର ଯେନ୍ତା କି ସେଟା ଏନ୍ତା କେତେ କେତେ ଘଟଣା ଘଟୁଛି ଆର୍ କେତେ କେତେ ଯାଉଛେ, ସବୁ ସଲ୍ଭ ହେଇଯିବ ଆଜ୍ଞା। ସେଥିର୍ ଲାଗି ରାଗଟା ପରମ ଶତ୍ରୁ ବୋଲିକିରି କୁହାଯାଉଛେ। ରାଗ ମନୁଷ୍କେ ଖାଏସି, ରାଗ ସମୟରେ ଟିକେ ତାମାନେ ଧୈର୍ଯ୍ୟ ଧରିକିରି ରହିବାରଟା ହିଁ ସେଟା ବନେ ଭଲ ବୁଝବାର ଲୋକଟା ଆମେ।
0: ଆଚ୍ଛା, ଆପଣ କେତେବେଳେ କେମିତି ରାଗନ୍ତି କି?
1: ନାଇଁ ଆଜ୍ଞା, ମୁଇଁ ତ କେବେ ରାଗାରୋଗୀ ନାଇଁ କରେ, ମୋର ପିଲାଦିନୁ ହେନ୍ତା ମୋର ଅଭ୍ୟାସ ନାଇଁ ନ। ଯିଏ ରାଗ ହେଲା ମୁଇଁ ତାହାକେ ପାଇଲେ ଟିକେ ବୁଝାସି, ରୋରେ ବାବୁ ଟିକେ ଏନ୍ତା ନା ହ କି ମାରଧର ମାରପିଟ କି ଏନ୍ତା ନିନ୍ଦା ଅପବାଦଟା ଏଇଟା ଠିକ ନୁହେଁ, ତୁଇ ଟିକେ ଧୈର୍ଯ୍ୟ ଧରତ ବୋଲିକିରି ସେ ଟାଇମଟା କଲେ ଗଲେ ଆଜ୍ଞା ଆର କିଛି ନା ହୁଏ।
0: କେମିତି ଧୈର୍ଯ୍ୟ ଧରିହବ, କେମିତି ରାଗକୁ ନିୟନ୍ତ୍ରଣ କରିହବ?
1: ହଁ ଆଜ୍ଞା, ଧୈର୍ଯ୍ୟ ନା ଧରିଲେ ରାଗକୁ ନିୟନ୍ତ୍ରଣ କରି ନା ହୁଏ। ଧୈର୍ଯ୍ୟଟା ହଉଛି ବଡ଼ କଥା, ରାଗ ନୁ ଆର ବଡ଼ ହଉଛି ଧୈର୍ଯ୍ୟ।
0: ଆଜ୍ଞା,
1: ସହନଶୀଳତା ହଉଛି ତାର ବିପରୀତ, ରାଗର ବିପରୀତଟା।
0: ଠିକ ଅଛି ମେହେର ବାବୁ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତରେ ଶୁଣି ଦଉଛୁ।
1: ହଉ ଆଜ୍ଞା, ଯାହା ବି ହଉ 15-20 ଦିନ ଉତରୁ ଏଇଟା ଆପଣଙ୍କ ସଙ୍ଗେ କଥାବାର୍ତ୍ତା ହେବାର ସୁଯୋଗ ମିଳିଲା ଆଜ୍ଞା।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ହଁ ବେରା ବାବୁ, ସନ୍ଧ୍ୟାରେ ପଣ୍ଡା ବାବୁ କହୁଛି, ହରିଓମ ନଗର ଗୋବିନ୍ଦ ନଲା ସମ୍ବଲପୁର।
0: ପଣ୍ଡା ବାବୁ ନମସ୍କାର।
1: ନମସ୍କାର,
0: ଭଲ ଅଛନ୍ତି?
1: ହଁ ଭଲ ଅଛି। ମଝିରେ ଟିକେ ଜ୍ୱର ହେଇଯାଇଥିଲା, ତାପରେ ଦୁର୍ବଳ ବି ଲାଗୁଥିଲା।
0: କଣ ଗୀତ ଶୁଣିବା ଆଜି କୁହନ୍ତୁ?
1: ଆଜି ଆଜ୍ଞା ରେ ଆଦ୍ରା ପରିହରି ସେଟା ଶୁଣିବା।
0: ଗାଇଛନ୍ତି ପ୍ରଣବ ପଟ୍ଟନାୟକ ନାଇଁ କି?
1: ଆଜ୍ଞା, କିଛି ଦିନ ହେଇଗଲା କିନ୍ତୁ ରହିଗଲା ତାଙ୍କର ଗାଇଥିବା ସ୍ମୃତି, କାଲ ଯେଉଁ ଗୀତ ଗୁଡିକ
0: ନିଶ୍ଚୟ ନିଶ୍ଚୟ
1: ଯାହା କିଛି ଅଜସ୍ଥିର କରିକି ଦେଇଛନ୍ତି ତାଙ୍କ ସମୁଦ୍ର କଣ୍ଠରେ।
0: ଏଇ ଯୋଉ ଆପଣଙ୍କୁ ଜ୍ୱର ହେଇଗଲା, ଆପଣ କେମିତି ମାନେ ଡାକ୍ତରଙ୍କ ପାଖକୁ ଗଲେ ନା ନିଜେ ମେଡିସିନ କିଣି ଖାଇଦେଲେ?
1: ନାଇଁ ଆଜ୍ଞା, ନିଜେ ନିଜେ ନାଇଁ, ଡକ୍ଟରକୁ ଦେଖେଇଲି, ତାପରେ ସେ ଦେଲେ ଖାଇଲି, ଛାଡିଗଲି।
0: ଆଚ୍ଛା, ବର୍ତ୍ତମାନ
1: 10 ଦିନ ପର୍ଯ୍ୟନ୍ତ ଦୁର୍ବଳ ଦୁର୍ବଳ ଲାଗୁଥିଲା।
0: ଓହୋ, ବର୍ତ୍ତମାନ ଏଇ ଯୋଉ ପାଣିପାଗ ବଦଳୁଛି ତା ପ୍ରଭାବରେ ଦେହ ଖରାପ ହଉଛି ନିଶ୍ଚୟ ନାଇଁ କି?
1: ଆଜ୍ଞା, 2.5 ମାସ 3 ମାସ ପରେ ସୂର୍ଯ୍ୟ ନାରାୟଣ ବାହାରିଛନ୍ତି।
0: ଆଚ୍ଛା, ମାନେ ବର୍ଷା ଲାଗିକି ରହିଛି ନାଇଁ କି? ଆଚ୍ଛା, ମାନେ ବର୍ତ୍ତମାନ ଟିକେ କମିଲାଣି ନା ସେମିତି ଚାଲିଛି ବର୍ଷା?
1: ନାଇଁ, ବର୍ତ୍ତମାନ ଟିକେ 2-3 ଦିନ ଖରା ହଉଛି। ଆଜ୍ଞା,
0: ଖରା ନହେଲେ ବା ସୂର୍ଯ୍ୟ ନାରାୟଣଙ୍କର ଦେଖା ନହେଲେ ଭାରି ବିରକ୍ତ ଲାଗେ। ମାନେ ସୂର୍ଯ୍ୟଙ୍କ କିରଣ ହଉଛି ଭିଟାମିନ ଡି। ଆପଣଙ୍କର ପସନ୍ଦର ଗୀତଟି ଶୁଣି ଦଉଛୁ। ଧନ୍ୟବାଦ, ଜୁହାର।
1: ଧନ୍ୟବାଦ।

0: हेलो डायल आकाशवाणी।
1: हेलो भाई, उग्रेशन बोर्ड पूछ रहे हैं टांगुर जलांगे जिले वाला।
0: कौन तो उग्रेशन बाबू आज केन की तो सुनवे।
1: समलपुर की तोटे दे रहे हैं जितना हूँ प्रेम मई करी छे बोले सजनी।
0: आउ उग्रेशन बाबू कणा खबर।
1: हाँ बिलपटे थी आज्ञा, मजबूत अवस्था थी एक दिन खरा हो
0: अच्छा।
1: बिलपटे आसी मन पड़ा आप कार्यक्रम तो आपकी कल करके पे घर को फिर
0: अच्छा आपण फोन कले कार्यक्रम सुनछन ना सुन नांदी।
1: हाँ शुणी पूर्व अपेक्षा टी तो कल मत लगे पारे कहीं घर व्यस्त है कि अन्न कौन जगह
0: तबे उग्रेशन बाबू कहतु जे क्रोध हूँ मनुष्यर परम शत्रु।
1: आज्ञा
0: आम ये जो क्रोध को केमती नियंत्रण करि परिबा
1: एटा निज उपरे हि नियंत्रण निजे करि परिबा। आज्ञा क्रोध हला राग हला एसब जिनस मनुष्य को आम खुन्न विखुन्न करे कहीं कंट्रोल करवा भल गोटे रागटे आसा रागटे जो आम पाठ जो बाहरी जाए मैंने भाई कहीं करी तो राग क्रोध को निजे कंट्रोल करल निजप अन्न मानी
0: से जो मुहूर्तटा जो समय रागि जाऊ मुहूर्त जो आम नियंत्रण करवानी धैर्य धरवानी तहले निश्चय गड़बड़ हो प्रकार ଏମିତି ଅନେକ
1: ରାଗରେ ଯେକୌଣସି କଥା ବାହାରି ଯାଇଥିବ ନା ତ ତାହା ଆମ ନିଜ ପାଇଁ ହିଁ ଅସୁବିଧା ହେଇଥାଏ ମୋ ହିସାବରେ। ଆଜ୍ଞା ଯଦି ଆମେ ଘରେ ଘରେ କଥା ହେଲା ବାହାରି ହେଲା ଆମେ ନିଜେ ବି ଦେଖୁଛୁ ଆମେ ରାଗିକି ଯୋଉ କଥାଟେ କହୁଛେ ଆଉ ରାଗିକି ନା ଯେ କାମଟେ କଲେ ମୋର ସେଟା ଭଲ ନୁହଁ ଟିକେ ନିୟନ୍ତ୍ରଣ ରଖିକି ବୁଝିବି ଯେ କିଛି କାମ କଲେ ଭଲ।
0: ଆଚ୍ଛା ଆପଣ କେବେ ରାଗନ୍ତି କି ନାହିଁ?
1: ହଁ ରାଗି ଆଜ୍ଞା ରାଗି
0: ରାଗିଲେ କିଛି
1: ରାଗଟା ଘରେ ଘରେ ମଧ୍ୟ ଟିକେ ହେଇଯାଏ ଆଜ୍ଞା ଟିକେ ଛୁଟି ହେବ ଯାକୁ କଥା ଲାଗେ କିମ୍ବା ଗୋଡ ରାଗିଯାଏ ରାଗଟା ଅଛି ଆଜ୍ଞା ପାଖରେ କହିବି।
0: ଏମିତି ବି ଜଣେ ଜଣେ ଅଛନ୍ତି ଯୋଉମାନେ କି ରାଗିଲେ କାହା ସହିତ କଥାବାର୍ତ୍ତା କରନ୍ତି ନାହିଁ ଖାଆନ୍ତି ନାହିଁ ପିଅନ୍ତି ନାହିଁ ଏମିତି ମଧ୍ୟ ରହନ୍ତି।
1: ନାଇଁ ଆଜ୍ଞା ସେଇଟା ମାନେ କିଛି ସମୟ ରାଗ ରହିଲା ପରେ ଠିକ ଆମ ସେମିତି ନୁହଁ ରାଗିଲା ପରେ ନିହାତି ପୁଣି ମାନେ ଜଣେ ଯାହା ପରେ ରାଗ ଯେ ଯଦି ମୁଁ କଥା ନହେଲେ ତ ସେ ଆସିକି କଥା ହେଲେ ଭଲ ଦୁଇ ଜଣଙ୍କ ଭିତରୁ ଯେ ଜଣେ କଥା ହେଇଦେଲେ ବୁଝେଇଦେଲେ ସେଟା ହିଁ ଭଲ।
0: ଠିକ ଅଛି ଉଗ୍ରସେନ ବାବୁ ଆପଣଙ୍କୁ ଧନ୍ୟବାଦ ଦଉଛୁ ଆପଣଙ୍କର ପସନ୍ଦର ଗୀତରେ ଶୁଣି ଦଉଛୁ।
1: ହଁ ଧନ୍ୟବାଦ ଆଜ୍ଞା
0: ଧନ୍ୟବାଦ।

0: ହ୍ୟାଲୋ, ଡାଇଲଗ୍ ଆକାଶବାଣୀ
1: ସାର୍ ନମସ୍କାର।
0: ନମସ୍କାର,
1: ରମେଶ ସାନ୍ତା କହୁଥିଲି ସାର, ଭାଟିଘଟ ନବରଙ୍ଗପୁରରୁ।
0: ଆଚ୍ଛା, କୁହନ୍ତୁ ରମେଶ ବାବୁ, ଆଜି କୋଉ ଗୀତ ଶୁଣିବେ?
1: ସାର୍ ଆଜି ମୁଁ ଶୁଣିବା ପାଇଁ ଚାହିଁବି ବାବୁ ସୁପ୍ରିୟାଙ୍କ କଣ୍ଠରୁ, ଆଲବମ୍ର ନାଁ ହେଉଛି ହଳଦୀ ମୁହିଁ, ଗୀତ ହେଉଛି ହଳଦୀ ବସନ୍ତ ଚଢ଼େଇ ତୁ ଆଲୋ ହଳଦୀ ମୁହିଁ, ସରିଷ ଫୁଲିଆ ଛିଟ ଶାଢ଼ିଲୋ ତତେ ଭାରି ମାନଇ, ହାଇଲ ହାଏ ସୁନ୍ଦରୀ ହସିଲେ ବାଜେ ମୌରୀ, ହାଇଲ ହାଏ ସୁନ୍ଦରୀ ହସିଲେ ବାଜେ ମୌରୀ, ଲାଜ କୁଳିଛି ଅଟେ ତୁହି ହଳଦୀ ବାତ ଚଢ଼େଇ ତୁ ଆଲୋ ହଳଦୀ ମୁହିଁ, ସରିଷ ଫୁଲିଆ ଛିଟ ଶାଢ଼ିଲୋ ତତେ ଭାରି ମାନଇ।
0: ତେବେ ରମେଶ ବାବୁ, ଆପଣ ଗଲା ଥର ଫୋନ କରିଥିଲେ କିନ୍ତୁ ଅଧାରୁ କଟିଗଲା।
1: ହଁ ସାର୍, କଥା କଣ କି ଆମର ଏଠି ନେଟୱାର୍କ ଟିକେ ଇସ୍ୟୁ ଅଛି, ଡିସ୍କନେକ୍ଟ ହେଇଯାଇଛି।
0: ହଁ, ବର୍ତ୍ତମାନ ବି ଆପଣଙ୍କର କଥାବାର୍ତ୍ତା ଟିକେ କଟି କଟି ଯାଉଛି।
1: ଆଜ୍ଞା, ଆମର ନେଟୱାର୍କ ପ୍ରୋବ୍ଲେମ ଅଛି ସାର। ତଥାପି
0: ଆପଣ କେତେବେଳେ କେମିତି ରାଗନ୍ତି କି ନାହିଁ?
1: ଆଗରୁ ରାଗୁଥିଲି ସାର୍, ଏବେ ଟିକେ ମଝିରେ ଦେହ ଖରାପ ହେଇଯିବାରୁ ଡାକ୍ତର ମନା କରିଛନ୍ତି ଯେ ବେଶୀ ରାଗିଲେ ଦେହ ପ୍ରତି ବି ଦେହ ଉପରେ ବି ତାର ପ୍ରଭାବ ପଡେ ବୋଲି କହିଥିବାରୁ ମୁଁ ଟିକେ ଚେଷ୍ଟା କରୁଛି ସବୁବେଳେ ସାର୍ ହସ ଖୁସିରେ ହିଁ ରହିବା ପାଇଁ ସାର୍।
0: ଆଚ୍ଛା, ହସ ଖୁସିରେ ରହିବା ପାଇଁ କଣ କରୁଛନ୍ତି?
1: କିଛି ନାହିଁ ସାର୍, ନୂଆ ନୂଆ ଜାଗାକୁ ଯାଉଛି, ଲୋକମାନଙ୍କ ସାଙ୍ଗରେ ମିଶୁଛି, ଆଉ ସେମାନଙ୍କ ସହିତ ଟିକେ ଗପସପ୍ କଲେ ଟିକେ ସାର୍ ଭଲ ଲାଗୁଛି ଟିକେ ଦେହ। ସାର୍ ମୋର 4-5 ମାସ ପର୍ଯ୍ୟନ୍ତ ସାର୍ ମୁଁ ବେଡ୍ରେ ହିଁ ପଡିକି ରହିଲି ସାର୍।
0: ଆରେ, କଣ ଅସୁବିଧା ହେଇଥିଲା ପ୍ରକୃତରେ?
1: ସାର୍ ପ୍ରଥମେ ତ ସାର୍ ମୋର ହିମୋଗ୍ଲୋବିନ୍ କମିଯାଇଥିଲା, ଜ୍ୱର ହେଲା, ତାପରେ ସାର୍ ଲାଷ୍ଟକୁ ବାନ୍ତି, ନନ୍ଷ୍ଟପ୍ ବାନ୍ତି ହଉଥିଲା ସାର୍। ସେଥିପାଇଁ ମେଡିକାଲରେ ସାର୍ ଏଇ ବର୍ଷରେ ସାର୍ 2 ଥର ଯିବାକୁ ପଡିଲା, 15 ଦିନକୁ ଆଉ ଥର ଯିବାକୁ ପଡିଥିଲା ସାର୍।
0: ଆଚ୍ଛା,
1: ଗୋଟେ ପ୍ରୋବ୍ଲେମ ଯୋଉ ପାଇଁ ହେଲା।
0: ଆଚ୍ଛା, ଡାକ୍ତର କଣ ପରାମର୍ଶ ଦେଲେ?
1: ଡାକ୍ତର କହିଲେ ଯେ ମଝିରେ ମୋର ବିପି ଟିକେ ହାଇ ହେଇଯାଇଥିଲା, ତ ଆପଣ ଟିକେ ରାଗୁଛନ୍ତି କି ବୋଲି ସେମାନେ ପଚାରିଲେ, ଡକ୍ଟରମାନେ ପଚାରିଲେ। ତାପରେ ନାଇଁ ସାର୍, ମୁଁ କେତେ କେତେବେଳେ କେମିତି ରାଗିଯାଏ, କିନ୍ତୁ ସେ ମନା କରିଛନ୍ତି ଯେ ଆଗକୁ ଆଉ ବେଶୀ ନ ରାଗିକି ଟିକେ ଶାନ୍ତିରେ ସମସ୍ତଙ୍କ ସହିତ ରହିବା ପାଇଁ ସାର୍।
0: ଠିକ୍ ଅଛି ରମେଶ ବାବୁ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟି ଶୁଣି ଦଉଛୁ।
1: ରହିଲି ସାର୍, ନମସ୍କାର।
0: ନମସ୍କାର।

0: ଦିଲ୍ଲୀପୁରରୁ କହୁଥିଲି ଭାଇ।
1: ଆଚ୍ଛା କୁହନ୍ତୁ ସଞ୍ଜୀବ ବାବୁ, କୋଉ ଗୀତ ଶୁଣିବେ?
0: ଆଜି ଗୋଟେ ସାର ରୋମାଣ୍ଟିକ ଆଲବମ ଗୀତଟେ ଶୁଣେଇ ଦେବେ ହ୍ୟୁମାନ ସାଗରଙ୍କ କଥାରେ। ଗୀତଟି ହେଲା ବିଜେଇ ଜେଇଜା ଠାରେ ପ୍ରିୟା ତୋ ପ୍ରେମ ବର୍ଷାରେ ଆଜି ସାରା ଦିନ।
1: ତେବେ
0: ଗୀତଟେ ଶୁଣେଇ ଦେବେ ସାର।
1: ଆଚ୍ଛା ତେବେ ସଞ୍ଜୀବ ବାବୁ, ଏତେ ବର୍ଷାରେ ଭିଜିଲା ପରେ ମଧ୍ୟ ଆହୁରି ଅବଶୋଷ ରହିଯାଇଛି କି?
0: ଆଜିକା ଡେଟରେ ଯୁବପିଢି କିଶୋର କିଶୋରୀ ମାନଙ୍କ ପାଇଁ ଚାଲିଛି ସାର ଏଇ ପ୍ରେମ ବା ଭଲ ପାଇବା ଆଉ ଏସବୁ ସାର। ଆଉ ଆମେ ତ ସାରା ଭାଷା ହେଲୁଣି ଆଉ ପ୍ରେମ ଉପରେ ଆଉ ଆମେ ତ ସେତେ ତର୍ଜମା କିଛି କରୁନୁ।
1: ତାମାନେ
0: ଆଜିକାଲି ବିଶେଷ କରି ଯୁବପିଢିଙ୍କ ଉପରେ ଏଇଟା ବେଶୀ ପ୍ରଭାବ ପକଉଛି ତ ତେଣୁ କରି ଗୀତଟେ ମୁଁ କହିଲି ନାଇଁ ଆଜି ଶ୍ରୋତା ଭାଇ ଭାଇ ମାନେ ଟିକେ ଶୁଣନ୍ତୁ ପ୍ରେମ ଉପରେ ଗୀତ ଆଉ।
1: ତେବେ ଆପଣ କହିବା ଅନୁସାରେ ବାହାହେଲା ପରେ ଆଉ ପ୍ରେମ କରିବା ଉଚିତ ନୁହଁ ନାଇଁ କି?
0: ନାଇଁ ନାଇଁ ସାର୍, ଏଇଟା ସମ୍ଭବ ନୁହେଁ। ଯେହେତୁ ଛୁଆ ପିଲା ହେଲେ ଘର ସଂସାର କଲେ କିନ୍ତୁ ସେସବୁ ଭଲ ନୁହେଁ।
1: ନାଇଁ ନାଇଁ ମାନେ ମୁଁ କହିବା ଅର୍ଥ ହେଲା ଆମେ ସମସ୍ତଙ୍କୁ ଭଲ ପାଇବା ମାନେ ଅନ୍ୟ ଅର୍ଥରେ ପ୍ରେମ
0: ଅର୍ଥରେ
1: ସମସ୍ତଙ୍କୁ ଆପଣାର କରିବା।
0: ଅନ୍ୟ ଅର୍ଥରେ ମାନେ ଭଲ ପାଇବାଟା କେତେ କ୍ଷେତ୍ରରେ ସେଟା ହଉଛି ଯୁବପିଢ଼ିଙ୍କ ଉପରେ ଭଲ ପାଇବାଟା ଲଭ୍ ଥାଏ ବା ୱାନ୍ ସାଇଡ୍ ଲଭ୍ ଥାଏ କିନ୍ତୁ ଆମେ ମାନେ ଭାଷା ହେଇକରି ଭଲ ପାଇବାଟା ଆଦୌ ଠିକ ନୁହଁ।
1: ତେବେ ସଞ୍ଜୀବ ବାବୁ, କୁହାଯାଏ ମଣିଷର କ୍ରୋଧ ହଉଛି ପରମ ଶତ୍ରୁ।
0: ଆଜ୍ଞା,
1: ଆପଣ ଜଣେ ଶିକ୍ଷକ, ପିଲାମାନଙ୍କୁ ଉପଦେଶ ଦଉଛନ୍ତି, ପରାମର୍ଶ ଦଉଛନ୍ତି, ଆପଣ ଏ ବିଷୟରେ କଣ କହିବେ?
0: କ୍ରୋଧଟା ସାର କହିବାକୁ ଗଲେ ମଣିଷ ଅତିରିକ୍ତି ହେଇଯାଏ, ଅତ୍ୟଧିକ କ୍ରୋଧ ହେଲେ ମଣିଷ ସେଟା ଚଣ୍ଡାଳ ପାଲଟିଯାଏ। ତେଣୁକରି ଆମେ ଅତ୍ୟଧିକ ଶିକ୍ଷକତା ହିସାବରେ ପିଲାଙ୍କୁ ବାରମ୍ବାର ପଢ଼ଉଛୁ, ସେମାନେ ଯଦି ଭୁଲ କରିଥାନ୍ତି ଆମେ ତାଙ୍କୁ ଉପଦେଶ ଦେଉ, ବାରବାର ପଢେଇ ଥାଉ, କିନ୍ତୁ କ୍ରୋଧରେ ରାଗିଗଲେ ସେଟା ହବନି ସାର, ସେଟା ମଣିଷ ପଣିଆ ହରାଇବ ସାର। ତେଣୁକରି ଆମେ କ୍ରୋଧାନ୍ୱିତ ହବା ଠିକ ନୁହେଁ।
1: ବହୁତ ଧନ୍ୟବାଦ ସଞ୍ଜୀବ ବାବୁ, ଆପଣଙ୍କୁ ଆପଣଙ୍କର ପସନ୍ଦର ଗୀତଟି ଶୁଣି ଦଉଛୁ।
0: ରହିଲି ସାର, ନମସ୍କାର।
1: ନମସ୍କାର ନମସ୍କାର।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ନମସ୍କାର, ଜିତେନ୍ଦ୍ର କହୁଥିଲି ପୁଟରାରୁ।
0: ନମସ୍କାର ଜିତେନ୍ଦ୍ର, ବୋଲେ ଆମେ କୋଉ ଜିତେନ୍ଦ୍ର ବୋଲି ଭାବିବୁ?
1: ପୁଟରାରୁ ମାନେ ସେଇ ଗୋଟିଏ ୱାନ୍ ପିସ୍ ଜିତେନ୍ଦ୍ର ମାଡଳା।
0: ଆଚ୍ଛା ଆଚ୍ଛା, ଯେ ଏତେ ଦିନ କୁଆଡେ ହଜି ଯାଇଥିଲେ ଆମେ ଟିକେ ଆଶ୍ଚର୍ଯ୍ୟ ହଉଥିଲୁ।
1: ମାନେ ଆପଣ ସହିତ କଥା ହେଇପାରୁନଥିଲି କିନ୍ତୁ ପ୍ରୋଗ୍ରାମ ସହିତ ଜଡିତ ଥିଲି, ସବୁ ଶୁଣୁଥିଲି।
0: ଯାହା ହଉ, ଆଜି ଟିକେ ମନେ ପକେଇଲେ ଭଲ ଲାଗିଲା।
1: ମତେ ବି ବହୁତ ଖୁସି ଲାଗିଲା ଆପଣ ସହିତ କଥା ହେଇପାରୁଛି। ଖାଲି ଲାଇନ ବ୍ୟସ୍ତ ହିଁ ନଥିଲା।
0: କୁହନ୍ତୁ, ଆଜି କୋଉ ଗୀତ ଶୁଣିବେ?
1: ଆଜି ଶୁଣେଇ ଦିଅନ୍ତୁ, ଇରା ମହାନ୍ତି ଆଉ ରତିକାନ୍ତ ସତୁରୀ ଗାଇଛନ୍ତି ଗୋଟେ ଗୀତ, ଚାଲମି ଅତୀତକୁ ଥରେ ଫେରିବା ହୋ, ଚାଲମି ଅତୀତକୁ ଥରେ ଫେରିବା।
0: କେତେ ଦିନ ହେଲା ସାଇତିକି ରଖିଥିଲେ ଏଇ ଗୀତଟିକୁ ମନ ଭିତରେ?
1: ଭାବୁଥିଲି ଗୀତଟି ଦେବି ବୋଲି, ଯେ ଫୋନ ତ ଲାଗୁନଥିଲା ସେଥିପାଇଁ ଅସୁବିଧା।
0: ବହୁତ କଷ୍ଟରେ ଆଜି ଲାଗିଗଲା ନାଇ କି? ଆଉ ଜିତେନ୍ଦ୍ର ବାବୁ, କୁହନ୍ତୁ କଣ ଖବର, ଗାଁର ଖବର କେମିତି ବର୍ତ୍ତମାନ?
1: ବର୍ତ୍ତମାନ ସମସ୍ତେ ଭଲ, ଏବେ ତ ଭାଇରାଲ ଫିଭର ଚାଲିଛି, ସମସ୍ତଙ୍କୁ ଥଣ୍ଡା ଜ୍ୱର ହେଇଯାଇଛି। ତାଙ୍କୁ ବି ଗଣେଶ ପୂଜା ଆସୁଛି ନା, ତା ଉପରେ ଟିକେ ସମସ୍ତେ ବ୍ୟସ୍ତ।
0: ଆଚ୍ଛା, ଗଣେଶ ପୂଜା ପାଇଁ କେମିତି ପ୍ରସ୍ତୁତି?
1: ମାନେ ଗାଁରେ ହବ ଏଣ୍ଟ୍ରାନ୍ସ, ଆମ ଗାଁଟା ବଡ ଗାଁଟା, ତ ସମସ୍ତେ ଟିକେ ସମସ୍ତେ ମିଳିମିଶିକି ଖାଇବା ମିଶିକି ଟିକେ ବଡ ଆଡମ୍ବରରେ ହବ ପୂଜାଟା।
0: ଆଚ୍ଛା, ଏଇ ଯୋଉ ଚାନ୍ଦା ଆଦାୟ ପରମ୍ପରା ରହିଛି କି ଏପର୍ଯ୍ୟନ୍ତ?
1: ହଁ, କିନ୍ତୁ ଆମ ଗାଁ କରନ୍ତିନି, ଯାହାର ଖୁସିରେ ଦେଲା ଦେଲା।
0: ଆଚ୍ଛା, ଅନେକ ସ୍ଥାନରେ ଦେଖାଯାଏ ଯେ ଚାନ୍ଦା ଆଦାୟ ମାନେ ଗାଡ଼ିକୁ ଅଟକେଇକିରି ଚାନ୍ଦା ମାଗନ୍ତି ବା ବିଭିନ୍ନ ଦୋକାନକୁ ଯାଇକି ଚାନ୍ଦା ମାଗନ୍ତି, ଏଇଟା ଭଲ କି?
1: ଜବରଦସ୍ତି ମାଗନ୍ତି, ସେସବୁ ବହୁତ ସମ୍ମୁଖୀନ ହବାକୁ ପଡୁଛି। ଏବେ ଦେଖନ୍ତୁ ଆମେ ସାମାନ ପାଇଁ ଗଲାବେଳକୁ ଗାଡି ଅଟକେଇକି ଟିକେ ଏମିତି ବିତରେଇଲା ଟାଇପ୍ର ମାଗନ୍ତି, କଣ କରିବା, ଦୂରକୁ ଯାଇଥାଉ, ଦେବାକୁ ବାଧ୍ୟ ହେଇଯାଉ, ସେସବୁ ଠିକ ନୁହେଁ। ଯଦି ତମେ ଯେତିକି ସମ୍ଭବ ହଉଛି ସେ ଅନୁସାରେ ପୂଜା କରିବାର ଭଲ, ଅଧିକ ଟଙ୍କା ଆଦାୟ କରିବ, ଅଧିକ ପ୍ରକାର ବିଭିନ୍ନ ପ୍ରକାର ଡିଜେ ଫିଜେ ଏସବୁ ଲଗେଇକି ମାନେ ଫାଲତୁଟାରେ ପଇସା ଖର୍ଚ୍ଚ କରିବା ମୋ ମତରେ ଠିକ ଲାଗୁନି।
0: ନିଶ୍ଚୟ ନିଶ୍ଚୟ, ଯେହେତୁ ଆପଣଙ୍କୁ ଆଗରୁ ଆମ ଶ୍ରୋତା ମାନେ ଜାଣିଛନ୍ତି ଜିତେନ୍ଦ୍ର ବୋଲିକିରି ପୁଟରାରୁ, ଅନେକ ଆଜି ଆପଣଙ୍କର ସ୍ୱର ଶୁଣିଲା ପରେ ଭାବୁଥିବେ ଯେ ଜିତେନ୍ଦ୍ର ବାବୁ ବାହା ହେଲେ କି ନାହିଁ?
1: ସମସ୍ତଙ୍କୁ କହିବି, ଆଉ ସ୍ପେଶାଲି ଆପଣଙ୍କ ପାଖକୁ ମୁଁ ନିଜେ ଯିବି, ଆଉ ଶ୍ରୋତା ମାନଙ୍କ ଶ୍ରୋତା ଭାଇ ଭଉଣୀ ଯାହା ସହିତ ଜଡିତ ହେବି ସମ୍ପର୍କ କରିବା ପାଇଁ ଚେଷ୍ଟା କରିବି ଆଉ କହିବି ମଧ୍ୟ।
0: ବହୁତ ଧନ୍ୟବାଦ ଜିତେନ୍ଦ୍ର ବାବୁ, ଭଲରେ ଥାନ୍ତୁ, ଶୀଘ୍ର ବାହା ହେଇ ଯାଆନ୍ତୁ, ରହିଲି।
1: ହଉ ସାର୍, ଆପଣଙ୍କ ପାର୍ଟି ଧନ୍ୟବାଦ।
0: ଧନ୍ୟବାଦ ଧନ୍ୟବାଦ।

0: हेलो डायल आकाशवाणी
1: भाई
0: नमस्कार।
1: हाँ
0: नमस्कार आज कौ गीत शुणी
1: भल
0: अच्छा पूरा पूरी भल
1: आज्ञा
0: अच्छा बिलेर देह भल हेगला
1: हाथ भल हेगला
0: आपण बोधे बेसी रागंती नाही
1: ମାନେ
0: କେତେ ଦିନ ପାଇଁ କରିବେ
1: ତାମାନେ
0: କେତେ ସମୟ ଆପଣଙ୍କ ରାଗ ରହେ
1: ସେମିତି ରାଗ କହିବାକୁ ଗଲେ ଗୋଟେ ଦିନ ରହିବ ଆଉ ସେମିତି ତ ସବୁ ମନ କରିଥିଲେ ସାଙ୍ଗେ ସାଙ୍ଗେ କଥା ହେଇଯିବି
0: ଆଚ୍ଛା ଏମିତି ବି ହେଇଛି କି ରାଗରେ ଆପଣ ରୋଷେଇବାସ କରିନାହାନ୍ତି ଖାଇ ନାହାନ୍ତି ପିଇ ନାହାନ୍ତି
1: ଖାଇବିନି ବରଂ ଭାଇ କହିଲେ ଚଳେ କିନ୍ତୁ ରୋଷେଇଟା ଆଗ ପୁଅ ସେଟା ନ ଖାଇଲେ ରୋଷେଇ କରିବିନି ମୋ ପିଲାମାନେ ତ ଖାଇବେ ନା ଆମ କୁକୁର ବି ନେଇ ଖାଇବେ ତାଙ୍କ ପ୍ରତି ଆଗ ରୋଷେଇ ହବ ତାପରେ ଆମ ପତିଦେବ ଖାଇବେ
0: ଆଚ୍ଛା ଆଚ୍ଛା ତାମାନେ ପତିଦେବଙ୍କ ଉପରେ କେବେ ରାଗନ୍ତି ନାହିଁ ଆପଣ ନାଇକି
1: ନା ନା
0: ଯେତେ ଗାଳି କଲେ ମଧ୍ୟ ମାନି ଯାଆନ୍ତି
1: ମାନିବେ ରାଗିଲେ ପାଞ୍ଚ ଦଶ ମିନିଟ୍ ନହେଲେ ମୁଁ ଦିନେ ଦୁଇ ଦିନ କଥା ହେବିନି
0: ଓ ଏମିତି ବି ହୁଏ ଦିନେ ଦି ଦିନ ପୁରା
1: ଆଜ୍ଞା
0: ଆରେ ବାପରେ ବଡ କଥା ତ ହେଲେ ତେବେ ଆପଣଙ୍କ ମତରେ ରାଗିବାଟା ଭଲ କି
1: ରାଗ ରୋଷଣ ଭାଇ ସମସ୍ତ ଥାଏ ଯେତେ ରାଗିବ ସେତେ ମାନେ ଭଲ ଖାଇବାଟା ବଢିବ
0: ଆଚ୍ଛା
1: ସେଥିପାଇଁ ରାଗ ରୋଷଣ ସବୁଟା ଟିକେ ଏମାନେ ରହିବା ଦରକାର
0: ଓହୋ ତାମାନେ ଯେତେ ଆମେ ରାଗିବା ସେତେ ଭଲ ପାଇବା ବଢିବ
1: ଆଜ୍ଞା
0: ତାମାନେ ଆମେ ଜାଣିକି ରାଗିଯିବା ଏଥର ଭଲ ପାଇବା ବଢିଯିବ
1: ଜାଣିକି ସେମିତି କିଛି କଥା ହେଲା ସେମିତି ଭିତରେ କିଛି ରାଗ ରୋଷା ହେଇଗଲା ଟିକେ ଭଲ ପାଇବା ସେତିକି ଭଲ ପାଇବା ଅଛନ୍ତି କାହିଁ କିଛି ରାଗ ରୋଷା ରହୁଛି ନା ଆଉ ସେତିକି ଭଲ ପାଇବା ନଥିଲେ କାହିଁ ରାଗ ରୋଷା ହବ କି
0: ଆଚ୍ଛା ଯାହା ହଉ ଆପଣଙ୍କୁ ଧନ୍ୟବାଦ ଦଉଛୁ ଆପଣ ଫୋନ କଲେ ଆପଣଙ୍କର ପସନ୍ଦର ଗୀତରେ ଶୁଣି ଦଉଛୁ
1: ଥ୍ୟାଙ୍କ ୟୁ ଭାଇ ରହିଲି ନମସ୍କାର
0: ନମସ୍କାର।

0: ନମସ୍କାର।
1: ଲକ୍ଷ୍ମୀନାରାୟଣ ବାବୁ
0: କୁହନ୍ତୁ, ବାଗବାବୁ କେନ୍ତା ଅଛନ୍?
1: ବଢିଆ ଅଛି ଆଜ୍ଞା, ଆପଣ କେନ୍ତା ଅଛନ୍?
0: ବୁରାବୁରି ଭଲରେ ଅଛି
1: ଆଜ୍ଞା।
0: କୁହନ୍ତୁ, ଆଜି କେନ୍ ଗୀତ ଶୁଣବେ?
1: ଆଜି ଦେବେ ଗୀତ, ଗୀତ ସମ୍ବଲପୁରୀ ଟେ ଦେବି ଆଜ୍ଞା।
0: କେନ୍ ଗୀତ ଯେ?
1: ଛୁମକୁ ଛୁମା ତୋର ପାଇଗଲ,
0: ଛୁମକୁ ଛୁମା,
1: ଛୁମକୁ ଛୁମା ତୋର ପାଇଗଲ କହିଥିଲ ଯେ ବାବୁରା, କେନ୍ ଥରେ ନାଇଁ ଦେଖା ନାଇଁ ଲାଗେ ଝୁମୁର।
0: କାଣା ଖବର, କେମିତି ସବୁ ଚାଲିଛି କାମ ଦାମ?
1: ଠିକ ଅଛି ଆଜ୍ଞା, ବାକି ବର୍ଷା ଟିକେ ଦରକାର ଆଜ୍ଞା, ବର୍ଷା ତ କମିଛି ଏବେ, ବର୍ତ୍ତମାନ ବର୍ଷା ତ ହଉନି।
0: ଏବେ ବର୍ଷା ହଉନି?
1: ନାଇଁ ଆଜ୍ଞା।
0: ଆଚ୍ଛା ବାଗ ବାବୁ, ଆପଣ ରାଗନ୍ତି କି ନାହିଁ?
1: ହଁ ଅସୁବିଧା ହେଲା ରାଗେ ଆଜ୍ଞା।
0: କେତେ ସମୟ ରାଗନ୍ତି?
1: ଏମିତି ଖାଲି 5-10 ମିନିଟ୍।
0: ଓହୋ, ନାଇଁ ରାଗିଗଲେ ମୋବାଇଲ ଫିଙ୍ଗି ଦେବା, ଖାଇବାର ନାହିଁ, କୁଆଡ଼େ ପଳେଇବା, ଏମିତି ସବୁ ଅଛି ଅଭ୍ୟାସ?
1: ନାଇଁ ଆଜ୍ଞା, ସେଇ କଥା ନୁହଁ।
0: ନାଇଁ ରାଗିଲେ ଆପଣ, ନାଇଁ ରାଗିଲେ ଆପଣ କେମିତି ମାନେ କାହାକୁ ମରାପିଟା କି ଗାଳି କରୁଛନ୍ତି କି?
1: ନା ନା ନା ନା, ଘରେ ଯଦି ହବ ତ ଝିଅ ମାନଙ୍କୁ ଲାଗେ କିମ୍ବା ସ୍ତ୍ରୀକୁ ଲାଗେ ଆଜ୍ଞା।
0: ତାପରେ ଆହୁରି ତୋର ଶାନ୍ତ ହେଇଯିବେ ନା କି?
1: ଆଜ୍ଞା ଆଜ୍ଞା।
0: କିନ୍ତୁ ଭଲ କି ରାଗିବାଟା?
1: ରାଗିବାଟା ଭଲ ନୁହଁ ଆଜ୍ଞା,
0: ଟିକେ ରାଗିଗଲେ ବହୁତ ଅସୁବିଧା ହେଇଯିବ, ଆମେ ଯଦି କିଛି କରିଦେବା ନାଇଁ କି?
1: ଆଜ୍ଞା।
0: ଆଚ୍ଛା ଠିକ ଅଛି ବାଗ ବାବୁ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର କିଛି ଶୁଣି ଦଉଛୁ। ହଁ କୁହନ୍ତୁ ତ।
1: ଅମିତ ଭାଇ, ଆଦିତ୍ୟ ଶର୍ମା, ବିଶ୍ୱାସ ରଣା, ବିକ୍ରମ ନେର, ବାସୁଦେବ ନେର, ମୁରଲୀ ନେର, ପୁନ୍ଦନୁ ପଣ୍ଡ, ରବୀନ୍ଦ୍ର ନାରାୟଣ, ମୁନା ପଣ୍ଡ, ପୂର୍ଣ୍ଣପ୍ରଭାକର, ଶେଷବନ୍ତ ପାଇ, ନରେନ୍ଦ୍ର କୁମାର ସାହୁ, ବିଶ୍ୱମା, ଭରତପୁର, ପଞ୍ଚାନ୍ନ ପଞ୍ଚଦିହାର, ଉପେନ୍ଦ୍ର ସୁନା, ଆମ ସୁବଲ ସାହୁ, ଚୈତନ୍ୟ ପଟେଲ, ମଲ୍ଲିକରାଜ ମେହର, ସୁଖଦେବ ପ୍ରମୁଖ ଭାଇ।
0: ଠିକ ଅଛି, ସମସ୍ତେ ଶୁଣନ୍ତୁ, ଆପଣ ବି ଶୁଣନ୍ତୁ, ଆମେ ବି ଶୁଣିବୁ। ଧନ୍ୟବାଦ
1: ଆଜ୍ଞା, ନମସ୍କାର ଆଜ୍ଞା,
0: ନମସ୍କାର।

0: ଆଉ ଦେଖିବା ଭଉଣୀ, କୁହନ୍ତୁ ଯେ କ୍ରୋଧ ହଉଛି ମଣିଷର ପରମ ଶତ୍ରୁ, ଏଇଟା ଭଲ କି ରାଗିବାଟା?
1: ନାଇଁ ଦାଦା, ରାଗିବାଟା ଭଲ ନୁହେଁ ଯେ, କିନ୍ତୁ ଆମେ ସମସ୍ତେ ରାଗୁଛୁ, ଆମେ ରାଗୁଛୁ ଯେ କଣ ପାଇଁ ଆମକୁ ଦେଖିଲେ ଏମିତି ଗୋଟେ ଡରିବେ କି ଆମକୁ ଗୋଟେ ଏମିତି ଗୋଟେ କାମ କରିବେ, ଏଇ ଭାବିକି ଆମେ ନିଜକୁ ନିଜେ ହିଁ ରାଗୁଛୁ, କିନ୍ତୁ କ୍ରୋଧଟା ଭଲ ନୁହେଁ। ମତେ ବାପା ସବୁଦିନ ଏମିତି କୁହନ୍ତି ମତେ ନ ରାଗିବାକୁ, ସାନ୍ତ୍ୱନା ଦିଅନ୍ତି ବାପା ମା ସମସ୍ତେ ଦିଅନ୍ତି।
0: ଆଚ୍ଛା, ଆପଣ କେତେବେଳେ କେମିତି ରାଗନ୍ତି କି?
1: ରାଗେ ଦାଦା, ମୁଁ କେତେ କେତେବେଳେ ଟିକେ ଟିକେ ରାଗେ ଦାଦା, ମୁଁ ନ ରାଗେ ବୋଲିକି କଥା ନୁହେଁ ଯେ, ଏବେ ଟିକେ ଟିକେ ରାଗିବାଟା କମିଗଲାଣି ମୋର।
0: ଆଗରୁ ବେଶୀ ରାଗୁଥିଲେ?
1: ଆଗରୁ ସେମିତି ରାଗୁଥିଲି, ଚିଲାଉଥିଲି, ଏମିତି
0: ରାଗିଲେ କଣ କରୁଥିଲେ?
1: ସେମିତି କିଛି ତ କରୁନଥିଲି ଯେ, ମିଠା ମିଠାକୁ ଏମିତି ଟିକେ ରାଗି ଦେଖେ ବୋଲିକି ଟିକେ ରାଗେ ଦାଦା।
0: ଆଚ୍ଛା,
1: ନିଜକୁ ନିଜେ ମଧ୍ୟ ମୁଁ ରାଗେ।
0: କିନ୍ତୁ ଆମେ ରାଗକୁ ନିୟନ୍ତ୍ରଣ କରିବା ଉଚିତ ନାଇଁ କି?
1: ହଁ ଦାଦା, ମାନେ କଥା କଥାକୁ ରାଗିବାଟା, ଜଣେ ଲୋକ ଭଲ ମନ୍ଦ ନ ବୁଝିକି ଯଦି ଗୋଟେ ଭୁଲ କରିଦେଲା, ତାମାନେ ଭୁଲକୁ ନ ବୁଝିକି ରାଗିବାଟା ସେଟା ଭଲ ନୁହେଁ ଦାଦା। ଆଗ ବୁଝିବି, ତାରି କାର୍ଯ୍ୟ କଲେ ପ୍ରମାଦ ନ ପଡ଼େ ଭଲ ବୋଲି ଗୋଟେ କଥା ଅଛି, ଆଗ ବୁଝିବା ତାପରେ ଯାଇକି ରାଗିବା। ରାଗ କାହା ଉପରେ ଥାଏ? ପିତା ମାତା ମାନେ ଟିକେ ଟିକେ ରାଗନ୍ତି ମାନେ ଛୁଆଙ୍କ ଉପରେ, ଆଉ ଯୋଉମାନେ ଶିକ୍ଷକ ମାନେ ସେମାନେ ଟିକେ ରାଗିଲେ ଭଲ, କାରଣ ଶିକ୍ଷକ ଯଦି ଟିକେ ରାଗନ୍ତି ତାହେଲେ ସେ ଟିକେ ରାଗରେ ମିଛରେ ଟିକେ ରାଗିଲେ ସେଇଟା ଛୁଆମାନେ ବି ପଢ଼ିବାକୁ ବହୁତ ମନ ଦେବେ, ତେଣୁ ଏମାନଙ୍କ ଭିତରେ ଟିକେ ରାଗ ରହିବା କଥା, ମାନେ ଛୁଆଙ୍କୁ ଡରେଇବା ପାଇଁ।
0: ଠିକ ଅଛି, ଦୀକ୍ଷା ଭଉଣୀ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଭିତରେ ଶୁଣେଇ ଦଉଛୁ।
1: ଦାଦା ନମସ୍କାର।
0: ନମସ୍କାର।

0: ସେଇଟା କଣ୍ଠ ସୁଭାଷ ଦାସ ବୋଧ ହୁଏ, ବହୁତ ଦିନ ଶୁଣିଥିଲି। ଆଉ ଆଜ୍ଞା ଗୀତଟା ହେଲା, ସମୟର ଚକ ଯାଏ ଗଡି ଗଡି କା, ଏଇ କଥାଟି କହି କହି କା, ଯଦି ତୋର ସାଥେ କେହି ନାହିଁ, ଚାଲିବାକୁ ହେବ ତୋତେ ଏକା ଏକା ଏକା ଏକା, ସମୟର ଚକ ଯାଏ ଗଡି ଗଡି କା।
1: ଏଇ ଗୀତଟି ତ ଆମେ ଶୁଣିବା, ତେବେ କୁହନ୍ତୁ ଯେ କ୍ରୋଧ ହେଉଛି ମଣିଷର ପରମ ଶତ୍ରୁ,
0: ଆଜ୍ଞା
1: ଆପଣ କେତେବେଳେ କେମିତି ରାଗୁଛନ୍ତି କି ନାହିଁ?
0: ଆଜ୍ଞା, ସେଇଟା ତ ନିଶ୍ଚିତ ରାଗିବା କଥା, ଆମ ଦେହରେ ତ ସବୁ ଅଛି, କ୍ରୋଧ ହିଂସା ସବୁ ତ ଆମ ଦେହରେ ଭରିଛି। ଆଉ ସେ କ୍ରୋଧକୁ କଣ ଆଉ କରିହବନି, ସେ କ୍ରୋଧ ଅଛି, ମୋର ବି ଅଛି ଆଜ୍ଞା। ମୁଁ ଏବେ ତ ରାଗୁଥିଲି ଆଜ୍ଞା, ଲାଗୁ ନଥିଲା ଯେ ମୋତେ, ଏବେ ପୁଣି ଟାୱାର ମୋର ପଳେଇ ଯାଇଥିଲା, ପୁଣି କିଛି ନଥିଲା, ପୁଣି ସବୁ ଉଡି ଯାଇଥିଲା ଟାୱାର, ତ ପୁଣି ଏବେ ଲାଇନ ବି ନାହିଁ, ତ ସବୁ ପଳେଇ ଯାଇଥିଲା। ତ ମୁଁ ଚିନ୍ତା କରିଥିଲି କି ଆଜି କଣ କରିବା, ଯେତେବେଳେ ତ ଲାଗିଲା ନା ରାଗ ଲାଗୁଥିଲା ମୋତେ, ତ ଆସିଗଲା ଟାୱାର, ଆଉ ତାପରେ ଏବେ ବି ଲାଗିଗଲା, ଯାହା ହଉ ମୁଁ ତ ଟ୍ରାଏ କରୁଥିଲି ଆଜ୍ଞା। ତ କ୍ରୋଧ ନିଶ୍ଚିତ ମୁଁ ଘରେ ବି କ୍ରୋଧ କରେ ଆଜ୍ଞା, ସେମିତି କହିଦିଏ ସିନା, ଆଉ କହିଦିଏ ମୁଁ ସେମିତି କି ନା କ୍ରୋଧ କରିବା କଥା ନୁହଁ, ଆଉ ଟିକେ ଶାନ୍ତ ଭାବରେ ସବୁ କଥା ବୁଝିକି କରିବା କଥା, କିନ୍ତୁ ମୁଁ ବି କ୍ରୋଧ କରେ ଆଜ୍ଞା, ଘରେ ସମସ୍ତଙ୍କୁ କ୍ରୋଧ କରେ ଆଜ୍ଞା।
1: ଆଚ୍ଛା, ବେଶୀ ରାଗିଲେ ଆପଣ କଣ କରନ୍ତି, ଯେମିତିକି ମୋବାଇଲ ଫିଙ୍ଗି ଦେବା କି ନ ଖାଇବା, କାହାକୁ ଗାଳି କରିବା, ପିଟିବା, ଏମିତି?
0: ବେଶୀ କ୍ରୋଧ କଲେ ମୁଁ ସେମିତି କିଛି କରେ ନା, ଫିକା ପକୋଡ଼ା ଟିକେ କଚାଡ଼ି କୁଚୁଡ଼ା ଦିଏ, ଯାହା କଂସା ବାସନ ଧୋଇଥିବି ଟିକେ ତଳେ କଚାଡ଼ି କୁଚାଡ଼ା ଦେବି, କିନ୍ତୁ ସେମିତି କିଛି ସେମିତି କ୍ଷତି କରେନି। ଆଉ କ୍ରୋଧ ଲାଗେ, ବହୁତ ରାଗ ଲାଗେ ଯେତେବେଳେ କିଏ କଥାଟେ ଯଦି ସେମିତି କହିଦେବ, ତ କ୍ରୋଧ ବହୁତ ଲାଗେ କ୍ରୋଧ, ତ ସେତେବେଳେ ମୁଁ ସେମିତି କିଛି କ୍ଷତି କରେନି, କିନ୍ତୁ ଖାଇବାର ମୋର ବନ୍ଦ କରେନି ଆଜ୍ଞା। ମୁଁ ତ ଖାଇବାର ସେମିତି ରାଗ କରେନି କି ମୁଁ ରୋଷେଇ ଜାଣି କି ମୁଁ ଖାଇବା କେବେ ଖାଇବିନି, ଏମିତି ସେମିତି ନାହିଁ, ମୁଁ ଖାଇବେ ମୋର ଯାହା ଖାଇବା କଥା ମୁଁ ଖାଏ, ରାଗ ହଉଥିଲେ ବି ଯେତେବେଳେ ଟିକେ ମୋ ଶାନ୍ତ ହେଇଯିବି ଖାଇବି, ଖାଇବାରେ କାହିଁ ରାଗ କରିବା ଆଜ୍ଞା, ଖାଇବାରେ କରିବା ଭୋକରେ ମରିବା, ତ ଆହୁରି କ୍ଷତି ହବ ନିଜ ଶରୀରର, ତ ସେମିତି ହୁଏ। ତ କ୍ରୋଧକୁ ଆଜ୍ଞା ଶାନ୍ତ କରିବା କଥା ମୁଁ ପୁଣି କହିଦଉଛି, ଆଉ କିନ୍ତୁ ହୁଏ ସେମିତି କ୍ରୋଧ କରିବା କଣ କରିବା ଆଜ୍ଞା, ସେତେବେଳେ କାହାକୁ ଦିଶେ ନାହିଁ, ଯେତେବେଳେ କ୍ରୋଧ ଆସିଯାଏ ଆଉ କିଛି ବି ଦିଶେ ନାହିଁ ଆଜ୍ଞା।
1: ଆଚ୍ଛା, ଯୋଉଦିନ ଆପଣଙ୍କର ଫୋନ ଲାଗିନି ଆମର ଏଇ କାର୍ଯ୍ୟକ୍ରମରେ, ଆପଣ କେମିତି ରାଗି ଯାଆନ୍ତି?
0: ଆଜ୍ଞା, ସେଟା କାହାକୁ ରାଗିବି ଆଜ୍ଞା, ସେ ଯଦି ଫୋନ ନ ଲାଗିଲା ନିଜକୁ ନିଜେ ବିରକ୍ତ ଲାଗେ, ଆଉ କାହାକୁ, ସେଇଟା ତ ଲାଗିଲେ ଲାଗିବ ନହେଲେ ନାହିଁ, କାହାକୁ ସେଇଟା ଦୋଷ ଦେବି କି ରାଗ କରିବି, ସେଇଟା ଲାଗିଲେ ଲାଗିଯାଏ ଖୁସି ଲାଗେ, ନହେଲେ ନିଜ ଉପରେ ବିରକ୍ତ ଲାଗେ, କାହିଁ ଆଜି ଲାଗିଲା ନା ମୋ ଟାଇମଟା ବେକାର ହେଇଗଲା ଅଧା ଘଣ୍ଟା ଘଣ୍ଟା, ଏମିତି ଲାଗେ ଆଜ୍ଞା।
1: ଠିକ ଅଛି, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟି ଶୁଣି ଦଉଛୁ
0: ଆଜ୍ଞା। ଜୁହାର ଆଜ୍ଞା,
1: ଜୁହାର ଜୁହାର।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ଆଜ୍ଞା ନମସ୍କାର।
0: ନମସ୍କାର।
1: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୁଡି ଗାଁ ପାକେଲପଡ଼ା ରେଡିଓ ସାଥୀ କ୍ଷମା ସାଗର ସାହୁ କହୁଥିଲି। ଆଜ୍ଞା
0: ଆଚ୍ଛା, ତେବେ ଆପଣ ହେଲେ ରେଡିଓ ସାଥୀ?

0: ଚାଷରୁ ମାନେ ରେଡିଓ ଶୁଣି ଶୁଣି ଆସିକରି ରେଡିଓକେ ସାଥୀ କରି କରି କ୍ଷେତ ଖଲା କିମ୍ବା କାମ କବାର କରିଗଲେ ଗଲା ମୁଇଁ ରେଡିଓକେ ନେଇକରି ଯାଉଛେ। ଆଉ ଏ ରେଡିଓର ଲାଗି ମୁଇଁ ଗୀତ ଗାଇ ପାରନି, ଅଭିନୟ କରିପାରନି, ନାଚି ପାରନି, କଳାକାର ହିସାବରେ ମୁଇଁ ମୁଖ୍ୟମନ୍ତ୍ରୀଙ୍କର ସହାୟତା ପାଇନି, ସେଥିଲାଗି ମୁଇଁ ରେଡିଓକେ ମୋର ସାଥୀ ବୋଲିକରି ମୁଇଁ ଜେନିକେ ଗଲେ ଧରିଛେ। ଆର୍ ରେଡିଓ ସାଥୀ ବୋଲିକରି ମୁଇଁ
1: ପରିଚୟ ଦଉଛନ୍ତି,
0: ପରିଚୟ ଦଉଛେ। ଆମର ଚିତ୍ର ସାନ ସବର ଆଜ୍ଞା ବି ସେଟା ତାଙ୍କର ହିସାବରେ ଥିବା କିଛି ସେ ବି ପାର୍ଟନର ହିଛେ ତାର।
1: ଆଚ୍ଛା କୁହନ୍ତୁ ଆଜି କେନ୍ ଗୀତ ଶୁଣବେ?
0: ଆଜି ଦେଇଦେବେ ଆଜ୍ଞା ସବୁ ମାୟାରେ ବାୟାର କଥା ଚିତ୍ରଟା ଦେଇଦେବେ ଟାଇଟେଲ ସଙ୍ଗ
1: ସବୁ ମାୟାରେ ବାୟା।
0: ହଁ ଆଜ୍ଞା
1: ପ୍ରକୃତରେ ସତ କଥା କି ଦୁନିଆଟା ସବୁ ମାୟାରେ ବାୟା କି?
0: ହଁ ପ୍ରାୟ ବୁଝିବାକେ ଗଲେ ଆଜ୍ଞା ଯଦି ଚାଲିଛେ ମାନେ ଗୋଟେ ଗୋଟେ କଥାରେ ତ ମାୟାରେ ଏକା ସବୁ ବାୟା ହି ଯିବାର ପଡୁଛେ। ହେଲେ ଧର୍ମ ପଥରେ ଯିଏ ଯେନ୍ତା ଚାଲିକରି ଠିକ ଜିନିଷଟା ବୁଝି ପାରିଛେ ତ ମାନେ ଠିକ ଏକା, ନହେଲେ ତ କଥାର ହିସାବରେ ସବୁ କିଏ କାହାର ସବୁ ମାୟାରେ ବାୟା ବୋଲି ଏକା ବୁଝାବାର କଥା ଆରୁ।
1: ତେବେ କ୍ଷମାସାଗର ବାବୁ, ଆମେ ସମସ୍ତେ ଜାଣିଛେ ଯେ କ୍ରୋଧ ହଉଛି ମଣିଷର ପରମ ଶତ୍ରୁ।
0: ହଁ ଆଜ୍ଞା,
1: ତଥାପି ଆମେ ରାଗିଗଲେ ମାନେ ବେଳେବେଳେ ନିଜର ବିବେକ ହରାଇ ବସୁ।
0: ହଁ ବିବେକ ହରାଇ ବସୁ, ତାପରେ କେତେ ପ୍ରକାର ଘଟଣା ଆସିଯାଏ ମାନେ ମନା ଅଶାନ୍ତି ହେଇଯାଏ, ସବୁ କିଛିକେ ଆମେ ଯଦି ସମ୍ଭାଳି ନେଇ ପାରିଲା ମଣିଷ ଜୀବନରେ ମାନେ ତ ଅନେକ ପ୍ରକାର ସେଟା ଝଡ଼ ଝଞ୍ଜା ଆସିକରି ମନାନ୍ତର ଭାବ ସବୁ ବି ହେଇଯାଉଛେ, ବନ୍ଧୁ ବାନ୍ଧବରୁ ଯେତେ ଲୋକ ପାଖରେ ବି ସବୁ ରାଗ ଜିନିଷକେ ଯଦି ସମ୍ଭାଳି ନେଇ ପାରିଲା ବୋଇଲେ ଆଉ।
1: ଆଚ୍ଛା ଏଥିର ଲାଗି କାଣା କରିପାରିବା ଆମେ ରାଗକୁ ସଂଯତ କରିବା ପାଇଁ?
0: ଆଜ୍ଞା ଯଦି ଆମେ ରାଗକେ ସମ୍ଭାଳବାକେ ପଡ଼ବା ନିଶ୍ଚୟ ଆଜ୍ଞା ଜ୍ଞାନ କର୍ମା, ଆଜ୍ଞା ଜ୍ଞାନ ମାର୍ଗରେ ଯିବାକେ ପଡ଼ବା, ପରର ଉପକାର କରବାକେ ପଡ଼ବା, ମାନେ ସ୍ନେହ ମମତା ବନ୍ଧୁ ବାନ୍ଧବ ଗାଁର ପଡ଼ୋଶୀକେ ନେଇକରି ଖୁସି ବାସିରେ ମାନେ ଆଜି ତାର ଦୁଃଖ ଅଛେ ମୁଇଁ ସାହାଯ୍ୟ କର୍ମି, ମୋର ଦୁଃଖ ଅଛେ ସେ ସାହାଯ୍ୟ କର୍ବା, ତେବେ ସେ ଜିନିଷଟା ଆମେ ଶାନ୍ତି ଶୃଙ୍ଖଳା ରଖିବା କରିପାରମା ବୋଲି ମୁଇଁ ଏଇଟା ଆପଣଙ୍କ କହିବାର ହିସାବରେ ଶ୍ରୋତା ମାନେ ବି ଯଦି ଶୁଣୁଛେ ବୋଲେ ଏଇ ଜିନିଷକେ ନିଶ୍ଚୟ ଅନୁଭବ କରିପାରବେ ବୋଲି ମୁଇଁ ଭାବୁଛେ। ଆଜ୍ଞା
1: ଆଉ କୁଆଡ଼େ ଯାଇନାହାନ୍ତି?
0: ନାଇଁ ଆଜ୍ଞା ଆଜି ତ କପଡ଼ା ବିକି କରି ଆସିଲି ଆଉ ଲଗାଲି, ଏବେ ସହିତ କଥାବାର୍ତ୍ତା ହଉଛେ।
1: ଠିକ ଅଛି କ୍ଷମାସାଗର ବାବୁ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତରେ ଶୁଣି ଦଉଛୁ।
0: ଯେ ଆଜ୍ଞା ଏଇ ଗୀତଟା ଆମର ସବୁ ଗାଁ ଆମର କଳାହାଣ୍ଡିର ଯେତେ ଶ୍ରୋତା, ଜୟପୁରର ଯେତେ ଶ୍ରୋତା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଯେତେ ଶ୍ରୋତା ଅଛ ସବକେ ଏଇଟା ଏକା ମାର୍କେ ମୁଁ ଡେଡିକେଟ୍ କରୁଛେ, ଯଦି ରେଡିଓ ଶୁଣୁଥିବେ ବୋଲେ ଆପଣ ଡେଡିକେଟ୍ କରିଦେବେ।
1: ଠିକ ଅଛି, ଧନ୍ୟବାଦ, ଜୁହାର,
0: ଜୁହାର।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ,
1: ମୁଁ ରେଡ଼ିଓ ପାର୍ଟନର ଚିତ୍ରସେନ ସବର କହୁଛି। ଆଜ୍ଞା
0: ଚିତ୍ରସେନ ବାବୁ।
1: ହଁ ଆଜ୍ଞା,
0: ଆଜି କେନ୍ ଗୀତ ଶୁଣିବେ ଯେ?
1: ଆଜି ଶୁଣେଇ ଦେବେ ଆଜ୍ଞା, ସିନ୍ଦୁର ନ ଦେଲେ ନାହିଁ ଫରୁଆ ପଠେଇ ଦେବି ବାହାଘରକୁ।
0: ସିନ୍ଦୁର ନ ଦେଲେ ନାହିଁ
1: ଫରୁଆ ପଠେଇ ଦେବି ବାହାଘରକୁ।
0: ବାପରେ, ଏ ଗୀତ କେମିତି ଆପଣଙ୍କର ମନକୁ ଆସି କେମିତି ମନେ ରଖୁଛନ୍ତି ବୋଲୁଛି ମୁଁ।
1: ଆଜ୍ଞା କଣ କରିବ ଆଜ୍ଞା,
0: ତାମାନେ ଆପଣ ଏଇଟା ଶୁଣିଲେ କେମିତି ଲାଗୁଛି ଆପଣଙ୍କ ଗୀତଟା ମନ ଖୁସି
1: ଭଲ ଲାଗେ ଆଜ୍ଞା।
0: ଆଚ୍ଛା ଆଚ୍ଛା ଆଚ୍ଛା, ଏବେ କିଛି ସମୟ ଆଗରୁ ଆମର କ୍ଷମା ସାଗର ବାବୁ ଫୋନ କରିଥିଲେ।
1: ହଁ ଆଜ୍ଞା,
0: ଆପଣ ଯେମିତି ରେଡ଼ିଓ ପାର୍ଟନର ବୋଲୁଛନ୍, ତାଙ୍କେ ବୋଲୁଛନ୍ତି ରେଡ଼ିଓ ସାଥି। ଆଉ ଚିତ୍ର ସାହୁ କାଣା ଖବର, ଭଲ ତ ସବୁ?
1: ହଁ ଆଜ୍ଞା ଭଲ ନା ଆଜ୍ଞା, ଖାଲି

0: ଆମର ସେ ନାତୁଣି ବୋଉ ମାନକେ ଟିକେ ଜ୍ୱର ହୋଇଛି।
1: ଏବେ ତ ଚାରିଆଡେ ସେଇ ରୋଗ।
0: ହଏ ଆଜ୍ଞା, ଥଣ୍ଡା ଜ୍ୱର ହେଇଯାଇଛେ ତ ଭାଇରାଲ ଆଜ୍ଞା।
1: ଏବେ ଯୋଉ ପାଗ ପରିବର୍ତ୍ତନ ହଉଛି ତେଣୁକରି ସେମିତି ହଉଛି।
0: ହଁ ଆଜ୍ଞା,
1: ରାଗ ହଉଛି ମଣିଷର ପରମ ଶତ୍ରୁ।
0: ହଁ ଆଜ୍ଞା,
1: ତଥାପି ଆମେ ବେଳେବେଳେ ରାଗିଯାଉ, ରାଗରେ ନାନା ପ୍ରକାର ସବୁ ଆମେ ଯାହା ନ କରିବା କଥା ତାହା କରିଦେଉ।
0: ହଁ ସେଇ କଥା ଆଜ୍ଞା, ରାଗ ହେଲେ ଆଜ୍ଞା, ରାଗକୁ ଶାନ୍ତି କରିବାର ଅଛି ବୋଲେ ଆଜ୍ଞା ଟିକେ ଚୁପ୍ ରହିଦେଲେ ଏକା ଭଲ ଆଜ୍ଞା।
1: ଓହୋ, ମାନେ ଯିଏ ଆପଣଙ୍କୁ ଗାଳି କରୁଛି
0: ଯିବ ବୋଇଲେ ସେ ଜଣେ ଯିଏ ଯେତେ ଗାଳି ଦଉ ଯାହା ବି ହଉ ଆଜ୍ଞା, ଜଣେ ଚୁପ୍ ପଡ଼ିଦେଲେ ଆଜ୍ଞା ସେ ଗାଳି ଦେବା ଅଛି, ଯାହା କହିବାର ଅଛି କହିବାର, ତାପରେ ଚୁପ୍ ପଡ଼ବା। କାଣ କି ଇଆଡୁ ଆର ପଦେ ଗଲା ବେଳେ ତ କାଣ ଦୁଇ ଲୋକ ଦୂର ତରକ ହେଇଗରେ ଆଜ୍ଞା।
1: ଏଟା ଗୋଟେ ଭଲ କଥା କହିଲେ ଆପଣ
0: ଆଜ୍ଞା,
1: ମାନେ ଜଣେ ଗାଳି କରୁଛୁ ବୋଲି ଆମେ ତୁନିକି ରହିଯିବା କଥା ଭଲ।
0: ହଁ ଆଜ୍ଞା, ଏବେ ସେ ମାରିଦେବି ଠେସି ଦେବି ବୋଲେ ହଉ ବା, ମାରିଲେ ମାର ବୋଲବାର, ଆମର ଚୁପ୍ ପଡ଼ିଦେଲେ ସେ ଶାନ୍ତି ହେଇଯିବା ନା କିନି ସେ ବି।
1: ହଁ, ଗାଳି କରିବ ଗାଳି କରିବ ଗାଳି କରିବ ଗାଳି କରିବ, ତାପରେ ଛାଡ଼ିକି ପଳେଇବ।
0: କାଣ ଦେଖ ଆଜ୍ଞା, ଇଆର ପାଟି ବାରଲେ ତ ଆଜ୍ଞା ସେ ବି ନେ ରାଗବା କି ନେ ଆର୍ଥରେ।
1: ହଁ ସତ କଥା।
0: ଏବେ ଦେଖନ ଆଜ୍ଞା, ଆମ ଗାଁ ପାଖରେ ଗୋଟିଏ ଦୁଇ ଭାଇ ଥିଲେ, ସେ ଦୁଇ ଭାଇ ଏନେ ଭାତ ତାକେ ବେଲା ତୁଇ ରାନ୍ଧ ବେଲା, ସେ ସାନ ବେଲା ମୁଇଁ ନେଇ ରାନ୍ଧେ, ସେ ବଡ ବେଲା ମୁଇଁ ନେଇ ରାନ୍ଧେ। ସେ ଭିତରେ ଦୁଇ ଲୋକ ରାନ୍ଧା ହେଲା ବୋଲନୁ ଯେ ଆଜ୍ଞା, ଜାଣିଲ କେନେ ଟଙ୍ଗିଆ ବାଡ଼ି ଧରା ଧରି ହେଲେ। ତାପରେ ନେଇକି ଛଡା ଛୁଡ଼ି କଲେ ଗାଁର ଲୋକ, ତାପରେ ଛଡେଇ ଦେଇକରି ଭାଗି ଆସିଲେ ସେ ପଡ଼ା ଲୋକ ମାନେ। ଟିକେ ପରା ଗଲା କେତେ ସେ ସାନ ଗଲା ଟାଙ୍ଗି ଗୁଡେ ଆଣିକରି ଆଜ୍ଞା ପୁରା ପୁଜି ଦେଲା ଆଜ୍ଞା, ହେ ମାସେ ହେଇଛି ଆଜ୍ଞା ବି। ଯାହା ବି ହଉ ନେଇ ରାନ୍ଧିଲେ ନେଇ ବୋଲି ସେ ଆରାମସେ ପାନ ପୁନା ବସେ ତିଆରି କରି ରନ୍ଧା ରୁମି କରିଥିତା ବୋଲି ଆରାମସେ ଦୁଇ ଭାଇ ରାନ୍ଧିକରି ଖାଇଥିତେ।
1: ଯୋଉ ସମୟରେ ରାଗ ଆସୁଛି ଟିକେ ଆପଣ ଚୁପ୍ ରହିଯାନ୍ତୁ, ତୁନି ରହିଯାନ୍ତୁ।
0: ହଁ ଗଲେ ଆଜ୍ଞା ଯାହା ବି ହଉ, ତାପରେ ସେ ଏକା ନିଜେ ନେଇକି ଭାବବା ଆର କର ଦିନେ ବେହାର ମୁଇଁ ତାକେ କହିଲି ହଉ ଏନ୍ତା ବୋଲି ମାରିଦେବି ଠେସି ଦେବି ବୋଲି କରି ବୋଲି ସେ ଏକା ନିଜକେ ଭାବିକରି ଆର କର ଦିନେ ମୋର ଭୁଲ ହେଲା ଆଡେ ଭାଇ, ତୋକେ ମୁଇଁ କହିଦେଲି ବୋଲବା ସେ।
1: ବିଲକୁଲ ବିଲକୁଲ ଠିକ ଅଛି ଚିତ୍ରସେନ ବାବୁ, ବହୁତ ଧନ୍ୟବାଦ। ଆପଣଙ୍କର ପସନ୍ଦର ଗୀତରେ ଆମେ ଶୁଣି ଦଉଛୁ, ରହିଲି, ଜୁହାର।
0: ଜୁହାର ଆଜ୍ଞା, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ।

ଏହି ଗୀତଟି ସହିତ ଶେଷ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଏହି କାର୍ଯ୍ୟକ୍ରମରେ ନିଜ ମନପସନ୍ଦର ଓଡ଼ିଆ ଗୀତ ଶୁଣିବାକୁ ଆପଣ ଫୋନ୍ କରନ୍ତୁ ପ୍ରତି ମଙ୍ଗଳବାର ମଧ୍ୟାହ୍ନ 12:40 ଭିତରେ। ଆମ ନମ୍ଘର ମନେ ରଖନ୍ତୁ 0685423069। ତାହେଲେ ପୁଣି ସାକ୍ଷାତ ଆସନ୍ତା ଗୁରୁବାର ସକାଳ 9:00। ବିଦାୟ ନେଉଛି ଆଜିର ଡାଏଲ୍ ଆକାଶବାଣୀରୁ, ମୁଁ ରଞ୍ଜନ କୁମାର ବେହେରା। ନମସ୍କାର।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ବର୍ଡର ଚଳଚ୍ଚିତ୍ରରୁ। ଜାଭେଦ ଅଖତରଙ୍କ ରଚନାରେ ଶିଳ୍ପୀ ଥିଲେ ରୂପ କୁମାର ରାଠୋଡ, ସଙ୍ଗୀତ ପରିଚାଳନା କରିଥିଲେ ଅନୁ ମଲ୍ଲିକ। ଏଥର ସମୀରଙ୍କ ରଚନାରେ ଶିଳ୍ପୀ ହେଲେ ଅଲକା ୟାଗ୍ନିକ, ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ, ଚଳଚ୍ଚିତ୍ର ରାଜ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଚିନ୍ତାକୃତ୍ୟ କରିଛୁ ମା, ତୋ ପାଦକୁ ନମସ୍କାର କରି ଏଣିକି ସମ୍ପୂର୍ଣ୍ଣ ବିଷାଦଟି ଗତି କଲା। ଦିନେ ଇନ୍ଦ୍ରରାଜା ସଭା କଲେ, ସେ ସଭାରେ ମନସ୍ଥ କଲେ ଦେଖି ଯେତେ ପିଆଜି ନର୍ତ୍ତକୀ ନଥିବ ଦେଖାଯିବ ନାହିଁ, ଏ ରମ୍ଭାକୁ ସୁସଜ୍ଜିତ କରି ଆଣିଲେ।
1: କେମିତି ଆଣିଲେ
0: ଶୁଣେ, କେମିତି ବେଶ କଲେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଗୋଟେ ପଦ ଲେଖିଲେ, ବୈଦେଶ ବିଳାସରୁ

0: ଦ୍ରୌପ ଚିତ୍ରସନ୍ଦ ସଭାରେ ବସିଛି। ସେ ସମୟ ହେଲା କଣ, ଧୀର ଧୀର ହୋଇ ରାମା କରୁଛି ଗମନ,
1: ହରି ରାମ ହେ
0: ଝୁଣ୍ଟି ଆସ ବୋଧେ ମହିଳା ସମସ୍ତଙ୍କ
1: ମନ, ହରି ରାମ ହେ
0: ତୁନି ହୋଇ କୁହା କୁହି।

0: ଚିତ୍ରସନଙ୍କ ଦୃଷ୍ଟି ପଡିଲା,
1: ନଜର ପଡିଲା,
0: ଚିତ୍ରସନ ଭାବୁଛନ୍ତି କି

ଦୁର୍ଦ୍ଦର୍ଶନଙ୍କ ଦୃଷ୍ଟି ପଡିଯାଇଛି। କେଡେ ସୁନ୍ଦରୀ, ଯେତେବେଳେ ଲକ୍ଷ୍ୟ କରିଛି ଏ ସମୟର କୁବେରଙ୍କ ଦୃଷ୍ଟି ପଡିଛି। କୁବେର କହୁଛନ୍ତି ଆଜି ଠାରୁ ଲମ୍ବାକୁ ନେଇ ମୋ ଉପରକୁ ଛାଡିବେ, ଯେତେ ଧନ ଲୋଡ଼ା ହେବ ଦେବୀ। ସନ୍ମତ କଲେ ଇନ୍ଦ୍ରଦେବ, ଡାକିଲେ ଏ ଚିତ୍ରସେନ ତୁ ଶୀଘ୍ର ବାହାର ପଡ ରେ, ଆଜି ଏ ସୁନ୍ଦରୀକି ନେଇକି ତାଙ୍କ ପୁରକୁ ଯା, ରଥକୁ ସଜ କରି ସୁସଜିତ ହୋଇ ରମ୍ଭାକୁ ଧରି ଚିତ୍ରସେନ ଯାଉଛି। ଧୀର ଧୀର ହୋଇ ପୁଣି ସେ ଧୀରେ କରୁଛି ଗମନ, ଏଠୁ ଅନନ୍ତର କଥାକୁ।

ଆଜି କନ୍ଦରପ ସରରେ ମୁଁ ମୋହିତ ହେଇଗଲି, ଏଣୁ କରି ଏ ତ କେହି ନାହାନ୍ତି, ଏ ସୁନ୍ଦରୀକି ଧରି ଯାଉଛି। ଏଇ ସମୟରେ ରମ୍ଭାକୁ ଏକାକିନୀ ପାଇ ମନ କଥା ପଦେ କହିଲା, ରସ ପ୍ରଚୁର ପଦେ କହିଲା, କହିଲା ଆରେ।

ବୀରଚିତ୍ର ସେ ଛୁଆଦିନ କଥାକୁ ଭୁଲିଗଲୁ ରେ, ମୋହରି କୋଳରେ ବଢିଥିଲୁ, ମୁଁ ତତେ କାଖେଇଥିଲି, ତୁ ମା ବୋଲି ମୋତେ ଡାକୁଥିଲୁ, ମା ପ୍ରତି ଯଦି ବିକୁଳ ନଜର କରିଛୁ ତୋର ଆଉ ବୋଲେ ମୁକ୍ତି ନାହିଁ। ଚିତ୍ତସେନ ଉପହାସ କଲା, ଯେଝାପୁରକୁ ଚାଲିଗଲେ। ତାପରେ ଲକ୍ଷ୍ୟ ରଖ, ଆକାଶ ମାର୍ଗ ଫେରୁଛି ବୀର।

ଚିତ୍ରସେନ ଏ ସମୟରେ ତପସ୍ୟା କରୁଛନ୍ତି ଗାଲବ ତପ ଚିତ୍ରସେନ ଆକାଶ ମାର୍ଗ ଯାଉଛି ଛେପ ପକେଇଦେଲା ସେ ଛେପ ତଳକୁ ଖସି ପଡିଲା ଆଜ୍ଞା ଗାଲବ ତ ଚକ୍ଷୁ ବୁଝି ତପ କରୁଥିଲେ ସେ ପାତ୍ରିକ ଜଳ ମଧ୍ୟରେ ପିତୃଙ୍କୁ।

ଧ୍ୟାନ ବେଳେ ଶେଷ।

0: ଦ୍ୱାରକା କୁ ଯିବି ଠାକୁରେ, ଆଉ କେହି ଡାକ ମୋର ଶୁଣିବେ
1: ନାହିଁ।
0: ଯଦି ଜଗତରେ ଆନ ତୁମ୍ଭ ତ ହୋ ବଡ।

0: ପ୍ରଭୁ ତ୍ରିଜଗତନାଥ ଏ ଭଗବାନଙ୍କ ନାମକୁ ସ୍ମରି ଦ୍ୱାରକାପୁରକୁ ଯାଉଥିଲେ, ଭଗବାନ ସଭା କରିଛନ୍ତି, ଏ ମୁନି ଯାଇକି ପହଞ୍ଚି ଗଲେ, ଭଗବାନ ଦେଖିବା ମାତ୍ରେ ନମସ୍କାର କଲେ, ମୁନି କଲ୍ୟାଣ କଲେ, କଲ୍ୟାଣ କରିବା ମାତ୍ରେ ଭଗବାନ ପଚାରୁଛନ୍ତି ଆପଣ କାହିଁକି ଆସିଛନ୍ତି କହନ୍ତୁ ଶୁଣିବା। ଗାଲବ କହୁଛନ୍ତି ପ୍ରଭୁ ଗୋଟିଏ ଭିକ୍ଷା ମାଗିବି, ସେ ଭିକ୍ଷା ତୁମେ ଦେଇପାରିବ?
1: ସତ୍ୟ କରିବେ।
0: ଭଗବାନ କହୁଛନ୍ତି ଯାହା ମାଗିଲେ ତାହା ଦେବି, ଭଗବାନ ସତ୍ୟ କରିଛନ୍ତି। ଏଇ ସମୟରେ କହୁଛନ୍ତି ମୁନି କହିଲେ ହେ ଠାକୁରେ ମୁଁ କିଛି ମାଗୁ ନାହିଁ।

মো ভাগ্যে থই লকি দুঃখ সিন্ধু।

0: ହିସାବ ପଡିଛି
1: ତାହେଲେ
0: ଯୋଉକି ଚାଣିକ୍ୟ ପ୍ରମାଣ କରନ୍ତି ମାତୃବତ ପରଦାରେ ସୁପରଦ୍ରବ୍ୟ ସୁଷ୍ଟବତ ଆତ୍ମାବତ ସର୍ବଭୂତ ପଶ୍ଚିତ
1: ସପଣ୍ଡିତ
0: ପଣ୍ଡିତର ପୁଅ ଯଦି ମୂର୍ଖ ଗଣ୍ୟ ହେଇଗଲା ଜଗତକୁ କି ଶିକ୍ଷା ଦେବ ଏଣୁକରି ପୌରାଣିକ ମାଧ୍ୟମରେ ଦାସକାଠି ହେଲା ପାଲା ହେଲା ସାହିତ୍ୟ ହେଲା ଏ ଶିକ୍ଷଣୀୟ
1: ନୀତି ଶିକ୍ଷା
0: ହଁ ତେଣୁକରି ଯେତେବେଳେ କି ଏ ମନ୍ତ ପ୍ରକାର ହେଇଯାଇଛି ଲକ୍ଷ୍ୟ କର ଏ ତ ଗାଲବ ମୁନି ଏ କଥାକୁ ଚିନ୍ତା ରହିଛନ୍ତି ଯେତେବେଳେ କି ଏ କଥାଟା ପୁରା ମଧ୍ୟ ରହିଯାଇଛି ବିଚାରକୁ ନେବୁ ଠିକ ଭାବରେ ଚିତ୍ରସେନ ନିଜ ପୁରକୁ ଯାଇଛନ୍ତି ରମ୍ଭା ନିଜ ପୁରକୁ ଯାଇଛି ଏଣେ ଭଗବାନ ଚିନ୍ତା କରୁଛନ୍ତି ସ୍ୱର୍ଗ ପୁରେ ଥିଲେ ସେନାରଦ ମୁନିବର ପ୍ରଭୁଙ୍କ ପୁର ଆଜି କି ହେଲା ଅତ୍ୟାଚାର।

0: 레마노 스키레모노 가야마야
1: 바돌루 차야
0: 가야마야 바돌루
1: 차야
0: 가인키

ଜନାରାୟଣ କହି ଯେତେବେଳେ କି ମହାମୁନ୍ୟ ପହଞ୍ଚିଛନ୍ତି ଦେଖିଦେଲେ ମନଟି ଦୁଃଖ ହେଇଛି, ଭଗବାନଙ୍କର ଚକ୍ଷୁକୁ ବଳି ବସିଛନ୍ତି, ଏସବୁ ନାରଦ କହୁଛନ୍ତି। କିଏ ଆଶ୍ଚର୍ଯ୍ୟ କଥା, ଆଜି ଆପଣଙ୍କ ଆଖିରେ ଲୁହ, ଭଗବାନ କହୁଛନ୍ତି

କଣ କହିବି ଆଜ୍ଞା, ସତ୍ୟ କରିଦେଇଛି ଚିତ୍ରସେନ ଜ୍ୱାଇଁର ମୁଣ୍ଡଟା କାଟିବି ବୋଲି। ନାରଦ କହିଲେ ଏଇ ସାମାନ୍ୟ କଥାକୁ, ଏ କଥାକୁ ଚିନ୍ତା କରନ୍ତୁ ନାହିଁ, ମୁଁ ତାର କାର୍ଯ୍ୟ କରିପାରିବି ଆଜ୍ଞା।

ଯାଉଛି ଏହି କ୍ଷଣି ମୁହିଁ ଚଳି ଯିବି, ଇନ୍ଦ୍ର ପୁତ୍ର କୁ ଆଇନ ଭେଟ କରାଇବି। ଭଗବାନ କହୁଛନ୍ତି ଆପଣ ଶୀଘ୍ର ଯାଆନ୍ତୁ, ମୋର ସତ୍ୟ ଯେମିତି କେବେ ମୁଁ ପାଳନ କରିବି। ଏ ସମୟରେ ନାରଦ ମୁନି ମନଦାଣ୍ଡ ଚଢି ଭଗବାନଙ୍କ ନାମକୁ ପୁଣି ସ୍ମରଣ କରି ପୁଣି ଚାଲିଲେ। ହେ ମହାପ୍ରଭୁ, କଣ କହିଲ ଆଜି ଭଜ।

0: ନାରଦ ମୁନି ବିଚାର କଲେ ହେ ଭଗବାନ ଏ ଜଗତରେ ଯଦି ବି ଯୋଉ ଜଣ ସତ୍ୟକୁ ପାଳନ କରେ ସେ ତ ମହାମୂର୍ଖ
1: ମହାପାପୀ
0: ଆଜି ଯଦି ଆପଣ ଯଦି ବି ସତ୍ୟକୁ ଲଙ୍ଘନ କରନ୍ତି ତାହେଲେ ତ ବଡ ଅଡୁଆଟା ହେଇଯିବ ଜଗତରେ କେହି ସତ୍ୟକୁ ପାଳନ କରିବି ନାହିଁ।

0: ଅନୁଦାନ ଚଳି ଚଳିଲେ ବ୍ରହ୍ମାଙ୍କ ନନ୍ଦନ
1: ହରି ରାମ ହେ
0: ସଚଳା ପୁରେ ରହିଛି ବିରଚିତ
1: ହରି ରାମ ହେ ହରି ରାମ ହେ
0: ଆହା ନବୀନ
1: ସୁନ୍ଦର ଘନ ଶ୍ୟାମ ହେ
0: ଏ କାମିନୀର ରସାଳ ସାରେ ଚିତ୍ରସେନ ବସିଛି। ଏଇ ସମୟରେ ନାରଦ ମୁନି ପହଞ୍ଚିଛନ୍ତି। ଉଠ ଉଠ ଚିତ୍ରସେନ ବୋଲି ଡାକି ଦେଲେ
1: ହରି ରାମ ହେ
0: ଡାକ ଶୁଣି ଚିତ୍ର।

0: ପ୍ରତିଷ୍ଠାରେ ହେଲାଣି କଣ ଏ ପୁରାଣଟି ଆଗକୁ ସତ୍ୟକୁ ପାଳନ କରିବେ, ଭଗବାନ ବିରୋଧୀ ହେଲେ ବି ମଧ୍ୟ ଜଗତରେ ଅସତ୍ୟ ରହିବ ନାହିଁ, ଧର୍ମର ଜୟ ପାପର କ୍ଷୟ ହେଲା।
1: ଲୋକଗୀତ କ୍ରମରେ ପ୍ରଚାର କଲୁ ଦାସକାଠିଆ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ହେବାକୁ ଥିବା 2026 ଏସିଆ କପ୍ ମହିଳା ଟି ଟ୍ୱେଣ୍ଟି କ୍ରିକେଟର ସେମିଫାଇନାଲ ପ୍ରତିଯୋଗିତାର ଦ୍ୱିଭାଷୀ ଧାରାବିବରଣୀ ରାତି 8ଟାରୁ ଶୁଣିବେ ଖେଳ ଶେଷ ହେବା ପର୍ଯ୍ୟନ୍ତ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 7:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:30 ବିକାଶ ମନ୍ତ୍ର, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସ୍ପନ୍ଦନ କ୍ରମରେ ଶୁଣିବେ ପ୍ରତିକ୍ରିୟା, ବିଷୟ ହେଲା ସମସ୍ୟାର ସମାଧାନ ଆତ୍ମହତ୍ୟା କି। ପରେ ଜାଣିବା କଥାରେ ଶୁଣିବେ ପ୍ରାଣୀଙ୍କ ଆଖି ଅନ୍ଧାର ରାତିରେ ଚମକେ କାହିଁକି। ଅପରାହ୍ନ 5:30 ପ୍ରଚାର କରିବୁ ଚୈତିଜନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଶୁଣିବେ ଆତ୍ମହତ୍ୟାରୁ ଦୂରେଇ ରହିବା, ଭେଟଘାଟରେ ରହିଛି ଓକିଲ ବାବୁ ହେବା କାଜେ କାଇ ପାଠ ପଢ଼ବାର, ଏବଂ ଶେଷରେ ଶୁଣିବେ କାଇକିନେ ବନ୍ଦାଡ଼ବାନୀ ହେସି ସମ୍ପର୍କରେ ଏକ ସାକ୍ଷାତକାର। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ମାସିକ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନିକା, ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ପ୍ରକୃତି ଗର୍ଭରେ ଲୁଚି ରହିଥିବା ଅସରନ୍ତି ଗୁପ୍ତ ରହସ୍ୟକୁ ସାମ୍ନାକୁ ଆଣିବା ପାଇଁ ବିଜ୍ଞାନ ନିଜର କର୍ତ୍ତବ୍ୟ କରିଚାଲିଛି, ଯାହାର ଫଳସ୍ୱରୂପ ଅନେକ ଆବିଷ୍କାର ଏବେ ଆମ ହାତ ପାହାନ୍ତାରେ। ସେହି ବିଜ୍ଞାନର ରୋଚକମୟ କଥାକୁ ନେଇ ଆକାଶବାଣୀ ଜୟପୁର କେନ୍ଦ୍ରର ପ୍ରସ୍ତୁତି ମାସିକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନିକାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ରାଜେଶ ରାୟ, ନମସ୍କାର। ଶ୍ରୋତାବନ୍ଧୁ, ଏଥର ବିଜ୍ଞାନିକାରେ ଆପଣମାନଙ୍କ ପାଇଁ ରହିଛି ପ୍ରଥମେ ସମ୍ପାଦକୀୟ 3D ଛତା, ପରେ ଶୁଣିବେ ଓଜନ ସ୍ତର କ୍ଷୟକୁ ନେଇ ପ୍ରଣତି ଆଚାର୍ଯ୍ୟ ମିଶ୍ରଙ୍କ ଆଲୋଚନା, ଏବଂ ଶେଷରେ ଭେଟିଦେବୁ ସ୍ତନ କର୍କଟ ସମ୍ପର୍କରେ ଡକ୍ଟର ପ୍ରଭାତ କୁମାର ପରିଡ଼ାଙ୍କ ସହ ସାକ୍ଷାତକାର। ପ୍ରଥମେ ସମ୍ପାଦକୀୟ। କାନାଡ଼ାର ଜଣେ ଇଞ୍ଜିନିୟର ଏଭଳି ଏକ ସ୍ମାର୍ଟ ଛତା ବା 3D ଛତା ପ୍ରସ୍ତୁତ କରିଛନ୍ତି, ଯାହା ଆପେ ଆପେ ମୁଣ୍ଡ ଉପରେ ଉଡ଼ିପାରିବ। ଏହି ଅଭିନବ ଛତା ଉଭୟ ଖରା ଓ ବର୍ଷାରୁ ସୁରକ୍ଷା ଦେବା ସହ ଉପଭୋକ୍ତାଙ୍କ ସହ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବ। ଏହି ଛତା ଭିତରେ ଡ୍ରୋନ୍ ଟେକ୍ନୋଲୋଜି ବ୍ୟବହାର କରାଯିବା ସହ 4 ପ୍ରୋପେଲର ଲଗାଯାଇଛି, ଯାହା ଏହାକୁ ଶୂନ୍ୟରେ ଉଡ଼ାଇବାରେ ସାହାଯ୍ୟ କରିବ। ଏହାଛଡ଼ା ଉପଭୋକ୍ତାଙ୍କ ଠିକ୍ ସ୍ଥିତିକୁ 3D ରୂପରେ ଚିହ୍ନଟ କରିବା ପାଇଁ ଏଥିରେ ଟାଇମ୍ ଅଫ୍ ଫ୍ଲାଇଟ୍ ଡେପ୍ଥ କ୍ୟାମେରା ସଂଯୋଗ କରାଯାଇଛି। ଏହାର ସ୍ୱତନ୍ତ୍ର ଫୋଲ୍ଡିଂ ଡିଜାଇନ୍ ଯୋଗୁଁ ଏହାକୁ ସହଜରେ ବନ୍ଦ କରି ଏକ ସାଧାରଣ ଛତା ଭାବେ ରଖାଯାଇପାରିବ। ବହୁ ପରୀକ୍ଷା ନିରୀକ୍ଷା ପରେ ଶେଷରେ ଏହି ସ୍ମାର୍ଟ ଛତା ବା 3D ଛତା ସଫଳତାର ସହ ପ୍ରସ୍ତୁତ ହୋଇପାରିଛି। ଶ୍ରୋତାବନ୍ଧୁ, ଆପଣ ଏକଥା ନିଶ୍ଚୟ ଜାଣିଥିବେ ଯେ ସୂର୍ଯ୍ୟଙ୍କ ପାଖରୁ ଆସୁଥିବା କ୍ଷତିକାରକ ଅତିବାଇଗଣୀ ରଶ୍ମିରୁ ପୃଥିବୀ ପୃଷ୍ଠକୁ ସୁରକ୍ଷା ଦେବା ପାଇଁ ଆମ ବାୟୁମଣ୍ଡଳରେ ଓଜନ ସ୍ତର ରହିଛି, ଯାହାର ଗୁରୁତ୍ୱକୁ ଉପଲବ୍ଧି କରି ପ୍ରତିବର୍ଷ ସେପ୍ଟେମ୍ବର 16 ତାରିଖକୁ ବିଶ୍ୱ ଓଜନ ଦିବସ ଭାବରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଶୁଣିବା ଏକ ଆଲୋଚନା। ଆଲୋଚିକା ପ୍ରଣତି ଆଚାର୍ଯ୍ୟ ମିଶ୍ର, ଲେଖିକା ତଥା ସ୍ତମ୍ଭକାର।
1: ନମସ୍କାର ଶ୍ରୋତା ବନ୍ଧୁ, ମୁଁ ପ୍ରଣତି ଆଚାର୍ଯ୍ୟ ମିଶ୍ର। ଆଜି ଆମେ ଜାଣିବା ସେ ଓଜନ ସ୍ତର କଣ। ପ୍ରକୃତରେ ଆମେ ଯଦି ସାଧାରଣରେ କହିବାକୁ ଗଲେ ଓଜନ ସ୍ତର ହେଉଛି ସମସ୍ତ ଜୀବଜଗତର ସୁରକ୍ଷା କବଚ। ଆହୁରି ସରଳରେ ଯଦି ଆମେ ଜାଣିବାକୁ ଚାହିଁବା, ଯଦି ପୃଥିବୀଟା ଆମର ଶରୀର ହୁଏ ତାହେଲେ ଓଜନ ସ୍ତର ହେଉଛି ତାର ଚର୍ମ। ଚର୍ମ ଯେମିତି ଶରୀରକୁ କୋଉ କୋଉ ଦାୟରୁ ଆମକୁ ରକ୍ଷା ପାଉଛି, ସେଇଟା ହିଁ ଓଜନ ସ୍ତରର କାମ। ଆହୁରି ଏ କାମ ତାର ହଉଛି ଆମ ସୂର୍ଯ୍ୟଙ୍କ ଠାରୁ, ମାନେ ସୂର୍ଯ୍ୟ ଆମକୁ ବହୁତ ରଶ୍ମି ପ୍ରଦାନ କରୁଛନ୍ତି ଆମେ ସମସ୍ତେ ଜାଣିଛନ୍ତି, କିନ୍ତୁ ସୂର୍ଯ୍ୟଙ୍କ ଠାରୁ ତ ଆଉ ଗୋଟେ କେତେକ ଭଲ ଜାଗାରେ ଉତ୍ତାପ ଜାଗାରେ ଆଉ କେତେକ କ୍ଷତିକାରକ ରଶ୍ମି ମଧ୍ୟ ଆସୁଛି, ଯେମିତିକି ଅତି ବାଇଗଣୀ ରଶ୍ମି। ସେଇ ରଶ୍ମି ପୃଥିବୀ ପୃଷ୍ଠରୁ ଆସିବା ପାଇଁ ଏ ଓଜନ ସ୍ତର ରକ୍ଷା କରେ, ଏଟା ଆମେ ସମସ୍ତେ ଜାଣିଛନ୍ତି। ଆଚ୍ଛା, ତାହେଲେ ଆମେ ଜାଣିବା ଏଇ ଓଜନ ସ୍ତର କଣ ପାଇଁ ଆସ୍ତେ ଆସ୍ତେ କ୍ଷୟ ହେବାରେ ଯାଉଛି, ଏହାର କାରଣ କଣ। ଏଇ କିଛି ଦିନ ହବ ଆମ ମାନେ ଏଇ ଓଜନ ସ୍ତରର କ୍ଷୟ ହେବାର ପ୍ରାକୃତିକ କାରଣ ଅପେକ୍ଷା କୃତ୍ରିମ କାରଣ ବହୁତ ଅଧିକା, ଆମେ ହିଁ ତା ପାଇଁ ବହୁତ ଦାୟୀ। ଏବେ ଗ୍ଲୋବାଲ ୱାର୍ମିଂ କଥା ତ ସମସ୍ତେ ଜାଣନ୍ତି, ଏଇ ଗ୍ଲୋବାଲ ୱାର୍ମିଂର କାରଣ ଆଉ ଏବେ ସେ ଓଜନ ସ୍ତର ଛାଡ଼ନ୍ତୁ ଶ୍ରୋତା ବନ୍ଧୁ, ମୁଁ ଆପଣଙ୍କୁ ଏବେ ଗୋଟେ ଛୋଟିଆ ଜିନିଷଟା କହିବି। ଏବେ ଯୋଉ ନେପାଳରେ ଯୋଉ ଏତେ ବଡ ବନ୍ୟା ଆସିକି ବହୁତ ଲୋକ ଧନ ଜୀବନ ନଷ୍ଟ ହେଲା, ତାହାର କାରଣ କଣ? ସେଇଟାର କାରଣ ବି ନା ଆମେ ନା, କାରଣ ଯୋଉ ହିମାଳୟରୁ ହିମଟା ଆସ୍ତେ ଆସ୍ତେ କ୍ଷୟ ହେବାର କାରଣ କଣ? ଆଗରୁ ତ ଏତେ କ୍ଷୟ ହଉନଥିଲା, ଆଗରୁ ତ ଏତେ ବିପତ୍ତି ହଉନଥିଲା, ଏହାର କାରଣ କଣ? ଏହାର କାରଣ ହିଁ ଆମେ। ବିଗତ କିଛି ଦଶନ୍ଧି ମଧ୍ୟରେ ଆମ ମାନବକୃତ ଅନେକ କାରଣ, ବହୁତ ଆମର ଗୋଟେ କାରଣ ବୋଲି ନାହିଁ, ଆମର ବହୁତ କାରଣ ଆମ କାରଣରୁ ହିଁ ଏ ଓଜନ ସ୍ତର କ୍ଷୟ ହେବାରେ ଲାଗିଛି। ତାର ମୁଖ୍ୟ କାରଣ ହଉଛି ଆମେ ଯୋଉ ସାମଗ୍ରୀ ୟୁଜ୍ କରୁଛେ, ଆମ ଘର ସାମଗ୍ରୀ ୟୁଜ୍ରୁ ହିଁ ସେଟା ହିଁ ଗୋଟେ ମୁଖ୍ୟ କାରଣ ହଉଛି। ରେଫ୍ରିଜେରେଟର, AC, ସ୍ପ୍ରେ କ୍ୟାନ୍ରୁ ନିର୍ଗତ ହେଉଥିବା କ୍ଲୋରୋଫାଇନ୍ ଗ୍ୟାସ୍, ସେଇ ଗ୍ୟାସ୍ ଓଜନ ସ୍ତରକୁ ବହୁତ କ୍ଷତି ପହଞ୍ଚାଏ। ଆଉ ତା ବାଦେ ନିଆଁ ଲିଭାଇବା ଯନ୍ତ୍ର, ଏ ଯୋଉ ନିଆଁ ଲିଭାଇବା ପାଇଁ ଆମେ ଯୋଉ ଯନ୍ତ୍ର ବ୍ୟବହାର କରୁଛେ ସେଥିରେ ହେଲନ ଗ୍ୟାସ୍ ଥାଏ, ହେଲନ ଗ୍ୟାସ୍ରେ ପ୍ରୋମିନ୍ ଥାଏ, ଯାହା ଓଜନ ସ୍ତରକୁ ପୁରା

ଷ୍ଟେଜ କରିଦିଏ। ତା ବାଦେ ବାୟୁମଣ୍ଡଳର ଉପର ଭାଗରେ ଯୋଉ ଆମର ଯୁଦ୍ଧ ବିମାନ ଗୁଡାକ ସବୁ ଉଡୁଛି, ସେ ଯୁଦ୍ଧ ସୁପରକନିକ ବିମାନରୁ ନିର୍ଗତ ହେଉଥିବା ନାଇଟ୍ରୋଜେନ ଅକ୍ସାଇଡ ଓଜନ ସ୍ତରକୁ ମଧ୍ୟ କ୍ଷୟ କରେ। ଏସବୁ କାରଣ ତ ଏସବୁ କାରଣ ତ ନିଶ୍ଚିତ ଆମ ପାଇଁ ନା, ଏସବୁ ଆମ ଆମେ ଏସବୁ କରୁଛେ ବୋଲି ଏ ସ୍ତର ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ କମି କମି କମି କମି ଯାଉଛେ। ତାପରେ ଆଗ ଏବେ ଜାଣିବା ଆର ପ୍ରଭାବ କଣ, ଏ ଓଜନ ସ୍ତର କ୍ଷୟ ହେଲେ ଆମର କଣ ପ୍ରଭାବ ପଡିବ। ଓଜନ ସ୍ତର କ୍ଷୟ ହେଲେ ଆମ ଚର୍ମ କର୍କଟ ସ୍କିନ କ୍ୟାନ୍ସର ହବ, ମୋତିଆ ବିନ୍ଦ ହବ ଆଖିରେ, ଆମର ବଡିର ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତି ହ୍ରାସ ପାଇଯିବ। ଏଟା ହେଲା ଆମ ପାଇଁ। ଦୁଇରେ ଉଦ୍ଭିଦ ଜଗତର ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାଟା ବାଧାପ୍ରାପ୍ତ ହେବ, ଯାହାଫଳରେ ସେମାନେ କଣ କରନ୍ତି ଶସ୍ୟ ଉତ୍ପାଦନ ତାଙ୍କର କମିଯିବ। ଏଟା ହେଉଛି ଉଦ୍ଭିଦ ଜଗତ ପାଇଁ। ତାପରେ ଆସିଲା ସାମୁଦ୍ରିକ, ମାନେ ସମୁଦ୍ରରେ କଣ ହବ, ସାମୁଦ୍ରିକ ଖାଦ୍ୟ ଶୃଙ୍ଖଳା ବି ବିଗିଡ଼ିଯିବ, ମାନେ ଗ୍ଲୋବାଲ ୱାର୍ମିଂର ତା ଆଚ୍ଛା ଆର ନିରାକରଣ ଆମେ କେମିତି କରିବା, ଆମେ କଣ କରିପାରିବା, ଇକୋ ଫ୍ରେଣ୍ଡଲି ଗ୍ୟାସ୍ର ବ୍ୟବହାର କରିବା, କୃଷି କ୍ଷେତ୍ରରେ ନାଇଟ୍ରୋଜେନ ଯୁକ୍ତ ସାର ପରିବର୍ତ୍ତେ ଜୈବିକ ସାର ବ୍ୟବହାର କରିବା, ମିଥାଇଲ ବ୍ରୋମାଇଡ ଯୁକ୍ତ କୀଟନାଶକ ବ୍ୟବହାର ନ କରି ଜୈବିକ ସାର ପ୍ରାକୃତିକ କୀଟନାଶକ ବ୍ୟବହାର କରିବା। ତା ବାଦେ ଆମେ ଯେତିକି ଆମେ ଘରୋଇ ଭାବରେ କଣ ୟୁଜ୍ କରିପାରିବା, ଆମେ ଯୋଉ ରେଫ୍ରିଜରେଟର ଏସି ହେରିକା ସବୁ ଯୋଉ ୟୁଜ୍ କରୁଛେ, ଆମର ଯେତିକି ଦରକାର ସେତିକି ଟିକେ ବ୍ୟବହାର କରିବା। ଏବେ ଆମେ କଣ କରୁଛନ୍ତି, ଘର ପୁରା ଶୀତଳ ହେଇଗଲାଣି ତଥାପି ମଧ୍ୟ ଆମେ ୟୁଜ୍ କରୁଛନ୍ତି ଏସିଟା, କିନ୍ତୁ ଆମେ ଘର ଭିତରଟା ସିନା ଥଣ୍ଡା କରୁଛନ୍ତି, ବାହାରକୁ ଯୋଉ ଗ୍ୟାସଟା ଆମେ ଛାଡୁଛନ୍ତି ସେଟା ବାୟୁମଣ୍ଡଳକୁ ବହୁତ ମାନେ ବହୁତ କ୍ଷତି କରୁଛେ। ତେଣୁ ଯେତିକି ଦରକାର ଜିନିଷର ସେତିକି ଉପଯୋଗ କରିବା। ଆଉ କଣ କରିପାରିବା, ଆମେ ଏଇ ଓଜନ ସ୍ତରକୁ ରକ୍ଷା କରିବା ପାଇଁ ବ୍ୟକ୍ତିଗତ ବ୍ୟବସାୟିକ ଓ ସରକାରୀ ସ୍ତରରେ ମଧ୍ୟ ଅନେକ ପଦକ୍ଷେପ ଆମେ ନେଇପାରିବା। ସିଏଫ୍ସି ମୁକ୍ତ ଉପକରଣର ଚୟନ କରିବା, ଯେମିତି ରେଫ୍ରିଜରେଟର ଏସି ଏସବୁ କିଣିବା ସମୟରେ ପୁରୁଣା କିମ୍ବା ଖରାପ ହେଇଥିବା ଉପକରଣରୁ ଗ୍ୟାସ୍ ଲିକ୍ ହେଉଛି ଏଗୁଡା ସେଟା କିଣିବା ସମୟରେ ଆମେ କଣ କରିବା, ସିଏଫ୍ସି ମୁକ୍ତ ସେଥିରେ ଲେଖା ହେଇଥିବ ଫ୍ରି ସିଏଫ୍ସି, ସେଇଟା ହିଁ ସେଇ ଉପକରଣଟା ଯାହାକି ସେ ଉପକରଣ ଯେତେବେଳେ କିଣୁଛନ୍ତି ସେ ସିଏଫ୍ସି ଫ୍ରି ଏଇଟା ଲେଖା ହେଇଥିବ ଯୋଉଟା ସେଇଟା ୟୁଜ୍ କରନ୍ତୁ। ଆଉ ଯୋଉ ପୁରୁଣା ଆମର ଉପକରଣ ଗୁଡାକ ସେଗୁଡାକ ଯୋଉଟାକ ପୁରୁଣା ଆମେ କଣ ହଉଛି କଳଙ୍କି ଲାଗିଯାଇଥିବ କି ଲିକେଜ୍ ହଉଥିବ ସେଗୁଡାକ ଦୟାକରି ଶୀଘ୍ର ମାନେ ତାକୁ ବ୍ୟବହାର କରନ୍ତୁ ନାହିଁ, ନଚେତ ସେଗୁଡାକ କଣ କରନ୍ତୁ ରିପେୟାର କରନ୍ତୁ ବହୁତ ଶୀଘ୍ର, ମାନେ ପୁରୁଣା ଜିନିଷକୁ ଶୀଘ୍ର ରିପେୟାର କରନ୍ତୁ। ତାପରେ ପରିବେଶ ଅନୁକୂଳ ଗମନାଗମନ, ଯାନବାହନ ଏବେ ତ ବହୁତ ଗୁଡେ ପେଟ୍ରୋଲ ଡିଜେଲ ବଦଳରେ ଆମେ ଇଲେକ୍ଟ୍ରିକ ଯାନ ବ୍ୟବହାରଟା ଏଟା ଆମ ବାୟୁମଣ୍ଡଳକୁ ବହୁତ ରକ୍ଷା କରିବ, ଇଲେକ୍ଟ୍ରିକ ଯାନଟା ବ୍ୟବହାର କରନ୍ତୁ। ଗଛ ହଉଛି ଆମର ସମସ୍ତେ ସବୁ ଆଧାର ଯୋଉ କହନ୍ତି ସବୁଠୁ ହଉଛି ଆମକୁ ବୃକ୍ଷ, ବୃକ୍ଷରୋପଣ କରନ୍ତୁ, ପିଲାଠୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ବୃକ୍ଷରୋପଣ କରନ୍ତୁ, ଏଇଟା ହିଁ ସବୁ ସମସ୍ୟାର ସମାଧାନ। ଆମର ଯେତିକି ଯେତିକି ଜଙ୍ଗଲ କ୍ଷୟ ହେଇଯାଉଛି ଆମେ ସେତିକି ସେତିକି ଅସୁବିଧାରେ ପଡୁଛନ୍ତି। ପ୍ରଥମେ କରି ଆମେ ଯେତେବେଳେ ଆମେ ଏବେ ବୃକ୍ଷରୋପଣଟା ମୁଁ କହିବି, ଆପଣ ଜନ୍ମଦିନ ପାଳନ କରୁଛନ୍ତି, ଗୋଟେ ଛୋଟ ଶିଶୁର ଗୋଟେ ଜନ୍ମଦିନ ପାଳନ କରୁଛନ୍ତି, ବହୁତ ଉତ୍ସବ କରୁଛନ୍ତି, ବହୁତ ଲୋକ ଆସୁଛନ୍ତି ଯାଉଛନ୍ତି, କିନ୍ତୁ ଯେକୌଣସି ଛୋଟିଆ ଶିଶୁର ଜନ୍ମଦିନ ଯୋଉ କରୁଛନ୍ତି ପ୍ରଥମ ବର୍ଷରେ ତାର, ତାହେଲେ ସେ ପ୍ରଥମ ବର୍ଷରେ ଗୋଟିଏ ବୃକ୍ଷରୋପଣ କରନ୍ତୁ ଯୋଉଟାକି ସେ ଶିଶୁ ହାତରେ ଦିଅନ୍ତୁ। ପ୍ରଥମ ବର୍ଷ ଯେତେବେଳେ ସେ ଛୋଟ ଥିବ ଜଷ୍ଟ ଟିକେ ଜାଣୁଥିବ, ସେ ଯେତେବେଳେ ଦ୍ୱିତୀୟ ଦୁଇ ବର୍ଷ ହବ ସେ ବର୍ଷରେ ସେଠି ପାଣି ଦବ, ତିନି ବର୍ଷକୁ ଆଉ ଟିକେ, ସିଏ ଆଟଲିଷ୍ଟ ଯେତେବେଳେ ତା ଜୀବନ ଚକ୍ରରେ ସିଏ ଆଟଲିଷ୍ଟ ଗୋଟିଏ ଗଛ ତ ଜଣେ ଲଗାଉ। ତାପରେ ଆମେ କଣ କରିବା, ମାନେ ଏଇ ଓଜନ ସ୍ତର କ୍ଷୟ କରିବା ରକ୍ଷା କରିବା ପାଇଁ ପ୍ରତି ସ୍କୁଲ କଲେଜ ସେଗୁଡାକରେ ସବୁ ସଚେତନତା ସୃଷ୍ଟି କରିବା, ପିଲାମାନଙ୍କୁ ସଚେତନ କରିବା ଏଇଟା କାହିଁକି ହଉଛି ସେଇଟା କାହିଁକି ହଉଛି। ଛୋଟ ପିଲାମାନେ ହିଁ ଆସ୍ତେ ଆସ୍ତେ ଜାଣିଲେ ସେମାନେ ବଡ ହେଲେ ସେଇଟା ତାଙ୍କ ଜୀବନରେ ସେମାନେ ୟୁଜ୍ କରିପାରିବେ। ଏଇ ଓଜନ ସ୍ତର ରକ୍ଷା କରିବା ପାଇଁ ତ ଆମର ଆମେ ସରକାରୀ ସ୍ତରରେ ବିଶ୍ୱ ସ୍ତରରେ ବହୁତ ମାନେ ସେପ୍ଟେମ୍ବର 16 ତାରିଖକୁ ଆମେ ଓଜନ ସ୍ତର ହ୍ରାସ କରିବା ଆଉ ତା ରକ୍ଷା କରିବା ପାଇଁ ଦିବସ ପାଳନ କରୁଛନ୍ତି, କିନ୍ତୁ ସେ ଯୋଉ ସେପ୍ଟେମ୍ବର 16 ତାରିଖଟା ଯୋଉ ଆମେ ସେପ୍ଟେମ୍ବର 16 ଓଜନ ଦିବସ ବୋଲି ଜାତିସଂଘ ଦେଇଛି, ସେଇ ଦିନଟା କଣ କେବଳ ପାଳନ କରିଦେଲେ ଆମର ଓଜନ ସ୍ତରଟା କମିଯିବ କି, ସେଇଟା ତ କେବେ ନୁହେଁ ନା। ଆମର ସମସ୍ତଙ୍କର ଭାଗିଦାରୀ ଏଠି ଦରକାର, ସରକାର ଠୁ ଆରମ୍ଭ କରି ତୃଣମୂଳ ସ୍ତରରୁ ଛୋଟ ପିଲା ଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଯଦି ଟିକିଏ ଟିକିଏ ଟିକିଏ ଯୋଗଦାନ ଦେବେ।

0: ତାହେଲେ ଏ ଯୋଉ ଆମର ସୁରକ୍ଷା କବଚଟା ଆମକୁ ଯୋଉ ରକ୍ଷା କରିବାକୁ ଆମ ପୃଥିବୀ କି ରକ୍ଷା କରିବାର ଯୋଉ କବଚଟା ସେଇଟା ଟିକେ ଟିକେ ହେଇକି ଆସ୍ତେ ଆସ୍ତେ ନିଶ୍ଚିତ ନିଶ୍ଚିତ ଆମେ ସେଥିରୁ ମୁକୁଳିବା, ଆଉ ଆମ ଚର୍ମ ବିଭିନ୍ନ ରୋଗରୁ ମୁକୁଳିବା, ଆମ ଚର୍ମକୁ ସୁରକ୍ଷା କରିପାରିବା, ଆମ ଜୀବନଚକ୍ରକୁ ସୁରକ୍ଷା କରିପାରିବା, ଜୀବଜଗତ ବଞ୍ଚିପାରିବେ, ଆଉ ଆମେ ସମସ୍ତେ ସୁରକ୍ଷିତ ରହିବା। ତେଣୁ ପୃଥିବୀର ଏଇ ପ୍ରାକୃତିକ ସୁରକ୍ଷା କବଚକୁ ଆମେ ସମସ୍ତେ ରକ୍ଷା କରିବା ପାଇଁ ସମସ୍ତଙ୍କ ଯୋଗଦାନ ନିହାତି ଭାବେ ଦରକାର। ମତେ ଶୁଣିଥିବାରୁ ସମସ୍ତଙ୍କୁ ଧନ୍ୟବାଦ।
1: ଆଧୁନିକ ଜୀବନଶୈଳୀର ବିଭୀଷିକାରେ ଆଜି ସମଗ୍ର ବିଶ୍ୱ ଜର୍ଜରିତ। ଶରୀରରେ ପ୍ରବେଶ କରୁଥିବା ବିଭିନ୍ନ କ୍ଷତିକାରକ ରୋଗ ମଧ୍ୟରେ କ୍ୟାନ୍ସର ବା କର୍କଟ ଏବେ ମୁଣ୍ଡବିନ୍ଧାର କାରଣ ସାଜିଛି। ତେବେ ବର୍ତ୍ତମାନ ସମୟରେ ମହିଳାମାନଙ୍କ ପାଖରେ ଦେଖିବାକୁ ମିଳୁଥିବା ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ ବିଜ୍ଞାନର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ଏହି ସ୍ତନ କର୍କଟ ସମ୍ପର୍କରେ ଆସନ୍ତୁ ଶୁଣିବା ଡକ୍ଟର ପ୍ରଭାତ କୁମାର ପରିଡ଼ାଙ୍କ ସହ ସାକ୍ଷାତକାର।
2: ସାର୍ ନମସ୍କାର।
3: ନମସ୍କାର,
2: ଆପଣଙ୍କୁ ସ୍ୱାଗତ ବିଜ୍ଞାନିକାକୁ। ସାର୍ କେମିତି ଅଛନ୍ତି?
3: ଭଲ ଅଛି, ଆପଣ କେମିତି ଅଛନ୍ତି?
2: ସାର୍ ଆମେ ମଧ୍ୟ ଭଲରେ ଅଛୁ। ସାର୍ ଆପଣ ହେଉଛନ୍ତି ଡକ୍ଟର ପ୍ରଭାତ କୁମାର ପରିଡ଼ା, ଆପଣ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ ବ୍ରହ୍ମପୁର ବା ଆଇଜର ବ୍ରହ୍ମପୁରରେ ସହ ପ୍ରାଧ୍ୟାପକ ଭାବରେ କାମ କରୁଛନ୍ତି। ସାର୍ ସାର୍ ବର୍ତ୍ତମାନ ସମୟରେ ଆମେ ଦେଖୁଛୁ ମହିଳାମାନଙ୍କ ପାଖରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଉଛି ବ୍ରେଷ୍ଟ କ୍ୟାନ୍ସର, ଯାହାକୁ ଆମେ ସ୍ତନ କର୍କଟ ବୋଲି କହୁଛୁ। ସାର୍ ଏଇ ଯୋଉ ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ ଏହା କଣ, ଏ ସମ୍ପର୍କରେ ସାର୍ ଆମକୁ ଆପଣ କଣ କହିବେ?
3: ପ୍ରଥମେ ତ ଆମେ ଯଦି ସ୍ତନ କର୍କଟ କଣ ଜାଣିବା ତା ପୂର୍ବରୁ ଆମକୁ ଜାଣିବାକୁ ପଡିବ ଯେ କର୍କଟ ରୋଗ କଣ। ଆମ ଶରୀର କୋଷମାନଙ୍କୁ ନେଇକି ତିଆରି ହେଇଛି, ଆଉ ଏଇ କୋଷ ଗୁଡିକ ଆପଣଙ୍କର ଯେଉଁ କୋଷ ଅଙ୍ଗିକା ହଉ ସେ କୋଷ ଗୁଡିକ ତାଙ୍କର ଗୋଟେ ବିଭାଜନ ପ୍ରକ୍ରିୟାରେ ସେମାନେ ବୃଦ୍ଧି ଘଟାନ୍ତି, ଆଉ ପରବର୍ତ୍ତୀ ସମୟରେ ସେମାନେ ତାଙ୍କର ଦାୟିତ୍ୱ ସମ୍ପନ୍ନ କଲା ପରେ କିଛି ସମୟ ପରେ ସେମାନେ କେତେ ଦିନ ପରେ ସେମାନେ ମୃତ୍ୟୁ ବା ମରିଯାଆନ୍ତି, ଯୋଉଟାକି ଆମେ ଏପୋପ୍ଟୋସିସ୍ ବୋଲି ଗୋଟେ ପ୍ରସେସ କହୁ। ତ ସେ ଯେଉଁ କୋଷ ଗୁଡିକ ମରିଯାଆନ୍ତି ତାର ଜାଗାରେ ଅନ୍ୟ କୋଷମାନେ ଅବସ୍ଥାନ କରନ୍ତି, ତ ସେଇଟା ସେଇ ଯେଉଁ କୋଷ ବିଭାଜନ ପ୍ରକ୍ରିୟା ଦ୍ୱାରା ସମ୍ପନ୍ନ ହୋଇଥାଏ। କିନ୍ତୁ ଯେଉଁ ଆମର ନର୍ମାଲ କଣ୍ଡିସନରେ ଏଇ କୋଷ ଗୁଡିକ ନିୟନ୍ତ୍ରିତ ଭାବରେ ବିଭାଜିତ ହୋଇଥାନ୍ତି, ସେମାନେ କେତେ ବିଭାଜନ ପରେ ସେମାନେ ତାଙ୍କର ଗୋଟେ ତାକୁ ହେଥିକ୍ ଲିମିଟ୍ ବୋଲି କହୁ, ତ ସେ ବିଭାଜନ ପରେ ସେମାନେ ସେ ବିଭାଜନ ସମ୍ପନ୍ନ ହେଲା ପରେ ସେମାନେ ଆଉ ବିଭାଜିତ ହୁଅନ୍ତି ନାହିଁ। କିନ୍ତୁ କେତେ କ୍ଷେତ୍ରରେ ଦେଖାଯାଇଛି ଯେ ଏଇ କୋଷ ବିଭାଜନଟା ଅଣନିୟନ୍ତ୍ରିତ ହୋଇଯାଏ, ଆଉ ସେମାନେ କିଛି ଯୋଉ ବିଭାଜନ ପରେ ସେମାନେ ମରିଯିବା କଥା କିନ୍ତୁ ସେମାନେ କଣ କରନ୍ତି, ସେମାନେ ଯୋଉ ଅମର ହେଇଯାନ୍ତି ସେଇ ସେଲ୍, ମାନେ କାରଣ ତାର ହଉଛି ସେମାନେ ଅଣନିୟନ୍ତ୍ରିତ କୋଷ ବିଭାଜନ ପ୍ରକ୍ରିୟାକୁ ପଳେଇ ଯାଆନ୍ତି। ଆଉ ସେଇ ଅଣନିୟନ୍ତ୍ରିତ ଯୋଉ କୋଷ ବିଭାଜନ ହେବା ଦ୍ୱାରା କିଛି କୋଷିକା ଧୀରେ ଧୀରେ ଧୀରେ ଧୀରେ କଣ କରନ୍ତି ନା ବର୍ଦ୍ଧିତ ହେଇଥାନ୍ତି, ଏବଂ ସେଇଟା ବର୍ଦ୍ଧିତ ହେଇକି ଆମେ ତାକୁ ଲମ୍ପ ବୋଲି କହୁ, ଗୋଟେ ଟାଣୁଆ ଅଂଶ ତିଆରି ହୁଏ। ଆଉ ଯଦି ସେଇ ଟାଣୁଆ ଅଂଶଟା ମାନେ ଆପଣଙ୍କର ସ୍ତନରେ ଦେଖାଯାଏ ତାହେଲେ ଆମକୁ ସେଇଟାକୁ ସ୍ତନ କର୍କଟ ବୋଲି ଆମେ କହୁ। ତ ସବୁବେଳେ ସେଇ ଯୋଉ ଟାଣ ଅଂଶଟା ଯେ କର୍କଟ ହବ ତାର କୌଣସି କାରଣ ନାହିଁ। କେତେବେଳେ କେତେବେଳେ ଆମେ ଯେତେବେଳେ ପିଲାଙ୍କୁ ମାନଙ୍କର ବ୍ରେଷ୍ଟ ଫିଡିଂ କରାଉଛୁ ସେ ସମୟରେ ଯଦି ମାନେ ପ୍ରପର୍ଲି ବ୍ରେଷ୍ଟ ଫିଡିଂ ହଉନି ସେ ସମୟରେ ମଧ୍ୟ ଟାଣୁଆ ଜଣାଯାଏ, କିନ୍ତୁ ଆମକୁ ଏଇଟା ବହୁତ ସମୟ ଧରିକି ଦେଖିବାକୁ ପଡିବ ଯେ ଟାଣୁଆ ଅଂଶରେ କୌଣସି ବ୍ୟଥା ହଉଛି କି ନାହିଁ ବା ଯନ୍ତ୍ରଣା ହଉଛି କି ନାହିଁ, ତାପରେ ଆମକୁ ସେଇ ଅନୁସାରେ ଆଗକୁ ବଢିବାକୁ ପଡିବ। ଆଉ ଯୋଉ ସ୍ତନ କର୍କଟରେ ଆଉ ଗୋଟେ ଜିନିଷ ହଉଛି ସେଠି କୋଉଠି ହୁଏ, ମାନେ ସ୍ତନର କୋଉ ପାର୍ଟରେ ସ୍ତନ କର୍କଟ ହୁଏ, ସ୍ତନ ଯଦି ଆମେ ତାର ଓଭରଅଲ ଷ୍ଟ୍ରକ୍ଚରକୁ ଦେଖିବୁ ତ ସେଥିରେ ସ୍ତନ ଗ୍ରନ୍ଥି ଥାଏ ଯୋଉଟା କି ଦୁଗ୍ଧ ତିଆରି କରେ ବା ପ୍ରସ୍ତୁତ କରେ, ଆଉ କିଛି ଅଂଶ ଥାଏ ଯୋଉଟା କି ଦୁଗ୍ଧକୁ ମାନେ ଯାହା ମାଧ୍ୟମରେ ପ୍ରବାହିତ ହୁଏ ଆଉ ସେଟା ନିପେଲ ଦେଇ ବାହାରିଯାଏ। ତ ଏଇ ଯୋଉ ଦୁଗ୍ଧ ଯୋଉଠି ପ୍ରସ୍ତୁତ ହୁଏ ତାକୁ ଆମେ ଲବ୍ୟୁଲ ବୋଲି କହୁ, ଆଉ ଯେଉଁ ରାସ୍ତା ଦେଇ ପ୍ରବାହିତ ହୁଏ ଆମେ ତାକୁ ଡକ୍ଟ ବୋଲି କହୁ। ତ ଯେତେବେଳେ ଆମର ସ୍ତନ କର୍କଟ ହୁଏ ଏଇ ଲବ୍ୟୁଲ ଆଉ ଡକ୍ଟ ତାକୁ ଆକ୍ଚୁଆଲି ସେଟା ଇମ୍ପାକ୍ଟ କରିଥାଏ। ତ ଯଦି ଆମକୁ ଡକ୍ଟରେ ହେଲା ତାକୁ ଆମେ ଡକ୍ଟାଲ କାର୍ସିନୋମା କହିଥାଉ, ଏବଂ ଯଦି ସେଇଟା ଲବ୍ୟୁଲ ଯେଉଁଟା ମାନେ ଯାହା ମାଧ୍ୟମରେ ପ୍ରବାହିତ ହୁଏ।

0: ଦୁଗ୍ଧଟା ସେଇ ଏରିଆକୁ ଯଦି ସେଟା ଇଫେକ୍ଟ କରେ ତାହେଲେ ତାକୁ ଆମେ ଲବ୍ୟୁଲାର କାର୍ସିନୋମା ବୋଲି କହୁ। କିନ୍ତୁ ଏଇ ଯୋଉ ସ୍ତନ କର୍କଟ ବିଭିନ୍ନ ପ୍ରକାର ହରମୋନ ଏସବୁର ବହୁତ ଭୂମିକା ଅଛି, ଯୋଉ ବିଷୟରେ ଆମେ ପରବର୍ତ୍ତୀ ସମୟରେ ଆଲୋଚନା କରିପାରିବା। ତ ସ୍ତନ କର୍କଟ ହଉଛି ମାନେ ସ୍ତନ ମଧ୍ୟରେ ଯୋଉ କୋଷିକା ବା କୋଷ ଗୁଡ ଅଛି ତାଙ୍କର ଅଣନିୟନ୍ତ୍ରିତ ବିଭାଜନ ଦ୍ୱାରା ସେମାନେ ପରବର୍ତ୍ତୀ ସମୟରେ ଅମର ହେଇଯାଉଛନ୍ତି, ସେଇଟାକୁ ଆମେ ସ୍ତନ କର୍କଟ ବୋଲି କହୁଛୁ।
1: ଆଜ୍ଞା ସାର, ମହିଳାମାନଙ୍କ ପାଖରେ ଏଇ ସ୍ତନ କର୍କଟ ଦେଖାଯିବାର ମୁଖ୍ୟ କାରଣ କଣ ହେଇପାରେ, ଏ ସମ୍ପର୍କରେ କଣ କହିବେ?
0: ତ ଯଦି ଆମେ ସ୍ତନ କର୍କଟ ବିଷୟରେ କହିବା, ଏଇଟା ଆକ୍ଚୁଆଲି ମହିଳାମାନଙ୍କର ବି ହୁଏ ଆଉ ପୁରୁଷମାନଙ୍କର ହୁଏ, କିନ୍ତୁ ପୁରୁଷମାନଙ୍କ କ୍ଷେତ୍ରରେ ଏଇଟା ବହୁତ କମ୍ ଆକାରରେ ହୁଏ, କିନ୍ତୁ ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ସ୍ତନ କର୍କଟରେ। ଆଉ କାରଣ ଯଦି ଆମେ ଜାଣିବା ତାର ବହୁତ କାରଣ ହେଇପାରେ। ପ୍ରଥମ କାରଣ ହଉଛି ବଂଶଗତ କାରଣ, ଯୋଉଟା ଆମେ କହୁ ଜେନେଟିକାଲି ଆମେ ମା କିମ୍ବା ବାପାଙ୍କ ପାଖରୁ ଯୋଉଟା ଆମେ ନେଇ ଆସିଛୁ, ତ ସେଟା ବଂଶଗତ କାରଣରେ ଆମର ଦୁଇଟା ଜିନ୍ ଅଛି ଯୋଉଟା ଆମେ ଜାଣିଛୁ BRCA ବା BRCA1 BRCA2। ତ ସେଇଥିରେ ଯୋଉ ମାନେ ଆମେ ଜାଣିଛୁ ଆମର ଶରୀର ନିୟନ୍ତ୍ରଣ DNAରେ ଥାଏ, ହେଲା। ତ ସେ DNAରେ କୌଣସି ପରିବର୍ତ୍ତନ ହୋଇଥାଏ, ଏଇ ଯୋଉ ଦୁଇଟା ଜିନ୍ ବିଷୟରେ କହିଲି ଯୋଉ BRCA1 BRCA2, ସେ ଜିନ୍ରେ ଯଦି କୌଣସି ପ୍ରକାର ପରିବର୍ତ୍ତନ ହୁଏ ତାହା କଣ କରେ ନା ମହିଳାମାନଙ୍କ ମଧ୍ୟରେ ମାନେ ଗୋଟେ କର୍କଟ ରୋଗର ସମ୍ଭାବନା ତିଆରି କରେ। ତ ସେଇଟା ପାଖାପାଖି 2-3% ମହିଳାଙ୍କ ପାଖରେ ଏଇ ବଂଶଗତ କାରଣରୁ କର୍କଟ ରୋଗ ହେଇଥାଏ। କିନ୍ତୁ ମୁଖ୍ୟ ଯୋଉ କାରଣ ସେଇଟା ଆମର ସେଇଟା ହଉଛି ହରମୋନଗତ କାରଣ ହେଇପାରେ, କିମ୍ବା ଆପଣଙ୍କର ଯୋଉ ଯୋଉ ଏନଭାୟରମେଣ୍ଟରେ ରହୁଛନ୍ତି ତା ଦ୍ୱାରା ବି ହେଇପାରେ। ଯେମିତିକି ହରମୋନଗତ କାରଣରେ ଯୋଉ ଆମେ ଜାଣିଛୁ ମହିଳାମାନଙ୍କ ପାଖରେ ମାସିକ ଋତୁସ୍ରାବ ପ୍ରକ୍ରିୟା, ତାହା କଣ କରେ ନା ଯୋଉ ଇଷ୍ଟ୍ରୋଜେନ୍ ପ୍ରୋଜେଷ୍ଟେରନ୍ ବୋଲି ହରମୋନ ଯୋଉ ଥାଏ ସେମାନଙ୍କର କାର୍ଯ୍ୟ ହେଉଛି ସ୍ତନର ବୃଦ୍ଧି କରିବା ଏବଂ ତାର କାର୍ଯ୍ୟରେ ସାହାଯ୍ୟ କରିବା। ତ ଯଦି ଗୋଟେ ଜିନିଷକୁ ଆପଣ ମାନେ ଅନବରତ ଭାବରେ ତାକୁ ଷ୍ଟିମୁଲେଟ୍ କରୁଛନ୍ତି, ତ ସେ ସମୟରେ କଣ ହବ ନା କିଛି ସମୟ ପରେ ସ୍ତନର ସେଲ୍ ଗୁଡାକ କୋଷ ଗୁଡାକ ସେମାନେ କଣ କରନ୍ତି ନା ତାଙ୍କର କାର୍ଯ୍ୟ କରିସାରିଲା ପରେ ସେମାନେ ଆରମ୍ଭ କରିଦିଅନ୍ତି ମାନେ ଯୋଉଟା ଆମେ କହୁଛୁ ଏବନର୍ମାଲ ବିହେଭିଅର ବା ଅଣନିୟନ୍ତ୍ରିତ ଗ୍ରୋଥ ହବା। କାରଣ ଆପଣ ହରମୋନ ମାନେ ଯଦି ବହୁତ ସମୟ ଧରିକି ସେଗୁଡାକୁ ଷ୍ଟିମୁଲେଟ୍ କରିବ ସେମାନଙ୍କର କାର୍ଯ୍ୟ ଯୋଉଟା କରିବା କଥା ସେମାନେ ନ କରିକି ସେମାନଙ୍କର କାର୍ଯ୍ୟରେ ପରିବର୍ତ୍ତନ ହୁଏ, ତାଦ୍ୱାରା ଆପଣଙ୍କର ସ୍ତନ କର୍କଟ ହେବାର ସମ୍ଭାବନା ଥାଏ। ଆଉ ଗୋଟେ କଥା ହଉଛି ଯଦି କୋଉ ମହିଳାମାନଙ୍କ କ୍ଷେତ୍ରରେ ମାସିକ ଋତୁସ୍ରାବ ଯଦି ମାନେ ଜଲ୍ଦି ଆରମ୍ଭ ହୁଏ, କାରଣ ତାର ଗୋଟେ ସମୟ ସୀମା ଅଛି ଆପଣ ଯୋଉଟାକୁ ପୁବେଟି ବୋଲି କହୁ, ତ ସେଇଟା ସମୟ ସୀମା ପୂର୍ବରୁ ଯଦି ହୁଏ କିମ୍ବା ପରବର୍ତ୍ତୀ ସମୟରେ ଆପଣଙ୍କ ଋତୁସ୍ରାବ ବନ୍ଦ ହଉଛି ଯୋଉଟା 45-55 ମଧ୍ୟରେ ହବା କଥା, କିନ୍ତୁ ଯଦି ସେଟା ପରବର୍ତ୍ତୀ ମାନେ ସେଟା ବିଳମ୍ବ ହେଇକି ହଉଛି ସେ କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କ ପାଖରେ ସ୍ତନ କର୍କଟ ହେବାର ସମ୍ଭାବନା ଅଧିକ ଥାଏ। ଏବଂ ତା ସହିତ ଆଉ ଯଦି କାରଣ ଆମେ ଆଲୋଚନା କରିବୁ, ଆଜିକାଲିର ଯୋଉ ଦୈନନ୍ଦିନ ଜୀବନର ଯୋଉ ପରିବର୍ତ୍ତନ ଘଟିଛି, କାରଣ ମୁଁ ଗୋଟେ ଉଦାହରଣ ଦେବି, ଆମେରିକା ଅପେକ୍ଷା ଭାରତରେ ସ୍ତନ କର୍କଟ କମ୍, ପୁଣି ଯଦି ଆପଣ ସହର ଏବଂ ଗ୍ରାମ ଭିତରେ ଦେଖିବେ ତାହେଲେ ସ୍ତନ କର୍କଟ ଗ୍ରାମାଞ୍ଚଳରେ ସେଟା କମ୍। ଏଇଟା ସେଥିପାଇଁ ଲାଗୁଛି ଯେ ଏଇଟା ଗୋଟେ ଦୈନନ୍ଦିନ ଜୀବନଶୈଳୀ ଦ୍ୱାରା ମଧ୍ୟ ଆପଣଙ୍କର ସ୍ତନ କର୍କଟ ହେବାର ସମ୍ଭାବନା ଅଛି, ଯେମିତିକି ଆପଣ ଚର୍ବି ଜାତୀୟ ଖାଦ୍ୟ ଖାଉଛନ୍ତି। କାରଣ ଗୋଟେ ଷ୍ଟଡି କହୁଛି ଯେ ଯେଉଁ ମହିଳାମାନେ ଅଧିକ ମୋଟା ସେମାନଙ୍କ କ୍ଷେତ୍ରରେ ମଧ୍ୟ ଯୋଉ ସ୍ତନ କର୍କଟ ହେବାର ସମ୍ଭାବନା ଅଧିକ। ମାନେ ଆମର ଯୋଉ ଦୈନନ୍ଦିନ ଜୀବନରେ ଖାଦ୍ୟ ଆମର ଚର୍ବି ଜାତୀୟ ଖାଦ୍ୟ ଖାଇବା, ଅଧିକ ଅଏଲି ଫୁଡ୍ ଖାଇବା, ତ ସେ କ୍ଷେତ୍ରରେ ମଧ୍ୟ ଦେଖାଯାଇଛି ଯେ ସେଟା ତାଦ୍ୱାରା ଓବେସିଟି ବା ମୋଟାପା ବଢୁଛି ଏବଂ ତାଦ୍ୱାରା ମାନେ ସ୍ତନ କର୍କଟ ହେବାର ସମ୍ଭାବନା ଅଛି। ଏଥିସହିତ ମଦ୍ୟପାନ ଗୋଟେ କାରଣ ହେଇପାରେ, କାରଣ ସେଇଟା ବି ଦେଖାଯାଇଛି ଯେ ଅତିରିକ୍ତ ମଦ୍ୟପାନ, ଇଭିନ୍ ଯଦି ମୁଁ ଆପଣଙ୍କର ଆଦିବାସୀ କଲଚର କଥା କହିବି ତାହେଲେ ଯୋଉ ହାଣ୍ଡିଆ ଆମେ ଖାଉଛୁ ସେଇଟା ଗୋଟେ ଫର୍ମେଣ୍ଟେଡ୍ ଫୁଡ୍, ତ ସେ କ୍ଷେତ୍ରରେ ମଧ୍ୟ ସମ୍ଭାବନା ଥାଏ ଯେ ଯେହେତୁ ସେଇଟା ଆଲକୋହଲିକ ଫୁଡ୍, ତ ସେଇଟା ଯଦି ଅତ୍ୟଧିକ ପାନ କରାଯାଏ ତାହେଲେ ମଧ୍ୟ ସ୍ତନ କର୍କଟ ହେବାର ସମ୍ଭାବନା ଅଧିକ ଥାଏ। ଏହିସବୁ କାରଣ, ତାପରେ ଅନ୍ୟ ଏକ କାରଣ ହେଇପାରେ

0: ବୟସ ଏବଂ ଦେଖାଯାଇଛି ଯେ ମହିଳାମାନଙ୍କର ଯେଉଁ ମେନୋପଜ୍ ବା ଋତୁସ୍ରାବ ବନ୍ଦ ହେବା ପ୍ରକ୍ରିୟା ପରବର୍ତ୍ତୀ ସମୟରେ ଅଧିକ ସମ୍ଭାବନା ଥାଏ ଏଇ ସ୍ତନ କର୍କଟ ହେବାର। ଏହିସବୁ କାରଣ ପାଇଁ ମହିଳାମାନଙ୍କ ପାଖରେ ସ୍ତନ କର୍କଟ ହେବାର ସମ୍ଭାବନା ଅଛି।
1: ଆଚ୍ଛା ସାର୍, ଯଦି ସ୍ତନ କର୍କଟର କଥା ଆମେ ଆଲୋଚନା କରିବା, ଗୋଟେ ମହିଳା ହୁଅନ୍ତୁ କିମ୍ବା ପୁରୁଷ ହୁଅନ୍ତୁ, ସ୍ତନ କର୍କଟର କ'ଣ ସବୁ ପ୍ରାଥମିକ ଲକ୍ଷଣ ଯାହା ଆପଣ ନିଜେ ଗବେଷଣା କରିଛନ୍ତି, ଆପଣ ଯେହେତୁ ତାରି ଉପରେ କାର୍ଯ୍ୟ କରୁଛନ୍ତି, କ'ଣ ହେଇପାରେ ପ୍ରାଥମିକ ଲକ୍ଷଣ ଗୁଡ଼ିକ, ଯେଉଁ ଲକ୍ଷଣକୁ ଦେଖିଲେ ହିଁ ଆମେ ଅନୁମାନ କରିପାରିବା ହୁଏତ।

0: କଥା କହିବି ତ ଆରମ୍ଭ କରିବି। ପ୍ରଥମତଃ ମାନେ ସ୍ତନରେ କୋଉ ଅଂଶ ଯଦି ଆପଣଙ୍କୁ ଟାଣୁଆ ଲାଗୁଛି, ଶକ୍ତ ଲାଗୁଛି, ଯେଉଁଟାକୁ ଆମେ ଇଂଲିଶରେ ତାକୁ ଆମେ ଲମ୍ପ ବୋଲି କହୁଛୁ, ତ ସିଏ ଯଦି ବହୁତ ଜୋର ଟାଣୁଆ ଲାଗୁଛି, ସମୟ ସମୟରେ କଣ ହୁଏ ଟାଣୁଆ ଲାଗେ କିନ୍ତୁ ସେଇଟା କୌଣସି ପ୍ରକାର ବେଦନା ବା ଯନ୍ତ୍ରଣା ଦିଏନି, କିମ୍ବା ସମୟ ସମୟରେ ସେଇଟା ମୃଦୁ ବେଦନା ଦିଏ ବା ଟିକେ ଯନ୍ତ୍ରଣାପୂର୍ଣ୍ଣ ହେଇପାରେ। ଏବଂ ସେଇଟା ଦେଖାଯାଇଛି ଯେ ସବୁବେଳେ ସବୁ କ୍ଷେତ୍ରରେ ଟାଣୁଆ ଜିନିଷଟା ଯେ କ୍ୟାନ୍ସର ହବ ବା ଟ୍ୟୁମର ହବ ତାର କୌଣସି ମାନେ ସେଟା ହେଇପାରେ କିମ୍ବା ନ ହେଇପାରେ, କିନ୍ତୁ ତାକୁ ଆମକୁ କିଛି ଦିନ ଧରିକି ନିରୀକ୍ଷଣ କରିବାକୁ ପଡିବ। ତାପରେ ସମୟ ସମୟରେ କଣ ହୁଏ ନା ସ୍ତନର ଆକୃତିର ପରିବର୍ତ୍ତନ ହୁଏ, ସ୍ତନରେ ଘା ହେବା କିମ୍ବା ଲାଲ ଯୋଉ ସ୍ତନରେ ଚର୍ମ ଅଛି ସେଟା ଲାଲ ରଙ୍ଗରେ ପରିବର୍ତ୍ତିତ ହେବା, ଏବଂ ଅନ୍ୟ ଏକ ମୁଖ୍ୟ କାରଣ ଯଦି ଆମେ ଲକ୍ଷଣ କଥା କହିବୁ ତାହେଲେ ଯୋଉ ସ୍ତନରେ ନିପଲ ଅଛି ସେଇଟା କଣ ବାହାରକୁ ବାହାରିବା କଥା କିନ୍ତୁ ସ୍ତନ କର୍କଟ ସମୟରେ ସେଇଟା ଜେନେରାଲି ଦେଖାଯାଏ ଯେ ସେଇ ନିପଲଟା ଭିତରକୁ ପଳେଇଯାଏ, ତେଣୁ ମହିଳାମାନେ ସେସବୁକୁ ନିଜ ତରଫରୁ ସେଟା ନିରୀକ୍ଷଣ କରିବା ଉଚିତ। ତ ଯଦି ତାଙ୍କର ନିପଲ ଭିତରକୁ ଯାଉଛି ତାହେଲେ ଏଇଟା ହୁଏତ ଗୋଟେ ସ୍ତନ କର୍କଟ ହେବାର ଲକ୍ଷଣ ବୋଲି ଆମେ ଭାବିପାରିବୁ। ତାପରେ ନିପଲରୁ ରକ୍ତସ୍ରାବ ହେବା ଏବଂ ପାଣି ବାହାରିବା, ଏଇଟା ମୁଁ କହୁଛି ଯେ ଯେଉଁ ସମୟରେ ମନେକର ମହିଳା ପିଲାଙ୍କୁ କ୍ଷୀର ଦଉନାହାନ୍ତି ତା ପରବର୍ତ୍ତୀ ସମୟରେ ମଧ୍ୟ ଏଇ ସବୁ ପାଣି ବାହାରିବା କିମ୍ବା ରକ୍ତସ୍ରାବ ହେବା ମଧ୍ୟ ଗୋଟେ କାରଣ ମାନେ ଅନ୍ୟ ଅନ୍ୟ ପ୍ରକାର ଲକ୍ଷଣ ବୋଲି କହିପାରିବୁ। କିମ୍ବା ଆଉ ଗୋଟେ ଲକ୍ଷଣ ହେଇପାରେ ଆପଣଙ୍କ ସ୍ତନରେ ଶିରା ଦେଖାଯିବା, ମାନେ ଯେଉଁ ରକ୍ତ ପ୍ରବାହିତ ହେଉଥିବା ଶିରା ଅଧିକ ମାତ୍ରାରେ ଦେଖାଦେବା ମଧ୍ୟ ଗୋଟେ ପ୍ରକାର ଆମେ ପ୍ରାଥମିକ ଲକ୍ଷଣ ବୋଲି ମାନିପାରିବୁ।
1: ଆଜ୍ଞା ସାର୍, ଆଉ ଗୋଟେ କଥା ହଉଛି ଯେ ବର୍ତ୍ତମାନ ଅନେକ ରିସର୍ଚ୍ଚରୁ ମଧ୍ୟ ଏଇ ସୂଚନା ଆସୁଛି, ଅନେକ ସ୍ଥାନରେ ମଧ୍ୟ ଏଇ କଥା ଉଠେ ଯେ ଯଦି ଜଣେ ମହିଳା ତାଙ୍କ ଶିଶୁକୁ ସ୍ତନପାନ କରଉନାହାନ୍ତି ବା କ୍ଷୀର ଯଦି ସେ ଦଉନାହାନ୍ତି ତାହେଲେ ତାଙ୍କ ପାଖରେ ସ୍ତନ କର୍କଟ ହେବାର ଗୋଟିଏ ଚାନ୍ସ ଥାଏ, ଏ ସମ୍ପର୍କରେ ସାର୍ କଣ କହିବେ?
0: ଆପଣ ଯୋଉ ରିସର୍ଚ୍ଚ କଥା କହିଲେ ବା ଯୋଉ ଗୋଟେ ସ୍ତନ୍ୟପାନ କରିବା ଆଉ କର୍କଟ ରୋଗର ସମ୍ଭାବନା, ଏଇଟା ସମ୍ପୂର୍ଣ୍ଣ ଭାବେ ଆମେ ଦେଖିଛୁ, ଆମର ଅଲରେଡି ଆମେ ବିଜ୍ଞାନଗାରରେ ଏଇଟା ପ୍ରମାଣିତ ଯେ ଯେଉଁ ମହିଳାମାନେ ସ୍ତନପାନ କରଉଛନ୍ତି ଏଇ ପିଲାଙ୍କୁ ସେମାନଙ୍କ କ୍ଷେତ୍ରରେ ଯୋଉ ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ ହେବାର ସମ୍ଭାବନା କମ୍ ଥାଏ ଯଦି ଆମେ ସେଇଟା ତୁଳନା କରିବୁ ଅନ୍ୟ ମହିଳା ଯୋଉମାନେ ସ୍ତନ୍ୟପାନ କରଉନାହାନ୍ତି। କିନ୍ତୁ ସେଇଟାର ଯେଉଁ ମାନେ ସିଗ୍ନିଫିକାନ୍ସଟା ହୁଏତ ବହୁତ ନୁହେଁ, କିନ୍ତୁ ତାର କାରଣ ହେଇପାରେ ଯେ ଆପଣଙ୍କର ମୁଁ ଯେମିତି କହିଲି ଯେ ସ୍ତନରେ ଥିବା କୋଷିକାକୁ ତାଙ୍କର କାର୍ଯ୍ୟ ହେଉଛି ଦୁଗ୍ଧ ପ୍ରସ୍ତୁତ କରିବା ଏବଂ ସେ ଡକ୍ଟ ଯେଉଁ ଦ୍ୱାରା ପ୍ରବାହିତ କରିକି ସେଟା ବାହାରକୁ ଦେବା। ତ ଆପଣ ଭାବନ୍ତୁ ଆମ ସ୍ତନରେ ମାନେ ଦୁଗ୍ଧ ତିଆରି ହେଉଛି କିନ୍ତୁ ସେଇଟା ଆମେ ପିଲାଙ୍କୁ ଦଉନୁ, ତ ସେଇଟା ପରବର୍ତ୍ତୀ ସମୟରେ ସେ ଯେଉଁ କୋଷିକାକୁ ଅଛନ୍ତି ତାଙ୍କର ଯେଉଁ ବ୍ୟବହାର ସେଟା ପରିବର୍ତ୍ତନ ହବ, କାରଣ ସମୟ ସମୟରେ ସେ ଦୁଗ୍ଧ ସେଇ ମାନେ ଯୋଉ ଯୋଉଠି ପ୍ରସ୍ତୁତ ହଉଛି ସେଇଠି ପ୍ରସ୍ତୁତ ହେଇକି ରହିଯିବ, ରହିବା ଦ୍ୱାରା ଯୋଉ ସେଲର ବା କୋଷର ଯୋଉ କାର୍ଯ୍ୟଟା ସେଇଟା ସମାପନ ହେଇପାରୁନି, ତା ଦ୍ୱାରା ସେମାନେ ପରବର୍ତ୍ତୀ ସମୟରେ ଯୋଉ ଏବନର୍ମାଲ ବିହେଭ କରିପାରନ୍ତି, ମାନେ ସେମାନଙ୍କର ଯୋଉ ବ୍ୟବହାରର ପ୍ରକ୍ରିୟା ପରିବର୍ତ୍ତନ ହେଇପାରେ ଆଉ ତାର କାରଣ ହେଇପାରେ ଯେ ପରବର୍ତ୍ତୀ ସମୟରେ ମହିଳାଙ୍କୁ କ୍ୟାନ୍ସର ହେବାର ସମ୍ଭାବନା ଅଧିକ ଥାଏ। ଆଉ ଯଦି ଆମେ ଯଦି ଦୁଗ୍ଧପାନ କଥା କହିଲୁ ସେଇଭଳି ଅନ୍ୟ କ୍ଷେତ୍ରରେ ମଧ୍ୟ ଦେଖାଯାଇଛି ଯେ କିଛି କ୍ଷେତ୍ରରେ ମାନେ ଯୋଉମାନେ ମହିଳାମାନେ କମ୍ ବୟସରେ ପିଲା ଜନ୍ମ କରୁଛନ୍ତି, ମାନେ କରନ୍ତୁ 30 ବର୍ଷ ମଧ୍ୟରେ ଏବଂ ସ୍ତନପାନ କରାଉଛନ୍ତି, ସେମାନଙ୍କ କ୍ଷେତ୍ରରେ ମଧ୍ୟ କର୍କଟ ରୋଗର ସମ୍ଭାବନା ମାନେ କମ୍ ଥାଏ ଯଦି ଆପଣ ତୁଳନା କରିବେ ଯୋଉ ମହିଳାମାନେ 35-40 ବର୍ଷ ମଧ୍ୟରେ ମାନେ କରନ୍ତୁ ପିଲା ଜନ୍ମ କରୁଛନ୍ତି ଏବଂ ବ୍ରେଷ୍ଟ ଫିଡିଂ ବା ସ୍ତନ୍ୟପାନ କରାଉନାହାନ୍ତି, ତାଙ୍କ କ୍ଷେତ୍ରରେ ମଧ୍ୟ କର୍କଟ ରୋଗ ହେବାର ସମ୍ଭାବନା ଟିକେ ଅଧିକ ଥାଏ।
1: ଆଚ୍ଛା ସାର୍, ଆପଣ ତ କହିଲେ ଲକ୍ଷଣ ସମ୍ପର୍କରେ, ସ୍ତନ କର୍କଟ କଣ ଏହା ସମ୍ପର୍କରେ ମଧ୍ୟ କହିଲେ, ବର୍ତ୍ତମାନ ପ୍ରଶ୍ନ ଉଠୁଛି କିଭଳି ଭାବରେ ସ୍ତନ କର୍କଟର ଯୋଉ ଆମେ କହିପାରିବା ଚାନ୍ସ ରହିଛି ତାକୁ କମେଇ ପାରିବା, ଗୋଟେ ମହିଳା କଣ କଲେ

0: କିପରି ନିଜର ଦୈନନ୍ଦିନ ଜୀବନକୁ ସେ ଗଢିଲେ, ଦୈନନ୍ଦିନ ଜୀବନରେ କଣ ସବୁ କଲେ ତାଙ୍କ କ୍ଷେତ୍ରରେ ସ୍ତନ କର୍କଟର ଚାନ୍ସ କମିପାରିବ, ଏ ସମ୍ପର୍କରେ କଣ କହିବେ?
1: ଯଦି ଆମେ ମାନେ ଦୈନନ୍ଦିନ ଜୀବନର ଜୀବନଚର୍ଯ୍ୟା କଥା କହିବୁ ଆଉ ସ୍ତନ କର୍କଟର ତା ଦ୍ଵାରା କୌଣସି ପ୍ରକାର ଇମ୍ପାକ୍ଟ ହେବ କି ନାହିଁ, ତ ସେ ବିଷୟରେ ଯଦି ଆମେ କହିବୁ ତାହେଲେ ପ୍ରଥମତଃ ଗୋଟେ ଅଛି ପ୍ରିଭେନ୍ସନ୍, ଆଉ ଗୋଟେ ଅଛି ଡାଇଗ୍ନୋସିସ୍ ବା ନିଦାନ। ତ ପ୍ରଥମେ ଆମେ ଜାଣିବା ଯେ ନିଦାନ କ'ଣ, ମାନେ ଆପଣ ଫାର୍ଷ୍ଟ ସ୍ତନ କର୍କଟ ହେଉଛି ବୋଲି ଜାଣିବେ କେମିତି? ଆପଣଙ୍କୁ ଜାଣିବା ପାଇଁ ହେଲେ ଆପଣ ଗୋଟେ ଘରେ ହିଁ ଆପଣ ନିରୀକ୍ଷଣ କରିପାରିବେ, ସ୍ୱୟଂ ନିରୀକ୍ଷଣ କରିପାରିବେ। ଆପଣ ଯଦି ଟିକେ ସମୟ ଦେବାକୁ ପଡିବ, ତ ମହିଳାମାନେ ମାସରେ କିମ୍ବା 2 ମାସରେ ନିଜର ସ୍ତନକୁ ନିଜେ ନିଜର ସ୍ତନକୁ ନିରୀକ୍ଷଣ କରିପାରିବେ। ଏବଂ ସେଥିରେ କଣ କରିବେ ନା, ଯଦି ଦେଖିବେ ଯେ ଗୋଟେ ଟାଣୁଆ ଅଂଶ ଅଛି କିମ୍ବା ଯେମିତି କହିଲି ଯେଉଁ ଆପଣଙ୍କର ଲକ୍ଷଣ ସବୁ କହିଲି, ଯଦି ସେଇ ଲକ୍ଷଣ ସେମାନେ କିଛି ଦେଖୁଛନ୍ତି ତ ତୁରନ୍ତ ସେମାନେ ନିଦାନ ପାଇଁ ବିଭିନ୍ନ ପ୍ରକାର ଆପଣଙ୍କର ଟେଷ୍ଟ ସବୁ ରହିଛି, ଏକ୍ସରେ କରିପାରିବେ ଯେଉଁଟାକୁ ଆମେ ମାମୋଗ୍ରାଫି ବୋଲି କହୁଛୁ, ଅଲ୍ଟ୍ରାସାଉଣ୍ଡ, MRI। ତ ଆମର ନିଦାନ କ୍ଷେତ୍ରରେ ସ୍ୱୟଂ ନିରୀକ୍ଷଣ କରିବା ଏବଂ ଦେଖିବା କି ଏଇସବୁ ଲକ୍ଷଣ ଅଛି ନା ନାହିଁ। ତାପରେ ଯଦି ସେମାନଙ୍କୁ କୌଣସି ପ୍ରକାର ଲାଗୁଛି ଯେ ଲକ୍ଷଣରୁ କିଛି କିଛି ଜିନିଷ ତାଙ୍କୁ ଦେଖାଯାଉଛି, ତାହେଲେ ସେମାନେ ପରବର୍ତ୍ତୀ ସମୟରେ ମାମୋଗ୍ରାଫି ବା MRI କରିପାରିବେ। ଏବଂ ତାଙ୍କ ଦୈନନ୍ଦିନ ଯେଉଁ ଜୀବନଚର୍ଯ୍ୟାରେ ପ୍ରଥମତଃ ଯେଉଁଟା ଆବଶ୍ୟକତା, ମୁଁ ଯେମିତି କହିଲି ଯେ ଓବିସିଟି ବା ମୋଟାପା ସେଇଟା ଗୋଟେ କାରଣ, ତ ତା ପାଇଁ ଆମକୁ ଦୈନନ୍ଦିନ ଜୀବନରେ ଯେତିକି ବି ଯାହା ବି ଆମେ କାର୍ଯ୍ୟ କରୁଛୁ ତା ସହିତ ନିଜକୁ ସମୟ ଦେବା ପାଇଁ ପଡିବ। ଆଉ ସେଇ କ୍ଷେତ୍ରରେ ଯେଉଁ ଫିଜିକାଲ ଏକ୍ସରସାଇଜ୍ ବା ଶାରୀରିକ ପରିଶ୍ରମ କରିବାଟା ନିଶ୍ଚିତ ଦରକାର। ସେଇଟା ହୁଏତ ସପ୍ତାହରେ 4 ଦିନ ହଉ 5 ଦିନ ହଉ କିଛି ସମୟ ଫିଜିକାଲ ଏକ୍ସରସାଇଜ୍ କରିବା ଦରକାର। ତାପରେ ଯେମିତି କହିଲି ଆଲକୋହଲ ଗୋଟେ କାରଣ ବା ମଦ୍ୟପାନ ଗୋଟେ କାରଣ, ସେଇଟାରୁ ବିରତ ରହିବାର ଅଛି। ତାପରେ ଆପଣଙ୍କୁ ସବୁବେଳେ ହେଲ୍ଦି କେମିତି ରହିବେ, ତା ଦ୍ଵାରା ହେଲ୍ଦି ଫୁଡ୍ ଆପଣ ମାନେ ଖାଦ୍ୟ ବି ହେଲ୍ଦି ଖାଇବା ଉଚିତ, ଆଉ ପ୍ରୋସେସ୍ ଫୁଡ୍ ଯେଉଁ ମିଳୁଛି ସେଗୁଡ଼ାକ ଖାଇବା କଥା ନୁହେଁ, ଏବଂ ସେମାନେ କେମିତି ହେଲ୍ଦି ଆଉ ଫିଟ୍ ରହିବେ ଯାହାଦ୍ୱାରା ମୋଟାପା ସେମାନେ ସେମାନଙ୍କ କ୍ଷେତ୍ରରେ ଅଧିକ ନ ହେବ, ଯେଉଁଟା ଆମେ ବଡି ମାସ୍ ଇଣ୍ଡେକ୍ସ ବୋଲି କହୁଛୁ, ସେଇଟା 30ରୁ କମ୍ ରଖିବାକୁ ଚେଷ୍ଟା କରିବେ। ତ ଓଜନ ଆଉ ହାଇଟ୍ ଅନୁସାରେ ଓଜନ ଯେଉଁ ଗୋଟେ ପରିମାପ ଅଛି ସେଗୁଡ଼ାକ ଯଦି ସେମାନେ ମେଣ୍ଟେନ୍ କରିପାରୁଛନ୍ତି ତାହେଲେ ତାଙ୍କ କ୍ଷେତ୍ରରେ ସ୍ତନ କର୍କଟ ହେବାର ସମ୍ଭାବନା କମ୍। କାରଣ ଏ ଗୋଟେ ଯେଉଁ ରିସର୍ଚ୍ଚ କହୁଛି ଯେ ଯେଉଁ ମହିଳାମାନେ ଅଧିକ ମୋଟା ସେମାନଙ୍କ କ୍ଷେତ୍ରରେ ଏଇ ସ୍ତନ କର୍କଟ ହେବାର ସମ୍ଭାବନା ବହୁତ ଅଧିକ। ଏସବୁ କାରଣ ପରେ ଅନ୍ୟ ଯେଉଁ ପନ୍ଥା ଅବଲମ୍ବନ କରିପାରିବେ ସେଇଟା ହଉଛି ନିଜର ମାନସିକ ଅବସ୍ଥା। ସର୍ବୋପରି ସେମାନେ ମାନସିକ ଅବସ୍ଥା ଉପରେ ମଧ୍ୟ ଅଧିକ ଫୋକସ୍ କରିବା ଉଚିତ। ସେମାନେ ବା ଫିଜିକାଲ ଏକ୍ସରସାଇଜ୍ ସହିତ ମାନସିକ ଅବସ୍ଥା ବା ଷ୍ଟ୍ରେସ୍ ଅଧିକ ନେବେ ନାହିଁ। ଘରୋଇ ଷ୍ଟ୍ରେସ୍ ବା ଘର ସମ୍ବନ୍ଧୀୟ ଯେଉଁ ଅଧିକ ମାନସିକ ଚିନ୍ତାରେ ମହିଳାମାନେ ରହିବାର ଏଇଟା ପରିଲକ୍ଷିତ ହେଇଛି, ତ ସେ କ୍ଷେତ୍ରରେ ସେମାନେ ମାନସିକ ସ୍ୱାସ୍ଥ୍ୟ ମଧ୍ୟ କୁ ସଜାଗ ରଖିବା ଉଚିତ, ଏବଂ ସେମାନେ ଅଧିକ ଷ୍ଟ୍ରେସ୍ ନ ନେଲେ ଭଲ ହେବ। କାରଣ କ୍ରୋନିକ ଷ୍ଟ୍ରେସ୍ ବା ବହୁତ ଦିନ ଧରି ଯଦି ସେମାନେ ଷ୍ଟ୍ରେସ୍ ନେଉଛନ୍ତି ତା ଦ୍ଵାରା ମଧ୍ୟ କର୍କଟ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ତେଣୁ ସେମାନେ ଏଇସବୁ ଜିନିଷ ଯଦି ଅବଲମ୍ବନ କରିବେ ତାହେଲେ କର୍କଟ ରୋଗର ଆକ୍ରାନ୍ତ ହେବେ ନାହିଁ ମୁଁ କହିବି ନାହିଁ, କାରଣ ହେବାର ସମ୍ଭାବନାକୁ ସେମାନେ କମ କରିପାରିବେ। ଏଇ କ୍ଷେତ୍ରରେ ମୁଁ ଏଇଟା କହିପାରିବି।
0: ସାର୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣଙ୍କର ମୂଲ୍ୟବାନ ସମୟରୁ କିଛି ସମୟ ଆମକୁ ଦେଲେ ଏବଂ ଆମ ଶ୍ରୋତା ବନ୍ଧୁମାନଙ୍କୁ ସ୍ତନ କର୍କଟ ସମ୍ପର୍କରେ ଅନେକ କିଛି କଥା କହିଲେ। ଆପଣଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ସାର୍।
1: ଧନ୍ୟବାଦ ଆପଣ ମୋତେ ଏଇ ଆପଣଙ୍କର ଶୋରେ ମୋତେ ଇନଭିଟେସନ ଦେଇଥିବାରୁ ମୁଁ ଆପଣଙ୍କୁ ଅଲସୋ ଧନ୍ୟବାଦ ଜଣାଉଛି। ଥ୍ୟାଙ୍କ ୟୁ।
2: ବନ୍ଧୁ, ବିଜ୍ଞାନ ଯେତେ ଯେତେ ଆମ ପଥକୁ ବିକଶିତ କରୁଛି ସେତେ ସେତେ ଆମ ନିୟନ୍ତ୍ରଣ ସୀମାକୁ ମଧ୍ୟ ଆଘାତ ଦେଉଛି, ଯାହାକୁ ଦୃଢ଼ ଭାବେ ସାମ୍ନା କରି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ଏଥର ବିଜ୍ଞାନିକା ଏତିକି, ପୁଣି ଥରେ ଆପଣଙ୍କ ସହ ଭେଟ ହେବ ଆଗାମୀ ମାସରେ କିଛି ନୂଆ କଥାକୁ ନେଇ। ଆପଣଙ୍କୁ ବିଜ୍ଞାନିକା ଭଲ ଲାଗୁଥିଲେ ମତାମତ ନିଶ୍ଚୟ ଜଣାଇବେ। ଶେଷରେ ଆପଣଙ୍କ ନିକଟରୁ ବିଦାୟ ଚାହୁଁଛି, ମୁଁ ରାଜେଶ ରାୟ, ନମସ୍କାର।

ପ୍ରଚାର କଲୁ ମାସିକ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନିକା। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ରାଜେଶ ରାୟ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଭାରତ ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। ଶିଳ୍ପୀ ଅଭିଜିତ ଶ୍ରୀବାସ୍ତବ, ଗୀତିକାର ଇର୍ଶାଦ କାମିଲ, ସଙ୍ଗୀତ ଭିଶାଲ ଶେଖର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଲଭ୍ ବ୍ରେକ୍ଅପ୍ସ ଜିନ୍ଦେଗୀ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ସଫକତ ଅମାନତ ଅଲ୍ଲି, ସଲିମ ମର୍ଚାଣ୍ଟ ଏବଂ ଶ୍ରୁତି ପାଠକ। ଗୀତିକାର ଜାଭେଦ ଅଖତର, ସଙ୍ଗୀତ ସଲିମ ମର୍ଚାଣ୍ଟ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ

0: ପୁରୀ କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
1: ଶ୍ରୋତାବନ୍ଧୁ, ଆପଣମାନେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ NH-10 ଚଳଚ୍ଚିତ୍ରରୁ। ଶିଳ୍ପୀ କନିକା କପୁର ଏବଂ ଦୀପାଂଶୁ ପଣ୍ଡିତ, ଗୀତିକାର କୁମାର, ସଙ୍ଗୀତ ସଞ୍ଜୀବ ଦର୍ଶନ।

ଏ ଯବାନୀ ହେ ଦିୱାନୀ ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି। ଶିଳ୍ପୀ ଅରିଜିତ ଏବଂ ହର୍ଷଦୀପ କୌର, ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ପ୍ରୀତମ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ହିରୋ ଚଳଚ୍ଚିତ୍ରରୁ। ଶିଳ୍ପୀ ଅର୍ମାନ ମଲ୍ଲିକ, ଗୀତିକାର କୁମାର, ସଙ୍ଗୀତ ଅମଲ ମଲ୍ଲିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ମଲଙ୍ଗ ଚଳଚ୍ଚିତ୍ରରୁ, ସ୍ୱନିର୍ଦ୍ଦେଶନାରେ ଶିଳ୍ପୀ ବେଦ ଶର୍ମା, ଗୀତିକାର କୁନାଲ ବର୍ମା ଏବଂ ହର୍ଷ ଲିମ୍ବାଚିଆ।

ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସୌରଭାଷାର କାର୍ଯ୍ୟକ୍ରମ ତାରୱା।

0: yang gamle kan enakan sora kor jangling nati nam sopa sutar dukutin ji
1: de itina sengal nam jatwale malle corona dakule ispo aruga takade tur por karo jakhi si nyangana si tembe sabun ma nyanga si tembe kada kada kule kete selo kete bar urang ne badak rede la na de
0: e ja ami
1: kete turuna por karo nyangana si tembe kes baran gagat tembe parmantang asilembe sabun baten etele gagana terele nele asine mirate pada samay wante kani asona ki wante lebne jiran jerele sabun baten si ingan ji ingan da ka asilembe nam ranga loge dagaing loge kani gnuring loge ba sitar lembe de to sabun malle nyangal sabimle kete singa da kole me agagate ma parmanta asia sili agagal lembe se koide nate akar sing gagana nam yetinda kani adunika aga rongi rang ispo ongar sen kan dadia taltan ji ala baksate na
0: o bonya
1: ha malle tingal den un itna sri kan akung kung lembe akar chi na kar jing da akung kung lembe sabun ba ta au malembe sinri le ganab le dil palin top dal pen den singnate sinri ganab ba baksate ko te se ko de mar sopa sutra gam te be
0: o bonya na mo kai sora mar ren ji gam le ben den uskulo nyang anjang la ding nyang len ji galam la ji sopa sutra yang gan dukun bin de tin sabin galam la ji
1: na ba bai chatra ab nyang na sai galam nyang na sin ra ko lembe
0: o bonyang
1: ha do na me tele ab avasar prapti gam chudia lengen english na retired person gam chi
0: o
1: ha ab wango anin master ne te master master anin amin ne man abril len ani nami avasar pae te chakri leng selo ani chakrin avasar pae te deli ja padjan ji nyanga nyang ti ji ମାନେ ସରାସରି ନ୍ୟାଙ୍ଗା ଉନ୍ନତରେ ଥାଏ ହଁ ବିନା ଲଜରୁ ଆଣିଛି ମାନେ ଆଣିଛି ଆହ୍ୱାନ ଯାଇଛି ବଂଶା ବିରା ପୁଞ୍ଜି ମାନେ ବଚନ ପୁଙ୍ଗଥାଏ ଲୋକମାନେ ଆବ ସମାଜସେବୀ ହିସାବରେ ଗାଁ ଆଉ ପଦ୍ଜନ୍ଜି ଆନି ନ୍ୟାଙ୍ଗା ଗଲମ ତେବେ ନ୍ୟାଙ୍ଗେ ଦେଲୋଗେ ନେବେର୍ନା ଆଣ୍ଡଙ୍ଗ ବା
0: ଓବୋ ଆଣ୍ଡଙ୍ଗ ନେତେ ୟାଙ୍ଗମ୍ ତମ ପିସିଞ୍ଜି ଆଡ଼ଙ୍ଗ ୟାଙ୍ଗମ୍ ଜେନେଙ୍ଗମ୍ ବିରନ ଅବ୍ଲିଙ୍ଗ ତେ କଥାତେ ସୋ ଏଣ୍ଡଲେ ଆଣ୍ଡଙ୍ଗଲେ ଆଇବା
1: ହଁ ତାସନ ଆବେର୍ନା ଆଣ୍ଡଙ୍ଗ ବା ଆଡ଼ାଲୁ ବା ଆଜି ମନରେ ଲମ୍ବୁ ଦର ସବର ରହିଲେ
0: ଆଉ ବୋଝା
2: ଲିମ୍ସି ଗୋର୍ଜାଙ୍ଗେ ଗଣାଇଛି ନା ଆଜ୍ଞା ଲମ୍ବୁ ଦର ସବର ଆଉ ନିଆନ ଟିଚର ବାର ବାରାଲେ ନାଇଁ ଆଉ ନମି ରିଟାର୍ଡ ହେଲିଙ୍ଗ ଆଉ ନମି ରିଟାର୍ଡ ହେଲିଙ୍ଗ
3: ଗୋର୍ଜାଙ୍ଗେ
2: ହେଲିଙ୍ଗ ଗୁଲଜାଙ୍ଗେ ରିଟାର୍ଡ ହେଲି
3: ହେଲେ ନମି ଟିଚର ଗଲେ ମାଷ୍ଟର ଡେ
2: ମାଷ୍ଟର ସ୍କୁଲ ମାଷ୍ଟର
3: ସ୍କୁଲ ମାଷ୍ଟର ଏଇ ହାଇ ସ୍କୁଲ ଓଡ଼ି ଏମ୍ ସ୍କୁଲ ଓଡ଼ି ୟୁପି ସ୍କୁଲ
2: ପ୍ରାଇମେରୀ
3: ପ୍ରାଇମେରୀ ହେଲେ ଗୋର୍ଜାନ ସଲୁ କେତେ ସ୍କୁଲ ସେଣ୍ଟର ନା ଗୋର୍ଜା ସାଇଡ
2: ଗୋର୍ଜାଙ୍ଗ ନେଲୁ କେତେ ସ୍କୁଲ ଗୋର୍ଜାଙ୍ଗ ଗୁଲଚି କିଲୋମିଟର ଆସାଇ ଡକଲେ
3: ହେଲେ କେତେ ସ୍କୁଲ ଗୋର୍ଜାନ ଡକଲେ ନଡ଼େ ଗୋର୍ଜାଙ୍ଗ ଡକଲେ
2: ଗୋର୍ଜାଙ୍ଗ ସଲୁ ଯିବା ଆସିବା ମେଲାଇ ଗୁଲଚି କିଲୋମିଟର ତ ଯିବା ଆସିବା ମେଲା
3: ହେଲେ ଆମ ତେତେ ସ୍କୁଲ ଡକଲେ ନା କାଢ଼େ ନ୍ୟାଙ୍ଗ ୱାନ୍ ଆମ ତେତେ ନାମ ତ ସ୍କୁଲ ଡକଲେ ନା କାଢ଼େ ଆମ ପଦ୍ଜନ ନ୍ୟାଙ୍ଗଲେ ତେଲେ ତଖଲ ଦାଣ୍ଡୁଲେ ଆର କେତେ ବେଳେ ନାତି ସମୟ ଏତେ ବିତେଇବା ନମେ ଆମ ରିଟାର୍ଡ ମସଲୁ ନମେ ଆମ ନ୍ୟାଙ୍ଗା ନେଇଛି ନ୍ୟାଙ୍ଗା ନ୍ୟାଙ୍ଗା ସମୟ ବିତେଇବା କେନା ବେନା ବାଘ ବେନା ବେରନ ପାଟ କୁନ୍ଦା କେଙ୍ଗା ବୟାଙ୍ଗି କେନା ବେନା ଆଣ୍ଡଙ୍ଗଲେ ଆଣିଛି ଆମ ନ୍ୟାଙ୍ଗା ବାରା ସମୟ ଦା ବିତେଇବା ଆଣିଛି
2: ଆଉ ମେ ଏତେ ଗାଲେ ସବୁବେଳେ ମେ ମାଟରାଞ୍ଜି ବାରା ବାତି ନକା ମାଲି ସଲି ନ କରିବ ନାହିଁ ଆଉ ଉପକାର ହବାର ସେବା ଏନେକା ମେକି ମେତେ ଗୋର୍ଜାଙ୍ଗ ମଧ୍ୟ ଆଗାଣ ସମୟ ତୁମ ଗାଲିବି ଗାଗାନା ତୁମ ନ୍ୟାଙ୍ଗଲେ ସଇଲେ ଫେର ଗାଲପଟେ ସ୍କୁଲ ଇଏରେ ଇଏ ରାଜ୍ୟରେ ମଲେ ନିସ୍କୁଲ ପାଇଜନ ଜାଣ ଯାହା ମେଲେ ନା ଆଗ୍ରାମ ଲାଇ ପାଇଜନ ଜାଣ ମଲେ ନା ନ୍ୟାଙ୍ଗଲାଇ ହେଲେ ଆହୁରି ବିରାଞ୍ଜି ରାଇଣ୍ଡ ମଧ୍ୟ ଏନେକା ନୁହଁ ମାଟରାଞ୍ଜି ଜାଣ ଆଉ ଟାଇମ ମାତ ପାସ ଦେଲି ଫେର ଟାଇମ ହୋଇ ମାନେ ନଷ୍ଟ ଅଟେ ବିନା ଜିନିଷ ସଇଲେ ଏନେକା ମା ଜିନିଷ ଦେଲି ତାପରେ ନମେ ଯୋଉ ରିଟାର୍ଡ ହେଲି ମାତ୍ର ନମି ରିଟାର୍ଡ ହେଲି ସିନା ଆଉ ମେ ଖାଲି ଖାଲି ତ ମଧ୍ୟ ସଇଲେ କେନ୍ଦ୍ର ସବୁବେଳେ ମାଣ୍ଡରାଞ୍ଜି ଆବାରା ସେବା ଲୋକ
3: ସମାଜ
2: ସେବା ହେଲା ସମାଜ ସେବା ଲୁଙ୍ଗାକୁ ନମ ତ ମଧ୍ୟ ରିଟାର୍ଡ ହେଲି ନମି ତ ମଧ୍ୟ ହେଲେ ବୁଥ ବାଇଚାନ୍ସ ଯଦି କିଏ ସାର୍ଟିଫିକେଟ୍ କି ନଲି ତିନି ତା ସାର୍ଟିଫିକେଟ୍ ଯାହା କିନ୍ତୁ ଦରକାର ଡେଙ୍ଗ ଆଉ ଧଳା କାଗଜ ପାଇଛି ମଧ୍ୟ ଦେଖା ପ୍ରକାର ବାର ବାର ଦିନେ ନମ ତ ନମି ଆଉ ସରାଲି ପିଣ୍ଡୁ ନାଇଁ ଏଖାନ ଆଉ ମାଙ୍ଗାଇ ଗମାନ ତୁ ସରାଲି ପି ପାଣି ପାଙ୍ଗାଇତେ ମତାର ନମ ଗାଲେ ଅକ୍ଷର ଭ୍ରମ ଲଗେ ନମେ ଗତା ବାର ମନରଞ୍ଜା ବାର ମେ ବାର ଟାଇମ ଆଗାମ ଥିବା ଜିନିଷ ମାର ଅଭାବ ତେ ସହିଲେ ଗାଲେ ବି ନେ ତେଲ ମାଇତେ ନିଜ ଆଗାମ ତେ ବିନା ତେ ସହିଲେ ଏତେ ମଧ୍ୟ ଆଜି ତ ଢେଗ ଯାଉ।

Tại ta sao

ପ୍ରଚାର କଲୁ ସୌରଭାଷାର କାର୍ଯ୍ୟକ୍ରମ ତାରୁଆ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ FM 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ ଫୋନ୍ର ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ଭକ୍ତିଗୀତ। ପ୍ରଥମେ ଶିଳ୍ପୀ ରୀନାରାଣୀ ପ୍ରଧାନ।

0: ପ୍ରଚାର କଲୁ କିଛି ଗଜଲ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଚାଷବାସ କଥା।
1: ଆଜି ଚାଷବାସ କଥାରେ ରହିଛି ଲଙ୍କା ମରିଚ ଚାଷ ବିଷୟରେ। ଆମ ରାଜ୍ୟରେ ଲଙ୍କା ଏକ ଲାଭକାରୀ ଫସଲ। ପ୍ରତ୍ୟେକ ଘର ଲାଗି ଲଙ୍କାର ପ୍ରଚୁର ଆବଶ୍ୟକତା ଥିବାରୁ ଆମ ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାରେ ଲଙ୍କା ମରିଚ ଚାଷ କରାଯାଇଥାଏ। ଲଙ୍କା ଗଛ ସାଧାରଣତଃ ସମସ୍ତ ପ୍ରକାର ମାଟିରେ ଚାଷ କରାଯାଇଥାଏ। ଏଥିଲାଗି ଉର୍ବର, ଦୋରସା ଓ ନିଗିଡ଼ା ମାଟିରେ ଲଙ୍କା ଚାଷ କଲେ ଅଧିକ ଅମଳ ହୋଇଥାଏ। ପାଣିର ସୁବିଧା ଥିଲେ ଲଙ୍କା ମରିଚ ବର୍ଷ ସାରା ଚାଷ କରାଯାଇଥାଏ। ସେଥିପାଇଁ ଲଙ୍କାର ତଳି ପ୍ରସ୍ତୁତି କେମିତି କରିବା? ଗୋଟିଏ ଏକର ଜମି ନିମନ୍ତେ ସର୍ବାଧିକ 300 ଗ୍ରାମ ମଞ୍ଜିର ଆବଶ୍ୟକ ହୋଇଥାଏ। ମଞ୍ଜି ଲଗାଇବା ଆଗରୁ ମଞ୍ଜିକୁ ଥିରାମ ଅଥବା କ୍ୟାପ୍ଟେନ୍ ଦ୍ୱାରା ବିଶୋଧିତ କରିନେବାକୁ ପଡ଼ିଥାଏ। ତଳି ଘେରାରେ ଭଲ ଭାବରେ ସଢ଼ା, ଗୁଣ୍ଡ, ଗୋବର ଖତ ଦେଇ ମଞ୍ଜି ବୁଣାଯାଇଥାଏ। ମଞ୍ଜି ବୁଣିବାର ମାସେ ଦେଢ଼ ମାସ ପରେ ଚାରାଗୁଡ଼ିକ ଜମିରେ ଲଗାଇବା ଲାଗି ଉପଯୁକ୍ତ ହୋଇଥାଏ। 1 ଡେସିମିଲ ଜମିରେ ଚାରା ପକାଇଲେ ତାହା ଗୋଟିଏ ଏକର ଜମିରେ ଲଗାଯାଇପାରିବ। କ୍ଷେତ ପ୍ରସ୍ତୁତି କଥା ଯଦି କହିବା, ଜମିକୁ ସର୍ବପ୍ରଥମ 4-5 ଓଡ଼ ଚାଷ କରି ଗୁଣ୍ଡ କରିଦେବାକୁ ହେବ। ଶେଷ ଓଡ଼ ଚାଷ ସମୟରେ ସର୍ବାଧିକ 12 ଶଗଡ଼ ଖତ

0: କର ପ୍ରତି ପ୍ରୟୋଗ କରି ମାଟିରେ ମିଶାଇ ଜମିରେ ମଇ ଦେଇ ସମାନ କରିଦେବାକୁ ପଡ଼ିବ। ଲଙ୍କା ଲଗାଇବା ଲାଗି ପଟାଳିମାନ ସୃଷ୍ଟି କରିବାକୁ ପଡ଼ିବ। ପ୍ରତି ପଟାଳିରେ ଯେପରି ଜଳସେଚନର ସୁବିଧା ହୋଇପାରିବ ସେହିପରି ସିଆର୍ ମାନ କରିବାକୁ ପଡ଼ିଥାଏ। ଧାଡ଼ିକୁ ଧାଡ଼ି 2 ଫୁଟ ଓ ଗଛକୁ ଗଛ 2 ଫୁଟ ବ୍ୟବଧାନ ରଖି ଗଛ ଲଗାଇବ। କ୍ୟାପ୍ସିକମ୍ ଲଙ୍କା ଅଳ୍ପ ଉଚ୍ଚ ହୋଇ ଝଙ୍କାଳିଆ ହେଉଥିବାରୁ ତାକୁ କମ୍ ବ୍ୟବଧାନ ମଧ୍ୟରେ ଲଗାଇପାରିବେ। ବିହନ କଥା ଯଦି କହିବା, ସାଧାରଣତଃ ଆମ ରାଜ୍ୟରେ 6 ପ୍ରକାର ଜାତିର ଲଙ୍କା ଚାଷ କରାଯାଇଥାଏ। ତାହା ହେଲା G1, G2, G5, SCP, 46, ସୂର୍ଯ୍ୟମୁଖୀ ଓ ଜ୍ୱାଳା। କ୍ଷେତକୁ କେମିତି ଜଳସେଚନ କରିବା, ଲଙ୍କା ଚାରା ଲଗାଇବାର 3 ସପ୍ତାହ ପରେ ଓ ତା ପର 3 ସପ୍ତାହ ପରେ ଏହିପରି 2 ଥର କୋଡ଼ା ଖୋସା କରାଯାଇଥାଏ। ଏହି ସମୟରେ କ୍ଷେତର ଘାସ ସବୁକୁ ବାଛି ପରିଷ୍କାର କରିଦେବାକୁ ହେବ। ଆଉ ମଧ୍ୟ ଆବଶ୍ୟକ ପରିମାଣରେ ପୁଣି ଥରେ ଖତ ସାର ପ୍ରୟୋଗ କରାଯିବାକୁ ପଡ଼ିବ। ଯତ୍ନ ସହକାରେ ଥରକୁ ଥର ଜମିର ବତର ଦେଖି ଗଛକୁ ଜଳସେଚନ କରିବାକୁ ପଡ଼ିଥାଏ। ଜଳସେଚନ ଆବଶ୍ୟକ ପରିମାଣରେ କରା ନ ଗଲେ ଫଳ ଫଳିବା କମିଯାଇଥାଏ। ଲଙ୍କା ଗଛରେ ସାଧାରଣତଃ ହଳଦୀ ଗୁଣ୍ଡ ପୋକ ଲାଗିଥାଏ। ଏହା ବାଦ ଯେଉଁ ପୋକ ଓ ଫଳକଟା ପୋକ ଲଙ୍କା ମରିଚ ଫସଲର ବିଶେଷ କ୍ଷତି କରିଥାନ୍ତି, ଏପରି ପୋକ ଆକ୍ରମଣରୁ ଗଛକୁ ରକ୍ଷା କରିବାକୁ ହେଲେ ସେଭିନ୍ ମେଟାସିଷ୍ଟକସ୍ ଆବଶ୍ୟକ ପାଣିରେ ମିଶାଇ କ୍ଷେତରେ ସ୍ପ୍ରେ କରିବାକୁ ପଡ଼ିଥାଏ। ଲଙ୍କା ଚାଷରେ ଝାଉଁଳା ରୋଗ ମଧ୍ୟ ହୋଇଥାଏ। ଏଥିସହିତ ଲଙ୍କା ଗଛକୁ ଭାଇରସ୍ ରୋଗ ମଧ୍ୟ ସଂକ୍ରମିତ ହୋଇଥାଏ। ଏହା ବ୍ୟତୀତ ଯେଉଁ କ୍ଷେତରେ ବାଇଗଣ କିମ୍ବା ବିଲାତି ବାଇଗଣ ଲଗାଇଥିବେ ସେହିସବୁ ଜମିରେ ଲଙ୍କା ଚାଷ କରିବେ ନାହିଁ। ପ୍ରତି ଏକର ପିଛା କଞ୍ଚା ଲଙ୍କା ସର୍ବାଧିକ 30-35 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ହୋଇଥାଏ। କଞ୍ଚା ଲଙ୍କା ବିକ୍ରୟ କରିବାର ବିଶେଷ ସୁବିଧା ନଥିଲେ ମଧ୍ୟ କଞ୍ଚା ଲଙ୍କାକୁ ଶୁଖେଇକିରି ବିକ୍ରୟ ମଧ୍ୟ କରିପାରିବେ।
1: ଶୁଣିଲେ ଚାଷବାସ କଥା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନା ଅପର୍ଣ୍ଣା ପଟ୍ଟନାୟକ ଏବଂ କବିତା ମଞ୍ଜରୀ ପଲେଇ।

0: ଘର କେବଳ ଚାରିଟି କାନ୍ଥର ନାଁ ନୁହେଁ, ଘର ହେଉଛି ସେଇ ଜାଗା ଯେଉଁଠି ମନ ଖୋଲି ହସି ହୁଏ, କାନ୍ଦି ହୁଏ, ଆଉ ମନର ଭାରକୁ ଟିକିଏ ହାଲୁକା କରିହୁଏ।
1: କିନ୍ତୁ ଅନେକ ସମୟରେ ଆମ ପାଖରେ ଥିବା ମଣିଷଟି ଭିତରେ ଭିତରେ କେତେ ଯେ ଚିନ୍ତା, ଅବସାଦ ଏବଂ ଏକାକୀପଣ ସହ ଲଢ଼ୁଥାଏ ଆମେ ହୁଏତ ଜାଣିପାରିନଥାଉ।
0: ବେଳେବେଳେ ସେଠି ତାଙ୍କୁ ଦରକାର ହୁଏନି ବଡ଼ ବଡ଼ ଉପଦେଶ, ଦରକାର ହୁଏ କେବଳ ଜଣେ ମଣିଷ ଯିଏ ଧୈର୍ଯ୍ୟର ସହିତ ତାକୁ ଶୁଣିବ ଆଉ କହିବ, ମୁଁ ତୁମ ସହିତ ଅଛି।
1: ଏହି ଆପଣାପଣ ଆମ ଭିତରେ ରହୁ, ଏହି ବିଶ୍ୱାସର ସହିତ ଆଜିର ଘର ଘରଣୀର ପରିସରକୁ ଆପଣ ସଭିଙ୍କୁ ହାର୍ଦ୍ଦିକ ସ୍ୱାଗତ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ କବିତା ମଞ୍ଜରୀ ପଲେଇ
0: ଆଉ ମୁଁ ଅପର୍ଣ୍ଣା ପଟ୍ଟନାୟକ। ନମସ୍କାର।

0: ପ୍ରତିବର୍ଷ ବିଶ୍ୱରେ ସେପ୍ଟେମ୍ବର 10 ତାରିଖ ଅର୍ଥାତ୍ ଆଜିର ଦିନରେ ପାଳିତ ହୁଏ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ। ଏହି ଦିନଟି ଆମକୁ ମନେ ପକାଇଦିଏ ମାନସିକ ସ୍ୱାସ୍ଥ୍ୟ ଏବଂ ଭାବନାତ୍ମକ ସହଯୋଗ କେତେ ଗୁରୁତ୍ୱପୂର୍ଣ୍ଣ।
1: ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତା ବିରୋଧରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥାଏ।
0: ପ୍ରତିବର୍ଷ ଗୋଟିଏ ଲେଖାଏଁ ଥିମ୍କୁ ନେଇ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଥିମ୍ ରହିଛି ଚେଞ୍ଜିଂ ଦ ନେରେଟିଭ୍ ଅନ୍ ସୁଇସାଇଡ୍।
1: ଯେତେ କଷ୍ଟ ହେଲେ ବି ନିଜର ସୁନ୍ଦର ଜୀବନକୁ କୌଣସି କାରଣରୁ ହରାଇବାକୁ ଚେଷ୍ଟା ନ କରି ଟିକିଏ ଅପେକ୍ଷା କରିବା ଆଉ ଜୀବନ ବଞ୍ଚିବାର କୌଶଳ ଶିଖିବା।
0: ତେଣୁ ଆଜିର ଦିନର ବାର୍ତ୍ତା ଖୁବ୍ ସରଳ। ମନର କଥା କହିବା ଦୁର୍ବଳତା ନୁହେଁ, ସହାୟତା ମାଗିବା ମଧ୍ୟ ଦୁର୍ବଳତା ନୁହେଁ।
1: ଆମେ ନିଜେ ଶୁଣିବା, ଅନ୍ୟକୁ ଶୁଣିବା ଆଉ ଆବଶ୍ୟକ ସମୟରେ ଯୋଗ୍ୟ ସହାୟତା ପାଇଁ ଆଗେଇ ଆସିବା।
0: ଏହି ପରିପ୍ରେକ୍ଷୀରେ ଆମେ ଆଣିଛୁ ଏକ ସୁନ୍ଦର ସାକ୍ଷାତକାର, ଯାହାର ବିଷୟବସ୍ତୁ ରହିଛି ମାନସିକ ଅବସାଦ ଦୂର ହେବ କିପରି। ଏ ସମ୍ପର୍କରେ ଆମେ ଫୋନ୍ ଯୋଗେ କଥା ହୋଇଥିଲୁ ମନସ୍ତତ୍ତ୍ୱବିତ୍ ସ୍ୱାତି ଦାସଙ୍କ ସହିତ। ଆସନ୍ତୁ ଶୁଣିବା କ'ଣ କହନ୍ତି ସେ।
2: ମ୍ୟାଡାମ ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
3: ନମସ୍କାର,
2: ପ୍ରଥମେ ଆପଣଙ୍କ ପରିଚୟ ଆମ ଭଉଣୀମାନଙ୍କୁ ଦିଅନ୍ତୁ।
3: ମୋ ନାଁ ହେଉଛି ସ୍ୱାତି ଦାସ, ମୁଁ ଜଣେ ସାଇକୋଲୋଜିଷ୍ଟ, ମୋଦକଲ ୟୁନିଭର୍ସିଟିରୁ ମୋର ପିଜି କମ୍ପ୍ଲିଟ କରିଛି ଆଣ୍ଡ ସମ୍ବଲପୁର ୟୁନିଭର୍ସିଟିରୁ ମୁଁ ଏମ୍ଫିଲ୍ କରିଛି।
2: ମ୍ୟାଡାମ ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ମାନସିକ ଅବସାଦରୁ ଦୂରେଇ ରହିବା କେମିତି। ପ୍ରଥମେ ଆପଣଙ୍କଠୁ ଜାଣିବାକୁ ଚାହିଁବୁ ମାନସିକ ଅବସାଦ ମାନେ କ'ଣ।
3: ମାନସିକ ଅବସାଦ ଯୋଉଟା ଆପଣ କହୁଛନ୍ତି ଏଇଟା କ୍ଲିନିକାଲ ଟର୍ମସରେ ଆମେ ମେଣ୍ଟାଲ ଡିପ୍ରେସନ ବୋଲି କହୁଛୁ। ତ ମାନସିକ ଅବସାଦ ଅର୍ଥ ହେଉଛି କି ସେଟା ଗୋଟେ କମନ୍ ଆଉ ଗୋଟେ ସିରିୟସ୍ ଟାଇପ୍ ଅଫ୍ ମୁଡ୍ ଡିସଅର୍ଡର ଯୋଉଟା କି ଆମକୁ ସ୍ୟାଡନେସ୍ କୁ ଲିଡ୍ କରେ, ହୋପ୍ଲେସନେସ୍ ହୁଏ ସେଇଥିରେ, ଆଉ ଲସ୍ ଅଫ୍ ଇଣ୍ଟରେଷ୍ଟ ହୁଏ ଯୋଉଟା ଆମେ ନର୍ମାଲି ଆମେ ଇଣ୍ଟରେଷ୍ଟ ଯୋଉ ଜିନିଷ କରିପାରୁଥାଉ ସେଇ ମାନସିକ ଅବସାଦ ଯେତେବେଳେ ଘଟିଥାଏ ସେତେବେଳେ ସେ ଇଣ୍ଟରେଷ୍ଟଟା ପଳେଇଥାଏ। ଆଜିକା ଡେଟ୍ରେ ଏଇଟା ବହୁତ କମନ୍ଲି ଏସବୁ ଦେଖିବାକୁ ମିଳୁଛି। ଯଦି ଆମେ ଗୋଟେ ସର୍ଭେରେ ପାଇଛୁ 3 out of 10 ଆଡଲ୍ଟ ଆର୍ ବିନ୍ ଡାଇଗ୍ନୋଜ୍ଡ ଆଜ୍ ଡିପ୍ରେସନ୍, ତ ସେଥିପାଇଁ ଏଇଟା ମୋଷ୍ଟଲି ଆଜିକା ସୋସାଇଟିରେ ଏଇଟା ଦେଖିବାକୁ ମିଳୁଛି।
2: ଆଜିକାଲି ଲୋକଙ୍କ ମଧ୍ୟରେ ଏଇ ମାନସିକ ଅବସାଦ ବଢିବାର କାରଣ ସବୁ କ'ଣ?
3: ଦେଖନ୍ତୁ, କାରଣ ହେଉଛି ଆର ଷ୍ଟ୍ରେସ୍, କାରଣ ଯେହେତୁ ମୁଁ କହିଲି ଏଇଟା ଗୋଟେ ମୁଡ୍ ଡିସଅର୍ଡର। ଓକେ, ତ ଆମ ମାଇଣ୍ଡରେ ଯେତେବେଳେ କିଛି ପ୍ରକାରର ଷ୍ଟ୍ରେସ୍ ଡେଭଲପ୍ ହୁଏ ଏଇସବୁ ଡିସଅର୍ଡର ତୁରନ୍ତ ଆମକୁ ଆଫେକ୍ଟ କରେ। ଯେହେତୁ କି ଆମେ ଜାଣିପାରିବା ଦେଖୁଥିବା କି ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କ ଷ୍ଟ୍ରେସ୍ ଭିନ୍ନ ଭିନ୍ନ ପ୍ରକାରର ଅଛି। ଆଜିକା ଡେଟ୍ରେ ଏତେ ଫାଷ୍ଟ ମୁଭିଂ ସୋସାଇଟି, ଆମର ଯୋଉ ଡେ ଟୁ ଡେ ଆମେ ପ୍ରୋବ୍ଲେମ ଗୁଡାକୁ ଦେଖୁଛନ୍ତି, ଯାହା ବି ଆମେ ଫେସ୍ କରୁଛନ୍ତି, ତ ସେଇ ହିସାବରେ ଆମକୁ ଷ୍ଟ୍ରେସ୍ ହୁଏ। ଆଉ କିଛି ଲୋକ ଥାନ୍ତି ଯୋଉମାନେ ଷ୍ଟ୍ରେସ୍ ର ସଲ୍ୟୁସନ୍ ବାହାର କରିପାରନ୍ତି ଆଣ୍ଡ କିଛି ଲୋକ କରିପାରନ୍ତିନି। ତ ଫାଷ୍ଟ ମୁଁ ଇମୋସନାଲ ସିମ୍ପଟମ୍ସ ଗୁଡା କହିଦେଉଛି। ଫାଷ୍ଟ ହେଉଛି ଏମ୍ପ୍ଟିନେସ୍, ସେକେଣ୍ଡ ହେଉଛି ୱର୍ଥଲେସନେସ୍, ତାପରେ ଗିଲ୍ଟ ର ସିମ୍ପଟମ୍ସ ବି ରୁହେ, ଆଉ ଚିଡ଼ଚିଡ଼ାପନ ଯୋଉଟାକୁ ଆମେ ଇରିଟେବିଲିଟି କୁହନ୍ତି, ସେଟା ହେଲେ ଇମୋସନାଲ ସିମ୍ପଟମ୍ସ। ଆଣ୍ଡ ଯଦି ଯିବା ଆମେ ଫିଜିକାଲ ସିମ୍ପଟମ୍ସ ଆଡ଼େ, ତ ଫ୍ୟାଟିକ୍ ରୁହେ। ଫ୍ୟାଟିକ୍ ମାନେ ସବୁବେଳେ ଥକା ଲାଗିବା, ବିନା କିଛି ଆକ୍ଟିଭିଟିଜ କରିକିରି ବି ଯେତେବେଳେ ଆପଣଙ୍କୁ ଲାଗୁଥିବ କି ବହୁତ ଥକି ଯାଇଛି। ସେକେଣ୍ଡ ହେଉଛି ଭେରି ଲୋ ଏନର୍ଜି ରୁହେ, ଆପିଟାଇଟ୍ରେ ବି ଚେଞ୍ଜେସ୍ ହୁଏ। କିଛି ଲୋକ ଥାଆନ୍ତି ଖାଇବାକୁ ବିଲକୁଲ ମନ ହୁଏନି, ତ କିଛି ଲୋକ ବହୁତ ଖାଇଦିଅନ୍ତି, ଯୋଉଥିପାଇଁ କି ଆପଣଙ୍କ ୱେଟ୍ରେ ବି ଫ୍ଲକ୍ଚୁଏସନ୍ସ ଘଟିପାରେ। ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି ସ୍ଲିପ୍ରେ ବହୁତ ପ୍ରୋବ୍ଲେମ ହୁଏ, କିଛି ଲୋକ ବହୁତ ଶୋଅନ୍ତି, କିଛି ଲୋକ ବିଲକୁଲ ନିଦଟା ହୁଏନି, ତ ଦ୍ୟାଟ୍ ଇଜ୍ ଭେରି ଇମ୍ପୋର୍ଟାଣ୍ଟ। ଆଉ ସବୁଠୁ ସିଭିୟର ସିମ୍ପଟମ୍ ହେଉଛି ରିକରେଣ୍ଟ ଥଟ୍ସ ଅଫ୍ ଡେଥ୍, ବେଳେ ବେଳେ ସୁଇସାଇଡାଲ ଥଟ୍ସ ବି ଆସେ।

0: एंड रिकरेंट आसे लाइक बार बार आसे जदि आम यही रोग को न जानी पारिबा एंड आम किसी भी लाइक थेरेपीज आम किसी भी से लोग को न दबा देन द सीवियर सिम्टम्स इज रिकरेंट थॉट्स ऑफ डेथ এই সব জিনিসের আপনার নর্মাল ডে টু ডে লাইফটা প্রভাবিত হব জনে যদি জব করুচি সে জব রে ফোকাস করি পারিবনি গোটে স্টুডেন্ট হো অথবা জনে সিনিয়র সিটিজেন্স বি হন্তু তাঙ্কর ডে টু ডে লাইফ র অ্যাক্টিভিটিজ গুড়া এফেক্টেড হুয়ে মু গোটে ছোট এক্সাম্পল দেইকি বুঝিয়াকু চেষ্টা করিবি কি তলে আমি গোটে স্কুল গোইং ছোটাকু আমি সবুবেলে কিছু গোটে বড় হায়ার অ্যাসপিরেশন পাইকি আমি তাকু এনকারেজ করু তো যেতেবেলে গোটে 10th ক্লাস পাস আউট হোক কি 12th ক্লাস পাস আউট হোক সাপোজ সে যাহা চাহুতিলা সেটা সে করি পারলানি পেরেন্ট হন্তু কি সোসাইটি কথা কোন্তু আমি কেবে বি তাকু প্ল্যান বি দেই নথাও তো যেতেবেলে সেমানে সেইটি হারি যাআন্তি সাপোজ সেমানে এক্সাম ক্র্যাক করি পারলেনি আর সেইটিপাই সে স্ট্রেসটা এতে affected kore tango mind ko so setebele depression ko palanti amaro solution is ki ame sabobele plan b ready rakhya kathan anything is not greater than life to seta bujhiba dorkar achi belebele kichhi no paiba ta ko bi accept kariya ko padibo
1: choto ro bodo porjonto samaste social media ra atyadhik byabahar korchanti to eha modhe kono manasika chapo badhe pare ki
0: niyati badhe pare kahin ki na dekho social media are dekhiba jinsa konti grass is always greener the other side ସମସ୍ତେ ସୋସିଆଲ ମିଡିଆରେ ନିଜର ଭଲ ସାଇଡ୍ଟାକୁ ହିଁ ଦେଖାନ୍ତି ଇଜନ୍ଟ ଇଟ୍ ଆମେ ଯାହାକୁ ବି ଶୋ କରିବା ଆମେ ଆମ ଭଲ ଜିନିଷଟା ଶୋ କରିବା ତ ବେଳେ ବେଳେ ଏଇ ଜିନିଷ ଆଫେକ୍ଟ ହୁଏ କି ନିଜ ଲାଇଫରେ ଆମେ ସାଟିସ୍ଫାଏଡ୍ ନଥାଉ ଆମକୁ ଲାଗେ ହି ଇଜ୍ ହାଭିଂ ଅ ଗୁଡ୍ ଲାଇଫ୍ ଦେନ୍ ଅସ୍ ତ ସେ ଯୋଉ କମ୍ପାରିଜନଟା ଆମକୁ ବହୁତ ଷ୍ଟ୍ରେସଫୁଲ କରିଦିଏ ମୋଷ୍ଟ ଅଫ୍ ଦ ଟାଇମ୍ ସ୍ପେଶାଲି ଯୋଉମାନେ ଟିନେଜର୍ସ ଅଛନ୍ତି ଯୋଉମାନେ କଲେଜ ଗୋଇଂ ପିଲା ହୁଅନ୍ତୁ ସେମାନେ ମୋଷ୍ଟଲି ଏଇସବୁ ଜିନିଷର ଶିକାର ହୁଅନ୍ତି ଆଉ ଯଦି ଆଡଲ୍ଟ କୁ କହିବି ତାହେଲେ ମେନ୍ ଜିନିଷ ହଉଛି ସ୍ପାନ୍ ଅଫ୍ ଆଟେନ୍ସନ୍ ସୋସିଆଲ ମିଡିଆ ଦ୍ଵାରା ଆମର ଆଟେନ୍ସନ୍ ସ୍ପାନ୍ଟା କାଫି କମିଗଲାଣି ଏବେ ଆମକୁ ସବୁବେଳେ ଯେମିତି ରିଲ୍ଟା ଆମେ 2 ସେକେଣ୍ଡର 5 ସେକେଣ୍ଡର ଆଣ୍ଡ ବି ସ୍କ୍ରୋଲ୍ ଇଟ୍ ତ ସେମିତି ଆମକୁ ଲାଗୁଛି କି ଆମେ ଇମିଡିଏଟଲି ଆଟେନ୍ସନ୍ ଆମକୁ ଡାଇଭର୍ଟ କରିବାର ଅଛି ତ ଆମେ ଆଟେଣ୍ଟିଭଲି କୋଉ ବି ଜିନିଷକୁ ଆକ୍ସେପ୍ଟ କରିବାଟା ମୁସ୍କିଲ ହେଇଯାଉଛି ଯୋଉଥିପାଇଁ କି ଷ୍ଟ୍ରେସ୍ ଲେଭେଲ୍ ବଢି ବଢି ଚାଲିଛି ଇରିଟେବିଲିଟି ବଢିଯାଉଛି ତ ସେ ଯୋଉ ପେସେନ୍ସ ଥିଲା ଲାଇଫରେ ସେଇଟା ଧୀରେ ଧୀରେ କମିବାକୁ ଲାଗୁଛି
1: ଏକୁଟିଆ ଆପଣ ଏହା ମଧ୍ୟ ମାନସିକ ଅବସାଦକୁ ବଢେଇ ପାରେ କି
0: ଏଇଟା ଅବସାଦକୁ ବଢେଇ ପାରେ ନିହାତି ଏକୁଟିଆ ରହିବା ଆଉ ସମସ୍ତଙ୍କ ଭିତରେ ରହିବା ରହିକିରି ବି ଏକୁଟିଆ ଫିଲ୍ କରିପାରିବା ଆମେ ଯଦି ଆପଣଙ୍କର କେହି ଜଣେ ନାହାନ୍ତି ଯେ ଆପଣଙ୍କର ମନରେ କଣ ଚାଲିଛି ଆପଣ କାହାକୁ ଆରାମସେ କହିପାରିବେନି ସେଥିରେ ବି ଆମକୁ ଏକୁଟିଆ ଫିଲ୍ ହୁଏ ଆଉ ଆଜିକା ଡେଟ୍ରେ ଦେଖନ୍ତୁ ଏଇଟା ମୁଁ ବି ନିଜେ ଲକ୍ଷ୍ୟ କରିଛି କି ଲୋକମାନଙ୍କୁ ଶୁଣିବାର ଗୋଟେ କେହି ବି ଭଲ ଲିସନର ହବାକୁ ଚାହୁଁନାହାନ୍ତି ସେଇଥିପାଇଁ କି ଲୋନ୍ଲିନେସ୍ ଟା ଏବେ ଦିନକୁ ଦିନ ବଢିବାରେ ଚାଲିଛି ଆମେ ସମସ୍ତେ ଥାଇକିନା ମଧ୍ୟ ଆମେ ଲୋନ୍ଲିନେସ୍ ଫିଲ୍ କରୁଛୁ ଯଦି ଜଣେ ସ୍ୟାଡ୍ ଫିଲ୍ କରୁଛି ଆମେ ତାକୁ ଟିକେ ଟାଇମ୍ ଦେଲେ ସେ ସ୍ୟାଡ୍ନେସ୍ ଟା ଆପେ ଆପେ କମିଯିବ
1: ବୟସ୍କ ଲୋକଙ୍କ ମନରେ ଟିକେ ଅଧିକ ମାତ୍ରାରେ ମାନସିକ ଅବସାଦ ରୁହେ ଏହାର କାରଣ କଣ
0: ଦେଖନ୍ତୁ ଯେତେବେଳେ ବୟସ ଧୀରେ ଧୀରେ ଆମର ବଢିବାରେ ଲାଗେ ଧୀରେ ଧୀରେ ଯୋଉମାନେ ଯେମିତି ପିଲାମାନେ ଦୂରକୁ ପଳେଇ ଯାଆନ୍ତି ତ ସେଇ ଯୋଗୁଁ ଏମ୍ପ୍ଟି ନେଷ୍ଟ ସିଣ୍ଡ୍ରୋମ୍ ଗୋଟେ ଅଛି ଯେତେବେଳେ ଆମର ଖାଲି ହେଇଯାଏ ପରିବାରଟା ତ ସେଇସବୁ ଜିନିଷ ବହୁତ ଏଫେକ୍ଟ କରେ ଆଉ ଜିନିଷ ହଉଛି ଗିଲ୍ଟ ଫିଲ୍ କରନ୍ତି କାରଣ ନର୍ମାଲି ଯେତେବେଳେ ବୟସ୍କ ହେଇଯାଉ ଆମେ ଆମ ପାଖେ ଟାଇମ୍ ପଳେଇ ଯେମିତିକି ରିଟାୟର୍ଡ ଲୋକମାନେ କୁହନ୍ତୁ ତ ତାଙ୍କମାନଙ୍କ ପାଖରେ ସେମାନେ ଷ୍ଟାର୍ଟ କରନ୍ତି ପଛ କଥା ଭାବିବା ଏଣ୍ଡ ଭାବିବା କି ଏଇଟା ମୁଁ ଭୁଲ କରିଛି ତ ସେ ଯୋଉ ଗିଲ୍ଟଟା ତାଙ୍କୁ ବହୁତ ଏଫେକ୍ଟ କରେ ଆଣ୍ଡ ଜେନେରେସନ୍ ଗ୍ୟାପ୍ କୁହନ୍ତୁ ତାଙ୍କ ପିଲାମାନଙ୍କର ଥିଙ୍କିଂ ଇଜ୍ ଟୋଟାଲି ଡିଫରେଣ୍ଟ ଫ୍ରମ୍ ତାଙ୍କର ଯେମିତି ଥଟ୍ ପ୍ରସେସ୍ ଥିଲା ତ ଏଇସବୁ ଜିନିଷ ବହୁତ ମ୍ୟାଟର କରେ ତ ଏଇସବୁ ପାଇଁକି ବି ଡିପ୍ରେସନ୍ ହୁଏ
1: ମାନସିକ ଅବସାଦରୁ ବାହାରିବା ପାଇଁ ପ୍ରଥମ ପଦକ୍ଷେପ କଣ ହବା ଦରକାର
0: ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି ଟକ୍ ଥେରାପି ଦେଖନ୍ତୁ ଯଦି ଆପଣଙ୍କ ପାଖରେ 10 ଜଣ ଲୋକ ଅଛନ୍ତି ଆଉ ଜଣେ ବି କିଏ ଅଛି ଯିଏ ଆପଣଙ୍କ କଥା ଶୁଣିପାରୁଛି କି ବୁଝିପାରୁଛି ଦାଟ୍ ଇଜ୍ ଏନଫ୍ ତ ଲାଇଫରେ କେହି ଜଣେ ନିହାତି ରହିବା ଦରକାର ଯାହାଙ୍କ ସହିତ ଆପଣ ମନ ଖୋଲି କଥା ହେଇପାରୁଛନ୍ତି ତ ଟକ୍ ଥେରାପି ବହୁତ ଇମ୍ପୋର୍ଟାଣ୍ଟ ଏସବୁଥିରୁ ବାହାରିବା ପାଇଁକି ଆଉ ଫ୍ୟାମିଲିଜରେ ଯେତେବେଳେ ଆମେ ଦେଖୁଛୁ ଜଣେ ଅପସେଟ୍ ଅଛି କାହିଁକିନା ଡିପ୍ରେସନ୍ କୁ ନର୍ମାଲି ଆମେ କହିଦେଉ ଏମିତି କମନ୍ ଟର୍ମସ୍ରେ କି କଣ ଏତେ ଡିପ୍ରେସ୍ ଅଛୁ ବଟ୍ ଡିପ୍ରେସନ୍ ଇଜ୍ ନଟ୍ ଦାଟ୍ ଏଇଟା ମୁଁ ଡିଫରେନ୍ସ କରିବାକୁ ଚାହୁଁଛି ଯୋଉ କନଫ୍ୟୁଜନ୍ଟା ଅଛି ଆମ ସମସ୍ତଙ୍କ ଭିତରେ କି ଅପସେଟ୍ଟା ଡିପ୍ରେସନ୍ ନୁହେଁ ଅପସେଟ୍ ଆମେ ଯଦି କିଛି ଟାଇମ୍ ପରେ କି କିଛି ଦିନ ପରେ ଗୋଟେ ଦିନ ପରେ ଆମେ ଯଦି ଜଣେ ଅପସେଟ୍ ଅଛନ୍ତି ସେ ନର୍ମାଲ୍ ହେଇଯାଆନ୍ତି କିନ୍ତୁ ଡିପ୍ରେସନ୍ ଲାଗିଯାଏ 2 to 3 weeks ଇଟ୍ ମେ ଟେକ୍ 1 month ଅଲସୋ ତାଙ୍କର ଏଇସବୁ ସିମ୍ଟମ୍ସ ସବୁଯାକ ସେଇସବୁ ସିମ୍ଟମ୍ସ ଟା ପ୍ରୋଲଙ୍ଗ ଥାଏ ତ ସେଥିପାଇଁ ଯଦି ଫ୍ୟାମିଲିରେ କାହାକୁ ବି ଏମିତି ଜଣାପଡୁଛି ଟକ୍ ଟୁ ଦେମ୍ ତାଙ୍କୁ ହେଲ୍ପ କରନ୍ତୁ ଏଇସବୁଥିରୁ

0: ହାରିବା ପାଇଁ କି ଛୋଟ ଛୋଟ କଥା ତାଙ୍କୁ ଟିକେ ଟାଇମ ଦିଅନ୍ତୁ, ସେ କେବଳ ଆପଣଙ୍କ ଟାଇମ ହିଁ ଚାହୁଁଛନ୍ତି, ବହୁତ ଇମ୍ପୋର୍ଟାଣ୍ଟ ସେଟା କରିବା। ଆଉ ଯଦି ଆପଣ ଦେଖୁଛନ୍ତି କି ହି ଇଜ ଗେଟିଂ ଇରିଟେବଲ ଆଉ କିଛି ବି ତାଙ୍କ ସିମ୍ପଟମ୍ସ ଅଛି, ଦେନ୍ ଦେର୍ ଇଜ ଅଲୱେଜ ଅ ଥେରାପି ଫର ଦିସ୍ ପ୍ରୋବ୍ଲେମ। ତ ଆପଣ ଡକ୍ଟରଙ୍କୁ କନସଲ୍ଟ କରିପାରିବେ ଆଜ୍ ସୁନ୍ ଆଜ୍ ପସିବଲ। ବେଶୀ ଦିନ ରହିଲା ପରେ ଏଇଟା ସିଭିୟର ଷ୍ଟେଜକୁ ପଳାଏ, ଯୋଉଥିରେ କି ଡେଥ ର ସବୁ ଥଟ୍ ଆସିବ।
1: ଯେତେବେଳେ ଆମକୁ କିଛି ଫିଲ୍ ହଉଛି ବା ଆମେ ଆମ ମନରେ କିଛି ଅବସାଦ ରହୁଛି, ସେଇ ସମୟରେ ଆମେ ନିଜର ମନର କଥା ଅନ୍ୟମାନଙ୍କ ସହ ବାଣ୍ଟିବା ଜରୁରୀ କି?
0: ହଁ, ବିଲକୁଲ ଜରୁରୀ, ବହୁତ ଜରୁରୀ। କିନ୍ତୁ ଦେଖନ୍ତୁ ପ୍ରୋବ୍ଲେମ କଣ ହଉଛି କି କିଛି ଲୋକ ବାଣ୍ଟିବାକୁ ପସନ୍ଦ ବି କରନ୍ତିନି ନା, ଆମର ସବୁ ଲୋକ ସେମ୍ ନଥାନ୍ତି, କିଛି ଲୋକ ବାଣ୍ଟିବାକୁ ଚେଷ୍ଟା କରିପାରନ୍ତିନି ନିଜ ଆଡୁ। ତ ସେତେବେଳେ ଆଜ୍ ଅ ଲଭ୍ଡ ୱାନ୍ କୁହନ୍ତୁ କି ଫ୍ୟାମିଲି ହୁଅନ୍ତୁ, ଏଟା ଆମ ରେସ୍ପନ୍ସିବିଲିଟି ଟୁ କମ୍ଫର୍ଟ ଦାଟ୍ ପର୍ସନ। ସେ ଲୋକକୁ ସେତିକି ଆଟେନସନ୍, ସେତିକି ଲଭ୍ ଦବା ଯୋଉଥିପାଇଁ ସେ ନିଜର ମନ କଥାଟା ଆପଣଙ୍କୁ କହିପାରିବ। ସମସ୍ତଙ୍କୁ ଭାବିବା ଦରକାର କି ଆମେ କଥା ହେଲେ ବହୁତ ଜିନିଷର ସଲ୍ୟୁସନ୍ ବାହାରି ପାରିବ।
1: ପରିବାରର ସମର୍ଥନ ମାନସିକ ଅବସାଦରୁ ବାହାରିବାରେ କିପରି ସାହାଯ୍ୟ କରେ ବିଷୟରେ କିଛି କୁହନ୍ତୁ।
0: ବହୁତ ହି ଅଧିକ ସାହାଯ୍ୟ କରେ ମୁଁ କହିବି, କାରଣ ପରିବାର ହଉଛନ୍ତି ଆମେ ଯାହା ବି ଯେତେ ବି ଆମେ ସକ୍ସେସଫୁଲ ହଉ ଯାହା ହଉ, କିନ୍ତୁ ଫ୍ୟାମିଲିର ସପୋର୍ଟ ଥିଲେ ହିଁ ସେ ସକ୍ସେସଟା ବେଶୀ ଭଲ ଲାଗେ ଆହୁରି, ଇଜନ୍ଟ ଇଟ୍। ତ ସେଥିପାଇଁ ପରିବାର ଲୋକ ସବୁବେଳେ ଗୋଟେ ମନରେ ଥାଏ କି କେହି ବୁଝନ୍ତୁ ନ ବୁଝନ୍ତୁ ପରିବାର ଲୋକ ତ ବୁଝିବେ। ତ ସେ ପରିବାର ଲୋକଙ୍କର ଦାୟିତ୍ୱଟା ଏଇଠି ବହୁତ ବଢିଯାଉଛି। ଯଦି ପରିବାର ଆମେ ସମସ୍ତେ ମିଶିକିରି ତାଙ୍କୁ ଭଲରେ ବ୍ୟବହାର ଦ୍ୱାରା ହଉ କି ଆଫେକ୍ସନ୍ ଦ୍ୱାରା ହଉ ଏସବୁ ଥିରେ କରିପାରିବା, ତ ନିହାତି ଗୋଟେ ଲୋକ ଡିପ୍ରେସନ୍ରୁ ବାହାରି ଆସିପାରିବ, ଆରାମସେ ଆସିପାରିବ। କିନ୍ତୁ ସେଇ ଜାଗାରେ ପରିବାରକୁ ବୁଝିବା ଇଜ୍ ଭେରି ଇମ୍ପୋର୍ଟାଣ୍ଟ।
1: ପରିବାର ହୁଅନ୍ତୁ ବା ସମାଜ ହୁଅନ୍ତୁ ବା ବନ୍ଧୁ, ସେଇ ସମୟରେ ସେମାନଙ୍କୁ ଯଥା ସମ୍ଭବ ସହଯୋଗ କରିବା ଦରକାର। ତେବେ ମ୍ୟାଡାମ, ଆମର ଯୋଉ ଶ୍ରୋତାମାନେ ଆଜି ଆପଣଙ୍କୁ ଶୁଣୁଛନ୍ତି, ସେମାନଙ୍କୁ କେଉଁ ସନ୍ଦେଶ ଦେବାକୁ ଚାହିଁବେ?
0: ସବୁଠୁ ଇମ୍ପୋର୍ଟାଣ୍ଟ ସନ୍ଦେଶ ମୁଁ ଦେବାକୁ ଚାହିଁବି ସମସ୍ତଙ୍କୁ କି ପ୍ଲିଜ ନିଜ ନିଜ ପାଇଁ କି ଟିକେ ଟାଇମ ବାହାର କରନ୍ତୁ। ଦେଖନ୍ତୁ ସୋସିଆଲ ମିଡିଆ ଯେବେଠୁ ହେଇଗଲାଣି ସେତେବେଳେ ଆମ ପାଖରେ ବସିକିରି ମଧ୍ୟ ଆମେ ମୋବାଇଲରେ ହିଁ ଟାଇମଟା ସ୍ପେଣ୍ଡ କରୁଛନ୍ତି। ଆପଣ ଦେଖିଥିବେ ସବୁ ଜାଗାରେ ଲୋକମାନେ ପାଖାପାଖି ବସିଥିବେ, କିନ୍ତୁ ସମସ୍ତଙ୍କ ହାତରେ ଗୋଟେ ଗୋଟେ ମୋବାଇଲ ଥିବ ଆଣ୍ଡ ସେମାନେ ମୋବାଇଲ ସହିତ ହିଁ ଜଡିତ ଥିବେ। ତ ସେମିତି ନ କରିକିରି ଆମେ ଯଦି ନିଜ ନିଜ ଭିତରେ କଥାବାର୍ତ୍ତା ବଢେଇ ପାରିବା, ଅଣ୍ଡରଷ୍ଟାଣ୍ଡିଂ ବଢେଇ ପାରିବା, ବୁଝିବା ସେତିକି ଟ୍ରାଏ କରିପାରିବା ନିଜ ନିଜକୁ ବୁଝିବାକୁ, ତ ଆଠୁ ଭଲ ଜିନିଷ କିଛି ବି ହେଇପାରିବନି। ବିକଜ ସୋସିଆଲ ମିଡିଆ ଇଜ୍ ନଟ୍ ରିଅଲ, ଆମେ ବହୁତ ଜିନିଷ ଶିଖୁଛନ୍ତି, ତାର ଭଲ ଜିନିଷ ବି ଅଛି ସୋସିଆଲ ମିଡିଆର, ମୁଁ ସେଟା ମନା କରୁନି। ବଟ୍ ଆଟ୍ ଦ ସେମ୍ ଟାଇମ୍ ଆପଣଙ୍କ ପାଖରେ ଯିଏ ଅଛନ୍ତି ତାଙ୍କୁ ଇମ୍ପୋର୍ଟାନ୍ସ ଦିଅନ୍ତୁ। ଫ୍ୟାମିଲି ମେମ୍ବର୍ସ ମାନେ ନିଜ ଫ୍ୟାମିଲି ମେମ୍ବର୍ସକୁ ଇମ୍ପୋର୍ଟାନ୍ସ ଦିଅନ୍ତୁ, ପେରେଣ୍ଟସ୍ ମାନେ ନିଜ ଛୁଆଙ୍କୁ ଇମ୍ପୋର୍ଟାନ୍ସ ଦିଅନ୍ତୁ। ତ ବସ୍ ମୁଁ ଏତିକି କହିବାକୁ ଚାହୁଁଛି କି ଯୋଉ ଲୋକମାନେ ଆପଣଙ୍କ ସହିତ ଅଛନ୍ତି ତାଙ୍କୁ ଫର୍ ଗ୍ରାଣ୍ଟେଡ୍ ନିଅନ୍ତୁନି, ଆଣ୍ଡ ସୋସିଆଲ ମିଡିଆରେ ଏତେ ଇନଭଲ୍ଭମେଣ୍ଟଟା ଆପଣ ନିଜକୁ ହିଁ ଆଫେକ୍ଟ କରିବ। ସୋ ପ୍ଲିଜ୍ ବି ଆୱେର୍ ଅଫ୍ ସୋସିଆଲ ମିଡିଆ, ୟୁଜ୍ ଇଟ୍ ଆଜ୍ ମଚ୍ ଆଜ୍ ଇଟ୍ ଇଜ୍ ରିକ୍ୱାୟାର୍ଡ। ତ ସେଥିରେ ଆପଣଙ୍କ ମେଣ୍ଟାଲ ଷ୍ଟେଟ୍ ବି ବହୁତ ଭଲ ରହିବ, ଆପଣ ସମସ୍ତେ ଖୁସିରେ ରହିବେ।
1: ନିଶ୍ଚିତ ଭାବେ ମ୍ୟାଡାମ, ସମସ୍ତେ ସୋସିଆଲ ମିଡିଆକୁ ବ୍ୟବହାର କରିବା, କିନ୍ତୁ ଆମ ପରିବାରକୁ ମଧ୍ୟ ଅଣଦେଖା କରିବାନି, ସେମାନଙ୍କ ସହିତ ଯଥେଷ୍ଟ ସମୟ ଦେବା। ଆଉ ମ୍ୟାଡାମ, ଆପଣଙ୍କର ବହୁମୂଲ୍ୟ ସମୟ ପ୍ରଦାନ କରି ଆଜି ଆମର ଯୋଉ ବିଷୟବସ୍ତୁ ରହିଥିଲା ମାନସିକ ଅବସାଦ ଉପରେ ଏତେ ସୁନ୍ଦର ଭାବେ ଆମ ଭଉଣୀମାନଙ୍କୁ କହିଛନ୍ତି, ସେଥିପାଇଁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଏବଂ ଆମ ଘର ଘରଣୀ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
0: ଥ୍ୟାଙ୍କ ୟୁ ସୋ ମଚ୍।

0: କବିତା
1: ହଁ ଅପା,
0: ଏକ ସୁସ୍ଥ ପରିବାର କେବଳ ରୋଗ ନଥିବା ପରିବାର ନୁହେଁ। ଯେଉଁ ଘରେ ପରସ୍ପର ପ୍ରତି ସମ୍ମାନ ଅଛି, ଭଲ ପାଇବା ଅଛି, ମନର କଥା କହିବାର ସ୍ୱାଧୀନତା ଅଛି, ପରିବାରର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସମସ୍ତଙ୍କର ଭାଗିଦାରୀ ଅଛି, ସେହି ଘର ହିଁ ପ୍ରକୃତ ଅର୍ଥରେ ସୁସ୍ଥ ପରିବାର।
1: ଆଉ ଏହି ପରିବାର ଗଠନରେ ଉଭୟ ମହିଳା ଏବଂ ପୁରୁଷ ଦୁହିଁଙ୍କ ଭୂମିକା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ। ମହିଳାଟିଏ ସେ ମା ହୁଅନ୍ତୁ, ପତ୍ନୀ ହୁଅନ୍ତୁ, ଭଉଣୀ ହୁଅନ୍ତୁ କି ଝିଅ, ପରିବାରରେ ସମ୍ବେଦନଶୀଳତା, ଯୋଗାଯୋଗ ଏବଂ ସହଯୋଗର ପରିବେଶ ସୃଷ୍ଟି କରିବାରେ ନିଜ ଭୂମିକା ବେଶ ନିଭାଇଥାନ୍ତି।
0: ତ ଏହି ପରିପ୍ରେକ୍ଷୀରେ ଆମେ ସୁସ୍ଥ ପରିବାର ଗଠନରେ ମହିଳାଙ୍କ ଭୂମିକା ସମ୍ପର୍କରେ ଜଣେ ସୁଗୃହିଣୀ ସମାଜସେବୀ ଅନସୁୟା ବାରିକଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲୁ ଭଉଣୀ। ତାଙ୍କର ସୁଚିନ୍ତିତ ମତାମତ ବେଶ ପ୍ରଭାବୀ ମନେ ହୁଏ। ଆସନ୍ତୁ ଭଉଣୀ ଶୁଣିବା ସାକ୍ଷାତକାର ସୁସ୍ଥ ପରିବାର ଗଠନରେ ମହିଳାଙ୍କ ଭୂମିକା।
2: ମ୍ୟାଡାମ ନମସ୍କାର।
3: ନମସ୍କାର,
2: ଆମ ଘର ଅଗରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
3: ବହୁତ ଧନ୍ୟବାଦ।
2: ପ୍ରଥମେ ଆମ ଶ୍ରୋତା ଭଉଣୀଙ୍କୁ ଆପଣଙ୍କର ପରିଚୟ ଆପଣଙ୍କ ମୁହଁରେ।
3: ମୁଁ ଅନୁସୟା ବାରିକ, ମୁଁ ଭୁବନେଶ୍ୱର ବାସିନ୍ଦା, ଚନ୍ଦ୍ରଶେଖରପୁରରେ ମୁଁ ରହୁଛି। ମୁଁ ଜଣେ ଗୃହିଣୀ ସମାଜସେବୀ, ମୁଁ କିଛି ଲେଖାଲେଖି ମଧ୍ୟ କରେ, କବି ସମ୍ମିଳନୀ ଆଟେଣ୍ଡ କରେ, ଆଉ ସେ ଭିତରେ ମୋ ପରିବାରର ସମସ୍ତ କଥାକୁ ମୁଁ ମଧ୍ୟ ନିଜେ ବୁଝେ।
2: ମ୍ୟାଡାମ ଆଜି ଆମେ ଏଠି କଥାବାର୍ତ୍ତା କରିବା ପାଇଁ ବସିଛେ ସୁସ୍ଥ ପରିବାର ଗଠନରେ ମହିଳାଙ୍କ ଭୂମିକା।
3: ଆଜ୍ଞା,
2: ଏ ସମ୍ପର୍କରେ ଆଲୋଚନା କରିବା ପୂର୍ବରୁ ପ୍ରଥମେ କୁହନ୍ତୁ, ସୁସ୍ଥ ପରିବାର କହିଲେ ଆମେ କଣ ବୁଝିବା?
3: ସୁସ୍ଥ ପରିବାର କହିଲେ ପ୍ରକୃତରେ ଖାଲି ଶରୀର ସୁସ୍ଥ ରହିଲେ ପରିବାର ସୁସ୍ଥ ରୁହେନି। ପରିବାରରେ ସମସ୍ତଙ୍କ ଶରୀର ସହିତ ମନର ସୁସ୍ଥତାକୁ ମଧ୍ୟ ଆମେ ସୁସ୍ଥ ପରିବାର ମଧ୍ୟରେ ଗଣିଥାଉ। ମୋଟାମୋଟି ଭାବରେ କହିବାକୁ ଗଲେ ପରିବାରରେ ଆମେ ରୋଗମୁକ୍ତ ରହିବା, ଚିନ୍ତାମୁକ୍ତ ରହିବା, ଆଉ ସମସ୍ତଙ୍କ ମଧ୍ୟରେ ଯଦି ଆମ ଭିତରେ ଭାବ ଭଲ ଥାଇ ଆମେ ଆନନ୍ଦରେ ବଞ୍ଚିପାରୁଥିବା, ତାହେଲେ ତାହାକୁ ମୁଁ ସୁସ୍ଥ ପରିବାର ବୋଲି ବିବେଚନା କରେ।
2: ବହୁତ ସୁନ୍ଦର କଥା କହିଲେ ମ୍ୟାଡମ। ଏଇଠି ଆମେ ଗୋଟେ କଥା ଲକ୍ଷ୍ୟ କରିବା ଯେ ଯଦି ସ୍ୱାସ୍ଥ୍ୟ କଥା ଉଠେ ତ ଆମର ଖାଦ୍ୟାଭ୍ୟାସ ଆଉ ପୋଷଣ ଏଇଠି ହିଁ ଗୁରୁତ୍ୱ ଆସେ। ତ ପରିବାରର ଖାଦ୍ୟାଭ୍ୟାସ ଆଉ ପୋଷଣକୁ ସୁସ୍ଥ ରଖିବାରେ ମହିଳାମାନେ କିପରି ଭୂମିକା ନେଇପାରିବେ?
3: ପ୍ରକୃତରେ କହିବାକୁ ଗଲେ ପରିବାରରେ ଖାଦ୍ୟ ବା ପୋଷଣ, ଖାଦ୍ୟକୁ ନେଇ ହିଁ ପୋଷଣ, ଏହାର ଦାୟିତ୍ୱ ମୁଖ୍ୟତଃ ମହିଳାମାନେ ଏହି ଭୂମିକା ଗ୍ରହଣ କରିଥାନ୍ତି ବା ଏହି ଦାୟିତ୍ୱକୁ ନିଭେଇଥାନ୍ତି, ଯାହାଦ୍ୱାରା ପରିବାରର ସମସ୍ତଙ୍କର ସ୍ୱାସ୍ଥ୍ୟ ଠିକ ରୁହେ। ରୋଷେଇ କରିବା ମହିଳାମାନଙ୍କ ଦାୟିତ୍ୱ, ଖାଇବାକୁ ଦେବା ମହିଳାମାନଙ୍କ ଦାୟିତ୍ୱ, କିନ୍ତୁ ସେଥିରେ ପରିବାରର ମଧ୍ୟ ଯଥେଷ୍ଟ ଭୂମିକା ଅନ୍ୟ ସଦସ୍ୟମାନଙ୍କର ରହିବା ଉଚିତ। କାହିଁକି ନା ମହିଳାଟି ସବୁବେଳେ ରୋଜଗାରକ୍ଷମ ହେଇନଥାଏ, ତେଣୁ ଘରକୁ ଭଲ ଜିନିଷ କେମିତି ଆସିବ ସେ କଥା ଘରର ମୁଖ୍ୟ ବା ପୁରୁଷ ଉପରେ ବି ନିର୍ଭର କରେ, ବା ଅନ୍ୟ ଯିଏ ରୋଜଗାର କରୁଛନ୍ତି ତାଙ୍କ ଉପରେ ନିର୍ଭର କରେ, ଆଉ ଯୋଉ ପିଲାମାନେ ବଡ଼ମାନେ ଖାଇବେ ତାଙ୍କ ଖାଦ୍ୟର ଅଭ୍ୟାସ ଯେମିତି ଠିକ ରହିବ, ଘରେ ଏଇ ଖାଦ୍ୟ ସେମାନେ ଖାଇବେ, ଏଥିପ୍ରତି ମହିଳା ହିଁ ଦୃଷ୍ଟି ଦେବା ବେଶୀ ଆବଶ୍ୟକ, ଯାହାଦ୍ୱାରା ସମସ୍ତଙ୍କୁ ପୋଷଣ ମିଳିଥାଏ ଆଉ ସମସ୍ତେ ସୁସ୍ଥ ରହିଥାନ୍ତି।
2: ଅନେକ ସମୟରେ ପରିବାରରେ ସମସ୍ତଙ୍କ କଥା ବୁଝୁ ବୁଝୁ ମହିଳାଟିଏ ନିଜ ସ୍ୱାସ୍ଥ୍ୟ ପ୍ରତି ଅଣଦେଖା କରିଦେଇଥାନ୍ତି, ତେବେ ଆଜିର ଯୁଗରେ ଏହି ପ୍ରବୃତ୍ତି କେତେ ଚିନ୍ତାଜନକ?
3: ମୋର ଯାହା ଅନୁଭବ, ମୁଁ ନିଜ ଅନୁଭବରୁ କହୁଛି, ମୋତେ ଆସି 57-58 ବର୍ଷ ହେଲାଣି, ମୋର ବି ଛୋଟିଆ ପରିବାରଟେ ଅଛି। ପ୍ରକୃତରେ ମହିଳାମାନେ 90% ମହିଳା ଯେଉଁମାନେ ନିଜ କଥା ପଛକୁ ରଖି ଆଗେ ପରିବାରର ସମସ୍ତଙ୍କର ଖାଇବା ପିଇବା ତାଙ୍କର ସମସ୍ତ ସୁଖ ସୁବିଧା କଥା ଚିନ୍ତା କରିଥାନ୍ତି, ସେଠୁ ସମୟ କାଢ଼ିଲେ ନିଜ ପାଇଁ ଚିନ୍ତା କରନ୍ତି, ଯାହାଦ୍ୱାରା ମହିଳାଟି ଶୀଘ୍ର ରୋଗାକ୍ରାନ୍ତ ହେଇଯାଇଥାଏ। ଏହାର ଦାୟିତ୍ୱ ମହିଳାକୁ ନିଜକୁ ନେବାକୁ ନିହାତି ଦରକାର, ଆଉ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ସେଥିପ୍ରତି ଦୃଷ୍ଟି ଦେବା ଜରୁରୀ, ନିହାତି ଆବଶ୍ୟକ। କାହିଁକି ନା କମ୍ ବୟସରୁ ମହିଳାମାନେ ଏହି ଅସୁବିଧା ଯୋଗୁଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଅନ୍ତି, ଆଉ କମ୍ ବୟସରୁ ବହୁତ ମହିଳା ମଧ୍ୟ ମୃତ୍ୟୁବରଣ କରିଥାନ୍ତି। କାହିଁକି ନା ପରିବାରର ଅନ୍ୟମାନେ ବୁଝନ୍ତିନି ମହିଳାଟି ଖାଇଛି କି ନାହିଁ, ସେ କେତେବେଳେ ଖାଉଛି, ସେ କେତେ କାମ କରିବା ଉଚିତ, ତାକୁ ବେଶୀ କାମର ବୋଝ ପଡ଼ିଲା କି, ଦାୟିତ୍ୱର ବୋଝ ପଡ଼ିଲା କି, ଅନ୍ୟମାନେ ତାଙ୍କ ଦାୟିତ୍ୱ ପ୍ରତି ସମ୍ପୂର୍ଣ୍ଣ ସଚେତନ ରୁହନ୍ତି, ମହିଳାଟି ମଧ୍ୟ ଅନ୍ୟମାନେ

0: ଦାୟିତ୍ୱକୁ ଗୁରୁତ୍ୱ ଦିଅନ୍ତି ନିଜ ଠାରୁ ଅଧିକ। ତେଣୁ ମହିଳାଙ୍କର ଏଇ ଯୋଉ ଅସୁବିଧା ବା ଏହି ବିଷୟ ପ୍ରକୃତରେ ଚିନ୍ତାଜନକ, ଏହା ଆମ ପରିବାର ଆମ ସମାଜ ପାଇଁ ଗୋଟେ ଚିନ୍ତାଜନକ ବିଷୟ।
1: ଶାରୀରିକ ସୁସ୍ଥତା ସହିତ ମାନସିକ ସୁସ୍ଥତା ମଧ୍ୟ ନିହାତି ଜରୁରୀ,
0: ନିହାତି ଜରୁରୀ।
1: ତ ଏ କ୍ଷେତ୍ରରେ ମହିଳାଙ୍କର ଭୂମିକା କଣ?
0: ପ୍ରକୃତରେ ପାରିବାରିକ କ୍ଷେତ୍ରରେ ଅନ୍ୟମାନଙ୍କ ଅପେକ୍ଷା ଘରର ଗୃହିଣୀର ଭୂମିକା ସବୁ କଥାରେ ଅଧିକ। ଶାରୀରିକ ସୁସ୍ଥତା ଯେମିତି ମାନସିକ ସୁସ୍ଥତା ତାଠୁ ଅଧିକା ମଣିଷ ପାଇଁ ଜରୁରୀ ଅଟେ। ଯେତେ ଖାଇଲେ ଯେତେ ପିନ୍ଧିଲେ ଯଦି ମନ ଭିତରେ ଶାନ୍ତି ନଥିବ ବା କୌଣସି ବିଷୟକୁ ନେଇ କେହି ଅସୁବିଧାରେ ପଡିଥିବେ, ସେ କଥା ଚିନ୍ତାକୁ କାହାରେ କହିପାରୁନଥିବେ ବା ଏସବୁ ପାଇଁ ସେମାନେ ବିଭିନ୍ନ ପ୍ରକାର ଅସୁବିଧାରେ ପରିବାରର ସଦସ୍ୟମାନେ ପଡୁଥିବେ, ଏଥିପ୍ରତି ମହିଳାମାନେ ମଧ୍ୟ ନଜର ଦେଇପାରିବେ। ସମସ୍ତଙ୍କର ମନ ବୁଝିବାକୁ ମାଆଟି ହିଁ ସର୍ବଶ୍ରେଷ୍ଠ ହୋଇଥାଏ। ମା ବୁଝିପାରେ ପ୍ରକୃତରେ କାହା ମନ ଭିତରେ କଣ ଅଛି। ଶାଶୁ ଶ୍ୱଶୁର ହୁଅନ୍ତୁ, ସ୍ୱାମୀ ହୁଅନ୍ତୁ, ପିଲା ହୁଅନ୍ତୁ ବା ଅନ୍ୟମାନେ ହୁଅନ୍ତୁ, ଭାଇଟିଏ ହଉ, ସବୁ କଥା ପ୍ରାୟ ମା ମାନେ ହିଁ ତାକୁ ନଜର କରିଥାନ୍ତି ବା ନଜର କରିବା ଉଚିତ ବୋଲି ମୁଁ ମନେ କରେ। ଆଉ ମା ପ୍ରତି ବି ଅନ୍ୟମାନଙ୍କର ଦାୟିତ୍ୱ ଅଛି, କିନ୍ତୁ ମା ଏଥିରେ ସବୁଠାରୁ ଅଧିକା ଭୂମିକା ଗ୍ରହଣ କରିଥାଏ, କରିବା ଉଚିତ ମଧ୍ୟ, ଯାହାଦ୍ୱାରା ମାନସିକ ସୁସ୍ଥତା ରହିବା ଜରୁରୀ ହୁଏ ମା ପାଇଁ, ମହିଳାଟି ପାଇଁ।
1: ତେବେ ଜଣେ ମା ଭାବରେ ଶିଶୁମାନଙ୍କ ମଧ୍ୟରେ ସ୍ୱଚ୍ଛତା, ପୋଷଣ ଆଉ ସୁସ୍ଥ ଜୀବନଶୈଳୀର ଅଭ୍ୟାସ ଗଢିବାରେ ମହିଳାମାନେ କିପରି ସହାୟକ ହୋଇପାରିବେ?
0: ମହିଳା କହିଲେ ପିଲାମାନଙ୍କ କ୍ଷେତ୍ରରେ ମା ବର୍ତ୍ତମାନ ହେଉଛନ୍ତି ମହିଳା। ଆଗ ଭଳିଆ ଆଉ ଯୌଥ ପରିବାର ପ୍ରାୟ ନାହିଁ। ଅଜା ଆଇ ବା ଜେଜେ, ଜେଜେମା, ବଡବାପା, ବଡବୋଉ ଏମାନେ ପ୍ରାୟ ପାଖାପାଖି ରହୁନାହାନ୍ତି। ରହିଲେ ବି ସେ ସମସ୍ତେ ମା, ଯିଏ ବଡ ମାଆଟିଏ ହଉ, ଖୁଡ଼ିଟିଏ ହଉ, ଅଜା ଆଇଟିଏ ହଉ, ଏମାନେ ମା। ସବୁ ମା ମାନଙ୍କର ଦାୟିତ୍ୱ ପିଲାମାନଙ୍କର ସ୍ୱଚ୍ଛତା, ପରିଷ୍କାର ପରିଚ୍ଛନ୍ନତା, ପୋଷଣ ବା ଖାଦ୍ୟ କେମିତି ଠିକରେ ଖାଇବେ, ଘର ଖାଦ୍ୟ ପ୍ରତି ସେମାନେ ଆକୃଷ୍ଟ ହେବେ, ବାହାରର ଖାଦ୍ୟ ବେଶୀ ସମୟ ତାଙ୍କୁ ଦିଆ ନଯିବା, ତାଙ୍କ ଜୀବନଶୈଳୀ ଭଲ ଅଭ୍ୟାସ ରଖିବା, ଗୁରୁଜନ ପ୍ରତି ଭକ୍ତିଠୁ ଆରମ୍ଭ କରି ପିଲାଟିର ପାଠପଢା, ଭଦ୍ରତା, ଏଇ ସବୁ ପ୍ରତି ମା ହିଁ ଦୃଷ୍ଟି ଦେବା ଉଚିତ। ମାର ଏଥିରେ ପୂର୍ଣ୍ଣ ଭୂମିକା, ଏଥିରେ ପରିବାରର ଅନ୍ୟମାନଙ୍କ ଭୂମିକା ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏଠି ମାଆକୁ ମୁଁ ସମ୍ପୂର୍ଣ୍ଣ ପ୍ରାୟ ଦାୟିତ୍ୱ ଦେବି।
1: ସତ କଥା କହିଲେ ମା ଟିଏ ଯେତିକି ଦାୟିତ୍ୱ ନେଇଥାଏ ପରିବାର ଭିତରେ ଅନ୍ୟମାନେ ସେତିକି ନେଇପାରିନଥାନ୍ତି,
0: ନେଇପାରିନଥାନ୍ତି। ମା ତ ସର୍ବଂସହା, ମହିଳାଟି ଜଣେ ମା, ସେ ସର୍ବଂସହା, ସେ ବହୁତ କିଛି କରିବା ଉଚିତ ଆଉ କରନ୍ତି ବି, ସେଥିପାଇଁ ତ ନିଜ ପାଇଁ ଅବହେଳା ହେଇଯାଏ।
1: ତେବେ ଶେଷରେ ଅଧିର ମହିଳାମାନଙ୍କୁ ନିଜେ ସୁସ୍ଥ ରହିବା ଆଉ ସୁସ୍ଥ ପରିବାରଟିଏ ଗଢିବା ପାଇଁ ଆପଣଙ୍କର ବାର୍ତ୍ତା କଣ ରହିବ?
0: ପ୍ରଥମ କଥା ହଉଛି ନିଜେ ସୁସ୍ଥ ରହିବା। ଯେତେବେଳେ ମଣିଷର ଆସେ ଶରୀରରେ ଅସୁସ୍ଥତା, ସେ ମାଟିଏ ହଉ କି ଯିଏ ହଉ, ସେ ଚିନ୍ତା କରିଥାଏ ଟିକେ ନିଜ କଥା, ସେତେବେଳେ ସେ ନିଜକୁ ସୁସ୍ଥ ରହିବାକୁ ଚେଷ୍ଟା କରେ, ଯେତେବେଳେ ଆଉ ସେ ସମୟ ନଥାଏ, ତଥାପି ନିଜକୁ ଦେଖିବାକୁ ପଡେ। ତାପରେ ପରିବାରର କଥା ଆସେ, ପରିବାର କଥା ମୁଁ ଏଇଆ କହିବି ଯେ ନିଜେ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ପରିବାରର ସମସ୍ତଙ୍କୁ ଭଲ କଥା ଆଗେ ଶିଖେଇବା ଦରକାର, କେମିତି ସୁସ୍ଥ ରହିବ, କେମିତି ଭଲ କାର୍ଯ୍ୟ କଲେ ଆଗକୁ ସମାଜ ସୁସ୍ଥ ରହିବ, ପରିବାର ସୁସ୍ଥ ରହିବ, ଆଉ ନିଜେ ମଧ୍ୟ ଭଲ ମଣିଷଟିଏ ହେଇ ସମାଜରେ ଗଢି ହେଇପାରିବ। ପିଲାଟିକୁ ଏହି ଭଲ କଥା ମା ବେଶୀ ଶିଖେଇବା ଉଚିତ, ପରିବାରର ଅନ୍ୟମାନେ ମଧ୍ୟ ଯତ୍ନ ନେବା ଉଚିତ, କିନ୍ତୁ ମାର ଭୂମିକା ଏଠି ଗୁରୁତ୍ୱପୂର୍ଣ୍ଣ ହୋଇ ରହିଥାଏ, ଏଟା ନିଶ୍ଚିତ। ମା ସମସ୍ତଙ୍କୁ ସୁପଥରେ ଯିବା ପାଇଁ ପଥ ପ୍ରଦର୍ଶକ ହେବା ଉଚିତ, ତେଣୁ ଏଟା ମାର ହିଁ ବେଶୀ ଦାୟିତ୍ୱ ନିଶ୍ଚୟ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ଆପଣ ଆମକୁ ସମୟ ଦେଲେ। ସୁସ୍ଥ ପରିବାର ଗଠନଟିରେ ମହିଳାଙ୍କର ଦାୟିତ୍ୱ କଣ ରହିଛି, ଭୂମିକା କଣ ରହିଛି, ସେ ସମ୍ପର୍କରେ ଅତି ସୁନ୍ଦର ମତାମତ ଦେଲେ,
0: ସେଥିପାଇଁ
1: ଆମ କେନ୍ଦ୍ର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।

0: ତେବେ ଅପା ସାକ୍ଷାତକାର ଆଉ ଗୀତ ଶୁଣିବା ଭିତରେ ସମୟ ଇସାରା କଲାଣି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାକୁ। ତେବେ ଆସନ୍ତା କାର୍ଯ୍ୟକ୍ରମ ଅର୍ଥାତ୍ ରବିବାର ଦିନ ଆମ କାର୍ଯ୍ୟକ୍ରମରେ କ'ଣ ରହିଛି ସେ ବିଷୟରେ ଆମ ଶ୍ରୋତାଭଣୀମାନଙ୍କୁ କହିବା।
1: ନିଶ୍ଚୟ ଆଗାମୀ ଘର ଘରଣୀ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବାକୁ ପାଇବେ ଆମ ରୋଷେଇ, ପରେ ପରେ ଶୁଣିବେ ଏକ ସାକ୍ଷାତକାର, ମହିଳାଙ୍କ ପ୍ରତି ବଢ଼ୁଥିବା ହିଂସାର କାରଣ ଓ ପ୍ରତିକାର।
0: ତେବେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା, ଆପଣଙ୍କର ମତାମତ ଆମ କାର୍ଯ୍ୟକ୍ରମ ସମ୍ପର୍କ ସେତୁକୁ ଆପଣ ପଠାଇ ପାରିବେ। ଆପଣ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ, ଭଏସ୍ ମେସେଜ୍ ମାଧ୍ୟମରେ ବା SMS ମାଧ୍ୟମରେ ମଧ୍ୟ ଆପଣଙ୍କ ମତାମତ ପଠାଇ ପାରିବେ।
1: ଆମକୁ ଯୋଗାଯୋଗ କରିବାର ଫୋନ୍ ନମ୍ବରଟି ହେଲା 9438268568।
0: ଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 9438268568। ସୁସ୍ଥ ଜୀବନ ପାଇଁ ସୁସ୍ଥ ମନ ଦରକାର, ଆଉ ସୁସ୍ଥ ମନ ପାଇଁ ଦରକାର ଏକ ସୁସ୍ଥ ପରିବେଶ।
1: ମାନସିକ ଅବସାଦକୁ ଅଣଦେଖା ନକରି ମନର କଥାକୁ ଗୁରୁତ୍ୱ ଦେବା ଏବଂ କଠିନ ସମୟରେ ନିଜ ଲୋକଙ୍କ ପାଖରେ ଠିଆ ହେବା, ଏସବୁ ହେଉଛି ଆମ ସାମୂହିକ ଦାୟିତ୍ୱ।
0: ଭଲ ପାଇବା, ବୁଝାମଣା, ସମ୍ମାନ ଏବଂ ସହଯୋଗ, ଏହି ଚାରୋଟି ଜିନିଷ ହିଁ ଘରକୁ ଘର କରିଥାଏ।
1: ହଁ, କଥା ହେବାରୁ ହିଁ ଦୂରତା କମେ, ଆଉ ଶୁଣିବାରୁ ହିଁ ସମ୍ପର୍କ ଗଭୀର ହୁଏ।
0: ତ ଆମ ଭିତରେ ଏହି ଆପଣାପଣ ସବୁବେଳେ ରହିଥାଉ, ଏହି କାମନାର ସହ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ।
1: ନମସ୍କାର।

0: ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନା କରିଥିଲେ ଅପର୍ଣ୍ଣା ପଟ୍ଟନାୟକ ଏବଂ କବିତା ମଞ୍ଜରୀ ପଲେଇ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ ପରେ ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ତେବେ ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ସାମଗ୍ରୀ ବିନିର୍ମାଣଠାରୁ ଆରମ୍ଭ କରି ସ୍ୱଦେଶୀ ବିମାନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରତାର ସହ ଭାରତ ଅଗ୍ରସର ହେଉଛି, କହିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ନୂଆଦିଲ୍ଲୀଠାରେ ମାଲେସିଆ, ତିମର ଲିସ୍ତେ ଓ ମ୍ୟାମାର ପ୍ରତିପକ୍ଷଙ୍କ ସହ ପୃଥକ ପୃଥକ ଆଲୋଚନା ବୈଠକରେ ଯୋଗଦେଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ବ୍ରିକ୍ ଶିଖର ସମ୍ମିଳନୀ ପରିପ୍ରେକ୍ଷୀରେ ଆଜିଠାରୁ ନୂଆଦିଲ୍ଲୀରେ ଡ୍ରୋନ୍ ଉଡ଼ାଣ ଉପରେ ଦିଲ୍ଲୀ ପୁଲିସର ନିଷେଧାଦେଶ ଜାରି। ନେପାଳକୁ 130 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ ଯୋଗାଇଛି ଭାରତ। ମୃତ୍ୟୁ ସଂଖ୍ୟା 1,373କୁ ବୃଦ୍ଧି। ଏବଂ ଏସିଆ କପ୍ T20 ମହିଳା କ୍ରିକେଟ୍ ପ୍ରତିଯୋଗିତାର ଆଜି ସେମିଫାଇନାଲ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ମ୍ୟାଚ୍। ସାମଗ୍ରୀ ବିନିର୍ମାଣଠାରୁ ଆରମ୍ଭ କରି ସ୍ୱଦେଶୀ ନିର୍ମିତ ବିମାନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଭାରତ ଆତ୍ମନିର୍ଭରତାର ଦୃଷ୍ଟିକୋଣ ସହ ଅଗ୍ରସର ହେଉଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ନୂଆଦିଲ୍ଲୀରେ ବିଶ୍ୱ ଏରୋସ୍ପେସ୍ ଯୋଗାଣ ଶୃଙ୍ଖଳରେ ସମନ୍ୱିତ ଏମ୍ଏସ୍ଏମ୍ଇ କ୍ଷେତ୍ର ଆଧାରିତ ଜାତୀୟ ପଦକ୍ଷେପ ଭୋର୍ଟେକ୍ସ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ନାଇଡୁ ଏହା କହିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ବିମାନ ଚଳାଚଳ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ଭାରତୀୟ ମହାକାଶ ଓ ପ୍ରତିରକ୍ଷା ବଜାର କ୍ଷେତ୍ର ଗତବର୍ଷ $30 ବିଲିୟନ୍ ରହିଥିଲା।

2045ରେ ଏହା ବୃଦ୍ଧି ପାଇ $61 ବିଲିୟନରେ ପହଞ୍ଚିବାର ଆକଳନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି। ଏହି ସମୟସୀମା ମଧ୍ୟରେ ଦେଶରେ ବିମାନ ଯାତାୟତ କ୍ଷେତ୍ର ବର୍ଷକୁ 8.9% ହାରରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସମାରୋହରେ ଯୋଗଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ ସମୀର କୁମାର ସିହ୍ନା କହିଛନ୍ତି, ଭାରତ ଏବେ ବିଶ୍ୱର ତୃତୀୟ ବୃହତ୍ ଘରୋଇ ବିମାନ ଚଳାଚଳ ବଜାର ପାଲଟିଛି। ବିମାନ ବନ୍ଦର ସଂଖ୍ୟା 2014ରେ 74 ଥିବାବେଳେ ଏବେ ଏହା ବୃଦ୍ଧି ପାଇ 166ରେ ପହଞ୍ଚିଛି। ବିମାନ ସଂଖ୍ୟା ମଧ୍ୟ 2014ର 350ରୁ ବୃଦ୍ଧି ପାଇ

ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ନୂଆଦିଲ୍ଲୀଠାରେ କୃଷି ଏବଂ ଜଙ୍ଗଲ ନବମ ଏସୀୟ ଭାରତ ମନ୍ତ୍ରୀସ୍ତରୀୟ ବୈଠକରେ ଗତକାଲି ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଛି। ମାଲେସିଆର କୃଷି ଏବଂ ଖାଦ୍ୟ ସୁରକ୍ଷା ମନ୍ତ୍ରୀ ମହମ୍ମଦ ବିନ୍ ସାବୁଙ୍କ ସହ ଶ୍ରୀ ଚୌହାନ ବିଭିନ୍ନ ପ୍ରସଙ୍ଗ, ଶିକ୍ଷା, ଦକ୍ଷତା ଏବଂ ଉନ୍ନତ କାର୍ଯ୍ୟାବଳୀ ସମ୍ପର୍କରେ ମତ ବିନିମୟ କରିଥିଲେ। ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ଯୁଗ୍ମ କୃଷି ଗବେଷଣା, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଉପରେ ମିଳିତ ପଦକ୍ଷେପ ଗ୍ରହଣ କରିବା ପାଇଁ ମତ ପ୍ରକାଶ ପାଇଥିଲା। ସେହିଭଳି ତିମର ଲେସ୍ତର କୃଷିମନ୍ତ୍ରୀ ମାର୍କୋସ୍ ଦା କ୍ରୁଜ୍ ଦୁଇ ଦେଶ ମଧ୍ୟରେ କୃଷି ଏବଂ ଖାଦ୍ୟ ସୁରକ୍ଷା ପ୍ରସଙ୍ଗ ଉପରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ଆଶୁ ସମାଧାନ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା। ଇତିମଧ୍ୟରେ ଶ୍ରୀ ଚୌହାନ ମିଆଁମାର ପ୍ରତିପକ୍ଷ ମିନ୍ ନାଉଙ୍କ ସହ ମଧ୍ୟ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ କୃଷି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାଗିଦାରିତା ସହଯୋଗ ବୃଦ୍ଧି କରିବା ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ଆଲୋଚନା ହୋଇଛି। ଉଭୟ ଦେଶ ଡାଲିଜାତୀୟ ଶସ୍ୟ, କପା, ଦୁଗ୍ଧଜାତ କ୍ଷେତ୍ରରେ ବିକାଶ ଏବଂ କୃଷି ଶିକ୍ଷା ଉପରେ ନୂତନ ମାର୍ଗ ଉନ୍ମୋଚନ ପାଇଁ ସହମତି ହୋଇଛନ୍ତି। ଜାପାନ ବାୟୁ ଆତ୍ମ ପ୍ରତିରକ୍ଷା ବାହିନୀ ଲଢୁଆ ବିମାନ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛି। ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଭାଗିତାରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂହ କହିଛନ୍ତି, ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ବିଶ୍ୱାସ ଏବଂ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ନୂଆଦିଲ୍ଲୀରେ ଗତମାସରେ ଜାପାନ ପ୍ରତିପକ୍ଷ ସିଞ୍ଜିର ଓଇଜୁମିଙ୍କ ସହ ହୋଇଥିବା ଫଳପ୍ରଦ ଆଲୋଚନା ପରିପ୍ରେକ୍ଷୀରେ ଏହି ଲଢୁଆ ବିମାନ ଭାରତ ଆସିଥିବା ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ବୀର ଗାର୍ଡିଆନ୍ ଅଭ୍ୟାସ ମାଧ୍ୟମରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସମନ୍ୱୟକୁ ସୁଦୃଢ଼ କରିବା ଏଭଳି ପଦକ୍ଷେପର ମୂଳ ଲକ୍ଷ୍ୟ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ତଥା ଅନ୍ୟାନ୍ୟ ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକର ନାବାଳକଙ୍କ ଦ୍ୱାରା ବ୍ୟବହାର ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମଲ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏକ ବେସରକାରୀ ସଂଗଠନ ଦ୍ୱାରା ଆଗତ ଆବେଦନ ଉପରେ ଏହି ନିଷ୍ପଭି ଗ୍ରହଣ କରିଛନ୍ତି। ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ ନୋଟିସ୍ ଜାରି କରାଯାଇଛି। ଏହି ପ୍ଲାଟଫର୍ମଗୁଡ଼ିକରେ 13 ବର୍ଷରୁ ଆକାଉଣ୍ଟ ଖୋଲିବାର ବ୍ୟବସ୍ଥା ରହିଥିବାବେଳେ ଭାରତୀୟ ଆଇନର ଏହା ପରିପନ୍ଥୀ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। କାରଣ ଭାରତୀୟ ଆଇନ 18 ବର୍ଷରୁ କମ୍ ବୟସ୍କଙ୍କୁ ନାବାଳକ ଭାବେ ବିବେଚନା କରେ। ଏହାଦ୍ୱାରା ଏହି ପ୍ଲାଟଫର୍ମଗୁଡ଼ିକରେ ଭାରତୀୟ ଆଇନ ଅନୁଯାୟୀ ରହିଥିବା ପଦକ୍ଷେପ କାର୍ଯ୍ୟକାରୀ ହେବାରେ ବାଧା ସୃଷ୍ଟି ହେଉଛି ବୋଲି ଏହି ଆବେଦନ ପତ୍ରରେ ଉଲ୍ଲେଖ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଆଜିଠାରୁ ଡ୍ରୋନ୍ ଏବଂ ଅନ୍ୟାନ୍ୟ ଆକାଶପଥ ଚାଳିତ କ୍ଷୁଦ୍ର ଯାନ ଉଡ଼ାଣ ଉପରେ ଦିଲ୍ଲୀ ପୁଲିସ୍ ନିଷେଧାଦେଶ ଜାରି କରିଛି। 2026 ବ୍ରିକ୍ସ ସମ୍ମିଳନୀ ଆୟୋଜନ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଦେଶ ବଳବତ୍ତର ରହିବ। ଦିଲ୍ଲୀ ପୁଲିସ୍ କମିଶନର ଅନୁରାଗ କୁମାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସମ୍ମିଳନୀ ଆୟୋଜନ ପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023ର ଧାରା 163 ଅନୁଯାୟୀ ଏହି ନିଷେଧାଦେଶ ଜାରି କରାଯାଇଛି। ଯେକୌଣସି ପ୍ରକାର ମାନବବିହୀନ ବାୟୁଯାନ, ଉଡ଼ାଣ ସାମଗ୍ରୀ, ପାରାଗ୍ଲାଇଡର, ପାରାମୋଟର, ହ୍ୟାଙ୍ଗ୍ଲାଇଡର, ଗରମ ବାୟୁ ଆଧାରିତ ବେଲୁନ୍ ଏବଂ ପାରା ଜମ୍ପିଂ ଆଦି ଏଥିରେ ଅନ୍ତର୍ଭୁକ୍ତ। ନିଷେଧାଦେଶ ଉଲ୍ଲଂଘନ କ୍ଷେତ୍ରରେ ସମ୍ପୃକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୁଲିସ୍ ଚେତାବନୀ ଦେଇଛି। ନେପାଳ ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ଭାରତ ମାନବିକ ସହାୟତା କ୍ଷେତ୍ରକୁ ବ୍ୟାପକ କରିଛି। 130 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ ଇତିମଧ୍ୟରେ ନେପାଳକୁ ଯୋଗାଇ ଦିଆଯାଇଛି। ସନ୍ଧାନ ଏବଂ ଉଦ୍ଧାର ତଥା ମୃତଦେହ ଚିହ୍ନଟ କ୍ଷେତ୍ରରେ ସହାୟତା ପାଇଁ 54 ଜଣ ବିଶେଷଜ୍ଞଙ୍କୁ ଭାରତ ସେଠାରେ ନିୟୋଜିତ କରିଛି। ନେପାଳରେ ଥିବା ଭାରତୀୟ ଦୂତାବାସ ଗତକାଲି କହିଛି, 35 ଟନ୍ ରିଲିଫ୍ ଏବଂ ଉଦ୍ଧାର ସାମଗ୍ରୀ ନେଇ 8ମ ଭାରତୀୟ ବାୟୁସେନା ବିମାନ କାଠମାଣ୍ଡୁରେ ଅବତରଣ କରିଛି। ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ଭାରତ ବିଭିନ୍ନ ପ୍ରକାର ବୈଷୟିକ ଉପକରଣ ନେପାଳକୁ ପ୍ରଦାନ କରିଛି ବୋଲି ଦୂତାବାସ କହିଛି। ଅନ୍ୟପକ୍ଷରେ ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1377କୁ ବୃଦ୍ଧି ପାଇଛି। 5000ରୁ ଅଧିକ ଲୋକ ଏବେ ମଧ୍ୟ ନିଖୋଜ ଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି, ଚିତ୍ୱାନରେ ସର୍ବାଧିକ 364 ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକ ମଧ୍ୟରେ ପୂର୍ବ ନବଲପରସିରେ 228 ଏବଂ ପଶ୍ଚିମ ନବଲପରସିରେ 222 ଜଣଙ୍କର ପ୍ରାଣହାନୀ ଘଟିଛି। 13600ରୁ ଅଧିକ ଲୋକଙ୍କୁ ଇତିମଧ୍ୟରେ ଉଦ୍ଧାର କରାଯାଇ ସାରିଲାଣି। ଚୀନ୍ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ସେପାଖରେ 43

0: ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିବ୍ଦତ ପଟେ 500ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କୃଷ୍ଣ ସ୍ୱାମୀନାଥନ ସିଡ୍ନୀଠାରେ ଅଷ୍ଟ୍ରେଲୀୟ ଫ୍ଲିଟ୍ କମାଣ୍ଡର ରିୟର ଆଡମିରାଲ ଅନିତା ୱିଲିୟମ୍ସଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦୁଇ ଦେଶର ନୌସେନା ମଧ୍ୟରେ ସହଯୋଗ ଏବଂ ଆନ୍ତଃକାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ପ୍ରସଙ୍ଗରେ ମତ ବିନିମୟ ହୋଇଥିବା ଭାରତୀୟ ନୌସେନା କହିଛି। ଅଷ୍ଟ୍ରେଲିଆର ଉନ୍ନତ ନୌସେନା ଦକ୍ଷତା ଯୋଜନାବଦ୍ଧ କାର୍ଯ୍ୟାନ୍ୱୟନ ଆଦି ଉପରେ ବୈଠକରେ ଆଲୋଚନା ହୋଇଛି। ଆଡମିରାଲ ସ୍ୱାମୀନାଥନ କୁଟାବୁଲ୍ଠାରେ ରୟାଲ୍ ଅଷ୍ଟ୍ରେଲୀୟ ନୌସେନା ଘାଟି ଏବଂ ଭିତ୍ତିଭୂମି କ୍ଷେତ୍ର ପରିଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଆଡମିରାଲ ସ୍ୱାମୀନାଥନ ଦ୍ୱିପାକ୍ଷିକ ସାମୁଦ୍ରିକ ଓ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ନେଇ ଉଭୟ ରାଷ୍ଟ୍ରର ନୌସେନା ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏସିଆ କପ୍ ଟି20 ମହିଳା କ୍ରିକେଟ୍ ପ୍ରତିଯୋଗିତାର ଆଜି ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଦୁବାଇଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ ଭାରତ ଏବଂ ବାଂଲାଦେଶ ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 8ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏପର୍ଯ୍ୟନ୍ତ ଭାରତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଅପରାଜୟ ଦଳ ଭାବେ ସେମିଫାଇନାଲ୍ରେ ପହଞ୍ଚିଛି। ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଥାଇଲାଣ୍ଡ ହଂକଂ ଏବଂ ପାକିସ୍ତାନକୁ ପରାସ୍ତ କରିଛି। ଆସନ୍ତାକାଲି ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ପାଣିପାଗ ଓଡ଼ିଶାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସାମ ମେଘାଳୟ ନାଗାଲାଣ୍ଡ ମଣିପୁର ମିଜୋରାମ ତ୍ରିପୁରା ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ର ବିହାର ଝାଡ଼ଖଣ୍ଡ ଛତିଶଗଡ଼ କେରଳ ମାହେ ଏବଂ ଉତ୍ତରାଖଣ୍ଡରେ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ସାମଗ୍ରୀ ବିନିର୍ମାଣଠାରୁ ଆରମ୍ଭ କରି ସ୍ୱଦେଶୀ ବିମାନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରତାର ସହ ଭାରତ ଅଗ୍ରସର ହେଉଛି କହିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ନୂଆଦିଲ୍ଲୀଠାରେ ମାଲେସିଆ ତିମର ଲିସ୍ତେ ଓ ମିଆଁମାର ପ୍ରତିପକ୍ଷଙ୍କ ସହ ପୃଥକ୍ ପୃଥକ୍ ଆଲୋଚନା ବୈଠକରେ ଯୋଗଦେଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ବ୍ରିକ୍ ଶିଖର ସମ୍ମିଳନୀ ପରିପ୍ରେକ୍ଷୀରେ ଆଜିଠାରୁ ନୂଆଦିଲ୍ଲୀରେ ଡ୍ରୋନ୍ ଉଡ଼ାଣ ଉପରେ ଦିଲ୍ଲୀ ପୁଲିସ୍ର ନିଷେଧାଦେଶ ଜାରି। ନେପାଳକୁ 130 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ ଯୋଗାଇଛି ଭାରତ। ମୃତ୍ୟୁ ସଂଖ୍ୟା 1373କୁ ବୃଦ୍ଧି ଏବଂ ଏସିଆ କପ୍ ଟି20 ମହିଳା କ୍ରିକେଟ୍ ପ୍ରତିଯୋଗିତାର ଆଜି ସେମିଫାଇନାଲ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news.

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ତେରେ ନାମ ଚଳଚ୍ଚିତ୍ରରୁ। ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ହେଗ୍ନିକ। ସମୀରଙ୍କ ଗୀତ, ସଙ୍ଗୀତ ହିମେଶ ରେଶମିଆ।

0: ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ 2:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଓଡ଼ିଶାରେ ପୁଞ୍ଜିନିବେଶ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ସଂଯୁକ୍ତ ଆରବ ଏମିରେଟ୍ସର ଆନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ନୂଆଖାଇ ପାଳନ ପୂର୍ବରୁ ମା ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିଲା ସରିଆ ଧାନ, ଆତ୍ମହତ୍ୟା ନେଇ ଚିନ୍ତାଧାରାରେ ପରିବର୍ତ୍ତନ, ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ।

0: ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ ଅବସରରେ ଆଜି ୟୁଏଇ କ୍ୟାବିନେଟ୍ ସଦସ୍ୟ ତଥା ଅର୍ଥ ଓ ପର୍ଯ୍ୟଟନ ମନ୍ତ୍ରୀ ଏବଂ ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ଅବଦୁଲ୍ଲା ବିନ୍ ତୋକ୍ ଅଲମାରୀଙ୍କ ସହ ବୈଠକ କରିଛନ୍ତି। ମୁଖ୍ୟମନ୍ତ୍ରୀ ଓଡ଼ିଶା ଏବଂ ୟୁଏଇ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ଏଥିରେ ରାଜ୍ୟରେ ନୂତନ ପୁଞ୍ଜିନିବେଶ ସୁଯୋଗ ଅନ୍ୱେଷଣ କରିବାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶାର ଅନୁକୂଳ ବାଣିଜ୍ୟ ପରିବେଶ, ଦୃଢ଼ ଶିଳ୍ପନୀତି ଏବଂ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପୁଞ୍ଜିନିବେଶ ସମ୍ଭାବନାକୁ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିବା ସହ ୟୁଏଇର ନିବେଶକମାନଙ୍କୁ ରାଜ୍ୟରେ ପୁଞ୍ଜିନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। ପରବର୍ତ୍ତୀ ବୈଠକରେ ରାଜ୍ୟର ସମୃଦ୍ଧ ଆଲୁମିନିୟମ୍ ଶିଳ୍ପ ପରିବେଶ ଏବଂ ଡାଉନ୍ଷ୍ଟ୍ରିମ୍ କ୍ଷେତ୍ରରେ ନିବେଶ ସୁଯୋଗ ଓ ଇଣ୍ଡିଆନ୍ ବିଜିନେସ୍ ଆଣ୍ଡ ପ୍ରଫେସନାଲ୍ କାଉନ୍ସିଲ୍ ସହ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଆଜି ଏମିରେଟ୍ସ ଗ୍ଲୋବାଲ୍ ଆଲୁମିନିୟମ୍ ପରିଦର୍ଶନ କରିବେ। ବ୍ୟୁରୋ ଅଫ୍ ମିଡିଲ୍ ଇଷ୍ଟ ରିସାଇକ୍ଲିଂ ସର୍କୁଲାର ଇକୋନୋମି ଏବଂ ସ୍ଥାୟୀ ଶିଳ୍ପ ବିକାଶର ସମ୍ଭାବନା ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ବ୍ୟବସାୟିକ ସୁଯୋଗ, ବଜାର ସଂଯୋଗ ଏବଂ ଓଡ଼ିଶା ୟୁଏଇ ଅର୍ଥନୈତିକ ସମ୍ପର୍କକୁ ମଜବୁତ କରିବା ପାଇଁ ଓଡ଼ିଶାର ବ୍ୟବସାୟୀ ପ୍ରତିନିଧି ଦଳ ସହ ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମ ରହିଛି। ଆବୁଧାବିଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଭିନ୍ନ ଶିଳ୍ପପତିଙ୍କ ସହ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ନେଇ 210,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଥିରେ ପ୍ରାୟ 9 ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ ପୂର୍ବରୁ ଆଜି ସମ୍ଭଲପୁରସ୍ଥିତ ମା' ସମଲେଶ୍ୱରୀଙ୍କ ମନ୍ଦିରରେ ନୂଆ ଧାନ ବା ସରିଆ ଧାନ ପହଞ୍ଚିଛି। ଆସନ୍ତା ମଙ୍ଗଳବାର ଦିନ ନୂଆଖାଇ ପର୍ବ ପାଳନ ନେଇ ଲଗ୍ନ ଧାର୍ଯ୍ୟ ହୋଇଥିବାବେଳେ ମା' ସମଲେଶ୍ୱରୀଙ୍କ ନିକଟରେ ଦିନ 9:40 ରୁ 9:45 ମଧ୍ୟରେ ନବାନ୍ନ ଲାଗି ହେବ। ନୂଆ ଧାନରେ ପ୍ରସ୍ତୁତ ନୈବେଦ୍ୟ ଇଷ୍ଟଦେବୀଙ୍କଠାରେ ଅର୍ପଣ କରିବାର ବିଧି ରହିଛି। ବର୍ଷର ପ୍ରଥମ ଅମଳ ନୂଆଧାନରେ ପ୍ରସ୍ତୁତ ନୈବେଦ୍ୟ ନୂଆଖାଇରେ ଲାଗି କରାଯିବା ସମ୍ପର୍କରେ ମନ୍ଦିର ମୁଖ୍ୟ ପୂଜକ ଅମ୍ବିକା ରାୟ କହିଛନ୍ତି।
1: ଦେଖନ୍ତୁ, ଏଇଟା ଧାନ ତ ପହଞ୍ଚିଲା ଇହାଦେ, ଏଇଟା ମୋଟ ଆଜି ପହଞ୍ଚିଛି ହେଲେ ଆମର ବାକି ପୂଜାରୀ ମାନେ ଭାଇମାନେ ଅଛନ୍, ତା ଗୋଟେ ଲେଖି ଦିନେ ଦିନ ଭିତରେ ତା ଗୋଟେ ପଲେଇ ଆସବା। ଆଉ ଏଇଟା ଧାନ ଏଇଟା ଆସିଲା ଇହାଦେ, ଧାନକେ ପହିଲା ଇନୁ ବାଛିବେ, ପହିଲା ତାପରେ ଖରାରେ ଶୁଖାଇବା, ଛାଲି ବାହାର କରାଇବା, ତାପରେ ଚାଉଳକେ ଚୋରି କରି ଘି ଗୁଡ଼ ମହୁ ଦେଇକରି ନୂଆ ଚାଉଳ ବନାହବା। ଏଟା 15 ତାରିଖ ପଞ୍ଚମ ଦିନ ଯେ ଲଗନଟା ବାହାରିଛେ 9:40 54 ସମ୍ମାନ ଲାଗବା, ସେଟା ତାର ଉତ୍ତର ଉପରେ ଆମର ସତବାଦେବୀ ଅଛନ୍, 115 ସେମାନଙ୍କୁ ଲଗାହବା।
0: ସ୍ୱାଧୀନତା ସଂଗ୍ରାମୀ ବାଘାଯତୀନଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଜ୍ୟପାଳ ବାଘାଯତୀନଙ୍କୁ ଜଣେ ମହାନ୍ ବିପ୍ଳବୀ ଏବଂ ସ୍ୱାଧୀନତା ସଂଗ୍ରାମୀ ବର୍ଣ୍ଣନା କରିବା ସହ ତାଙ୍କର ଅଦମ୍ୟ ସାହସ, ତ୍ୟାଗ ଓ ବଳିଦାନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅଦମ୍ୟ ସାହସ, ଅସୀମ ଦେଶପ୍ରେମ ଏବଂ ମହାନ ତ୍ୟାଗ ସର୍ବଦା ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ। ଅନୁଗୁଳ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ରୁଦ୍ର ନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଡିଏମ୍ଏଫ୍ ପାଣ୍ଠିର ସଠିକ୍ ବିନିଯୋଗ ମାଧ୍ୟମରେ ଖଣି ଅଧ୍ୟୁଷିତ ଅଞ୍ଚଳର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଦକ୍ଷତା ବିକାଶ, ମହିଳା ଓ ଶିଶୁ କଲ୍ୟାଣ, କୃଷି, ଗମନାଗମନ, ଭିତ୍ତିଭୂମି ଏବଂ ସ୍ୱଚ୍ଛ ପରିବେଶ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଛି। ଶ୍ରୀ ପ୍ରଧାନ ଅମଲାପଡ଼ାଠାରେ ଜିଲ୍ଲା ଅଡିଟ୍ କାର୍ଯ୍ୟାଳୟ ଏବଂ ଅନୁଗୁଳ ସରକାରୀ ପଲିଟେକ୍ନିକ୍ କ୍ୟାମ୍ପସ୍ରେ 100 ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଓ ଛାତ୍ରୀ ନିବାସର ଉଦ୍ଘାଟନ କରିଛନ୍ତି। ଆତ୍ମହତ୍ୟା ପ୍ରବଣତାଠାରୁ ଲୋକଙ୍କୁ ଦୂରେଇ ରଖିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାଯାଉଛି। ପ୍ରତ୍ୟେକ ଆତ୍ମହତ୍ୟା ସାମାଜିକ, ଭାବପ୍ରବଣ ଏବଂ ଅର୍ଥନୈତିକ ପରିଣାମର ପ୍ରଭାବ ଭାବେ ବିବେଚନା କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆତ୍ମହତ୍ୟା ନେଇ ଚିନ୍ତାଧାରାରେ ପରିବର୍ତ୍ତନ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହଭାଗିତାରେ ଗତ 2003 ଏହି ଦିବସ ପାଳିତ ହୋଇଆସୁଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ଆତ୍ମହତ୍ୟା ସମାଧାନ ନୁହେଁ, ନିରାଶରେ ଥିବା ଲୋକଙ୍କୁ ଆଶାର ହାତ ବଢ଼ାଇବା ସହିତ ସେମାନଙ୍କ କଥା ଶୁଣିବା ଏବଂ ଜୀବନକୁ ଆଉ ଏକ ସୁଯୋଗ ଦେବା ପାଇଁ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତାଙ୍କ ବାର୍ତ୍ତାରେ କହିଛନ୍ତି, ଦୃଢ଼ ମାନସିକ ସଚେତନତା, ସହଜରେ ଉପଲବ୍ଧ ସହାୟତା ବ୍ୟବସ୍ଥା ଏବଂ

ସମ୍ବେଦନଶୀଳ ସାମାଜିକ ସହଯୋଗ ମାଧ୍ୟମରେ ନିରାଶର ମୁହୂର୍ତ୍ତରେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ। ବୌଦ୍ଧ ଜିଲ୍ଲାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ଭୂପିନ୍ଦର ସିଂ ପୁନିଆ ତିନିଦିନିଆ ଗସ୍ତରେ ଯାଇ ଜିଲ୍ଲାର ବିଭିନ୍ନ ବିକାଶମୂଳକ ଓ ଜନକଲ୍ୟାଣକାରୀ ଯୋଜନାର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗୃହ, ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ୍, ଗ୍ରାମ୍ୟ ଉନ୍ନୟନ, ସମବାୟ ଆଦି ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରାଯାଇଥିଲା। ବୌଦ୍ଧଠାରେ ମହିଳାମାନଙ୍କୁ ଘରୋଇ ହିଂସାରୁ ସୁରକ୍ଷା ପ୍ରଦାନ, ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଆଇନଗତ ସହାୟତା ବ୍ୟବସ୍ଥା ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ମହିଳାଙ୍କ ବିରୁଦ୍ଧରେ ହେଉଥିବା ଘରୋଇ ହିଂସାକୁ ରୋକିବା, ପୀଡ଼ିତାଙ୍କୁ ଆବଶ୍ୟକ ସୁରକ୍ଷା ଓ ସହାୟତା ପ୍ରଦାନ କରିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବେତଡ଼ା ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ଭୀମବୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବିଧାୟକ ଅଶୋକ ଦାସ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭିନ୍ନ ପଞ୍ଚାୟତରେ 300ରୁ ଅଧିକ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚାନ୍ଦିମାଳ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଜାତୀୟ ଆଇନସେବା ପ୍ରାଧିକରଣ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଏସିଡ୍ ପୀଡ଼ିତାଙ୍କ ପାଇଁ ଆଇନସେବା ଯୋଜନା ଓ କ୍ଷତିପୂରଣ ପ୍ରଦାନ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଯୋଗଦେଇ ଏସିଡ୍ ପୀଡ଼ିତାଙ୍କ ପାଇଁ ଆଇନର ବିଭିନ୍ନ ଦିଗ, ସରକାରୀ ସହାୟତା, ଅଭିଯୁକ୍ତଙ୍କୁ ଉଚିତ ଦଣ୍ଡବିଧାନ ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ନୂଆପଡ଼ାଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ଜୀବିକା ସମ୍ବନ୍ଧୀୟ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ବୈଠକରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ବିଭିନ୍ନ କାର୍ଯ୍ୟକ୍ରମର ବ୍ଲକଭିତ୍ତିକ ଅଗ୍ରଗତି, ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ସୁଦୃଢ଼ୀକରଣ, ପ୍ରବାସୀ ଶ୍ରମିକଙ୍କ ପାଇଁ ଜୀବିକା ସୁଯୋଗ ସୃଷ୍ଟି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ରାଜ୍ୟର ଯୁବପିଢ଼ିଙ୍କ ନେତୃତ୍ୱ, ସୃଜନଶୀଳତା ଓ ନବସୃଜନକୁ ଜାତୀୟ ସ୍ତରରେ ନୂତନ ପରିଚୟ ଦେବା ଉଦ୍ଦେଶ୍ୟରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ 2027ର ଶୁଭାରମ୍ଭ ହୋଇଯାଇଛି। କେନ୍ଦ୍ର ଯୁବ ବ୍ୟାପାର କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମାଇ ଭାରତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନ ମାଧ୍ୟମରେ ଯୁବକମାନଙ୍କୁ ବିକଶିତ ଭାରତ 2047ର ଲକ୍ଷ୍ୟ ପ୍ରତି ନିଜର ଚିନ୍ତାଧାରା ଓ ଅବଦାନ ଉପସ୍ଥାପନ କରିବାର ସୁଯୋଗ ମିଳିବ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରେଶ କହିଛନ୍ତି ଏହି ସଂଳାପ ହେଉଛି ରାଜ୍ୟ ଓ ଦେଶର ଆଗାମୀ ଯୁବନେତାମାନଙ୍କ ପାଇଁ ଖେଳ ପଡ଼ିଆରୁ ସଂସଦ ଏବଂ ଶ୍ରେଣୀଗୃହରୁ ବୋର୍ଡରୁମ୍ ପର୍ଯ୍ୟନ୍ତ ପହଞ୍ଚବାର ଏକ ଦକ୍ଷ ମଞ୍ଚ। ଏହି ଅଭିଯାନକୁ ଅଧିକ ସଫଳ କରିବା ପାଇଁ କ୍ରୀଡ଼ା ଓ ଯୁବସେବା ବିଭାଗ ପାଇଁ ମାଇ ଭାରତ ଏବଂ ଏନ୍ଏସ୍ଏସ୍ ସହିତ ସହବନ୍ଧିତା କରୁଛି। ପ୍ରଥମ ପର୍ଯ୍ୟାୟ ବିକଶିତ ଭାରତ କ୍ୱିଜ୍ ପ୍ରତିଯୋଗିତା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଚାଲିବ। ପାଣିପାଗ ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ 27ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ପ୍ରତିକ୍ରିୟାରେ କହିଛନ୍ତି ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିଥିବାରୁ ମହ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି। ଓଡ଼ିଶାରେ ପୁଞ୍ଜିନିବେଶ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ସଂଯୁକ୍ତ ଆରବ ଏମିରେଟ୍ସର ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ନୂଆଖାଇ ପାଳନ ପୂର୍ବରୁ ମା ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିଲା ସରିଆ ଧାନ। ଆତ୍ମହତ୍ୟା ନେଇ ଚିନ୍ତାଧାରାରେ ପରିବର୍ତ୍ତନ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଶ୍ରୋତାବନ୍ଧୁ, ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ସମୟ ଦିନ 2:45। ଶୁଣନ୍ତୁ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାରୁ କିଛି। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସ୍ପନ୍ଦନ କ୍ରମରେ ଶୁଣିବେ ପ୍ରତିକ୍ରିୟା। ବିଷୟ ହେଲା ସମସ୍ୟାର ସମାଧାନ, ଆତ୍ମହତ୍ୟା କି, ଏବଂ ପରେ ଜାଣିବା କଥାରେ ଶୁଣିବେ ପ୍ରାଣୀଙ୍କ ଆଖି ଅନ୍ଧାର ରାତିରେ ଚମକେ କାହିଁକି। ଅପରାହ୍ନ 5:30 ପ୍ରଚାର କରିବୁ ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ଆତ୍ମହତ୍ୟାରୁ ଦୂରେଇ ରହିବା, ଭେଟଘାଟରେ ରହିଛି ଓକିଲ ବାବୁ ହେବା କାଜେ କାଇପାଠ ପଡ଼ବାର, ଏବଂ ଶେଷରେ ଶୁଣିବେ କାଇଗିନେ ବନ୍ଦାଡ଼ବାନୀ ହେସି ସମ୍ପର୍କରେ ଏକ ସାକ୍ଷାତକାର। ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ ପ୍ରୋଗ୍ରାମ ରିଲେ କରି ପ୍ରଚାର କରିବୁ ସନ୍ଧ୍ୟା 6:00 ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଭେଟିଦେବୁ ସନ୍ଧ୍ୟା 6:10। ସନ୍ଧ୍ୟା 6:30 ବିକାଶ ମନ୍ତ୍ର, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ, ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମଠାରେ ହେବାକୁ ଥିବା 2026 ଏସିଆ କପ୍ ମହିଳା ଟି20 କ୍ରିକେଟ୍ର ସେମିଫାଇନାଲ ପ୍ରତିଯୋଗିତାର ଦ୍ୱିଭାଷୀ ଧାରାବିବରଣୀ ରାତି 8:00 ଶୁଣିବେ ଖେଳ ଶେଷ ହେବା ପର୍ଯ୍ୟନ୍ତ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର। ସମୟ ଦିନ 2:47। ଏଇଠି ଶେଷ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଶ୍ରୋତାମାନଙ୍କୁ କହି ରଖୁଛୁ ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏ ଏଫ୍ଏମ୍ର 103.6 ମେଗାହର୍ଜରେ ଆପଣମାନେ ଶୁଣିପାରିବେ ମୁମ୍ବାଇ ବିବିଧ ଭାରତୀର କାର୍ଯ୍ୟକ୍ରମ। ଅପରାହ୍ନ 5:00 ଆରମ୍ଭ କରିବୁ ଆମର ସାନ୍ଧ୍ୟ ଅଧିବେଶନ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଖବର ବର୍ତ୍ତମାନ ସମୟ ଅପରାହ୍ନ 5:00। ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆର୍ ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

0: ସ୍ୱପ୍ନ ଆମର ଆକାଶ ପରି, ଆଶା ଆମର ତାରା, ନୂଆ ପଥରେ ଚାଲିବା ପାଇଁ ମନରେ ଅଛି ସାହସ ଭରା।
1: ପଡ଼ିଗଲେ ଉଠିବୁ ପୁଣି, ହାରିବୁ ନାହିଁ କେବେ। ଚେଷ୍ଟା ଯଦି ଜାରି ରହେ ସଫଳତା ଆସିବ ନିଶ୍ଚୟ ଭାବେ।
0: ହଁ ସାଥୀ, ସ୍ୱପ୍ନ ଦେଖ, ଆଗକୁ ବଢ଼, ନିଜ ପରିଚୟ ନିଜେ ଗଢ଼। ତେବେ ସାଥୀ, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମକୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ପୁଷ୍ପାଞ୍ଜଳି
1: ଆଉ ମୁଁ ରେଶ୍ମା।
2: ନମସ୍କାର।

0: ତେବେ ସାଥୀ କାର୍ଯ୍ୟକ୍ରମକୁ ଆଗକୁ ବଢ଼େଇବା ଏବଂ ଶୁଣିବା ଗୋଟିଏ ସୁନ୍ଦର ବିଚାର।
1: ସମୟ ବଦଳିବ ବୋଲି ଅପେକ୍ଷା କର ନାହିଁ, ନିଜକୁ ବଦଳାଅ, କାରଣ ଆମର ଏକ ଛୋଟ ପରିବର୍ତ୍ତନ ହିଁ ଆମ ଭବିଷ୍ୟତକୁ ନିଶ୍ଚିତ ଭାବରେ ବଦଳାଇପାରେ।

ତେବେ ସାଥି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ପୂର୍ବରୁ ଚାଲନ୍ତୁ ଜାଣିନେବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ସାଥି ଆଜି ହେଉଛି ୱାର୍ଲଡ ସୁଇସାଇଡ୍ ପ୍ରିଭେନ୍ସନ୍ ଡେ, ଅର୍ଥାତ୍ ପ୍ରତିବର୍ଷ ସେପ୍ଟେମ୍ବର ମାସ 10 ତାରିଖକୁ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଭାବେ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନତା ବଢ଼ାଇବା, ଦୁଃଖ ଓ ଚାପରେ ଥିବା ଲୋକଙ୍କୁ ଏକାକୀ ନ ରଖି ସେମାନଙ୍କ କଥା ଶୁଣିବା ଏବଂ ଆବଶ୍ୟକ ସମୟରେ ପରିବାର, ବନ୍ଧୁ କିମ୍ବା ଯୋଗ୍ୟ ସହାୟତା ଦେଇପାରୁଥିବା ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବା। ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଆମକୁ

0: ମନେ ପକାଇଦିଏ ଯେ ଜୀବନରେ ଯେତେ ଅନ୍ଧାର ଆସୁନା କାହିଁକି, ଆଶାର ଗୋଟିଏ ଛୋଟ ଆଲୋକ ସବୁବେଳେ ରହିଥାଏ।
1: ତେବେ ସାଥୀ, କେବେ କେବେ ଜଣେ ମଣିଷକୁ ସମାଧାନ ନୁହେଁ, କେବଳ ତାଙ୍କ କଥାକୁ ମନ ଦେଇ ଶୁଣିବା ପାଇଁ ଜଣେ ନିଜର ଲୋକ ଦରକାର ହୁଏ। ତେଣୁ ଆସନ୍ତୁ ଆମେ ନିଜ ଚାରିପାଖରେ ଲୋକଙ୍କ ପ୍ରତି ଟିକେ ଅଧିକ ସମ୍ବେଦନଶୀଳ ହେବା, ମନ ଖୋଲି କଥା ହେବା ଏବଂ କଷ୍ଟରେ ଥିବା ଲୋକଙ୍କୁ ସହାୟତା ପାଇବାର ପଥ ଦେଖାଇବା। କାରଣ ଗୋଟିଏ ଜୀବନ ଅମୂଲ୍ୟ, ଅପୂର୍ବ ଏବଂ ଅସୀମ ସମ୍ଭାବନାରେ ଭରି ଦେଇଥାଏ।
0: ସାଥୀ, ସମସ୍ୟା ଜୀବନର ଏକ ଅଂଶ, କିନ୍ତୁ ସମସ୍ୟାର ସମାଧାନ ଜୀବନକୁ ଶେଷ କରିଦେବ ନୁହେଁ। କଷ୍ଟର ସମୟରେ ଆମକୁ ଦରକାର ହୁଏ ଆଶା, ସମର୍ଥନ ଓ ସଠିକ୍ ସହାୟତା। ଠିକ୍ ସେହିପରି ଆଜିର ଆଲୋଚନାର ବିଷୟ ରହିଛି ସମସ୍ୟାର ସମାଧାନ ଆତ୍ମହତ୍ୟା କି। ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଚାଲନ୍ତୁ ଶୁଣିବା ଆମ ଭାଇ ଓ ଭଉଣୀଙ୍କ ଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ମତାମତ।
2: ନମସ୍କାର, ମୁଁ ସନ୍ଧ୍ୟାରାଣୀ ସାହୁ। ଆଜି ମୁଁ ଆପଣମାନଙ୍କ ସମ୍ମୁଖରେ ଏକ ଅତ୍ୟନ୍ତ ଚିନ୍ତାଶୀଳ ଓ ସମ୍ବେଦନଶୀଳ ବିଷୟ ଉପରେ ମୋର ମତ ଦେବାକୁ ଯାଉଛି। ସମସ୍ୟାର ସମାଧାନ ଆତ୍ମହତ୍ୟା କି? ମୋର ଉତ୍ତର ସ୍ପଷ୍ଟ, ନା, କେବେ ନୁହେଁ। ଜୀବନରେ ସମସ୍ୟା ଆସିବା ସ୍ୱାଭାବିକ। କେବେ ପଢ଼ାରେ ବିଫଳତା ଆସେ, କେବେ ଚାକିରି ମିଳେ ନାହିଁ, କେବେ ସମ୍ପର୍କରେ ଅସୁବିଧା, ତ କେବେ ଆର୍ଥିକ ସମସ୍ୟା ଆସେ। କିନ୍ତୁ ଏକଥା ମନେ ରଖିବା ଦରକାର, ସମସ୍ୟା ସ୍ଥାୟୀ ନୁହେଁ, କିନ୍ତୁ ଜୀବନ ଅମୂଲ୍ୟ ଅଟେ। ଏହି ଜୀବନ ପୁଣି ଥରେ ପାଇପାରିବା ନାହିଁ। ଆମେ ଅନେକ ସମୟରେ ଏକ ଖରାପ ପରିସ୍ଥିତିକୁ ଦେଖି ଭାବିଥାଉ ଯେ ସବୁକିଛି ଶେଷ, କିନ୍ତୁ ପ୍ରକୃତରେ ତାହା ଏକ ଅସୁବିଧାଜନକ ଅଧ୍ୟାୟ, ପୁରା କାହାଣୀ ନୁହେଁ। ଜୀବନ ଏକ ବହି ହେଲେ ଅସୁବିଧା ଗୁଡ଼ିକ ଗୋଟିଏ ଗୋଟିଏ ଶିକ୍ଷଣପୂର୍ଣ୍ଣ ଅଧ୍ୟାୟ ଅଟେ, ଯାହା ଆମକୁ ଶେଷରେ କିଛି ନା କିଛି ଶିକ୍ଷା ଦେଇଥାଏ। ବିଫଳତା ଆମକୁ ରୋକିବା ପାଇଁ ନୁହେଁ, ଆମକୁ ଶିଖାଇବା ପାଇଁ ଆସେ। ଯେଉଁଠାରେ ଗୋଟିଏ ରାସ୍ତା ବନ୍ଦ ହୁଏ, ସେଠାରେ ଅନ୍ୟ ରାସ୍ତା ଖୋଲିବାର ସୁଯୋଗ ଥାଏ। ଡକ୍ଟର APJ ଅବଦୁଲ କଲାମ କହିଥିଲେ, ଡ୍ରିମ୍ ଡ୍ରିମ୍ ଡ୍ରିମ୍ ଡ୍ରିମ୍ସ ଟ୍ରାନ୍ସଫର୍ମ ଇଣ୍ଟୁ ଥଟ୍ସ ଆଣ୍ଡ ଥଟ୍ସ ରେଜଲ୍ଟ ଇନ୍ ଆକ୍ସନ୍ସ। ଅର୍ଥାତ୍ ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନକୁ କାର୍ଯ୍ୟରେ ପରିଣତ କରିବା ହିଁ ଆଗକୁ ବଢ଼ିବାର ରାସ୍ତା। ଏଠାରେ ମୁଁ ଏକ ଛୋଟ ଉଦାହରଣ ଦେବାକୁ ଚାହେଁ, ପ୍ରଜାପତିର କସୁରୁ ବାହାରିବାର କାହାଣୀ। ଏକ ପ୍ରଜାପତି ଯେତେବେଳେ କସୁ ଭିତରୁ ବାହାରିବାକୁ ଚେଷ୍ଟା କରେ, ତାକୁ ଅନେକ ସଂଘର୍ଷ କରିବାକୁ ପଡ଼େ। ସେହି ସଂଘର୍ଷ ହିଁ ତାକୁ ନିଜ ପଖାକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରେ। ଏହା ଆମ ଜୀବନ ପାଇଁ ମଧ୍ୟ ଏକ ବଡ଼ ଶିକ୍ଷା ଅଟେ। ଜୀବନରେ ପ୍ରତ୍ୟେକ ସଂଘର୍ଷ ଆମକୁ ଦୁର୍ବଳ କରିବା ପାଇଁ ନୁହେଁ, ବରଂ ଆମକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆସେ। ଯଦି ପ୍ରଜାପତି ନିଜ ସଂଘର୍ଷକୁ ଶେଷ ଭାବି ଦେଇଥାନ୍ତା, ତେବେ ସେ କେବେ ମୁକ୍ତ ଆକାଶରେ ଉଡ଼ିପାରନ୍ତା ନାହିଁ। ସେହିପରି ଆଜିର ଏକ କଷ୍ଟକୁ ଦେଖି ଆମେ ଆମର ସମଗ୍ର ଜୀବନର ଭବିଷ୍ୟତ ନିର୍ଣ୍ଣୟ କରିଦେବା ଉଚିତ ନୁହେଁ। ଆମ ସଂସ୍କୃତିରେ ଏକ ସୁନ୍ଦର ଭାବନା ରହିଛି, କାଲ ସର୍ବଂ ବିରୋପାୟତି, ଅର୍ଥାତ୍ ସମୟ ସବୁକିଛି ବଦଳାଇ ଦିଏ। ଆଜି ଯେଉଁ ସମସ୍ୟା ଆମକୁ ବହୁତ ବଡ଼ ଲାଗୁଛି, ସମୟ ସହିତ ତାହାର ପରିସ୍ଥିତି ବଦଳି ଯାଇପାରେ। ତେଣୁ ଜୀବନର ଏକ ଖରାପ ସମୟକୁ ଆଧାର କରି ସମଗ୍ର ଜୀବନର ନିଷ୍ପତ୍ତି ନେବା ଠିକ୍ ନୁହେଁ। ମୋର ଯୁବପିଢ଼ିମାନଙ୍କୁ ଏକ ପରାମର୍ଶ, ବିଫଳ ହେଲେ ନିଜକୁ ବିଫଳ ମଣିଷ ଭାବନ୍ତୁ ନାହିଁ, କଷ୍ଟ ଆସିଲେ ଏକୁଟିଆ ରୁହନ୍ତୁ ନାହିଁ, ମନ ଭାରି ଲାଗିଲେ ପରିବାର, ବନ୍ଧୁ, ଶିକ୍ଷକ କିମ୍ବା ବିଶ୍ୱସ୍ତ ବ୍ୟକ୍ତିଙ୍କ ସହ କଥା ହୁଅନ୍ତୁ। କାରଣ ଅନେକ ସମୟରେ ଆମକୁ ସମସ୍ୟାରୁ ଅଧିକ ଆବଶ୍ୟକ ହୁଏ ଜଣେ ଶୁଣିବା ଲୋକ। ଶେଷରେ ମୁଁ ଏତିକି କହିବି, ରାତି ଯେତେ ଲମ୍ବା ହେଉ ସକାଳ ନିଶ୍ଚୟ ଆସେ, ସମସ୍ୟା ଯେତେ ବଡ଼ ହେଉ ସମାଧାନର ରାସ୍ତା ଖୋଜାଯାଇପାରେ। କଷୁ ଭିତରେ ସଂଘର୍ଷ ପରେ ଯେପରି ପ୍ରଜାପତି ମୁକ୍ତ ଆକାଶ ପାଏ, ସେହିପରି ଜୀବନର ସଂଘର୍ଷ ପରେ ମଧ୍ୟ ନୂଆ ଆକାଶର ଦ୍ୱାର ଖୋଲିପାରେ। ତେଣୁ ଆତ୍ମହତ୍ୟା ସମସ୍ୟାର ସମାଧାନ ନୁହେଁ, ସମାଧାନ ହେଉଛି ସାହସ, ଧୈର୍ଯ୍ୟ, ଆଶା, ସହଯୋଗ ଏବଂ ପୁଣି ଥରେ ଚେଷ୍ଟା। ଜୀବନକୁ ଶେଷ କରିବା ନୁହେଁ, ସମସ୍ୟାକୁ ଶେଷ କରିବାର ରାସ୍ତା ଖୋଜିବା, ଏହା ହିଁ ଆମର ଲକ୍ଷ୍ୟ ହେବା ଉଚିତ। ଧନ୍ୟବାଦ।
3: ନମସ୍କାର, ମୋ ନାଁ ପି ଦିବ୍ୟାନୀ। ଆଜିର ବିଷୟଟି ହେଉଛି ସମସ୍ୟାର ସମାଧାନ ଆତ୍ମହତ୍ୟା କି। ନା, ଆତ୍ମହତ୍ୟା ସମସ୍ୟାର ସମାଧାନ ନୁହେଁ। ଯେତେବେଳେ ସମସ୍ୟା ବହୁତ ବଡ଼ ଲାଗେ, ସେତେବେଳେ ଏପରି ଭାବନା ଆସିପାରେ, କିନ୍ତୁ ପରିସ୍ଥିତି ବଦଳିପାରେ ଏବଂ ସହାୟତା ମିଳିପାରେ। ସମସ୍ୟା ଯେତେ ବଡ଼ ହେଉ, ଜୀବନ ତାଠାରୁ ଅଧିକ ମୂଲ୍ୟବାନ। ଆତ୍ମହତ୍ୟା ସମସ୍ୟାକୁ ସମାଧାନ କରେ ନାହିଁ, ଏହା ସମାଧାନର ସମସ୍ତ ସମ୍ଭାବନାକୁ ଶେଷ କରିଦିଏ। ଆଜି ଯାହା ଅସମ୍ଭବ ଲାଗୁଛି, ସମୟ, ସହଜ ଓ ଠିକ୍ ପଦକ୍ଷେପରେ ତାହା ବଦଳିପାରେ।

0: କଷ୍ଟକୁ ଏକାକୀ ବହିବା ଦରକାର ନାହିଁ, କାହାକୁ କହିବା ଦୁର୍ବଳତା ନୁହେଁ ବରଂ ସାହସ। ଏକ ଖରାପ ସମୟ ପାଇଁ ସାରା ଜୀବନର ନିଷ୍ପତ୍ତି ନେବା ଉଚିତ ନୁହେଁ, ସମସ୍ୟାରୁ ପଳାଇବା ନୁହେଁ, ସମସ୍ୟାକୁ ଛୋଟ ଛୋଟ ପଦକ୍ଷେପରେ ସମାଧାନ କରିବା ହିଁ ରାସ୍ତା। ଏହି ସମୟଟା ମଧ୍ୟ କଟିଯିବ, ଏହି ଆଶାଟିକୁ ଧରି ରଖିବା ଦରକାର।
1: ନମସ୍କାର, ମୋର ନାମ ଆୟୁଷ ଗୌଡ଼। ଆଜିର ଆମର ପ୍ରତିକ୍ରିୟାର ବିଷୟଟି ରହିଛି, ସମସ୍ୟାର ସମାଧାନ ଆତ୍ମହତ୍ୟା କି? ଜୀବନ ହେଉଛି ଈଶ୍ୱରଙ୍କର ସବୁଠାରୁ ଅମୂଲ୍ୟ ଉପହାର। ଏହି ଜୀବନର ଦୁଃଖ, ସୁଖ, ସଫଳତା ଓ ବିଫଳତା ସବୁକିଛି ଆସିଥାଏ। ଅନେକ ସମୟରେ ମଣିଷ ବିଭିନ୍ନ ସମସ୍ୟା, ଚାପ ଓ ନିରାଶର ସମ୍ମୁଖୀନ ହୋଇ ନିଜକୁ ଅସହାୟ ମନେ କରେ। ସେତେବେଳେ କିଛି ଲୋକ ଆତ୍ମହତ୍ୟାକୁ ଏକମାତ୍ର ରାସ୍ତା ବୋଲି ଭାବିଥାନ୍ତି, କିନ୍ତୁ ମୋର ଦୃଢ଼ ମତ ହେଉଛି ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ। ସମସ୍ୟା ମଣିଷକୁ ଦୁର୍ବଳ କରିବା ପାଇଁ ନୁହେଁ, ବରଂ ଶକ୍ତିଶାଳୀ କରିବା ପାଇଁ ଆସିଥାଏ। ଯେପରି ସୁନା ଅଗ୍ନିରେ ପୋଡ଼ି ଅଧିକ ଚମକିଥାଏ, ସେହିପରି ମଣିଷ ମଧ୍ୟ ସଂଘର୍ଷ ମାଧ୍ୟମରେ ନିଜକୁ ଗଢ଼ିଥାଏ। ଆଜିର ବିଫଳତା କାଲିର ସଫଳତା ଭିତ୍ତି ହୋଇପାରେ। ଯଦି ଆମେ ଧୈର୍ଯ୍ୟ ଓ ସାହସ ହରାଇଦେବା, ତେବେ ଜୀବନର ସମସ୍ତ ସମ୍ଭାବନାକୁ ହରାଇବା। ଆତ୍ମହତ୍ୟା କେବଳ ଜଣେ ବ୍ୟକ୍ତିର ଜୀବନକୁ ଶେଷ କରେ ନାହିଁ, ଏହା ପରିବାରର ସ୍ୱପ୍ନ, ଆଶା ଓ ଭାବନାକୁ ମଧ୍ୟ ଭାଙ୍ଗି ଦିଏ। ଜଣେ ସନ୍ତାନକୁ ହରାଇଥିବା ପିତାମାତାଙ୍କ ଦୁଃଖ, ଜଣେ ବନ୍ଧୁଙ୍କୁ ହରାଇଥିବା ବନ୍ଧୁର ବେଦନା କେବେ ବି ପୂରଣ ହୋଇପାରେ ନାହିଁ। ତେଣୁ କୌଣସି ପରିସ୍ଥିତିରେ ଜୀବନର ପ୍ରତି ଆଶା ଛାଡ଼ିବା ଉଚିତ ନୁହେଁ। ମଣିଷ ଯେତେବେଳେ ସମସ୍ୟାରେ ପଡ଼େ, ସେତେବେଳେ ନିଜେ ଲୋକଙ୍କ ସହ କଥା ହେବା, ସାହାଯ୍ୟ ନେବା ଓ ସକାରାତ୍ମକ ଚିନ୍ତା କରିବା ଆବଶ୍ୟକ। ପ୍ରତ୍ୟେକ ରାତି ପରେ ଯେପରି ସକାଳ ଆସେ, ସେହିପରି ପ୍ରତ୍ୟେକ କଷ୍ଟ ପରେ ଖୁସିର ସମୟ ମଧ୍ୟ ନିଶ୍ଚୟ ଆସିଥାଏ। ତେଣୁ ମୁଁ କହିବି, ଆତ୍ମହତ୍ୟା ନୁହେଁ, ଆତ୍ମବିଶ୍ୱାସ ହିଁ ସମସ୍ୟାର ପ୍ରକୃତ ସମାଧାନ। ଜୀବନକୁ ଭଲ ପାଆନ୍ତୁ, ସମସ୍ୟାକୁ ସାହସର ସହିତ ସାମ୍ନା କରନ୍ତୁ ଏବଂ ଆଶାର ଆଲୋକରେ ଆଗକୁ ବଢ଼ନ୍ତୁ। ଧନ୍ୟବାଦ।
2: ସାର୍, ମୁଁ କମଳା ନାୟକ। ଆଜିର ଆମର ପ୍ରତିକ୍ରିୟାର ବିଷୟବସ୍ତୁଟି ରହିଛି, ସମସ୍ୟାର ସମାଧାନ ଆତ୍ମହତ୍ୟା କି? ଆଜିର ବ୍ୟସ୍ତ ଓ ପ୍ରତିଯୋଗିତାପୂର୍ଣ୍ଣ ଜୀବନରେ ମଣିଷର ଅନେକ ପ୍ରକାରର ସମସ୍ୟା, ଚାପ, ବିଫଳତା ଓ ନିରାଶାର ସମ୍ମୁଖୀନ ହେଉଛି। କେବେ ପାଠପଢ଼ାରେ ବିଫଳତା, କେବେ ଆର୍ଥିକ ସମସ୍ୟା, କେବେ ପାରିବାରିକ କଳହ କିମ୍ବା ସମ୍ପର୍କର ତିକ୍ତତା ଲୋକଙ୍କୁ ମାନସିକ ଭାବରେ ଦୁର୍ବଳ କରିଦିଏ। ଏପରି ପରିସ୍ଥିତିରେ କିଛି ଲୋକ ଆତ୍ମହତ୍ୟାକୁ ସମସ୍ୟାର ସମାଧାନ ବୋଲି ଭାବନ୍ତି, କିନ୍ତୁ ବାସ୍ତବରେ ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ବରଂ ଏହା ଜୀବନର ସମସ୍ତ ସମ୍ଭାବନାର ଅନ୍ତ ଅଟେ। ପ୍ରତ୍ୟେକ ମଣିଷ ଜୀବନରେ ସୁଖ ଓ ଦୁଃଖ ଆସିଥାଏ। ଅନ୍ଧାର ରାତି ପରେ ଯେପରି ସୂର୍ଯ୍ୟ ଉଦୟ ହୁଏ, ସେହିପରି ଦୁଃଖ ପରେ ସୁଖ ମଧ୍ୟ ଆସିଥାଏ। ସମସ୍ୟା ଯେତେ ବଡ଼ ହେଉନା କାହିଁକି, ତାହାର ସମାଧାନ ନିଶ୍ଚିତ ଭାବରେ ରହିଛି। ଆତ୍ମହତ୍ୟା କରିବା ଦ୍ୱାରା ସମସ୍ୟା ଦୂର ହୁଏ ନାହିଁ, ବରଂ ପରିବାର, ବନ୍ଧୁ ଓ ସମାଜ ପାଇଁ ଅସହ୍ୟ ଦୁଃଖ ସୃଷ୍ଟି ହୁଏ। ଜଣେ ବ୍ୟକ୍ତିର ଆତ୍ମହତ୍ୟା ତାଙ୍କ ପିତାମାତା, ଭାଇ ଭଉଣୀ ଓ ପ୍ରିୟଜନଙ୍କୁ ସାରା ଜୀବନ ପାଇଁ କଷ୍ଟ ଦେଇଥାଏ। ସମସ୍ୟା ଆସିଲେ ଆମେ ନିରାଶ ନ ହୋଇ ଧୈର୍ଯ୍ୟ ଧାରଣ କରିବା ଉଚିତ। ନିଜର ମନର କଥା ପରିବାର, ବନ୍ଧୁ, ଶିକ୍ଷକ କିମ୍ବା ବିଶ୍ୱସ୍ତ ବ୍ୟକ୍ତିଙ୍କ ସହ ଭାଗ କରିବା ଉଚିତ। ଅନେକ ସମୟରେ ଅନ୍ୟମାନଙ୍କ ପରାମର୍ଶ ଓ ସହଯୋଗ ଆମକୁ ନୂଆ ଆଶା ଏବଂ ସାହସ ଦେଇଥାଏ। ଜୀବନ ଭଗବାନଙ୍କର ଏକ ଅମୂଲ୍ୟ ଉପହାର, ତେଣୁ ଏହାକୁ ସମ୍ମାନ କରିବା ଆମର କର୍ତ୍ତବ୍ୟ। ଶେଷରେ ମୁଁ ଏତିକି କହିବି ଯେ ଆତ୍ମହତ୍ୟା କେବେ ବି ସମସ୍ୟାର ସମାଧାନ ନୁହେଁ। ସମସ୍ୟାକୁ ସାହସର ସହିତ ସାମ୍ନା କରିବା, ଆଶାବାଦୀ ହେବା ଏବଂ ଜୀବନ ପ୍ରତି ସକାରାତ୍ମକ ଦୃଷ୍ଟିଭଙ୍ଗୀ ରଖିବା ହିଁ ପ୍ରକୃତ ସମାଧାନ। ଜୀବନ ଥିଲେ ହିଁ ସଫଳତା, ସ୍ୱପ୍ନ ଓ ଖୁସିର ସମ୍ଭାବନା ରହିଥାଏ। ତେଣୁ ଆତ୍ମହତ୍ୟା କେବେ ବି ସମସ୍ୟାର ସମାଧାନ ନୁହେଁ। ଜୀବନ ଅମୂଲ୍ୟ, ସମସ୍ୟା କ୍ଷୀଣସ୍ଥାୟୀ, ତେଣୁ ଜୀବନକୁ ବଞ୍ଚିବା, ଆଶାକୁ ଆଲିଙ୍ଗନ କରିବା, ଆଉ କେବେ ମଧ୍ୟ ଆତ୍ମହତ୍ୟା କରିବା ନାହିଁ।
3: ନମସ୍କାର, ମୁଁ ଆଦିତ୍ୟରାଜ ଗନ୍ତାୟତ। ଆଜି ମୋତେ ଗୋଟିଏ ବିଷୟରେ କିଛି କହିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି। ବିଷୟର ନାମ ହେଲା, ସବୁ ସମସ୍ୟାର ସମାଧାନ କେବଳ ଆତ୍ମହତ୍ୟା କି? ନା, ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ। ଏହା କେବଳ ସମସ୍ୟାର ସମାଧାନ ପାଇଁ ଥିବା ସମସ୍ତ ସମ୍ଭାବନା ଏବଂ ସୁଯୋଗକୁ ସବୁଦିନ ପାଇଁ ବନ୍ଦ କରିଦିଏ। ଆମର ଏତେ ସୁନ୍ଦର ଏବଂ ମୂଲ୍ୟବାନ ଜୀବନଟା, ତାକୁ

0: ସହଜରେ ହାରିଯିବା ଜୀବନ ଅଛି ଜିତିବା ପାଇଁ ହାରିବା ପାଇଁ ନୁହେଁ ମୋର ବନ୍ଧୁ। ଆଜି ମନକୁ ଗୋଟେ କଥା ହେବାର ସମୟ, ବିଶେଷ କରି ମୋର ସେହି ସାଥୀମାନଙ୍କ ପାଇଁ ଯେଉଁମାନେ ନୂତନ ପିଢ଼ିର କର୍ଣ୍ଣଧାରା ଏବଂ ଆସନ୍ତାକାଲିର ଭବିଷ୍ୟତ। କେବେ କେବେ ଲାଗେ ନା ଚାରିଆଡ଼େ ସବୁ ବାଟ ବନ୍ଦ ହୋଇଯାଇଛି, ପରୀକ୍ଷାରେ କମ୍ ମାର୍କ, ଚାକିରି ନ ମିଳିବାର ଚିନ୍ତା, ସମ୍ପର୍କର ଫାଟ କିମ୍ବା ପରିବାର ଓ ସମାଜର ଅହେତୁକ ଚାପ। ଆଉ ସେହି ଅନ୍ଧକାର ମୁହୂର୍ତ୍ତରେ ମନକୁ ଏକ ଭୟଙ୍କର ପ୍ରଶ୍ନ, ସେହି ଯନ୍ତ୍ରଣାର ମୁକ୍ତି ପାଇଁ ଆତ୍ମହତ୍ୟା ହିଁ ଏକ ବାଟ କି? ନା, ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ଏହା କୌଣସି ଯନ୍ତ୍ରଣାର ଅନ୍ତ କରେ ନାହିଁ, ବରଂ ସେହି ଯନ୍ତ୍ରଣାକୁ ନିଜର ପ୍ରିୟଜନ, ବାପା ମା ଏବଂ ସାଙ୍ଗସାଥୀ କାନ୍ଧରେ ଜୀବନସାରା ପାଇଁ ଲଦି ଦେଇଥାଏ। ଯେଉଁମାନେ ଆପଣଙ୍କୁ ଭଲ ପାଆନ୍ତି ସେମାନେ ସବୁଦିନ ପାଇଁ ଭାଙ୍ଗି ପଡ଼ନ୍ତି, ଜୀବନ ଏକ ECG ମେସିନ ପରି, ସେଥିରେ ଯେପରି ଗାରଟି ଉପର ତଳ ନ ହେଲେ ହିଁ ମଣିଷ ବଞ୍ଚିଛି ବୋଲି ପ୍ରମାଣ ମିଳି, ବରଂ ଗାରଟି ସିଧା ହୋଇଗଲେ ସବୁ ଶେଷ ହୋଇଯାଏ, ଠିକ ସେହିପରି ଜୀବନରେ ସୁଖ ଦୁଃଖ ଉତ୍ଥାନ ପତନ ଚାଲିଥିବ। ଆଜି ଯେଉଁ ପରୀକ୍ଷା ଆପଣଙ୍କୁ ବଡ଼ ଲାଗୁଛି ତାହା ଆପଣଙ୍କ ସମ୍ପୂର୍ଣ୍ଣ ଜୀବନ ନୁହେଁ। ଆଜି ଯେଉଁ ଚାକିରି ଆପଣ ହରାଇଛନ୍ତି କାଲି ତାଠୁ ବଡ଼ ସୁଯୋଗ ଆପଣଙ୍କ ଅପେକ୍ଷାରେ ଥାଇପାରେ। ଆଜି ଯଦି ଆପଣ ହୃଦୟ ଭଙ୍ଗା ଶିକାର ତେବେ ମନେ ରଖନ୍ତୁ ସମୟ ସବୁଠାରୁ ବଡ଼ ଔଷଧ, ସମୟ ହିଁ ସବୁ ଠିକ୍ କରିଦେଇଥାଏ। ଯେତେବେଳେ ବି ମନ ଭାରକ୍ରାନ୍ତ ଲାଗୁଛି ନିଜ ଭିତରେ ସେହି କୋହକୁ ଚାପି ରଖନ୍ତୁ ନାହିଁ, କଥା କହିବା, ନିଜ ବାପା ମା, ଭଲ ସାଙ୍ଗ, ଶିକ୍ଷକ କିମ୍ବା କୌଣସି ପରାମର୍ଶଦାତାଙ୍କ ସହ ମନ ଖୋଲି କହିବା, ଯାହାଫଳରେ ସବୁ ଦୁଃଖ ଦୂର ହୋଇଯାଇଥାଏ। ଆଉ ବେଳେବେଳେ ସାହାଯ୍ୟ ମାଗିବାଟା କେବେ ବି ଖରାପ ନୁହଁ, ବରଂ ବଞ୍ଚିବାର ସାହସ। ଧନ୍ୟବାଦ।
1: ନମସ୍କାର ଶ୍ରୋତା ବନ୍ଧୁଗଣ, ମୁଁ ସୁଶ୍ରୀ ରୀତିଶା କୁମାରୀ ଗୌଡ଼। ଆଜିର ଆଲୋଚନାର ବିଷୟବସ୍ତୁଟି ହେଉଛି ସମସ୍ୟାର ସମାଧାନ ଆତ୍ମହତ୍ୟା କି, ଯାହାର ଉପରେ ମୁଁ ଚୁମ୍ବକରେ ଆଲୋଚନା କରିବା ପାଇଁ ଯାଉଅଛି। ସମସ୍ୟାର ସମାଧାନ ଆତ୍ମହତ୍ୟା କେବେ ମଧ୍ୟ ନୁହେଁ। ଯଦି କୋଇଲା ଶହ ଶହ ବର୍ଷ ଚାପ ଆଉ ତାପ ନ ସହିଥାନ୍ତା, ଆଜି ହୀରା ନଥାନ୍ତା, ସୁନାକୁ ଉତ୍ତପ୍ତ କରି ଆଘାତ ନ ଦିଆଯାଇଥାନ୍ତା, ତେବେ ତାର ଚମକ ଆଜି ନଥାନ୍ତା। ଠିକ ସେହିଭଳି ସମସ୍ୟା କୌଣସି ଶ୍ରେଷ୍ଠ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇଥାଏ, ନା କି ଏକ ଭୋଗ ବିଳାସର ଜୀବନ। ବିଦେଶୀଙ୍କର ଧାରଣ ଅତ୍ୟାଚାର ହିଁ ସ୍ୱାଧୀନତା ଆଣିଦେଇଥିଲା। ଗୋଟିଏ ରିକ୍ସା ଚାଳକର ସନ୍ତାନ ଆଜି IAS ହୋଇପାରିଛି। ତେଣୁ ସମସ୍ୟାର ସମାଧାନ ଆତ୍ମହତ୍ୟା ଯେ ଏହା କେବେ ମଧ୍ୟ ନୁହେଁ। ଶେଷରେ ଗୋଟିଏ କବିତା ଉପସ୍ଥାପନା କରିବାକୁ ଚାହିଁବି। ଧରାପୃଷ୍ଠରେ ରହିଛି ସମସ୍ତ ସ୍ୱର୍ଗ, ଆତ୍ମହତ୍ୟା ନୁହଁ ଯେ କାହାର ମାର୍ଗ, ମନୁଷ୍ୟ ଜୀବନ ଅଟେ ସର୍ବଶ୍ରେଷ୍ଠ, କିନ୍ତୁ କରୁନାହିଁ ତାକୁ ନଷ୍ଟ ଭ୍ରଷ୍ଟ, ଦୁଃଖରେ ରହିବେ ବନ୍ଧୁ ପରିବାର, ଏମିତି ତ କରୁନାହିଁ ଅତ୍ୟାଚାର, ଦେଇଗଲ ଜୀବନର କରୁଣରସ, କେଉଁଠି ରହିଗଲା ଆମରି ଦୋଷ, ଆତ୍ମହତ୍ୟାକୁ କର ଆଜିଠାରୁ ଗୁଣ, ମନେ ରଖ କେମିତି ହେବ ଭରଣା। ଆଶା କରୁଛି ମୋର ମତାମତ ଉତ୍ତରଟି ଆପଣମାନେ ବୁଝିପାରିଥିବେ, କୌଣସି ତ୍ରୁଟି ଥିଲେ କ୍ଷମା କରିବେ। ଧନ୍ୟବାଦ। ଜୟ ଜଗନ୍ନାଥ।
2: ତେବେ ସାଥୀ, ଶୁଣୁଥିଲେ ତ ଏକ ପ୍ରତିକ୍ରିୟା, ଆମ ଭାଇ ଭଉଣୀମାନେ ବହୁତ ସୁନ୍ଦର ଭାବରେ ସେମାନଙ୍କର ମତାମତ ପ୍ରଦାନ କରିଥିଲେ। ତେବେ ଆପଣମାନେ ମଧ୍ୟ ନିଶ୍ଚୟ ଭାବରେ ଏହି ପ୍ରତିକ୍ରିୟାରୁ କିଛି ଶିକ୍ଷା ଗ୍ରହଣ କରିଥିବେ।

0: ତେବେ ସାଥୀ ଚାଲନ୍ତୁ ଶୁଣିବା ଗୋଟିଏ ଜାଣିବା କଥା ସମ୍ପର୍କରେ, ଯାହାର ବିଷୟ ରହିଛି ପ୍ରାଣୀଙ୍କ ଆଖି ଅନ୍ଧାର ରାତିରେ ଚମକେ କାହିଁକି।
1: ପ୍ରାଣୀମାନଙ୍କ ଆଖି ଅନ୍ଧାର ରାତିରେ ଚମକିବାର ମୁଖ୍ୟ କାରଣ ହେଉଛି ସେମାନଙ୍କ ଆଖି ଭିତରେ ଥିବା ଟାପେଟମ୍ ଲୁସିଡମ୍ ନାମକ ଏକ ବିଶେଷ ପରତ। ଏହା ଆଖିର ରେଟିନା ପଛରେ ଥାଏ ଏବଂ ଆଲୋକକୁ ପ୍ରତିଫଳିତ କରେ। ତେଣୁ ରାତିରେ ଟର୍ଚ୍ଚ କିମ୍ବା ଗାଡ଼ିର ଆଲୋକ ପ୍ରାଣୀଙ୍କ ଆଖି ଉପରେ ପଡ଼ିଲେ ସେହି ଆଲୋକ ପ୍ରତିଫଳିତ ହୋଇ ଆଖି ଚମକୁଥିବା ପରି ଦେଖାଯାଏ, ଫଳରେ ଆମ ଆଖିକୁ ପ୍ରାଣୀର ଆଖି ଚମକୁଥିବା ପରି ଦେଖାଯାଏ।
0: ଏହି ବିଶେଷ ପରତ ପ୍ରାଣୀମାନଙ୍କୁ ଅଳ୍ପ ଆଲୋକରେ ଦେଖିବାରେ ସାହାଯ୍ୟ କରେ। ଏହା ଆଲୋକକୁ ପୁଣି ରେଟିନା ଉପରେ ପକାଇ ଦୃଷ୍ଟିକୁ ଅଧିକ ସମ୍ବେଦନଶୀଳ କରେ। ବିଶେଷ କରି ବିଲେଇ, କୁକୁର, ହରିଣ ଭଳି ଅନେକ ରାତ୍ରିକର ପ୍ରାଣୀଙ୍କଠାରେ ଏହା ଦେଖାଯାଏ। ମନେ ରଖିବା କଥା, ପ୍ରାଣୀଙ୍କ ଆଖି ନିଜେ ଆଲୋକ ଦିଏ ନାହିଁ, ବାହାରୁ ପଡୁଥିବା ଆଲୋକକୁ ପ୍ରତିଫଳିତ କରିବା ଯୋଗୁଁ ଚମକୁଥିବା ପରି ଦେଖାଯାଏ। ଏହି ବ୍ୟବସ୍ଥା ପ୍ରାଣୀମାନଙ୍କୁ ରାତିରେ କମ୍ ଆଲୋକରେ ମଧ୍ୟ ଚାରିପାଖର ଜିନିଷ ଦେଖିବାରେ ସାହାଯ୍ୟ କରେ। ତେଣୁ ଅନେକ ପ୍ରାଣୀ ରାତିରେ ସହଜରେ ଖାଦ୍ୟ ଖୋଜିବା, ଚଳାଚଳ କରିବା ଓ ବିପଦକୁ ଚିହ୍ନିବାରେ ସକ୍ଷମ ହୁଅନ୍ତି। ଏହା ଆଖିରୁ ଆଲୋକ ବାହାରିବା ନୁହେଁ, ବରଂ ବାହାରୁ ଆସୁଥିବା ଆଲୋକର ପ୍ରତିଫଳନ ଅଟେ।
1: ଟାପେଟମ୍ ଲୁସିଡମ୍ ଏମିତି ଏକ ପ୍ରତିବିମ୍ବ କ୍ଷେପକ ପରସ୍ତ ଅଟେ, ଯାହା ମେରୁଦଣ୍ଡୀ ପ୍ରାଣୀଙ୍କ ସହ କିଛି ଅମେରୁଦଣ୍ଡୀ ପ୍ରାଣୀଙ୍କଠାରେ ବି ଥାଏ। ଉକ୍ତ ପ୍ରତିବିମ୍ବ କ୍ଷେପକ ପରସ୍ତର କାମ ହେଉଛି ଆଖିରେ ଫୋଟୋ ରିସେପ୍ଟସ୍ ପାଇଁ ଉପଲବ୍ଧ ଥିବା ପ୍ରକାଶକୁ ବଢ଼ାଇବା। ଫୋଟୋ ରିସେପ୍ଟସ୍ ରେଟିନାରେ ଥିବା ବିଶେଷ ପ୍ରକାରର ନ୍ୟୁରନ୍ ଅଟେ, ଯାହା ପ୍ରକାଶର ଫୋଟନକୁ ଅବଶୋଷିତ କରି ତାକୁ ସଙ୍କେତରେ ପରିବର୍ତ୍ତନ କରେ।
0: ସରଳ ଭାଷାରେ ଟାପେଟମ୍ ଲୁସିଡମ୍ ହେଉଛି କିଛି ସ୍ତନ୍ୟପାୟୀ ପ୍ରାଣୀଙ୍କ ଆଖିର ପଛ ଭାଗରେ ଥିବା ଦର୍ପଣ ଅଟେ, ଯାହା ସାହାଯ୍ୟରେ ରାତ୍ରିକାଳୀନ ପ୍ରାଣୀଙ୍କ ଆଖି ଚମକିଥାଏ। ଟାପେଟମ୍ ଲୁସିଡମ୍ ନିଜର ରଙ୍ଗ ବି ଥାଏ, ଫଳରେ କିଛି ପ୍ରାଣୀଙ୍କ ଆଖିରେ ଚମକ ରଙ୍ଗ ବିରଙ୍ଗୀ ଦେଖାଯାଇଥାଏ। ଯେମିତିକି ନୀଳ ରଙ୍ଗର ଚମକଦାର ଆଖି କୁକୁରଙ୍କଠାରେ ଦେଖାଯାଏ, ସବୁଜ ରଙ୍ଗର ଆଖି ବାଘଙ୍କର ଦେଖାଯାଏ। ଆଖିର ରଙ୍ଗ ସେହି ଖଣିଜ ପଦାର୍ଥ ଉପରେ ବି ନିର୍ଭର କରେ, ଯାହାଦ୍ୱାରା ଟାପେଟମ୍ ଲୁସିଡମ୍ କ୍ରିଷ୍ଟାଲ ତିଆରି ହୋଇଥାଏ। ତେବେ ପ୍ରାଣୀଙ୍କ ଆଖି ଚମକଦାର ହେବା ଦ୍ୱାରା ଆମର ଗୋଟେ ଫାଇଦା ହୁଏ, ଯେ ରାତିରେ ଗଲାବେଳେ ରାସ୍ତାରେ ଥିବା ପ୍ରାଣୀ ଉପରେ ଯେତେବେଳେ ଗାଡ଼ିର ଲାଇଟ୍ ପଡ଼େ ତାର ଆଖି ଚମକିଥାଏ, ଆଉ ଆମେ ରାସ୍ତାରେ କୌଣସି ପ୍ରାଣୀ ଥିବା ଜାଣିପାରୁ।

0: ତେବେ ସାଥୀ ଶୁଣୁଥିଲେ ତ ଗୋଟିଏ ଜାଣିବା କଥା, ଚାଲନ୍ତୁ କାର୍ଯ୍ୟକ୍ରମଟିକୁ ଶେଷ କରିବା ପୂର୍ବରୁ ଜାଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ତେବେ ଆଗାମୀକାଲି ଶୁକ୍ରବାର ଅର୍ଥାତ୍ ସମ୍ପର୍କ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଆପଣମାନଙ୍କର ମନପସନ୍ଦର କାର୍ଯ୍ୟକ୍ରମ ହେଲୋ ଗୁଞ୍ଜନ, ଯେଉଁଥିରେ କଲ୍ କରି ଆପଣମାନେ ଆପଣଙ୍କର ମନପସନ୍ଦର ଗୀତ ଶୁଣିପାରିବେ।

0: ତେବେ ସାଥୀ, ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ତାହାର ସୁଚିନ୍ତିତ ମତାମତ ଦେବାକୁ ଯେପରି ନ ଭୁଲନ୍ତି। ଆପଣ ଆମ ନିକଟକୁ ମେସେଜ, ଭଏସ୍ ମେସେଜ କିମ୍ବା ଇମେଲ ମାଧ୍ୟମରେ ମତାମତ ଦେଇପାରିବେ। ଆମ ନିକଟକୁ ମେସେଜ କିମ୍ବା ଭଏସ୍ ମେସେଜ କରିବାର ନମ୍ବରଟି ହେଉଛି
1: 9438268568
0: ଏବଂ ଆମର ଇମେଲ ଆଇଡିଟି ହେଉଛି
1: airjaipur@gmail.com।
0: ତେବେ ସାଥୀ, ଆଉ ଥରେ ଏକ ସୁନେଲି ସନ୍ଧ୍ୟାରେ ପୁଣି ଭେଟିବାର ପ୍ରତିଶ୍ରୁତି ଦେଇ ରହିଲୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ପୁଷ୍ପାଞ୍ଜଳି
1: ଆଉ ମୁଁ ରେଶ୍ମା। ରହିଲୁ ସାଥୀ,
0: ନମସ୍କାର।

ଏତେବେଳେ ଯାଇ ଶୁଣୁଥିଲେ ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଆଦିବାସୀ ଭାଇ ଏବଂ ଭଉଣୀ

0: ପିଲା ଟୋକି ମନକେ ବେଶୀ ଉଡ଼ା ଉଡ଼ି ନା କରବା।
1: ହେଲେ ଏବେ ସେ ଯେତିକି ଲୋକ ମିଶା ଆମର ଏବେ ଇତି ଆମର ରେଡ଼ିଓ ଶୁଣିଲାଇନି ତାଙ୍କର ପାଇଁ ଗୋଟେ ଗୀତ ବାଜାଇ ଦେନ୍। ଆହୁରି ମରବା ଯେ ଯେ ବିଚାର କଲା ଅଚତ ଏ ଗୀତ ଶୁଣି କରି ମରବାଟା ମିଶା ସେ ମନ
0: ନମର
1: ସେଟା ପାଇଁ ଭଲ ଗୀତ ଗୋଟେ ଆମେ ବଜାମ ଶୁଣ।

0: ଜିଭଟା ପୁରା ଶୁଖିଯିବ, ଜିଭରେ ହାତ ମାରିବେ ଏକଦମ ଜିଭ ଶୁଖିଯିବ, ଜିଭ ଶୁଖିଲେ ଜାଣିବେ ପିଲାର ଡିହାଇଡ୍ରେସନ ହେଇଗଲା, ଶରୀରରେ ଜଳୀୟ ଅଂଶ କମିଗଲା। ତା ପାଇଁ ଆମେ ଘରୋଇ ଉପଚାର ହିସାବରେ ଆମେ ଲୁଣ ଚିନି ଲେମ୍ବୁ ମିଶାଇ ଘୋଳ କରି ଦେଇପାରିବା, ନହେଲେ ବଜାରରୁ କିଣିଗଲେ ORS ଦେଇପାରିବା, ନହେଲେ ଦହି ପାଣି ଦେଇପାରିବା। ପାଣିର ଶରୀରରେ ପାଣିର ମାତ୍ରା କମିଯିବା ନ କମିବା ପାଇଁ ଆମେ ବହୁତ ପ୍ରକାର ଯେ ପ୍ରକାର ଘରୋଇ ଚିକିତ୍ସା ହିସାବରେ ଆମେ ପଇଡ଼ ପାଣି ଦେଇପାରିବା, ଦେଲେ ଆପଣଙ୍କର ଝାଡ଼ା ବାନ୍ତିରୁ ଉପଶମ ହେବ। ତାପରେ ତା ପାଇଁ ଔଷଧ ଦରକାର ପଡ଼ିଲେ ଔଷଧ ଦିଆଯିବ, ନହେଲେ ବାନ୍ତି ପାଇଁ ବାନ୍ତି ଯଦି ହେଉଛି ତା ପାଇଁ ଆପଣ କୌଣସି ଖାଦ୍ୟ ପାଟିରେ ଦେବେ ନାହିଁ, ତାକୁ ପାଟି ଦେଲେ ବାନ୍ତି ହବ, ତେଣୁ ତାକୁ ଇମିଡିଏଟ ସାଥ ବାନ୍ତିର ଉପଚାର ପାଇଁ ଡକ୍ଟର ସହିତ ପରାମର୍ଶ କରିକି ଔଷଧ ଦେବେ।
1: ହେଲେ ଆମେ କାହିଁକି ଜାଗ୍ରତ ଥିଲେ ଝାଡ଼ା ବାନ୍ତି ନ ହେ,
0: ଆପଣଙ୍କର ଘରର ଚାରିପାଖ ଏରିଆ ସଫା କରିବା ଦରକାର, ପାଣିକୁ ଗରମ କରି ପିଇବା ଦରକାର, ବାହାର କୌଣସି ଜାଗାରେ ପାଣି ପିଇବା ନାହିଁ, ବାହାର କୌଣସି ଜାଗାରେ ବାସି ଖାଦ୍ୟ ଖାଇବା ନାହିଁ। ଆମର ସବୁବେଳେ ଆମର ଅଭ୍ୟାସ ରାସ୍ତାରେ ବନାଇଥିବା ଖାଦ୍ୟ ଯାହାକୁ ଷ୍ଟ୍ରିଟ୍ ଫୁଡ୍ କୁହନ୍ତି ଇଂଲିଶରେ, ରାସ୍ତାରେ ବନାଇଥିବା ଖାଦ୍ୟକୁ ଆମେ ସବୁବେଳେ ଫେରି ମାନେ ଖାଇବା ପାଇଁ ସବୁବେଳେ ଆଗ୍ରହୀ, ତେଣୁ ତାକୁ ଖାଇବା ମନା, ଆର କୌଣସି ଖାଦ୍ୟ ଖାଇବେ ନାହିଁ। ଯେବେ ବି ଯିବେ ଘରେ ବି ଯେଉଁ ପାଣି ପିଇବେ ତାକୁ ପାଣିକୁ ଗରମ କରିବେ, ଥଣ୍ଡା କରିବେ, ଛାଣିକି ପିଇବେ, ତେଣୁ ଆପଣଙ୍କ ଝାଡ଼ା ବାନ୍ତି କେବେ ବି ହବ ନାହିଁ।
1: ଆରି କେତେ କହିବା ବାବୁ ଇ ଛାତ ସେଟା
0: ଫଙ୍ଗସ ଜାତୀୟ ଜିନିଷ ଯୋଉଟାକ ଛଡିଲା ପରେ ସେଥିରୁ ଯୋଉ ଫଙ୍ଗସ, ଯେମିତି ଆପଣ କାଠ ଦିହରେ ବି ଛତୁ ହଉଛି, ଆପଣ ଗୋବର ଦିହରେ ବି ଛତୁ ହଉଛି, ଆପଣ ମାଟିରେ ବି ଛତୁ ହଉଛି, ଆପଣ ଛତୁ ଖାଇବା ପୂର୍ବରୁ ତାକୁ ଚିନ୍ତା କରିପାରିବେ, ଭଲ ଭାବରେ ପରଖି ନେବେ, ଇଏ ବିଷାକ୍ତ ଛତୁ ଖାଦ୍ୟଜନ ଛତୁ, ଛତୁ ଖାଇଲେ ବହୁତ ମାରାତ୍ମକ ଝାଡ଼ା ବାନ୍ତି ହବ, ତାକୁ କୌଣସି ପ୍ରକାର ଔଷଧ ଦରକାର ପଡ଼ିବ ନାହିଁ, ତାକୁ ଇମିଡିଏଟ୍ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିବ ଏବଂ ତାକୁ ସାଲାଇନ୍ ଲଗାଇବାକୁ ପଡ଼ିବ। ତେଣୁ ଛତୁ ଖାଇବାକୁ ଭାଇ ବହୁତ ବହୁତ ପ୍ରିକସନ୍ ନେବେ, ଛତୁ ଖାଇବା ପୂର୍ବରୁ ତାକୁ ଭଲ ଭାବରେ ଚେକ୍ କରିବେ, ଧ୍ୟାନ ଦେବେ ଯେ ବିଷାକ୍ତ କି ଭଲ ଛତୁ, ତେଣୁ ଛତୁ କେବେ ହେଲେ ବାହାରେ ଛତୁ କେବେ ଖାଇବେ ନାହିଁ, ଯଦି ଘର ବାରି ଗଣାରେ ଯଦି ଛତୁ ହେଇଛି ତାକୁ ଦେଖିକିରି ଖାଇବେ।
1: ହେଲେ ବାବୁ ଏବେ ଝାଡ଼ା ବାନ୍ତି ଗୋଟେ ଲୋକେ ହିଲା ଅଛେ ବୋଇଲେ ତା କାଇ ଖାଦି ଖାଇଲେ ଭଲ,
0: ଝାଡ଼ା ବାନ୍ତି କହୁଛି ତାକୁ ଆପଣ ଯେତେ ଜଳୀୟ ଅଂଶ ପିଆଇବେ, ଯଦି ବାନ୍ତି ନାହିଁ ଝାଡ଼ା ହଉଛି ତାର ଉପଶମ ଘରୋଇ ଚିକିତ୍ସା ହେଇପାରିବ, କିନ୍ତୁ ଯଦି ବାନ୍ତି ବନ୍ଦ ନ ହେଲା ତାକୁ ହସ୍ପିଟାଲରେ ସାଲାଇନ୍ ଦ୍ଵାରା ତାକୁ ଉପଚାର କରିବାକୁ ପଡିବ, ନହେଲେ ତାକୁ ଆମେ ଘରୋଇ ଚିକିତ୍ସା ଦ୍ଵାରା ଉପଚାର କରିପାରିବା ନାହିଁ।
1: ହେଲେ ଗୋଟେ ଲୋକ ଝାଡ଼ା ବାନ୍ତି ହେଲା ଅଛେ ବୋଇଲେ ଆମେ ତାକୁ ଖାଇବାକୁ ଦେଇପାରୁ କି ନାହିଁ?
0: ହଁ, ଝାଡ଼ା ବାନ୍ତି ଲୋକକୁ ସବୁବେଳେ ଆପଣ ଯେମିତି ଆମର ଦେଶୀ ଭାଷାରେ କୁହନ୍ତି ଚୁଡ଼ା କଦଳୀ ଦେଇପାରିବେ, ଭାତକୁ ବହୁତ ଭାବରେ ନରମ ପଖାଳ ଭାତ ଦେଇପାରିବେ, ଦହି ଦେଇପାରିବେ, ଖାଦ୍ୟ ଦେଇପାରିବେ, ଖାଦ୍ୟ ତ ଦେବାକୁ ପଡିବ, ଖାଦ୍ୟ ନ ଦେଲେ ତାର ଶରୀର କମଜୋର ହବ, ତେଣୁ ଖାଦ୍ୟ ଦେବେ ତରଳ ଜାତୀୟ ଖାଦ୍ୟ ଯୋଉଟାକ ସାଧାରଣ ଭାବରେ କଠିନ ଖାଦ୍ୟ ଖାଇବ ନାହିଁ, ନରମ ଖାଦ୍ୟ ଖାଇବ।
1: ହେଲେ ବାବୁ ଗୋଟେ ଲୋକ ଝାଡ଼ା ବାନ୍ତି ହେଲା ବୋଇଲେ ସେ ମରବାର ଚାନ୍ସ ଅଛି କି ନାହିଁ?
0: ଯଦି ଝାଡ଼ା ବାନ୍ତି ଯାହାର ହଉଛି ତା ଶରୀରରେ ଜଳୀୟ ଅଂଶର ମାତ୍ରା କମିଯାଏ, ଜଳୀୟ ମାତ୍ରା କମିଗଲେ ତାର ଶରୀର ଯୋଉ ବୃକ ଅଛି କିଡ଼ନୀ ଖରାପ ହେଇଯାଏ, ତେଣୁ ଝାଡ଼ା ବାନ୍ତି ଯଦି ବନ୍ଦ ନ ହଉଛି କିଛି ଉପଚାର ପରେ ତାକୁ ସାଙ୍ଗେ ସାଙ୍ଗେ ହସ୍ପିଟାଲରେ ଆଡମିଟ୍ କରିବାକୁ ପଡିବ, ନହେଲେ ନିଶ୍ଚୟ ତାର ଘରେ ମୃତ୍ୟୁ ହେବାର ଚାନ୍ସେସ 100% ଅଛି।
1: ହେଲେ କାଲରା ବୋଇଲାଇନି ଜୋନଟା, କାଲରା ଆରି ଝାଡ଼ା ବାନ୍ତି ଗୋଟେ ରକମର ବେମାର କି?
0: ହଁ, ଝାଡ଼ା ବାନ୍ତି ସିଏ ବି ଝାଡ଼ା ରୋଗ, କିନ୍ତୁ କଲେରାର ଜର ଅଲଗା, କଲେରା ଯଦି ହବ ଓନ୍ଲି ଝାଡ଼ା ହବ, ବାନ୍ତି ହୁଏନି, କଲେରାରେ ଝାଡ଼ା ହେଲେ ଆପଣଙ୍କର ଶରୀରର ଜଳୀୟ ଅଂଶକୁ ବହୁତ ଜଲ୍ଦି କମ୍ କରେ, କଲେରା ଯଦି ଯାହାକୁ ହୁଏ ତାର ଝାଡ଼ା ଏତେ ଜୋର ହବ ପ୍ରଥମ ଥର ଭିତରେ 2 ଲିଟର 1.5 ଲିଟର 2 ଲିଟର ପାଣି ବସରୁ ବାହାରିଯିବ, 2-3 ଝାଡ଼ା ହେବ ହେଲେ ପେସେଣ୍ଟ ରୋଗୀ ମରିବାର ଚାନ୍ସେସ ଅଧିକା, ତେଣୁ ଯଦି ଯାହାର ଅଧିକା ମାତ୍ରାରେ ଝାଡ଼ା ହଉଛି ଆପଣ ଜାଣିବେ ଝାଡ଼ାର ଦୁର୍ଗନ୍ଧ ହଉଛି, ସ୍ମେଲ ଆସୁଛି, ଆଉ ଝାଡ଼ା ବହୁତ ଜୋର ପାଣି ବାହାରେ ହଉଛି, କୌଣସି ପ୍ରକାର ବନ୍ଦ ହଉନି, ତାକୁ ହସ୍ପିଟାଲ ତୁରନ୍ତ ନେଇକିରି ଆଡମିଟ୍ କରିକି ତାକୁ ଗ୍ଲୁକୋଜ ସାଲାଇନ୍ ଦେବାକୁ ପଡିବ, ନହେଲେ କଲେରାରେ ପେସେଣ୍ଟ ମରିବାର ଚାନ୍ସେସ ବହୁତ ଅଧିକା।
1: ହେଲେ କାଲରା କାହିଁ ପାଇଁ ହିସି ବାବୁ?
0: କଲେରା ଗୋଟିଏ ହେଉଛି ବ୍ୟାକ୍ଟେରିଆଲ ଇନଫେକ୍ସନ, କଲେରା ଗୋଟେ ବ୍ୟାକ୍ଟେରିଆଲ ଇନଫେକ୍ସନ, ଆମର ଏଇ ପାଣି ଦ୍ଵାରା ହିଁ ବ୍ୟାପେ, ଏହି ପାଣିକୁ ଆମେ ଯଦି ଶୁଦ୍ଧ ଭାବରେ ପିଇବା କଲେରା ବି ହବ ନାହିଁ, ଝାଡ଼ା ବାନ୍ତି ବି ହବ।
1: ହେଲେ କଲେରା ବୋଲାଇନି ଯେ ସେଟା ଡିଆଁ ରଖି ବାବୁ?
0: କଲେରା ଗୋଟେ ଡିଆଁ ରୋଗ ନୁହେଁ, କଲେରା କୌଣସି ଡିଆଁ ରୋଗ ନୁହେଁ, ଆମେ ପାଣିର ଉପଚାର ଯଦି ଆମେ ନେଉ, ଗୋଟିଏ ପାଣିକୁ ଯଦି ସମସ୍ତେ ଘରର ପରିବାର ଲୋକ ପିଇବେ ସମସ୍ତଙ୍କୁ ଏକାଥରେ ଝାଡ଼ା ହେଲେ ଆମେ ତାକୁ କହିବା କଲେରା, କାହିଁକି ନା ସେ ପାଣିର ଭିତରେ ବ୍ୟାକ୍ଟେରିଆଲ ଅଛନ୍ତି, ବ୍ୟାକ୍ଟେରିଆ ଅଛନ୍ତି ଯେ ବ୍ୟାକ୍ଟେରିଆ ପରିବାର ସମସ୍ତଙ୍କୁ ଏକାଥରେ ଝାଡ଼ା ରୋଗରେ ପକେଇପାରେ, କଲେରା ଗୋଟିଏ ଡିଆଁ ରୋଗ ନୁହେଁ।
1: ହେଲେ ବାବୁ ବଡ଼ ସୁନ୍ଦର ବୁଝାଇ ଦେଲା, ସେ ପାଇଁ ଧନ୍ୟବାଦ ଲାଗ, ଆରି ଜୁହାର ଲାଗ ବାବୁ।
0: ଜୁହାର।

0: କେତେ ବରଷ ପଢ଼ବାର ଅଛି ବାବୁ?
1: ଏଲଏଲବି ପଢ଼ିଲେ 3 ବର୍ଷ ପଢ଼ବାର ଅଛି। ଏବେ ତ ନୂଆ ସିଷ୍ଟମ ହେଲାଣି, 3 ବର୍ଷ 4 ବର୍ଷ ଷ୍ଟାର୍ଟ କଲାଣି। ଯଦି 3 ବର୍ଷ ନାଇଁ ପ୍ଲସ୍ ଟୁ ସାମ୍ନେ ବୋଲେ 5 ବର୍ଷ ପଢ଼ବାର ଅଛି, ପ୍ଲସ୍ ଟୁ ସାମ୍ନେ ବୋଲେ 3 ବର୍ଷ ପଢ଼ବାର ଅଛି।
0: ହେଲେ ଡାଇରେକ୍ଟ ପ୍ଲସ୍ ଟୁ ପାସ୍ ହେଲା ପରେ ଡାଇଲେ ଅଫିସ ପାଠ ପଢ଼ବାର ହେଇଛି ବାବୁ?
1: ଡାଇରେକ୍ଟ ପଢ଼ବାର ହେଇଛି।
0: ହେଲେ କାଇସି ରାଜନୀତି ବିଜ୍ଞାନ ପୁରା ବୋଲିବା ଯେ ବାବୁ, ସେଟା କରବା ଲୋକ ମିଶାଇ ଓକିଲ ହେଇପାରବା କି ବାବୁ? ହେଲେ ଓକିଲ ବାବୁ, ହେଲେ କାଇଟା କାଇ କାଇ କାମ କରବାର ଅଛେ, କାଇ ଲାଭ ମିଳିଛି ବାବୁ?
1: ଲୋକର କାମ ପାଇବାର ଅଛି, ସେମାନେ ସରକାର ଓକିଲ ହେଲେ ସେମାନଙ୍କୁ ମାସକେ ଦରମା ମିଳୁଛି, ଓକିଲ ହେଲା ଉପରେ ପଢାଯାଇଛି, ଅଲଗା ପାଠ ହେଇଛି, ମାନେ ଏମିତି ଓକିଲ ଯଦି କରିକି ନେଇଛି ଏମିତି ଯିବାର ହେଇଛି, ଯିବା ଥିଲା ପଢା ହେଇଛି।
0: ହେଲେ ସରକାର ଓକିଲ ହେଲା କି ପ୍ରାଇଭେଟ ଓକିଲ ବାବୁ?
1: ମୁଁ ତ ଏଠୁ ସରକାର ଓକିଲ ହେଲିଛି।
0: ହେଲେ ଇ ସରକାର ଓକିଲ ହେଲେ ଯାବୁ ବେଶୀ ମିଳିଛି କି ପ୍ରାଇଭେଟ କେସ୍ ବାସ ଧରିଲେ ବେଶୀ ଯାବୁ ମିଳିଛି ବାବୁ?
1: ପ୍ରାଇଭେଟ ଓକିଲ ହେଲେ ମିଳୁଛି ମିଳିବାଟା।
0: ହେଲେ ସରକାର ଯାବୁ କଲେ ଗୁନା
1: ସରକାର ତାକୁ ସରକାର ଗୋଟେ ସପୋର୍ଟ କରି କହିଲା ବେଳକୁ ସେମାନେ ସରକାର ଯିବାର ମିଶ୍ରଟା ଖାଲି ତ ନସି
0: ଯାଇଛି,
1: ଧର ପଡ଼ିଛି କି ନାଇଁ ଯାଇଛି।
0: ସବୁ କେସ୍ ମୁଁ ଲଢ଼ବା କି ନହେଲେ ରକମ ଭରି ଦେଇଛି କାଇଁ ଜମି କାଜେ କାଇଁ ପିଲା ଅଛ କି ମନକେ କାଇଁ ଚୋର ହାରି ମାନେ କଲେ ସେ ଦଣ୍ଡ ମନ ମିଳୁଛି ସେଟା ଅଲଗା ଅଲଗା ରେ ଭାଇ କି ସବୁ ଯାକ କରି ଯାଇଛି ବାବୁ?
1: କେସ୍ ଅନୁସାରେ ସବୁ ସବୁ କେସ୍ ତ କୋର୍ଟ ଦିନ ଦିନ ଅଛି, ଦିନ କେସ୍ କେବେ ମନ କେସ୍ କଲେ ଦିନ କେସ୍ ଆସୁଛି, ଚୋରି କେସ୍ କଲେ ଦିନ କେସ୍ ଆସୁଛି, ମଦ କେସ୍ କେସ୍
0: ଅଲଗା ଅଲଗା
1: ଅଛି ବାବୁ। ହଁ ମାଝି ଘଣ୍ଟା ହେଲେ ଦିନ ଦିନ କେସ୍ ଅଛି, କଣ କଣ ପିଲାମାନଙ୍କୁ ଆଜିକାଲି ଗଲେ ଅଲଗା ପକ୍ଷ ବୋଲି ନିୟମ ମାତେ ମୋତେ ଗଲେ ଏସ୍ଆଇ କେସ୍ କରବା ତାକେ, ଆରେ ଇ ଦରାଦରି ମରାମରି କେସ୍ ମାନେ ଆସେ, ଆରେ ଚୋରି କେସ୍ ମାନେ ଆସେ, କେସ୍ ମାନେ ଯେଉଁ କେସ୍ କେ ସେଇ ରକମ ଦଣ୍ଡ ମାନେ ଆସେ, ଯେଉଁ କେସ୍ 5 ବର୍ଷ ଦଣ୍ଡ ରହିଛି, 3 ବର୍ଷ ଦାବି ଦେବା ଅନୁସାରେ ଫାଇନ୍ ପଡୁଛି, ସଦା ଦୋଷୀ ହେଲେ ଫାଶି ପ୍ରମାଣ ରୁଜୁ ହେଲେ ଏକା ଠିକ ହେଇଛି। ସରକାର ଓକିଲ ହେଇଛି, ଏବେ ଯେଉଁ ମୁଁ କେସ୍ କରିଦେବା କେସ୍ କରିବା ଲୋକ ଠିକ ଅଛି, ଚିନ୍ତା କରି କହିବା ଠିକ ନିଦାନ କେସ୍ କରିଦେବା, ସେ ଲୋକ ପଶୁରି ଯାଇଥିଲେ ଭାଇ ସେମାନେ ସେମିତି କରି ନିଦାନ କରି କାଟି ରୁଜୁ କରାଇବୁ, ରୁଜୁ କରାଇଲେ ସେମାନଙ୍କୁ ଦଣ୍ଡ ମିଳିବା ପାଇଁ ତିନିଟା ପାଇଁ ଆମେ କାଟି କରିବୁ। ବୟସ ସୀମା ତ ନାହିଁ, 60 ବର୍ଷ ପାରନ୍ତି ପାଠ ପଢ଼ିବା ପାଇଁ ବୟସ ସୀମା,
0: 60 ବର୍ଷ
1: ଲୋକ କେସ୍ ଲଢ଼ିଲେ ତ ମିଳୁଛି ଏଟା, ଲୋକର କାମ ସଉଦା ମାନେ ସେମାନେ ଦେବା ଦେବା ଏକା, ସେମାନେ କାମ କରିଦେଲେ ସେମାନେ ଦୋଷୀ ନ ରହୁ ମତେ ଦଣ୍ଡ ତା ନା କେସ୍ କରିଦେବେ, ମିସ୍ କେସ୍ କରିଦେଲେ ସେମାନେ ସରକାର ଦାବୁ ଲାଇସେନ୍ସ ଆଣବା ଉଣା ଡାବୁ ଆସିବେ ତାର ପାଇଁ ପରୀକ୍ଷା ଦେବା, ସେ ପରୀକ୍ଷା ଦେଇ
0: ଦେଇକି
1: ସରକାର ତରଫ ନାମ ନେଇଛି କାରଣ ଘେନା
0: ପଠାଉଛି
1: ଧ୍ୟାନ ଦେଇକି ପଟ ପଢ଼ିଲେ ଯେଉଁଟା ବି ସେଟା ଭଲ କରି ପଢ଼ିଲେ ଯେଉଁଟା ଯିବାର ହେଇଛି ଗଲେ ମିସ୍କେସ୍ ହେଇଗଲା ତାକେ ତାକୁ ଲଢି କରି ଭଲ କରି ଚାଷ କରା ହେଇଛି, ଫାଷ୍ଟ କେସ୍ ରହିଛି ଯେଉଁଟା କି ଚାଷ କେସ୍ କି ଆମେ ରୁଜୁ କରେଇନି ଯେମିତି ଠିକ୍ କେସ୍ ଆସେ ନାଇଁ ବାବୁ ଏଇଟା ମୁଁ କିଛି ଚାଷ କରିଲି ମୋ ସାଙ୍ଗେ ସେ ଚୋରି ନେଇଲା ଏମିତି କଣ ଚୋରି ନେଇଥିଲା ବୋଲି ରୁଜୁ ହେଲା କହିଲା ବୋଲେ ସେ ସେତିକି ଦୋଷୀ ହେଲେ ସେମାନେ ବନ୍ଦ ହେଲେ
0: ଓକିଲ ପାଠ ସରିଲା ପଛେ ସିଧା ସଲଖ ଦେଇକିରି କୋର୍ଟରେ କେସ୍ ବାସ ଲଢି ହେଇଛି କି କେମିତି କରବାର ସେଟା କାଇଟା ଆସେ
1: ପାଠ ପଢ଼ିଲା ପରେ ପାଠ ସରିଲା ପରେ ଯାଇକି ହାଇକୋର୍ଟ ଦେଇଗଲି আমার লাইসেন্স আনো আর
0: আছে
1: তারপরে আমার লাইসেন্স লাইসেন্স আনো লাইসেন্স আনো

ମହିଳା ଲୋକ ସରକାର ସାହାଯ୍ୟ କରୁଛି ନାଇଁ ଅଫିସ୍ ଘର ବୋଲି ସରକାର ଅଫିସ୍ ଦେବା ତମର ସାଙ୍ଗରେ

ଏତେବେଳେ ଯାଇ ଶୁଣୁଥିଲେ ଚୈତି ଜେନା କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛି ସମୟ ମଧ୍ୟରେ।

ହସ୍ପିଟାଲ କଟକର କମ୍ୟୁନିଟି ମେଡିସିନ ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ମହୁଆ ବିଶ୍ୱାସ। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି କାର୍ଯ୍ୟକ୍ରମ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ବର 06712303146 ଏବଂ 06712303149 ଜରିଆରେ ଷ୍ଟୁଡ଼ିଓରେ ଉପସ୍ଥିତ ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରିପାରିବେ। ଶୁଣିଲେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବିଶେଷ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। କିଛି ସମୟ ପରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୀମଦ୍ ଭାଗବତ ପ୍ରଚାର କରିବ ଆଜି ସନ୍ଧ୍ୟା 6:20। ସନ୍ଧ୍ୟା 6:30 ବିକାଶ ମନ୍ତ୍ର। 6:55 ଶୁଣିବେ ଆଜିର ପ୍ରସଙ୍ଗ। ରାତି 7:25 ଜିଲ୍ଲା ହାଲଚାଲ। ଆଜି ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 7:00। ରାତି 7:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ ଦୁବାଇଠାରେ ଭାରତ ବନାମ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଏସିଆ କପ୍ ମହିଳା T20 କ୍ରିକେଟ ମ୍ୟାଚ୍ର ସେମିଫାଇନାଲ ମ୍ୟାଚ୍ର ପ୍ରତ୍ୟଦର୍ଶୀ ଧାରାବାହିକ ଶୁଣିବେ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଆଜି ରାତି 8:00। ଶୁଣିଲେ ଚଳିତ ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲିର 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପିଆନ ହେଲେ ବୀଣାପାଣି ମିଶ୍ର, ଉପେନ୍ଦ୍ର କୁମାର ମିଶ୍ର, ବୀଣାପାଣି ପୁରୋହିତ, ରାଧାକୃଷ୍ଣ ଭଞ୍ଜ ଏବଂ ପ୍ରଣତି ମିଶ୍ର। ରାମଚରିତ ମାନସ ଶୁଣିବେ 6:25। 6:35 ପ୍ରଚାର କରିବ ଆଜିର ଅନୁଚିନ୍ତା। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଶୁଣିବେ 6:45। ଏଥିରେ ଗାଦୁଆ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଖିଲ ବୁଦେ ଏବଂ ସାଥୀ। 6:25 ବର୍ଣ୍ଣାଳୀରେ ପ୍ରଚାର କରିବ କାର୍ଯ୍ୟକ୍ରମ ସଂଯୋଗ। ବିଷୟ ରହିଛି ସମସ୍ୟା ଘେରରେ ବୈପାରିଗୁଡ଼ା। ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ପ୍ରୋତ୍ସାହନ ଶୁଣିବେ 8:30। 8:35 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀ ନେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। 8:45 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀ ନେଲେ ନିବେଦିତା, ବାବୁଲ ସୁପ୍ରିୟ ଏବଂ ଇରା ମହାନ୍ତି। ଗୀତିଧାରାରେ 9:00 ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। 9:30 ଶୁଣିବେ ସପ୍ତଧାରାରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପୂର୍ବାହ୍ନ 10:05 ଦିନ 12:00 ଏବଂ ଦିନ 2:15 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ 10:30। ଦିନ 11:00 ଶୁଣିବେ କେତୋଟି ଦେଶଭକ୍ତି ଗୀତ। ଶିଳ୍ପୀ ନେଲେ ରମେଶ ପଟ୍ଟନାୟକ, ଧନଞ୍ଜୟ ଶତପଥୀ, ତୃପ୍ତି ଦାସ, ଲକ୍ଷ୍ମୀନାରାୟଣ ଦତ୍ତ ଏବଂ ସତ୍ୟନାରାୟଣ ଅଧିକାରୀ। ତଥ୍ୟ ସମ୍ବଳିତ ବେତା ରୂପକ ଧରତୀମାତା ଶୁଣିବେ ଦିନ 11:30। ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ। ସୁଗମ ସଙ୍ଗୀତ ଶୁଣିବେ ଦିନ 12:30। ଶିଳ୍ପୀ ନେଲେ ଆରେଶ କୁମାର, ଗୀତିଶ୍ରୀ, ହ୍ୟୁମେନ୍ ସାଗର, ସ୍ୱାମିନୀ ମିଶ୍ର, ଚନ୍ଦନ, ସତ୍ୟଜିତ, ସମ୍ବିତ କୁମାର ଦାସ ଏବଂ ସଞ୍ଜୁ ମହାନ୍ତି। ସୁଗମ ସଙ୍ଗୀତରେ ଗୀତ ଶୁଣିବେ ଦିନ 1:05। ଶୁଣିଲେ ଆସନ୍ତାକାଲି ପ୍ରଚାର ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାର କିଛି। ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ କୁରୁକ୍ଷେତ୍ର। ଏହି ଚଳଚ୍ଚିତ୍ରର ଶିଳ୍ପୀ ନେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ୍।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଧାରାବାହିକ ଶ୍ରୀମଦ୍ ଭାଗବତର 193ତମ ଭାଗ।

ହିରଣ୍ୟକଶିପୁ ମାତା ସହିତ ନିଜର ବିଧବା ଭାତୃବଧୂକୁ ଆଶ୍ୱାସନା ଦେବାକୁ ଯାଇ ସଂସାରର ନଶ୍ୱରତା ସମ୍ପର୍କରେ ବୁଝାଇ କହିଲା ଯେ ନିଜର ଅର୍ଜିଲା କର୍ମଫଳ ଅନୁଯାୟୀ ପ୍ରାଣୀମାନେ ସଂସାରରେ ଆତଜାତ ହୋଇ ମିଳନରେ କ୍ଷଣିକ ସୁଖ ଏବଂ ବିୟୋଗରେ ଦୁଃଖ ଭୋଗ କରନ୍ତି। ସୁଯୋଗ୍ୟ ରାଜା ଶତ୍ରୁ ସହ ଯୁଦ୍ଧରେ ପ୍ରାଣ ଦେବାରୁ ତାର ମୃତପିଣ୍ଡକୁ ଦେଖି ତାର ଜ୍ଞାତି ବନ୍ଧୁ ଏବଂ କାମିନୀମାନେ ଶୋକ ସମ୍ବରଣ କରିନପାରିବାରୁ ନିଜେ ଯମ ଛଦ୍ମ ବାଳକ ରୂପରେ ନିଜର ନିଃସହାୟତା ଏବଂ ଅରକ୍ଷିତ ଅବସ୍ଥା ସମ୍ପର୍କରେ ଚେତାଇ କହିଲେ ଯେ ଏ ସଂସାର ହେଉଛି ମିଥ୍ୟା, ମଣିଷର ଦେହ ଅନିତ୍ୟ, କର୍ମବନ୍ଧନରେ ସେ ଛଟପଟ ହୁଏ, ତେଣୁ ଏ ମରଶରୀର ପାଇଁ ଶୋକ କରିବା ପ୍ରଥା।

0: ଭାଇ ନମସ୍କାର।
1: ଆଜ୍ଞା ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
1: ଆକାଶ ନାୟକ, ଘର ଜୟପୁର ଟାଉନ, ଡିଷ୍ଟ୍ରିକ୍ଟ କୋରାପୁଟ।
0: ବୟସ କେତେ ଆପଣଙ୍କର?
1: ବୟସ 30।
0: ଚଳାଚଳ କେମିତି ଭାଇ, କଣ କରିକି ଜୀବିକା ନିଜର?
1: ମୁଁ ତ ସିଭିଲ କଣ୍ଟ୍ରାକ୍ଟିଂ କରୁଛି। ଆକ୍ଚୁଆଲି ମୁଁ ଛେଳି ଆଉ କୁକୁଡ଼ା ମିଶେଇ କରୁଛି। ଗୋଟେ ସାଇଡ୍ ଛେଳି ଆଉ ଗୋଟେ ସାଇଡ୍ କୁକୁଡ଼ା ଅଛନ୍ତି।

0: କେତେ ଜାଗାରେ ଆମର ଛେଳି ପାଳନ କରୁଛନ୍ତି ଭାଇ?
1: 15% ଛେଳି ପାଳନ କରୁଛି। ମୁଁ ତ ଛୋଟବେଳରୁ କୁକୁଡ଼ା ଛେଳି ଏମାନଙ୍କ ସହିତ ରହି ଆସୁଛି, ମୋର ହବି ଥିଲା। ତାପରେ ୟୁଟ୍ୟୁବ ମାଧ୍ୟମରେ ଦେଖିଲି ଆୟରୁ କେମିତି ଇନକମ ସୋର୍ସ କରିହବ, ଏଇଟାକୁ ସେଟା ଦେଖିକି ମୁଁ ଷ୍ଟାର୍ଟ କରିଥିଲି।
0: ପ୍ରାୟ କେତେ ଛେଳି ଅଛନ୍ତି ସେଠି?
1: 50ଟା ଖଣ୍ଡେ ଛେଳି ଥିଲା ମ୍ୟାଡମ, ଏବେ ବିକ୍ରି ହେଇଯାଇଛି, 30ଟା ଖଣ୍ଡେ ଅଛନ୍ତି ଏବେ।
0: ପ୍ରଥମରୁ ଆଣିଲେ କେମିତି?
1: ଆମର ତ ଅଧିକାଂଶ ଆଜ୍ଞା ଲୋକାଲ ବ୍ରିଡ ଉପରେ କାମ କରୁଛନ୍ତି, ମାନେ ପିଓର ଦେଶୀ ଛେଳି, ଯାହା ବ୍ରିଡର ନାଁ ହେଉଛି ବ୍ଲାକ୍ ବେଙ୍ଗଲ ବୋଲି କୁହାଯାଏ। ସେ ଛେଳିଟା ଆମ କ୍ଲାଇମେଟ ପାଇଁ ସେଟା ପୁରା ପରଫେକ୍ଟ, ଜୟପୁର ଅଞ୍ଚଳ ପାଣିପାଗ ପାଇଁ, ଆମ କୋରାପୁଟ ଜିଲ୍ଲା ପାଇଁ ସେ ଛେଳିଟା ବେଷ୍ଟ ରହୁଛି, ତାର ରୋଗ ପ୍ରତିରୋଧ ଶକ୍ତି ଭଲ, ସେଥିପାଇଁ ଆମେ ସେ ବ୍ରିଡ ଉପରେ ଫୋକସ କଲୁ। ଆମେ ଲୋକାଲ ଏରିଆରେ ତାଙ୍କୁ ବୁଲିକି ଚରିକି ବି ତାଙ୍କେ ରହିଯାଇ ପାରୁଛନ୍ତି।
0: ଆରମ୍ଭ କଲାବେଳକୁ ଆପଣଙ୍କୁ କେତେ ଖର୍ଚ୍ଚ କରିବାକୁ ପଡିଥିଲା, କେମିତି ତାର ଯୋଜନା କଲେ ପ୍ରଥମେ?
1: ଆରମ୍ଭରୁ ଆକ୍ଚୁଆଲି ମ୍ୟାମ୍ ପୁରା ଛୋଟ ଛୋଟ ଛେଳି ଆଣିଥିଲୁ, ବୟସ ତାର ହବ ଗୋଟେ 3 ମାସ ହବ, ଏମିତି ପୁରା ଛୋଟ ପିଲା ଥିଲେ ସେଇ ଟାଇମରେ ଆଣିଥିଲୁ ଆମେ ତାଙ୍କୁ। ତାଙ୍କୁ ଆଣିକି ଆମେ ଯତ୍ନ କରିଥିଲୁ, ଡାଳ ପତ୍ର ନିଜେ ଆଣିକି ବାହାର ଆଣିକି ଖୋଇବାକୁ ଦେଇଥିଲୁ, ସେଥିରୁ ତାଙ୍କେ ବଡ ହେଇକି ତାଙ୍କେ ନିଜେ ନିଜେ ବ୍ରିଡିଂ କରି ତାଙ୍କ ଛୁଆ ଜନ୍ମ କରି ତାଙ୍କର ବଂଶ ବିସ୍ତାର କରିଥିଲେ।
0: ଆଜ୍ଞା, ପାଞ୍ଚରା ମାଇ ଛେଳି ଆଣିଥିଲେ, ତା ସହିତ ଗୋଟେ
1: ଗୋଟେ ବୋଦା ଆଣିଥିଲୁ।
0: ବୋଦା ଆଣିଥିଲେ ଛୋଟବେଳୁ ଯେତେବେଳେ ଆଣନ୍ତି ସେମାନଙ୍କର ଯତ୍ନ କେମିତି ନିଆଯାଏ ଭାଇ?
1: ଛୋଟବେଳେ ଟିକେ ଅଧିକ ଯତ୍ନ ନେବାକୁ ପଡେ ମ୍ୟାମ, କାରଣ ଛୋଟ ଛୋଟ ଥିବେ, ସେମାନେ ବାହାରକୁ ଛାଡି ହବ ନାହିଁ, ତାର ଭ୍ୟାକ୍ସିନେସନ ପ୍ରପର ସେଡ୍ୟୁଲ ଗୋଟେ ଅଛି, ସେ ଭ୍ୟାକ୍ସିନେସନ ଭେଟନାରୀ ଡକ୍ଟର ସହିତ କଥା ହେଇକି ତାର ପ୍ରପର ଭ୍ୟାକ୍ସିନେସନ, ତାର ଆଣ୍ଟିବାୟୋଟିକ୍ସ କଣ ଲାଗିବ, କୋଉ ଋତୁରେ ତାର କେମିତି ମ୍ୟାନେଜମେଣ୍ଟ କରିବେ, ସେଟା ସବୁ ପଚାରିଥିଲୁ ଆମେ ଯାଇକି। ଦେଶୀ ଛେଳି ସେଥିପାଇଁ ଏତେ ବି ଯତ୍ନ ନେବାକୁ ପଡେ ନାହିଁ, ହାଇବ୍ରିଡ୍ ଛେଳି ଆପଣ ରଖିଥିଲେ ତାର ତ ପ୍ରପର କରିବାକୁ ପଡିବ। ଆମେ କଣ କରୁ, ମେଜର ଯୋଉ ପ୍ରୋବ୍ଲେମ ଅଛି, ଯାହା ପିପିଆର ବୋଲି ଗୋଟେ ଦିଆଯାଏ, ବର୍ଷା ଦିନ ଆରମ୍ଭ ଆଗରୁ ଛେଳି ମରୁଡ଼ି ବୋଲି କୁହାଯାଏ ତାକୁ, ସେଟା ଟିକେ ମାରାତ୍ମକ ରୋଗ ଛେଳି ପାଇଁ, ଭ୍ୟାକ୍ସିନଟା ଆମେ ଦେଇଦେବୁ ବର୍ଷା ଦିନ ଆରମ୍ଭ ହେଲାବେଳେ। ଆଉ ଛେଳି ବସନ୍ତ ବୋଲି ଗୋଟେ ଆସେ, ସେଟା ବି ଆମେ ଦେଇଥାଉ। ଆଉ ବାକି ଟାଇମରେ ନର୍ମାଲ ଆଣ୍ଟିବାୟୋଟିକ୍ସ ସେଟା ଯାକ ୟୁଜ୍ କରିକି ଛେଳି ଯେମିତି ଖାସ ଲସମ ହେଲା ସେଟା ଭେଟନେରୀ ବାଲା କଥା ହେଇକି ଆମେ ଦେଇଦେଇଥାଉ।
0: ହେଲେ ସେସବୁ ଯୋଉ ଭ୍ୟାକ୍ସିନ ଦିଅନ୍ତି ଆପଣ, ଟୀକାକରଣ କରାନ୍ତି, ବିଭାଗ ତରଫରୁ କରାଯାଏ ନା ନିଜସ୍ୱ ଦେହ ଦେବାକୁ ପଡୁଛି, କିଛି ଟଙ୍କା ଖର୍ଚ୍ଚ କରୁଛନ୍ତି?
1: ଆମ ଅନ୍ତା ପଞ୍ଚାୟତ ଯାଉଛି ସେ ଏରିଆଟା, ସେଠାର ଏଲ୍ଆଇ ଆସନ୍ତି, ତାଙ୍କେ ଭ୍ୟାକ୍ସିନ ଧରିକି ଆସନ୍ତି, ଗଭର୍ଣ୍ଣମେଣ୍ଟ ସପ୍ଲାଇ ହଉଛି ସେ ଭ୍ୟାକ୍ସିନ ଯା, ତାଙ୍କେ ଆସିକି ଭ୍ୟାକ୍ସିନେସନ କରିଦିଅନ୍ତି।
0: କୋଉ ପ୍ରକାର ଲକ୍ଷଣ ଦେଖି ଜାଣୁଛନ୍ତି ଯେ ଛେଳି ମାନଙ୍କୁ ଏମିତି ରୋଗ ହେଲାଣି?
1: ବସନ୍ତ ମାନେ ଆପଣଙ୍କର ସେ ଛେଳିର ପାଟି ଚାରିପଟ ଘା ହେଇଯିବ, ତାପରେ ଦେହ ଯାକ ଘା ହେଇଯିବ, ସେଠୁ ଆମେ ଜାଣିଦେବା ଟେମ୍ପରେଚର ଛେଳିର ଜ୍ୱର ଅଧିକ ହେଇଯିବ, ସେଟା ଦେଖି ଆମେ ରୋଗ ଷ୍ଟାର୍ଟିଂ ହଉଛି ବୋଲି ଭାବିକି ଦେଇଦେବା କଥା।
0: ଆଉ ଛେଳି ମଡକ କଥା, ତାର ଲକ୍ଷଣ କଣ କଣ?
1: ସେଟା ଆମେ ପିପିଆର କଣ ବୋଲେ ନାକରୁ ତାର ଛେଳିର ବହୁତ ସିଙ୍ଗାଣି ବାହାରିବ, ତାକୁ ନିଶ୍ୱାସ ପ୍ରଶ୍ୱାସ ନେବାର ଅସୁବିଧା ହବ, ସେ ରୋଗରେ ବି ଛେଳିର ଅତ୍ୟଧିକ ଜ୍ୱର ହବ, ତାକୁ ସେ ଖାଇବା ପିଇବା ପୁରା ବନ୍ଦ କରିଦବ। ଗୋଟେ ଛେଳି ହେଲେ ସମସ୍ତଙ୍କୁ ହେଇଯିବ, ତାକୁ ଅଲଗା ରଖିବା, ସେପାରେଟ ରଖିଲେ ତାକୁ ଟ୍ରିଟମେଣ୍ଟ କରିବାକୁ ପଡିବ, ସେଟା ସଂକ୍ରମିତ ରୋଗଟା। କେତେଟା ରୋଗ ସେମିତି ଥାଏ ମ୍ୟାମ ଜଣାପଡେନି, ମାନେ ଆପଣ ସବୁଦିନ ତାଙ୍କ ଆକ୍ଟିଭିଟିକୁ ଦେଖିବାକୁ ପଡିବ, ସେ ଖାଉଛି ନା ନାହିଁ, ଠିକ ସେ ବୁଲୁଛି ନା ନାହିଁ, ସେଟା ସବୁ ଚେକ୍ କରିବାକୁ ପଡିବ।
0: କିଛି ଯଦି ସେମିତି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଲା କିମ୍ବା କିଛି ଅସୁସ୍ଥ ଦେଖାଦେଲା ଛେଳି ମେଣ୍ଢା, କାହା ସହିତ ଯୋଗାଯୋଗ କରୁଛନ୍ତି ଭାଇ?
1: ଆମେ ସେଠୁ ଲୋକାଲ ଏଲ୍ଆଇ ସହିତ କଣ୍ଟାକ୍ଟ କରୁଛୁ ମ୍ୟାମ, ଆଉ ଯଦି ଭଲସେ ଯଦି ଟ୍ରିଟମେଣ୍ଟ ନହେଲା ଡାଇରେକ୍ଟ ଭେଟନାରୀ ଡକ୍ଟର ସହିତ କଣ୍ଟାକ୍ଟ କରୁଛୁ ଯାଇକି।
0: ଯୋଉ ଭାଇ ଭଉଣୀ ମାନେ ରଖୁଛନ୍ତି ଗାଁ ଗହଳିରେ, ଯଦି ଟୀକାକରଣ କରଉନାହାନ୍ତି ସେମାନଙ୍କୁ କଣ କହିବେ?
1: ଏଇଟା ତ ମ୍ୟାମ ଦେଖନ୍ତୁ ଲାଇଫ ଜିନିଷ, ଆର ଉପରେ ଟୀକାକରଣଟା ବହୁତ ଇମ୍ପୋର୍ଟାଣ୍ଟ, ଯେମିତି ଛୋଟ ପିଲାମାନେ ପୋଲିଓ ଟୀକା ଯାହା ଦିଆଯାଏ, ସେମିତିକା ଛେଳି ମାନେ ଲାଇଫ ଷ୍ଟକ୍ ଆପଣ ଟୀକାକରଣଟା ସବୁଠୁ ବଡ ଇମ୍ପୋର୍ଟାଣ୍ଟ ଜିନିଷଟା। ଯଦି ଆପଣ ଟୀକା ଠିକ ସେ କରିଦେଇଥିବେ ରୋଗ ଯାକ ଆସିବାର ଚାନ୍ସେସ ବହୁତ କମ, ମାନେ 99% ଯେ ରୋଗ ଆସିବ ନାହିଁ ବୋଲି। ଆଉ ଯଦି ଟୀକାକରଣ ଦେଲାବେଳେ ତାର ଗୋଟେ ପ୍ରୋସେସଟା ସେଟା ଯଦି ଠିକ କରୁନାହାନ୍ତି ବୋଲେ ଟୀକା ଦେଲେ ବି ରୋଗ ଆସିପାରେ।
0: ଯତ୍ନ ହିସାବରେ କେମିତି ନିଅନ୍ତି ଭାଇ ସେମାନଙ୍କର ଖାଇବା ପିଇବା, ସେମାନଙ୍କୁ ପାଣି ଦେବା, କିଏ ଯତ୍ନ ନିଅନ୍ତି?
1: ଯତ୍ନ ତ ମ୍ୟାମ ଆକ୍ଚୁଆଲି ଆମର କଣ ବୋଲେ ଆମେ ଗ୍ରେଜିଂ ଉପରେ ଏକା ପୁରା ଡିପେଣ୍ଡ କରୁ, ମାନେ ବାହାରେ ଚରେଇବା ପାଇଁ ଆମ ଛେଳି ମାନେ ସକାଳେ ପଳେଇ ଯାଆନ୍ତି 8ଟା ବେଳେ, ସେମାନେ ପୁରା ବୁଲେଇକି ଦିନ ଯାକ ସେ ବାହାରେ ଏକା ରହିବେ, ସେମାନେ ପାହାଡ ପର୍ବତ ବୁଲିକି ତାଙ୍କେ ଖାଇକି ସନ୍ଧ୍ୟାବେଳେ ଆସିବେ। ଆମେ ଆସିଲେ ତାକୁ ପ୍ରୋଟିନ ପାଇ ଖାଲି ଟିକେ ଘରୋଇ ଦାନା ଦଉ।
0: ଘରୋଇ ଦାନା କହିଲେ କଣ କଣ ଦିଆଯାଉଛି?
1: ଚଣା ଚୋପା, କାନ୍ଦୁଲ ଚୋପା, ଆଉ ତାହିଁରେ ମିନେରାଲ ମିକ୍ସଚର, ଏଇଟା ଯାକ ମିଶେଇକି ଦିଆଯାଏ ମ୍ୟାମ ତାଙ୍କୁ। ଛେଳି ମାନେ ଆକ୍ଚୁଆଲି ଡ୍ରାଇ ଫୁଡ୍ ପସନ୍ଦ କରନ୍ତି ମ୍ୟାମ, ସେ ଗୁଣ୍ଡ ଟାଇପର ଥାଏ, ସେମିତି ଦାନା ଆମେ ଦଉ, ସନ୍ଧ୍ୟାବେଳେ ଆସିଲେ ଅଳ୍ପ ମାତ୍ରାରେ ଦଉ, ଆଉ ବାକି ତାଙ୍କେ ଦିନ ଯାକ ପାହାଡ ପର୍ବତ ବୁଲିକି ତାଙ୍କେ ତାଙ୍କର ଚାରା ନିଜେ ଖୋଜି ଖାଆନ୍ତି।
0: ଆଜ୍ଞା, ସଫା ସୁତରା କେତେ ରଖାଯାଏ ସେମାନଙ୍କୁ?
1: ପୁରା ସଫା ସୁତରା ମ୍ୟାମ, ଯେତେବେଳେ ଛେଳି ମାନେ ବାହାରକୁ ପଳେଇ ଯିବେ ତାଙ୍କ ଗୁହାଳକୁ ପୁରା କ୍ଲିନ ରଖାଯାଏ, ସବୁଦିନ ଝାଡୁ ମାରିକି ୱାଶ କରାଯାଏ, ସେମାନେ ସନ୍ଧ୍ୟାବେଳେ ଆସିବା ଭିତରେ ପୁରା କ୍ଲିନ ହେଇକି ଥାନ୍ତି। ଆଉ ଯଦି ବର୍ଷା ଦିନ ଆପଣ ଯଦି ବ୍ୟାକ୍ଟେରିଆ ଜନିତ ରୋଗ ବି ବହୁତ ହୋଇଥାଏ, ବର୍ଷା ଦିନ ତ ଓଦା ଓଦା ଥାଏ, ସେ ଟାଇମରେ ଆମେ ଶୁଖିଲା ଚୂନ ଛେଳି ଗୁହାଳରେ ଚୂନ ପକାଉ, ଚୂନଟା ବୀଜାଣୁ ନାଶକ, ସେଟା ଚୂନ ଆମେ ପାଉଡରଟା ପକେଇଲେ ନାହିଁ ବୀଜାଣୁ ବ୍ୟାକ୍ଟେରିଆ ଥାନ୍ତି, ତାଙ୍କେ ପୁରା 90% ମରିଯାନ୍ତି ମ୍ୟାମ। ଚୂନ ଡ୍ରାଏ ରଖିବାର ସୁବିଧା କରେ, ତଳର ମଏଶ୍ଚରଟା ସେ ଝିକି ଦିଏ, ସକ୍ କରିଦିଏ ଆଜ୍ଞା, ସେଥିପାଇଁ ଚୂନଟା।

0: ಇಂಪಾರ್ಟೆಂಟ್ ರೋಲ್ ಪ್ಲೇ କରୁଛି ତାଙ୍କ ପ୍ରପର ଭେଣ୍ଟିଲେସନ ଦରକାର ଛେଳି ସେଟଟା ମାନେ ପବନ ସେ ଭିତରେ ଷ୍ଟକ୍ ନ ହବାର ଅଛି
1: ଠିକରେ ବଢିବା ପାଇଁ କଣ କଣ ଯତ୍ନ ନିଆଯାଉଛି ଛେଳି ମାନେ ଠିକରେ ବଢୁଛନ୍ତି କି ନାହିଁ ତାପରେ କେତେ ଓଜନର ହେଲା ପରେ ତାଙ୍କୁ ବିକ୍ରି ଉପଯୋଗୀ କରାଯାଉଛି
0: ଏଇଟା ତ ମ୍ୟାମ୍ ଦେଶୀ ଛେଳି ହାଇବ୍ରିଡ୍ ଛେଳି ଯାକ ବହୁତ ଓଜନ ଆସନ୍ତି କିନ୍ତୁ ହାଇବ୍ରିଡ୍ ଛେଳି ଯତ୍ନ ଅଧିକ ଆମେ ତ ଦେଶୀ ଉପରେ କାମ କରୁଛୁ ଏଇଟା ପ୍ରାୟ 20 kg 25 kg ଏମିତି ଆସନ୍ତି ମ୍ୟାମ୍ ଏଡଲ୍ଟ ହେଲେ ଛେଳିର ଡିମାଣ୍ଡ ତ ଜାଣିଛନ୍ତି ମ୍ୟାମ୍ ପ୍ରବଳ ଡିମାଣ୍ଡ ଅଛି ଆମ ଲୋକାଲ ଏରିଆ ଜୟପୁରରେ ଆମେ କିଛି ନେବାକୁ କୋଉଠି ପଡେ ନାହିଁ ଜଷ୍ଟ କଲ୍ କରିଦେଲେ କଟିଂ ସେଣ୍ଟର ଯାକ ଫୋନ କରିଦେଲେ ତାଙ୍କେ ଆସିକି ନେଇଯାନ୍ତି
1: ଯଦି ଆମେ ଆଧୁନିକ ପଦ୍ଧତିରେ ଛେଳି ଚାଷ କରିବା ପାଇଁ ବି ଚାହିଁବା ଯେହେତୁ ପଢାପଢି ପିଲାଟା ଆପଣ ସରକାରୀ ଯୋଜନାରେ ସାମିଲ ହେଇକି ମଧ୍ୟ ଆପଣ କରିପାରିଥାନ୍ତେ ଅଧିକା ଜାଗାରେ ତାର ବଡ଼ ଆକାରରେ ସେମିତି କେବେ ଚିନ୍ତା କରିଛନ୍ତି
0: କଣ ମାନେ ଦେଖନ୍ତୁ ଏ ଜିନିଷଟା ଲାଇଫ ଷ୍ଟକ୍ଟା ଏହା ଉପରେ ପ୍ରାକ୍ଟିକାଲ ନଲେଜଟା ବହୁତ ଇମ୍ପୋର୍ଟାଣ୍ଟ ଏବେ ଯେମିତି ଆପଣ ଛେଳି ଟ୍ରେନିଂ ଯାକ ଅଛନ୍ତି ଅନେକ ପିଲା କଣ ଭୁଲ କରନ୍ତି କି ଏବେ ଯେମିତି ମୋ ଭଳିଆ ପଢା ଲେଖା ପିଲା ଥିଓରି ଟ୍ରେନିଂ ଯାହା ନେଇଯାନ୍ତି ସେଟା ନେଇଯାଇ କଣ କରନ୍ତି ନା ବହୁତ ପୁଞ୍ଜି ତାର ନିବେଶ କରିଦିଅନ୍ତି ସେମିତି କରିଦେଇକି ବଡ଼ ଫାର୍ମ କରିବି ବୋଲି ଭାବିକିରି ତାଙ୍କେ କିନ୍ତୁ ପ୍ରାକ୍ଟିକାଲ ନଲେଜ ନଥାଏ ତ ସେ ଜିନିଷ କରିଦେଇକି ତାଙ୍କେ ହାଇବ୍ରିଡ୍ ଛେଳି ଯାକ ଆଣିଦିଅନ୍ତି ବହୁତ ବହୁତ ଓଜନ ଆସିବ ବୋଲିକିରି ସେ ଆସିଆର କରିଦିଅନ୍ତି ତାପରେ ସେଟା ଫେଲ ହେଇଯାଏ
1: ଜ୍ଞାନ
0: ପାଇନଥିବେ ସେଟା ଅସୁବିଧା ଆପଣ ଯେତେ କମରୁ ଷ୍ଟାର୍ଟ କଲେ ବିଜନେସ ଯାକ ସେତେ ଭଲ ମାନେ ନିଜେ ଆପଣ ଏଇ ଗ୍ରାଉଣ୍ଡ ଲେଭେଲରୁ ନିଜେ ନିଜର ନଲେଜ ବଢେଇକି ତାପରେ ଆପଣ ଯଦି ସରକାରୀ ସାହାଯ୍ୟ ବଡ ପ୍ରୋଜେକ୍ଟ ସାହାଯ୍ୟ ଯାହାକି ମଡର୍ନ ଗୋଟ୍ ଫାର୍ମ ବୋଲି କୁହାଯାଏ ସେ ପଦ୍ଧତିରେ ବି କରୁଛନ୍ତି ଆଜିକାଲି ସମସ୍ତେ ଯେ ଆପଣ ଟିକେ ଏକ୍ସପିରିଏନ୍ସ ହେଲା ପରେ ସେ ଜିନିଷ କଲେ ଠିକ ଥିବ ମୋ ହିସାବରେ କହିବା
1: ଆଜ୍ଞା ଆଜ୍ଞା ପ୍ରଥମରେ ଯେତେବେଳେ ଆରମ୍ଭ କଲେ କିଛି କିଛି ଅସୁବିଧା ମଧ୍ୟ ଦେଖାଦେଲା କି ଭାଇ
0: ହଁ ମ୍ୟାମ୍ ଯୋଉ କାମ ତ ଷ୍ଟାର୍ଟ କଲେ ଷ୍ଟାର୍ଟିଂରେ ତ ଅସୁବିଧା ହୁଏ ନଲେଜ ନଥିବା ଯୋଗୁଁ ବହୁତ ଛେଳି ବି ମଲେ ଜାଣିପାରୁନଥିଲୁ 2-3 ବର୍ଷ ଏକ୍ସପିରିଏନ୍ସ ହେଲେ ଆମେ ଦେଖିକି ସିମ୍ପଟମ ଯା ଦେଖି ରୋଗ ବ୍ୟାପିବା ଆଗରୁ ତାର ଟ୍ରିଟମେଣ୍ଟ କରିଦେଉଛୁ
1: ବିଶେଷ କରି ଏଇ ଯୋଉ ଛେଳି ମେଣ୍ଢା ପାଳନରେ କେତେ ଖର୍ଚ୍ଚ ପଡୁଛି କେତେ ଲାଭ ପାଇପାରୁଛନ୍ତି ଭାଇ ଆପଣ
0: ମ୍ୟାମ୍ ଆକ୍ଚୁଆଲି ଦେଖନ୍ତୁ ଏ ଜିନିଷ ତ ଏକ୍ଜାକ୍ଟ ଲାଭ କିଛି କହି ହୁଏନି କଣ ପାଇଁ ବୋଲେ ଆମ ଏରିଆରେ ଛେଳି ମାନେ ପୂଜା ପର୍ବ ଟାଇମ୍ ରେଟ୍ ଅଲଗା ଥାଏ ସେ ଟାଇମ୍ରେ ଛେଳି ମାନେ ଡିମାଣ୍ଡ ଅଲଗା ଥାଏ ଆଉ ବାକି ଟାଇମ୍ରେ ଡିମାଣ୍ଡ ତ ଅଲଗା ଥାଏ ମ୍ୟାମ୍ କୋଉ ଟାଇମ୍ରେ ଛୋଟ ଛୋଟ ଛେଳି ବି 15,000-20,000 ପଳେଇ ଯାଆନ୍ତି ଆଉ କୋଉ ଟାଇମ୍ରେ ସେ ସେମ୍ ଛେଳିଗା 10,000-12,000 ଯାଏ
1: କିନ୍ତୁ ଆପଣ ଲାଭ ପାଇପାରୁଛନ୍ତି ଆପଣ ଯେତିକି ଆନୁଷଙ୍ଗିକ ଧନ୍ଦାର ମଧ୍ୟ
0: ହଁ ମ୍ୟାମ୍ ଯଦି ପୁରା ପ୍ରପର ଗାଇଡେନ୍ସରେ ପୁରା ପ୍ରପର ନଲେଜ ରଖି କାମ କରାଯାଏ ଏଇଟା ଇନକମ୍ ର ଭଲ ସୋର୍ସ ହେଇପାରିବ
1: ପ୍ରାୟ କେତେ ବର୍ଷ ହେଲାଣି ଏଇଟା ପାଳନ ଆରମ୍ଭ ହେଇଛି ଆପଣଙ୍କର
0: 3-4 ବର୍ଷ ହବ ମ୍ୟାମ୍
1: 4 ବର୍ଷ
0: ବହୁତ ଛୋଟ ଇଏରୁ ଷ୍ଟାର୍ଟ କରିଥିଲୁ ଲାର୍ଜ ସ୍କେଲ ରେ ଆପଣ କରିବେ ଲସ୍ ବି ଲାର୍ଜ ସ୍କେଲ ରେ ସେଥିପାଇଁ ଆମେ କମ୍ ରୁ ଷ୍ଟାର୍ଟ କଲୁ ମ୍ୟାମ୍ ଫ୍ୟୁଚର ରେ ଆମେ ପ୍ଲାନ କରିଛୁ କୋଉ ବଡ଼ ଜାଗାରେ ଗଭର୍ଣ୍ଣମେଣ୍ଟ ର ସବସିଡି ଯୋଉ ପ୍ରୋଜେକ୍ଟ ରିପୋର୍ଟ କରି ଯୋଉ କରାଯାଏ ଲୋନ୍ ଟା ସେ ହିସାବରେ ଆମେ କରିବୁ ବୋଲି ଆଶା ରଖୁଛୁ
1: ବହୁତ ସୁନ୍ଦର କଥା ଭାଇ ଆପଣ ଛେଳି ମେଣ୍ଢା ପାଳନରୁ ମଧ୍ୟ 2 ପଇସା ଲାଭ ପାଇପାରୁଛନ୍ତି ଆନୁଷଙ୍ଗିକ ଧନ୍ଦା ହିସାବରେ ପଚାରୁଛନ୍ତି କି ଭାଇ ଆପଣଙ୍କ ପାଖକୁ ଆସିକି କିଏ ଶିଖିବା ପାଇଁ ଇଣ୍ଟରେଷ୍ଟେଡ ଅଛନ୍ତି
0: ମୁଁ ଫାର୍ମ କରିବା ଟାଇମ୍ରେ ବହୁତ ୟଙ୍ଗ ପିଲା ଆସିଥିଲେ ମୋ ପାଖରେ ଏ ଜିନିଷ ଯାକ କେମିତି କରୁଛନ୍ତି କଣ ବୋଲି ମୁଁ ତାଙ୍କୁ ଗାଇଡ ବି କରୁଥିଲି ମୁଁ ଯେତିକି ଜାଣିଛି ସେତିକି ମୁଁ ଗାଇଡ ବି କରୁଥିଲି ତାଙ୍କୁ
1: ଚେଷ୍ଟା ଯଦି କରିବା ନିଶ୍ଚିତ ଭାବରେ ଆମେ ଆଗକୁ ବଢିପାରିବା ଆନୁଷଙ୍ଗିକ ଚାଷ ହିସାବରେ ଆମେ ଗାଈଗୋରୁ ପାଳନ ହଉ ଛେଳି ମେଣ୍ଢା ପାଳନ ହଉ କୁକୁଡ଼ା ପାଳନ ଏମିତି ସବୁ ପ୍ରକାର ଚାଷ ସମନ୍ୱିତ ଭାବରେ ଆମେ କରିପାରିବା ଆଉ ସରକାରୀ ଯୋଜନାରେ ସାମିଲ ହୋଇ ସବୁ ପ୍ରକାର ଲାଭ ମଧ୍ୟ ଆମେ ପାଇପାରିବା ଆମ ଅନୁଷ୍ଠାନ ତରଫରୁ ତଥା ଆମର ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଭାଇ ନମସ୍କାର
0: ନମସ୍କାର

0: ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ବି ପ୍ରତିଭା ପାତ୍ର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଓଡ଼ିଶାରେ ପ୍ରାକୃତିକ ସମ୍ପଦ, ଶିଳ୍ପ ସାମର୍ଥ୍ୟ ଓ ନିବେଶ ଅନୁକୂଳ ପରିବେଶ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ଦୁବାଇରେ ବିଭିନ୍ନ ସଂସ୍ଥାର ଶିଳ୍ପ ପ୍ରତିନିଧିଙ୍କ ସହ କଲେ ଆଲୋଚନା। ରାଜ୍ୟରେ 4 ଆୟୁର୍ବେଦିକ ଓ 2 ହୋମିଓପାଥିକ ମେଡିକାଲ ପ୍ରତିଷ୍ଠା କରିବେ ସରକାର। ଭୁବନେଶ୍ୱରରୁ ବ୍ୟାଙ୍କକ୍କୁ ଆସନ୍ତା ମାସ 2 ତାରିଖରୁ ପୁଣି ଥରେ ଆରମ୍ଭ ହେବ।

0: ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇରେ ଓଡ଼ିଶାର ନିବେଶ ଅନ୍ୱେଷଣ ଅଭିଯାନର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁବାଇରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଜ୍ୟରେ ନିବେଶ ବୃଦ୍ଧି ଓ ୟୁଏଇ ସହ ଅର୍ଥନୈତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ୟୁଏଇର ଅର୍ଥମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ ଅବଦୁଲ୍ଲା ବିନ୍ ତୋକ୍ ଅଲ୍ମରିଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟ ଅର୍ଥନୀତି ନିବେଶ ସମ୍ପର୍କ ବୃଦ୍ଧି ନେଇ ବିସ୍ତୃତ ଆଲୋଚନା ହୋଇଛି। ଷ୍ଟେନ୍ଲେସ୍ ଷ୍ଟିଲ୍ ଓ ଡାଉନ୍ଷ୍ଟ୍ରିମ୍ ଶିଳ୍ପକୁ ରାଜ୍ୟରେ ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରାକୃତିକ ସମ୍ପଦ ଶକ୍ତିଶାଳୀ ଶିଳ୍ପ ଭିତ୍ତିଭୂମି ଏବଂ ଡାଉନ୍ଷ୍ଟ୍ରିମ୍ ଶିଳ୍ପ ପାଇଁ ରହିଥିବା ବ୍ୟାପକ ସୁଯୋଗ ଉପରେ ଆଲୋକପାତ କରିଥିଲେ। ଏଥିରେ ୟୁଏଇର ପିଜିଆଇ ଗ୍ରୁପ୍, ଏମ୍ଟିସି, ପିଟିସିଏଲ୍ ଇନ୍ଫ୍ରା ସମେତ ପ୍ରମୁଖ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ। ପ୍ରାକୃତିକ ସମ୍ପଦ, ଶିଳ୍ପ କ୍ଷମତା ଏବଂ ନିବେଶ ଅନୁକୂଳ ପରିବେଶର ଏକ ଶକ୍ତିଶାଳୀ ସମନ୍ୱୟ ଓଡ଼ିଶାରେ ରହିଛି। ସମସ୍ତ ଅଂଶୀଦାରମାନେ ରାଜ୍ୟର ସୁଯୋଗକୁ ଅନୁଧ୍ୟାନ କରି ଶିଳ୍ପ ବିକାଶ ଓ ମୂଲ୍ୟ ସଂଯୋଜନାର ଯାତ୍ରାରେ ଅଂଶୀଦାର ହେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
1: सहयोग मिल रहा है लगभग 22 लाख करोड़ तक हमने एमओयू साइन करते हुए अभी कुछ प्रोजेक्ट आगे बढ़ रहा है और कुछ तो पाइपलाइन पर भी है और कुछ भी हमने ग्राउंडिंग करते हुए और कुछ को हमने इनॉग्रेशन भी कर चुके हैं अगले दिन में भी करने जा रहे हैं इसी आधार पर
0: राज्य में 4 आयुर्वेदिक और 2 होम्योपैथिक मेडिकल प्रतिष्ठा हेबो स्वास्थ्य मंत्री डॉक्टर मुकेश महालिंग यही घोषणा करिछन्ति। ସେ କହିଛନ୍ତି ରାଇରଙ୍ଗପୁରରେ ଆୟୁର୍ବେଦିକ ମେଡିକାଲ ପ୍ରତିଷ୍ଠା ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ରାୟଗଡ଼ା, ଗଜପତି ଓ ମାଲକାନଗିରିରେ ଖୁବ୍ ଶୀଘ୍ର ଆୟୁର୍ବେଦିକ ମେଡିକାଲ ପ୍ରତିଷ୍ଠା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ଆଜି ଭୁବନେଶ୍ୱରଠାରେ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହାଇଦ୍ରାବାଦସ୍ଥିତ ସିସି ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମେଡିକାଲ ହେରିଟେଜ୍ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଏହା କହିଛନ୍ତି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଳପତ୍ର, ପୋଥି ଓ ପ୍ରାଚୀନ ଚିକିତ୍ସା ଜ୍ଞାନର ସଂରକ୍ଷଣ, ଅଧ୍ୟୟନ ଓ ଗବେଷଣା ନେଇ ଆଲୋଚନା ହୋଇଥିଲା। ଏହି ଅବସରରେ ଓଡ଼ିଶାରେ ପାରମ୍ପରିକ ଚିକିତ୍ସା ପଦ୍ଧତି ବିଶେଷକରି ଆୟୁର୍ବେଦକୁ ଆହୁରି ସୁଦୃଢ଼ କରିବା ଲାଗି ପଦକ୍ଷେପ ନିଆଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ବୈଠକରେ ଭୁବନେଶ୍ୱରଠାରେ ଏକ ଆୟୁଷ ଔଷଧ ପରୀକ୍ଷାଗାର ଏବଂ ବିଶ୍ୱ ଆୟୁର୍ବେଦ କଂଗ୍ରେସ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। ସ୍ୱଚ୍ଛତା ହିଁ ସେବା 2026 ଅଭିଯାନ ଅନ୍ତର୍ଗତ ରାଜ୍ୟରେ ଆସନ୍ତା ଗୁରୁବାରଠାରୁ ଅକ୍ଟୋବର ମାସ 2 ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ, ସ୍ୱଚ୍ଛତା ଓ ପରିମଳ, ସଫେଇ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ଏବଂ ସ୍ଥାୟୀ ସହରୀ ଜୀବନଯାତ୍ରାକୁ ଏଥିରେ ପ୍ରାଥମିକତା ଦିଆଯିବ। କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲଙ୍କ ଅଧ୍ୟକ୍ଷତାରେ ଆଭାସୀ ଜରିଆରେ ଆଜି ଏ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ସ୍ୱଚ୍ଛତା ହିଁ ସେବା ପାଇଁ ଓଡ଼ିଶାରେ ପ୍ରସ୍ତୁତି ଶେଷ ହୋଇଛି। କେନ୍ଦ୍ରର ସମସ୍ତ ମାର୍ଗଦର୍ଶିକାକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରାଯିବ। ରାଜ୍ୟରେ 1 କୋଟି ଦ୍ୱୀପ ପ୍ରଜ୍ୱଳନ ପାଇଁ ଯୋଜନା କରାଯାଇଛି। ପ୍ରତି ଜିଲ୍ଲାର ପ୍ରତ୍ୟେକ ପରିବାରକୁ ଏଥିରେ ସାମିଲ କରାଯିବ। ଗ୍ରାମାଞ୍ଚଳରେ ପଞ୍ଚାୟତିରାଜ ବିଭାଗ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ପରିମଳ ସଫେଇ କାର୍ଯ୍ୟ ସହ ଜଳାଶୟଗୁଡ଼ିକର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ। ନାଗରିକ, ସରକାରୀ ସଂସ୍ଥା, ଜନପ୍ରତିନିଧି, ବିଭିନ୍ନ ଅନୁଷ୍ଠାନ, ସାମାଜିକ ସଂଗଠନ ଓ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ଏଥିରେ ସକ୍ରିୟ ଭାବେ ସାମିଲ କରାଯିବ। ବ୍ୟାପକ ଜନସଚେତନତା ସୃଷ୍ଟି ଓ ଅଭିଯାନ ସଫଳତା ପାଇଁ ଏସ୍ବିଏମ୍ 2.0 ଆଇସି ପାଣ୍ଠିର ବ୍ୟବହାର କରି ଯୋଜନା ପ୍ରସ୍ତୁତ କରିବାକୁ ପୌର ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭୁବନେଶ୍ୱରରୁ ବ୍ୟାଙ୍କକ୍କୁ ପୁଣି ବିମାନ ସେବା ଆରମ୍ଭ ହେବ। ଆସନ୍ତା ମାସ 2 ଗାନ୍ଧି ଜୟନ୍ତୀରୁ ଏହି ବିମାନ ସେବା ଆରମ୍ଭ କରିବା ଲାଗି ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ସପ୍ତାହକୁ 2 ବିମାନ ଉଡ଼ାଣ କରିବ। ପ୍ରତ୍ୟେକ ଶୁକ୍ରବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଏବଂ ପ୍ରତ୍ୟେକ ଶନିବାର ବ୍ୟାଙ୍କକ୍ର ସୁବର୍ଣ୍ଣଭୂମି ବିମାନ ବନ୍ଦରରୁ ଏହି ଉଡ଼ାଣ କରାଯିବ। ସୂଚନାଯୋଗ୍ୟ, ଗତ ଜୁଲାଇ ମାସ 18 ଏହି ବିମାନ ସେବା ବନ୍ଦ ରହିଥିଲା। ଭୁବନେଶ୍ୱର ବରମୁଣ୍ଡାଠାରେ ପ୍ରସ୍ତାବିତ ସ୍ୱତନ୍ତ୍ର ଚାଉଳ ଓ ମିଲେଟ୍ ପ୍ରକ୍ରିୟାକରଣ କାରଖାନାର ବିକାଶ ଓ କାର୍ଯ୍ୟକାରିତା ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ

ଆକାଶବାଣୀ କଟକ ଆଜିର ପ୍ରସଙ୍ଗ ଆତ୍ମହତ୍ୟା ଉପରେ ଚିନ୍ତାଧାରା ପରିବର୍ତ୍ତନ କରିବା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ ଆତ୍ମହତ୍ୟା ପ୍ରବଣତାଠାରୁ ଲୋକଙ୍କୁ ଦୂରେଇ ରଖିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାଯାଇଛି। ପ୍ରତ୍ୟେକ ଆତ୍ମହତ୍ୟା

ସାମାଜିକ ଭାବପ୍ରବଣ ଏବଂ ଆର୍ଥିକ ପରିଣାମର ପ୍ରଭାବ ଭାବେ ବିବେଚନା କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆତ୍ମହତ୍ୟା ଉପରେ ଚିନ୍ତାଧାରା ପରିବର୍ତ୍ତନ କରିବା ଏବଂ ଏହାର ମୁଖ୍ୟ ଆହ୍ୱାନ ହେଉଛି ମତ ବିନିମୟ କରିବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆନ୍ତର୍ଜାତିକ ଆତ୍ମହତ୍ୟା ନିବାରଣ ସଂଘ ଦ୍ୱାରା ଏହି ଦିବସ ଗତ 2003 ପ୍ରତ୍ୟେକ ବର୍ଷ September 10 ପାଳିତ ହୋଇଆସୁଛି। ବଞ୍ଚି ରହିବା ଯେତେବେଳେ କୌଣସି ବ୍ୟକ୍ତି ପାଇଁ ଦୁର୍ବିସହ ହୋଇପଡ଼େ ଏବଂ ତା ପାଇଁ ଜୀବନ ଏକ ବେଦନାଦାୟକ ପରିସ୍ଥିତିରେ ପରିଣତ ହୁଏ, ସେଥିରୁ ନିସୃତ ହେବା ପାଇଁ ସେ ଆତ୍ମହତ୍ୟାର ପଥ ବାଛି ନେଇଥାଏ। ବିଭିନ୍ନ

0: ପରିସ୍ଥିତିକୁ ସାମ୍ନା କରି ନ ପାରି ନିଜର ମାନସିକ ଭାରସାମ୍ୟ ହରାଉଥିବା ବ୍ୟକ୍ତି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥାଏ। ଅନେକ କ୍ଷେତ୍ରରେ ନିଶାଦ୍ରବ୍ୟ ସେବନ ଆତ୍ମହତ୍ୟାର କାରଣ ହୋଇଥାଏ। ଆତ୍ମହତ୍ୟାର ପରିସଂଖ୍ୟାନ ମଧ୍ୟ ତଦନୁଯାୟୀ ବୃଦ୍ଧି ପାଉଛି। ଏକ ଆକଳନରୁ ଜଣାପଡ଼ିଛି ବିଶ୍ୱସ୍ତରରେ ପ୍ରତିବର୍ଷ 8 ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା କରୁଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ଭାରତରେ 2017-2022 ମଧ୍ୟରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇଛି। 2022 ମସିହାରେ ଭାରତରେ 1,71,000 ବ୍ୟକ୍ତି ଆତ୍ମହତ୍ୟା କରିଥିଲେ। 2018 ମସିହା ତୁଳନାରେ ଏହା ପାଖାପାଖି 27% ଅଧିକ। ତେବେ 2023 ଓ 2024 ବର୍ଷରେ ଏହି ସଂଖ୍ୟାର ପରିମାଣରେ ସାମାନ୍ୟ ହ୍ରାସ ପାଇଛି। ଓଡ଼ିଶାର ପରିସ୍ଥିତିକୁ ଦେଖିଲେ ଆକଳନ ଅନୁଯାୟୀ 2022 6,140 ଜଣ ଆତ୍ମହତ୍ୟା କରିଥିଲେ। 2023 ବର୍ଷରେ ପାଖାପାଖି 6,000 ଏବଂ 2024 ପାଖାପାଖି 5,800 ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ 72%ରୁ ଅଧିକ ପୁରୁଷ ଏବଂ 27%ରୁ ଅଧିକ ମହିଳା ରହିଛନ୍ତି। 18-30 ବର୍ଷ ଯୁବଗୋଷ୍ଠୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ ଥିବା ଆକଳନ କରାଯାଇଛି। 34% ଅଧିକ ଏହି ବର୍ଗର ଯୁବକ ଯୁବତୀ ମୃତ୍ୟୁବରଣ କରିଥାନ୍ତି। ଅନ୍ୟ ବୟସ ବର୍ଗ ମଧ୍ୟରେ 30-45 ବର୍ଷ ଭିତରେ 31% ଅଧିକ ଲୋକ ଆତ୍ମହତ୍ୟା କରିଥାନ୍ତି। ସେହିଭଳି ଏହି ଆକଳନ ଅନୁଯାୟୀ ପାରିବାରିକ ପରିସ୍ଥିତି ପାଇଁ 31%ରୁ ଅଧିକ, ବିଭିନ୍ନ ରୋଗ ପାଇଁ 18%ରୁ ଅଧିକ, ନିଶା ସେବନ ଦ୍ୱାରା ପାଖାପାଖି 7%, ବୈବାହିକ ଜୀବନଜନିତ କାରଣ ପାଇଁ ପାଖାପାଖି 5%, ପ୍ରେମ ବ୍ୟାପାର ନେଇ ମଧ୍ୟ ପାଖାପାଖି 5%, ଋଣଗ୍ରସ୍ତ କାରଣ ପାଇଁ 3%ରୁ ଅଧିକ ଏବଂ ବେରୋଜଗାରୀ ପାଇଁ 3% ଲୋକ ଆତ୍ମହତ୍ୟାର ପଥକୁ ବାଛି ନେଉଛନ୍ତି। ପ୍ରକାରାନ୍ତରେ ଦେଖିଲେ ସମାଜରେ ଆତ୍ମହତ୍ୟା ଏକ ଦୂରାରୋଗ୍ୟ ବ୍ୟାଧି ଭାବେ ଗଡ଼ି ଚାଲିଛି। ସାମ୍ପ୍ରତିକ ସମାଜରେ ନିସଙ୍ଗତା ଏକ କାରଣ ଭାବେ ଉଭା ହୋଇଛି। ବିଭିନ୍ନ ବୟସର ଲୋକଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଏକାକିତ୍ୱ ଏହାର ମୂଳ କାରଣ ପାଲଟିଛି। ଇଣ୍ଟରନେଟ୍ରେ ଅଧିକ ସମୟ ବିତାଉଥିବାରୁ ଲୋକମାନେ ପାରିପାର୍ଶ୍ୱିକ ପରିସ୍ଥିତିଠାରୁ ଦୂରେଇ ଯାଉଛନ୍ତି, ଫଳରେ ସାମ୍ନାସାମ୍ନି ଦେଖା ହୋଇ କଥାବାର୍ତ୍ତା ହେବା ଅପେକ୍ଷା ଅନ୍ଲାଇନ୍ ବାର୍ତ୍ତାଳାପକୁ ଗୁରୁତ୍ୱ ଦିଆଯାଉଛି। କରୋନା ମହାମାରୀ ପରଠାରୁ ଏଭଳି ପରିସ୍ଥିତି ବ୍ୟାପକ ହୋଇଛି। ଏକାକିତ୍ୱପଣକୁ ଦୂର କରିବା ବର୍ତ୍ତମାନର ସମୟର ଏକ ବଡ଼ ଆହ୍ୱାନ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ପ୍ରସଙ୍ଗରେ ମତ ବିନିମୟ କରନ୍ତୁ। ଆତ୍ମହତ୍ୟା ପ୍ରବଣତା ଜନିତ ମୂଲ୍ୟବାନ ଜୀବନହାନିକୁ ପ୍ରତିହତ କରିବା ପାଇଁ ସରକାର ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି। ଲୋକଙ୍କ ମଧ୍ୟରେ ଏ ନେଇ ସଚେତନତା ବୃଦ୍ଧି ଏବଂ ମାନସିକ ଦୁଶ୍ଚିନ୍ତାରେ ଥିବା ବ୍ୟକ୍ତିବିଶେଷଙ୍କୁ କରୁଣାଭାବ ପ୍ରଦର୍ଶନର ସାମୂହିକ କାର୍ଯ୍ୟକୁ ପ୍ରୋତ୍ସାହନ ପ୍ରଦାନ କରିବା ମଧ୍ୟ ଆତ୍ମହତ୍ୟା ନିବାରଣ ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ବିଶେଷଜ୍ଞଙ୍କ ମତରେ ଅନେକ ସମୟରେ ସାମାଜିକ ଏବଂ ସାଂସ୍କୃତିକ ବାତାବରଣ ଆତ୍ମହତ୍ୟା ପ୍ରବଣତାକୁ ପ୍ରୋତ୍ସାହିତ କରିଥାଏ। ମଣିଷ ସ୍ୱାଭାବିକ ଭାବେ ଅନୁକରଣଧର୍ମୀ ହୋଇଥାଏ। ଆତ୍ମହତ୍ୟାକୁ ମଧ୍ୟ କେତେକ କ୍ଷେତ୍ରରେ ଅନୁକରଣୀୟ ମାଧ୍ୟମରେ ଉପଯୋଗ କରି ଜୀବନହାନି ହୋଇଥାଏ। ତେଣୁ ଅନ୍ୟ ପ୍ରକାରେ ଦେଖିଲେ ଆତ୍ମହତ୍ୟା ପ୍ରବଣତା ସମାଜ ପାଇଁ ଏକ ବିପଦ ଘଣ୍ଟି ହୋଇଛି। ସରକାରଙ୍କ ତରଫରୁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ ଟେଲିମାନସ, ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ମନୋଦର୍ପଣ ଭଳି ଅଭିଯାନ ଅନ୍ତର୍ଭୁକ୍ତ। ଆତ୍ମହତ୍ୟା ନିଃସନ୍ଦେହରେ ସମାଜ ପାଇଁ ଏକ ବଡ଼ ସମସ୍ୟା। ଆସନ୍ତୁ ଏ ଦିଗରେ ମିଳିମିଶି କାମ କରିବା ଏବଂ ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ସଂକଳ୍ପ ନେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଆତ୍ମହତ୍ୟା ଉପରେ ଚିନ୍ତାଧାରା ପରିବର୍ତ୍ତନ କରିବା, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ।
2: ଏତେବେଳେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ବଜରଙ୍ଗୀ। ଏହି ଚଳଚ୍ଚିତ୍ରରୁ ଶିଳ୍ପୀ ନେଲେ ଦୀପ୍ତିରେଖା ଏବଂ ହ୍ୟୁମାନ ସାଗର।

ଶେଷରେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ସମୟ ରାତି 7:15 ହେବାପାଇଁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ, ରାତି 7:25 ଶୁଣିବେ ଜିଲ୍ଲା ହଲଚଲ ଏବଂ ରାତି 7:30 ଶୁଣିବେ କିଷାନବାଣୀ। ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତର ମହାକାଶ ଯାତ୍ରା ଏକ ପୃଥିବୀ ଏକ ପରିବାର ଓ ଏକ ଭବିଷ୍ୟତକୁ ପ୍ରତିଫଳନ କରୁଛି, କହିଲେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ରେ ଆୟୋଜିତ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ଅଷ୍ଟାଦଶ ବ୍ରିକ୍ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଗସ୍ତରେ ଆସିବେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ। ପ୍ରସ୍ତାବିତ କ୍ଷୁଦ୍ର ଜଳବିଦ୍ୟୁତ୍ ବିକାଶ ଯୋଜନା ଅଧୀନରେ 1500 ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି ସରକାର। କନିଷ୍ଠ ହକି ଏସିଆ କପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 19-0 ବୃହତ୍ ଗୋଲ୍ ବ୍ୟବଧାନରେ ପରାସ୍ତ କଲା ଭାରତ। ଏବଂ ଏସିଆ କପ୍ ଟି20 ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ଆଉ କିଛି ସମୟ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ସେମିଫାଇନାଲ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅନ୍ତର୍ଜାତୀୟ ଆଇନ, ମତ ବିନିମୟ ଏବଂ ବହୁପକ୍ଷୀୟ ସହଯୋଗ ମାଧ୍ୟମରେ ଭାରତ ଏକ ନିରାପଦ, ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଏବଂ ସ୍ଥାନୀୟ ମହାକାଶ କ୍ଷେତ୍ରକୁ ସମର୍ଥନ ପ୍ରଦାନ କରୁଛି। ପ୍ୟାରିସ୍ରେ ଆୟୋଜିତ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି ବସୁଧୈବ କୁଟୁମ୍ବକମ୍ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ବୈଜ୍ଞାନିକ ତଥ୍ୟ ଜନସାଧାରଣଙ୍କ ହିତ ପାଇଁ ଉପଯୋଗ ହେବା ଉଚିତ। ଭାରତର ମହାକାଶ ଯାତ୍ରା ଏକ ପୃଥିବୀ ଏକ ପରିବାର ଏବଂ

ଏକ ଭବିଷ୍ୟତକୁ ପ୍ରତିଫଳନ କରେ। ଇସ୍ରୋର ପ୍ରଭାବଶାଳୀ ମିଶନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି 34ଟି ଦେଶର 400ରୁ ଉର୍ଦ୍ଧ୍ୱ ଉପଗ୍ରହ ଭାରତର ରକେଟ୍ ମାଧ୍ୟମରେ ମହାକାଶକୁ ଯାତ୍ରା କରିଛନ୍ତି। ଏଭଳି ଅନ୍ତର୍ଜାତୀୟ ସ୍ତରୀୟ ବିଶ୍ୱାସ ପଛରେ ଭାରତୀୟ ବୈଜ୍ଞାନିକ ଇଞ୍ଜିନିୟର ଏବଂ ଟେକ୍ନିସିଆନ୍ଙ୍କର ସମର୍ପଣ ଓ କଠିନ ପରିଶ୍ରମ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶ୍ରୀ ମୋଦି ଭାରତର ମହାକାଶ ଯାତ୍ରାର ସଫଳତା ଉପରେ ସୂଚନା ପ୍ରଦାନ କରିଛନ୍ତି। ଚନ୍ଦ୍ରଯାନ 3 ଏବଂ ଆଦିତ୍ୟ L1 ମିଶନର ସଫଳତା ଉପରେ ଆଲୋକପାତ କରିବା ସହ ଶ୍ରୀ ମୋଦି 2035 ସୁଦ୍ଧା ଭାରତୀୟ ମହାକାଶ ଷ୍ଟେସନ ପ୍ରତିଷ୍ଠା ଏବଂ 2040 ସୁଦ୍ଧା ଜଣେ ଭାରତୀୟଙ୍କୁ ମହାକାଶକୁ ପଠାଇବା ଧାର୍ଯ୍ୟ ଲକ୍ଷ୍ୟ ଉପରେ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତା 12 ଓ 13 ତାରିଖରେ ଅଷ୍ଟାଦଶ ବ୍ରିକ୍ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଯୋଗଦେବା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଭାରତ ଗସ୍ତରେ ଆସୁଛନ୍ତି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ଜିନ୍ପିଙ୍ଗ ଏହି ଗସ୍ତରେ ଆସୁଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି, ପଶ୍ଚିମ ଏସିଆ ଏବଂ ରୁଷ ୟୁକ୍ରେନ୍ ସଂଘର୍ଷ ପରିପ୍ରେକ୍ଷୀରେ କୂଟନୈତିକ ସମ୍ପର୍କ ବୃଦ୍ଧି କ୍ଷେତ୍ରରେ ବ୍ରିକ୍ ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। 7 ବର୍ଷ ପରେ ଚୀନ୍ ରାଷ୍ଟ୍ରପତି ଭାରତ ଗସ୍ତରେ ଆସୁଛନ୍ତି। ଶ୍ରୀ ଜିନ୍ପିଙ୍ଗଙ୍କ ଗସ୍ତ ପୂର୍ବରୁ ଗତ ମାସରେ ବେଜିଂଠାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏଥିରେ ସୀମା ପ୍ରସଙ୍ଗ ସହ ସେଠାରେ ଶାନ୍ତି ବଜାୟ ରଖିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବା ଆଧାରିତ ବିଭିନ୍ନ ବିଷୟ ଅନ୍ତର୍ଭୁକ୍ତ ଥିଲା। ମାନବତା ପ୍ରଥମ ଚିନ୍ତାଧାରା ଆଧାରିତ ଲୋକକୈନ୍ଦ୍ରିକ ଆଭିମୁଖ୍ୟ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ପ୍ରତିଫଳନ କରୁଥିବା ଭିଭିଭୂମି, ନବସୃଜନ, ସହଯୋଗ ଏବଂ ସ୍ଥିରତା ପାଇଁ ନିର୍ମାଣ ପ୍ରସଙ୍ଗ ଆଧାରରେ ଭାରତ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତ ସମେତ ବ୍ରାଜିଲ, ରୁଷ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୋଷ୍ଠୀର ସଦସ୍ୟ ଅଛନ୍ତି। 2024ରେ ଏହାକୁ ଅଧିକ ବ୍ୟାପକ କରାଯାଇ ଇଜିପ୍ଟ, ଇଥିଓପିଆ, ଇରାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଓ ସାଉଦି ଆରବକୁ ସାମିଲ କରାଯାଇଥିବା ବେଳେ 2025ରେ ଇଣ୍ଡୋନେସିଆ ଅନ୍ୟତମ ଅଂଶୀଦାର ଭାବେ ଯୋଗ ଦେଇଛି। ଗତବର୍ଷ ବ୍ରିକ୍ସ ବୈଠକରେ ବେଲାରୁଷ, ବଲିଭିଆ, କାଜାକସ୍ତାନ, କ୍ୟୁବା, ମାଲେସିଆ, ନାଇଜେରିଆ, ଥାଇଲାଣ୍ଡ, ଉଗାଣ୍ଡା, ଉଜ୍ବେକିସ୍ତାନ ଏବଂ ଭିଏତନାମ ସହଯୋଗୀ ଦେଶ ଭାବେ ସାମିଲ ହୋଇଥିଲେ। ବ୍ରିକ୍ସ ବୈଠକ ପରିପ୍ରେକ୍ଷୀରେ ଆସନ୍ତା 11ରୁ 13 ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ରାଷ୍ଟ୍ରପତି ଭବନ, ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଏବଂ ଅମୃତ ଉଦ୍ୟାନ ବନ୍ଦ ରହିବ। ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶନିବାର ଦିନ ରାଷ୍ଟ୍ରପତି ଭବନ ଫୋର୍କୋର୍ଟରେ ଗାର୍ଡ ପରିବର୍ତ୍ତନ ସମାରୋହ ଅନୁଷ୍ଠିତ ହେବ ନାହିଁ। ଦିଲ୍ଲୀ ପୁଲିସ୍ ପକ୍ଷରୁ ସମ୍ମିଳନୀକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନୂଆଦିଲ୍ଲୀରେ ଆଜିଠାରୁ ଡ୍ରୋନ୍ ଏବଂ ଅନ୍ୟାନ୍ୟ ଆକାଶପଥ ଚାଳିତ କ୍ଷୁଦ୍ର ଯାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି କରାଯାଇଛି। ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଦେଶ ବଳବତ୍ତର ରହିବ। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର ସମାବେଶୀମୂଳକ ପଦକ୍ଷେପକୁ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ନୂଆଦିଲ୍ଲୀରେ ଆଜି ଆଧୁନିକ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ସମାବେଶ 2026ର ଅବ୍ୟବହିତ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହା କହିଛନ୍ତି। ଦେଶର ଷ୍ଟାର୍ଟଅପ୍, ବୈଜ୍ଞାନିକ, ଶିଳ୍ପୋଦ୍ୟୋଗୀ ଏବଂ ନୀତି ନିର୍ଦ୍ଧାରକଙ୍କୁ ଏକାଠି କରିବାରେ ଏହି ସମାବେଶ ଏକ ମଞ୍ଚ ପ୍ରଦାନ କରିବ ବୋଲି ମନ୍ତ୍ରୀ ଡକ୍ଟର ସିଂ କହିଛନ୍ତି। ଗବେଷଣାର ନିର୍ଯାସ, ନିରନ୍ତର ତଥା ବାଣିଜ୍ୟିକ କ୍ଷେତ୍ରରେ ଉପଯୋଗ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସମାବେଶ ଆସନ୍ତା ମାସ 27ରୁ 29 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇସ୍ମାଇଲ୍ ମୁସଲିମ୍ ସମ୍ପ୍ରଦାୟର ଇମାମ ପ୍ରିନ୍ସ ରହିମ ଆଗା ଖାଁ ପଞ୍ଚମ ନୂଆଦିଲ୍ଲୀରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ରାଷ୍ଟ୍ରପତି ଭବନରେ ସାକ୍ଷାତ ଆଲୋଚନା ପରେ ରାଷ୍ଟ୍ରପତି ମୁର୍ମୁ ଆଗା ଖାଁ ବିକାଶ ନେଟ୍ୱାର୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଛନ୍ତି। ସରକାରଙ୍କ ସହଭାଗିତାରେ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ଲୋକଙ୍କ ଜୀବନଶୈଳୀରେ ଆଣିଥିବା ପରିବର୍ତ୍ତନ ଉପରେ ଆଲୋଚନା କାଳରେ ରାଷ୍ଟ୍ରପତି ବର୍ଣ୍ଣନା କରିଛନ୍ତି। ବୈଠକ ପରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଉପରେ ସୂଚନା ପ୍ରଦାନ କରିଛନ୍ତି। କ୍ରୀଡ଼ା ଏବଂ ଶିକ୍ଷା କ୍ଷେତ୍ରରେ ଆଗାଖା ବିକାଶ ନେଟ୍ୱାର୍କ ଓ ସରକାରଙ୍କ ସହଭାଗିତା ସମ୍ପନ୍ନ କାର୍ଯ୍ୟକଳାପ ଉପରେ ମତ ବିନିମୟ ହୋଇଥିବା ଉପରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ସ୍ୱାସ୍ଥ୍ୟସେବା, କୃଷି, ଗ୍ରାମୀଣ ବିକାଶ, ଯୁବବର୍ଗ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ସରକାର ଏବଂ ଆଗାଖା ବିକାଶ ନେଟ୍ୱାର୍କ ମଧ୍ୟରେ ସହଭାଗିତାକୁ ଅଧିକ ମଜବୁତ କରିବା ନେଇ ଆଲୋଚନା ହୋଇଛି। ଭାରତ ଗସ୍ତରେ ଆସି ବିଶିଷ୍ଟ ଜନହିତୈଷୀ ତଥା ସମାଜସେବୀ ଇମାମ ପ୍ରିନ୍ସ ରହିମ ଆଗା ଖାଁ ପଞ୍ଚମ ଗତକାଲି

ଦିଲ୍ଲୀରେ ପହଞ୍ଚିଛନ୍ତି। ଉପରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ଆସିଥିବା ପ୍ରିନ୍ସ ଆଗା ଖାଁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଭାରତରେ ଅବସ୍ଥାନ କରିବେ ବୋଲି ଜଣାପଡ଼ିଛି। ଚଳିତ ଆର୍ଥିକ ବର୍ଷରେ ଆସନ୍ତା 2030-31 ଅବଧି ମଧ୍ୟରେ ପ୍ରସ୍ତାବିତ କ୍ଷୁଦ୍ର ଜଳ ବିଦ୍ୟୁତ୍ ବିକାଶ ଯୋଜନା ଅଧୀନରେ 2584 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ ରଖାଯାଇଛି। ଏହି ସମୟସୀମା ମଧ୍ୟରେ 1500 ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ବୋଲି ନୂତନ ଓ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ କହିଛନ୍ତି। ଆଗାମୀ ଭାରତ ନବୀକରଣୀୟ ସମ୍ମିଳନୀ ଏବଂ ପ୍ରଦର୍ଶନୀ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ଶ୍ରୀ ନାୟକ ଏହା କହିଛନ୍ତି। କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ସ୍ୱଚ୍ଛ ଶକ୍ତି କ୍ଷେତ୍ର ତ୍ୱରାନ୍ୱିତ ହୋଇଛି। ଦୁର୍ଗମ ତଥା ପରିବେଶ ଆହ୍ୱାନ ଆଧାରିତ ଅଞ୍ଚଳଗୁଡ଼ିକରେ ନିରନ୍ତର ଶକ୍ତି ବିକଳ୍ପ ବ୍ୟବସ୍ଥା ଲକ୍ଷ୍ୟ ନେଇ ଦେଶବ୍ୟାପୀ କ୍ଷୁଦ୍ର ଜଳବିଦ୍ୟୁତ୍ ବିକାଶ ଯୋଜନା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି। ଆଧୁନିକ ବୈଜ୍ଞାନିକ ପଦ୍ଧତି ଏବଂ ଉପକରଣ ବ୍ୟବହାର ମାଧ୍ୟମରେ କ୍ଷୁଦ୍ର ଜଳସମ୍ପଦଗୁଡ଼ିକର ମ୍ୟାପିଂ ତଥା ପୁନଃ ମୂଲ୍ୟାୟନ ଉପରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି। ଭାରତ ନବୀକରଣୀୟ ସମ୍ମିଳନୀ ଓ ପ୍ରଦର୍ଶନୀ ଆସନ୍ତା 2-5 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ହେବ। ଦେଶରେ ଜଙ୍ଗଲ ମୂଲ୍ୟାଙ୍କନ ପାଇଁ ସ୍ୱଦେଶୀ ଦକ୍ଷତାକୁ ଅଧିକ ସୁଦୃଢ଼ କରାଯିବା ସହ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଜଙ୍ଗଲ ଓ ବୃକ୍ଷ ସମ୍ପଦ ମୂଲ୍ୟାଙ୍କନରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଶୀର୍ଷକ ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ଯାଦବ ଏହା କହିଛନ୍ତି। ସେ କହିଛନ୍ତି ସହାବସ୍ଥାନ ପାଇଁ ମଣିଷ ପ୍ରକୃତିକୁ ସମ୍ମାନ ପ୍ରଦର୍ଶନ କରିବା ଉଚିତ। ପ୍ରାକୃତିକ ସମ୍ପଦ ଆଧାରିତ ତଥ୍ୟକୁ ଗୁରୁତ୍ୱ ଦେଇ ନିଷ୍ପତ୍ତି ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। କନିଷ୍ଠ ହକି ଏସୀୟ କପ୍ ପ୍ରତିଯୋଗିତାର ମହିଳା ବର୍ଗ ସେମିଫାଇନାଲ୍ ପର୍ଯ୍ୟାୟକୁ ଭାରତ ଉନ୍ନୀତ ହୋଇଛି। ଚୀନ୍ର ମୋକିଠାରେ ଆଜି ଖେଳାଯାଇଥିବା ମ୍ୟାଚ୍ରେ ଭାରତ ପାକିସ୍ତାନକୁ 19-0 ଗୋଲ୍ରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ମ୍ୟାଚ୍ଟି ସମ୍ପୂର୍ଣ୍ଣ ଭାବେ ଭାରତୀୟ ଖେଳାଳିଙ୍କ ଅକ୍ତିଆରରେ ରହିଥିଲା। ପ୍ରତିଯୋଗିତାରେ ଏହା ହେଉଛି ସର୍ବାଧିକ ବ୍ୟବଧାନଯୁକ୍ତ ବିଜୟ। 19 ଗୋଲ୍ ମଧ୍ୟରେ 18 ପେନାଲ୍ଟି କର୍ଣ୍ଣର ଏବଂ ଗୋଟିଏ ପେନାଲ୍ଟି ଷ୍ଟ୍ରୋକ୍ ରହିଛି। ପାକିସ୍ତାନ ପେନାଲ୍ଟି କର୍ଣ୍ଣର କିମ୍ବା ପେନାଲ୍ଟି ଷ୍ଟ୍ରୋକ୍ର ଫାଇଦା ଉଠାଇ ପାରିନାହିଁ। ଭାରତର ମଲ୍ଲିକ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ଶନିବାର ଦିନ ସେମିଫାଇନାଲ୍ ପର୍ଯ୍ୟାୟରେ ଭାରତ କୋରିଆ ଓ ମ୍ୟାଲେସିଆ ମ୍ୟାଚ୍ର ବିଜେତାଙ୍କୁ ଭେଟିବ। ପୂର୍ବରୁ ପୁରୁଷ ବର୍ଗରେ ଭାରତ ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଏସିଆ କପ୍ ଟି20 ମହିଳା କ୍ରିକେଟ୍ ପ୍ରତିଯୋଗିତାର ଆଜି ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଦୁବାଇଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ ଭାରତ ଓ ବାଂଲାଦେଶ ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 8:00 ଏହି ମ୍ୟାଚ୍ ଆରମ୍ଭ ହେବ। ଏପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଅପରାଜେୟ ଦଳ ଭାବେ ଭାରତ ସେମିଫାଇନାଲ୍ରେ ପହଞ୍ଚିଛି। ଆସନ୍ତାକାଲି ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ଭାରତର ମହାକାଶ ଯାତ୍ରା ଏକ ପୃଥିବୀ ଏକ ପରିବାର ଏବଂ ଏକ ଭବିଷ୍ୟତକୁ ପ୍ରତିଫଳନ କରୁଛି କହିଲେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ରେ ଆୟୋଜିତ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ଅଷ୍ଟାଦଶ ବ୍ରିକ୍ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଗସ୍ତରେ ଆସିବେ ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍। ପ୍ରସ୍ତାବିତ କ୍ଷୁଦ୍ର ଜଳବିଦ୍ୟୁତ୍ ବିକାଶ ଯୋଜନା ଅଧୀନରେ 1500 ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି ସରକାର। କନିଷ୍ଠ ହକି ଏସୀୟ କପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 19-0 ବୃହତ୍ ଗୋଲ୍ ବ୍ୟବଧାନରେ ପରାସ୍ତ କଲା ଭାରତ ଏବଂ ଏସୀୟ କପ୍ ଟି20 ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ଆଉ କିଛି ସମୟ ପରେ ଭାରତ ବାଂଲାଦେଶ ମଧ୍ୟରେ ହେବ ସେମିଫାଇନାଲ୍ ମ୍ୟାଚ୍।

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ନୟାଗଡ଼ ଜିଲ୍ଲା ଲାଠିପଡ଼ାଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରିଛନ୍ତି। ରାଜ୍ୟର 1,03,00,000 ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ 5,163 କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯାଇଛି। ନୟାଗଡ଼ ଜିଲ୍ଲାର 2,33,585 ଜଣ ହିତାଧିକାରୀ 116,80,00,000 ଟଙ୍କା ପାଇଛନ୍ତି। ସୁଭଦ୍ରା ଯୋଜନା ନାରୀ ସଶକ୍ତିକରଣର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସୁଭଦ୍ରା ଯୋଜନା ହେଉଛି ମହିଳାମାନଙ୍କର ସଶକ୍ତିକରଣ ପାଇଁ ଓଡ଼ିଶାରେ ସର୍ବବୃହତ୍ତମ ମହିଳା କେନ୍ଦ୍ରିକ ଏ ଯୋଜନା। ଆମର 1,00,00,000 ଅଧିକ ମା'ମାନଙ୍କୁ ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେବା ଏବଂ ତାଙ୍କ ମର୍ଯ୍ୟାଦାକୁ ବଢ଼ାଇବା, ଘରର ଆର୍ଥିକ

0: ପରିସ୍ଥିତିକୁ ସୁଧାରିବା ପାଇଁ ଏଥିରେ ଏ ଯୋଜନା ସମ୍ପୂର୍ଣ୍ଣ ଭାବରେ ଆଜି ସଫଳତାର ସହିତ ସହାୟକ ହୋଇପାରି ପୂର୍ବରୁ ଏ ସୁଭଦ୍ରାର ଚାରୋଟି କିସ୍ତିରେ ସମୁଦାୟ 20,648,33,00,000 ଟଙ୍କାରୁ ଅଧିକ ସେମାନଙ୍କୁ ପ୍ରଦାନ କରାଯାଇଛି। ଆଜି ପଞ୍ଚମ କିସ୍ତିରେ ଆମର ଏହି ପବିତ୍ର ବୀରମାଟି ନୟାଗଡ଼ ଆଉ ଏ ନୟାଗଡ଼ିରେ ପଞ୍ଚମ କିସ୍ତି ଆଜି ପ୍ରଦାନ କରାଯାଇଛି। ଏଥିରେ 1,03,26,162 ଜଣଙ୍କୁ ପ୍ରଦାନ କରାଯାଇଛି ଏବଂ ଏଥିରେ 5,163,08,10,000 ଟଙ୍କା ମଧ୍ୟ ଆଜି ସଫଳତାର ସହିତ DBT ଜରିଆରେ ଗୋଟିଏ ବଟନ ଦବାଇକରି ଆମେ ତାଙ୍କୁ ଠନ୍ ଠନ୍ ଆକାରରେ ଲୋକଙ୍କ ପାଖକୁ ପହଞ୍ଚାଇ ପାରିଛୁ।
1: ଓଡ଼ିଶା ବିଧାନସଭାର ହାଉସ୍ କମିଟି ଅନ୍ ସବ୍ମିସନ୍ସ ବିଧାୟକ ଲକ୍ଷ୍ମଣ ବାଗ୍ଙ୍କ ଅଧ୍ୟକ୍ଷତାରେ ନୟାଗଡ଼ର ବିଭିନ୍ନ ବିକାଶମୂଳକ ପ୍ରସଙ୍ଗର ସମୀକ୍ଷା କରିଛି। ସୁନାମୁହିଁ ପାର୍କର ଉନ୍ନତିକରଣ, ବାଘମାରି କଣ୍ଟିଲୋ ଦୁଇ ଲେନ୍ ରାସ୍ତା, ଖଣ୍ଡପଡ଼ାରେ ଗ୍ରିଡ୍ ସବ୍ଷ୍ଟେସନ୍, କୁଆଁରିଆ ଜଳସେଚନ ପ୍ରକଳ୍ପର ପର୍ଯ୍ୟଟନ ବିକାଶ ଏବଂ ମୋବାଇଲ୍ ଟାୱାର ସ୍ଥାପନ ଭଳି ପ୍ରସଙ୍ଗରେ କମିଟି ଗୁରୁତ୍ୱ ଦେଇଛି। ଏ ସମ୍ପର୍କରେ ବିଧାୟକ ଲକ୍ଷ୍ମଣ ବାଗ୍ କହିଛନ୍ତି,
2: ବିଧାନସଭା ଗୃହ କମିଟି ସମ୍ମିଶନ କମିଟିର 3 ଦିନ ଧରି ଗସ୍ତ ଅଛି ନୟାଗଡ଼, ଗଞ୍ଜାମ ଆଉ ଗଜପତି ଜିଲ୍ଲାର। ଆମେ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବିଧାନସଭା ତଥା ବିଭିନ୍ନ ଜାଗାକୁ ଆମେ ପରିଦର୍ଶନ କଲୁ। ବନ୍ୟା ପରିସ୍ଥିତିରେ ଯେଉଁଭଳି ଲୋକମାନେ ବସବାସ କରୁଛନ୍ତି, ତାଙ୍କର ରହିବା କେମିତି ଢଙ୍ଗ, ରାସ୍ତାର ବ୍ୟବସ୍ଥା, କେମିତି ପାଣି ଜମା ହେଉଛି, କେଉଁଭଳି ସେମାନେ ଜୀବନଯାପନ କରୁଛନ୍ତି ସେ ବିଷୟରେ ଆମେ ଦେଖିଲୁ। ସେଇଟା ପୂର୍ବ ସମସ୍ୟା ଯେଉଁଭଳି ଅଛି ସେଇଭଳି ଧୀରେ ଧୀରେ ସୁଧାରକୁ ଆସୁଛି, ଯିବା ପାଇଁ ରୋଡ୍ ରାସ୍ତାର କିଛି ବ୍ୟବସ୍ଥା ହେଉଛି।
1: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ନୟାଗଡ଼ ଗସ୍ତରେ ଆସି ବିଭିନ୍ନ ଶିଶୁ ସେବା ଅନୁଷ୍ଠାନ, ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଶିଶୁଙ୍କ ଶିକ୍ଷା, ପୋଷଣ, ସ୍ୱାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ସହ ବାଲ୍ୟ ବିବାହ, ଶିଶୁ ଶ୍ରମ ଓ ଶିଶୁ ନିର୍ଯାତନା ରୋକିବା ଉପରେ ଗୁରୁତ୍ୱ ଦିଆଯାଇଛି। ଶରଣକୁଳ ମହାବିଦ୍ୟାଳୟରେ ମେରା ଯୁବ ଭାରତ ମାଇ ଭାରତ ପକ୍ଷରୁ ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ ହୋଇଛି। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବ ସଶକ୍ତିକରଣ, କ୍ରୀଡ଼ା ପ୍ରତିଭା ଚିହ୍ନଟ ଓ ଯୁବ ନେତୃତ୍ୱ ବିକାଶ ଉପରେ ଆଲୋଚନା ହୋଇଛି। ନୟାଗଡ଼ରେ ପ୍ରତ୍ୟେକ ଜିଲ୍ଲାରେ ନବସୃଜନ କାର୍ଯ୍ୟକ୍ରମରେ ଯୁବ ଉଦ୍ୟୋଗୀ ଓ ଷ୍ଟାର୍ଟଅପ୍ ପ୍ରତିଭାଙ୍କୁ ପ୍ରୋତ୍ସାହନ, ସରକାରୀ ସହାୟତା ଏବଂ ସ୍ଥାନୀୟ ସମ୍ପଦକୁ ଆଧାର କରି ନୂତନ ଉଦ୍ୟୋଗ ଗଠନ ଉପରେ ମତ ବିନିମୟ ହୋଇଛି। ଭୁବନେଶ୍ୱର ଦଶପଲ୍ଲା ମେମୁ ଟ୍ରେନ୍ରେ ରେଳ ରିଡିଂ କ୍ୟାମ୍ପେନ୍ ଗିଫ୍ଟ ଏ ବୁକ୍ ନାମରେ ଏକ ନିଆରା ସାହିତ୍ୟିକ କାର୍ଯ୍ୟକ୍ରମ ହୋଇଛି। ପ୍ରାୟ 100 ଜଣ ପାଠକ ଓ ସାହିତ୍ୟ ପ୍ରେମୀଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହି ପଠନ, କବିତା ଓ ସାହିତ୍ୟିକ ଆଲୋଚନା ହୋଇଥିଲା। ଦଶପଲ୍ଲା ରେଳ ଷ୍ଟେସନ୍ରେ ପ୍ଲାଟଫର୍ମରେ କବିତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
3: ଆକାଶବାଣୀ କଟକ ଆରମ୍ଭ କରୁଛୁ କିସାନବାଣୀ କାର୍ଯ୍ୟକ୍ରମ।

0: ସଞ୍ଜ ଘଡ଼ିରେ ଟିକେ ଏମିତିଆ ମଧୁର ସଙ୍ଗୀତ କାନରେ ପଡି ଗଲେ
1: ଗାଁର ଗୀତ ତ
0: ଯେ କଣ ଗୋଟା କହୁଥିଲ ଆଉ ଯୋଉ ଗାଈ ମେଣ୍ଢା ପତକ ଏଥିରେ ମଧ୍ୟ ରୋଜଗାର
1: ରୋଜଗାର ହଉଛି ନା
0: କେମିତି
1: ଗାଈ ଗୋରୁ ରଖିଛି ବୋଲି ଦି ପଇସା ସେଥିରୁ ଲାଭ ପାଉଛି କ୍ଷୀର ବିକ୍ରି କରୁଛି
0: ତୁମେ ଟିକେ ତୁନି ରହିବ
1: ହଁ ରହୁଛି
0: ତମେ ହେଲ ଥିଲା ବାଲା ଲୋକ ଗୋଟାଏ ଜାଗାରେ 20 ଗାଈ ତମ ଗୁହାଳରେ ବନ୍ଧା ହେବେ ଯୋଉମାନଙ୍କର ଯୋଉମାନେ ଅଭାବୀ ଲୋକ ମୋରି ଭଳିଆ ସେମାନେ ସବୁ କେମିତି ପାଇବେ
1: ସରକାର ସେମାନଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି
0: କଣ ବ୍ୟବସ୍ଥା
1: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା
0: ବଢିଆ ଆଉ କଣ ମାନେ ସରକାର ଆମ ମାନଙ୍କ ପାଇଁ ବ୍ୟବସ୍ଥା
1: କରିଛନ୍ତି
0: ଆମକୁ ସେ ସୁଯୋଗଟା ନବାର ଅଛି
1: ନିଶ୍ଚିତ ନା ଆଉ
0: ଇଏ ଯୋଉ ବରଷା ପାଣି ଇଏ ତ ଆମର ହାତ ଗୋଡ ନାହିଁ ସେଥିପାଇଁ
1: ନା ନା
0: ଫସଲ ଉଜୁଡିଲା ଇଆଡ଼େ ତମେ କହୁଛ ମାଣ୍ଡିଆ ଚାଷ ତା ସାଙ୍ଗକୁ ଯଦି ଗାଈ ଗୋରୁ ଘରେ ଥେବେ 4-5ଟା
1: ତା କ୍ଷୀର ବିକ୍ରି କଲେ ପଇସା ପାଇଲେ ଘସି ଗୁଣ୍ଡା ତା ସହିତ ଗୋବର ଖତ ସବୁ ତ ବିକ୍ରି କଲେ ପଇସା ପାଇଲେ
0: ହଁ
1: ହଁ ଆଉ ଘାସ ଦିଟା ଆଣି କାଟିକି ଦେଇଦେଲେ ବାଡିରେ ତ କୁଟା ଆମେ ଗଦାଡି କରିଛନ୍ତି ତାକୁ ଦେଲେ ତା ସହିତ ଏବେ ସବୁ ଖାଦ୍ୟ ମିଳିଲା ଅଳ୍ପ କିଛି ଖର୍ଚ୍ଚରେ ଭଲ ଲାଭ
0: ତମର ଆଜି ଗୋଟାଏ କଣ କିଛି ଅକଳିଆ ହେଇଯିବ
1: କଣ ଅକଳିଆ ହେଇଯିବ
0: ଆଇଲା ବେଳଠୁ ଖାଲି ବକର ବକର ବକର ବକର ହଉଛ
1: ବକର ବକର କେତେବେଳେ ହେଲି ଚିନା ବାଦାମର ଲଡୁ ଆଣିଥିଲି ଖାଇଦିଅ ଏଇ ଖାଇ ତ ସାରିଲଣି ଆଉ ଅଛି ଯେ କହିବି
0: ପଲି ଗୀତ ଶୁଣା ବେଳକୁ ନଡୁ ଗଣ୍ଡା କଣ ଶେଷ
1: ନାତୁଣୀ ପାଇଁ ଦିଟା ନେଲନି
0: ତମେ କଣ ଆଉ 4-6 ଗଣ୍ଡା ଦେଇଦେଲେ ସରିଯିବ
1: ଜମା ଦେଇପାରିବିନି ପଇସା ଦବ
0: ଯଦି ଚିନ୍ନବାଦାମ କଥା କହିଲ ତାରି ଉପରେ ଆଜି ଗୋଟାଏ କିଛି ଆଲୋଚନା ହଉ
1: ଆ କିଷାନବାଣୀ କାର୍ଯ୍ୟକ୍ରମରେ ଭଲ ଆଲୋଚନା ଟିଏ ଅଛି ଶୁଣିବା ତାପରେ କଥା ହବା
0: ଆଜି ଜଣେ ଅନୁଭବୀ ଚାଷୀ ଆସିକି ପହଞ୍ଚୁଛନ୍ତି ଆମର ଏଠି ଆଉ ହଁ ନା ତାଙ୍କର ହଉଛି ମହେଶ୍ୱର ରାଉତ ଆଉ ଚିନ୍ନବାଦାମ ଚାଷ ଉପରେ ତାଙ୍କର ବଢିଆ ଅନୁଭୂତି ଅଛି ଆଉ ଶୁଣିବା ତାଙ୍କ ସହିତ ଏଇ ସାକ୍ଷାତକାର ଟି ଆଜି ଶୁଣିବା
2: শ্রোতাবন্ধু নমস্কার কিষাণবাণী কার্যক্রমকু আপনার স্বাগত জনাওছু শ্রোতাবন্ধু আজ আম স্টুডিওরে উপস্থিত অনেক অগ্রণী চীনাবাদাম চাষী মহেশ্বর রাউত জনে অনুভবী চাষী এথর কিন্তু আমি জাঁবা যে চীনাবাদাম চাষ বিষয় চীনাবাদামর বিহন উৎপাদন বিষয় এবং বর্তমান সময়ের এই চাষর কেতে আবশ্যকতা রয়েছে সে বিষয়ে পচারি বুঝবা মহেশ্বর বাবু আপনার স্বাগত করছু নমস্কার
3: নমস্কার
2: শ্রোতা বন্ধু টিকি আপনার বিষয়ে জাঁয়া চাহিবে নিজ সম্পর্ক কিছু কুহ
3: মহেশ্বর রাউত গ্রাম গুড়ুপড়া আঠগড় ব্লক জেলা কটক
2: କଟକ ଜିଲ୍ଲାର ବାସିନ୍ଦା ଏବେ ଘରେ ଆଉ କିଏ କିଏ ଅଛନ୍ତି
3: ଘରେ ପରିବାର ସ୍ତ୍ରୀ ଗୋଟେ ପୁଅ ଅଛି ବୋହୁ ଅଛନ୍ତି ନାତି ନାତୁଣୀ ଅଛନ୍ତି
2: ଆଚ୍ଛା ବୟସ କେତେ ହେଇଗଲା
3: ବୟସ 63 ବର୍ଷ
2: ନିଜେ ଚାଷବାସ କରୁଛୁ
3: ନିଜେ ବର୍ତ୍ତମାନ ଚାଷବାସ କରୁଛି
2: କେତେ ବର୍ଷ ଏମିତି ହେଇଗଲା କୃଷି କ୍ଷେତ୍ରରେ
3: 1977
2: ପାଖାପାଖି 50 ବର୍ଷର
3: ନୁହେଁ
2: କି କେମିତି କାହା ଦ୍ୱାରା ଅନୁପ୍ରାଣିତ ହେଲେ ନା ନାଇଁ ମାନେ ଆପଣ ପୂର୍ବ ପିଢ଼ି ଏମିତି କରୁଥିଲେ
3: ପୂର୍ବ ପିଢ଼ି କରୁଥିଲେ ବର୍ତ୍ତମାନ କାହା ଉପରେ ଭରସା ନ କରି ନିଜ ସ୍ୱାର୍ଥରେ ଚାଷ କରିକି ମୁଁ ଉପକୃତ ହେଇପାରୁଛି
2: କଣ କଣ ଏ ବର୍ଷ ଚାଷବାସ ହେଇଛି ସବୁ
3: ବର୍ତ୍ତମାନ ପୋଟଳ ଚାଷ ହେଇଛି କାଙ୍କଡ ଚାଷ ହେଇଛି କଲରା ହେଇଛି ଆଉ ସୁଇଟକର୍ଣ୍ଣ ହେଇଛି
2: ମକା ଚାଷ ବି
3: ମକା ଚାଷ ହେଇଛି
2: ତା ସହିତ ଚିନାବାଦାମ
3: ଚିନାବାଦାମ ବର୍ତ୍ତମାନ ବିହନ ପାଇଁ ଯାହା ଲଗା ହେଇଛି 15 ଦିନ ପରେ ଅମଳ ହବ ତାପରେ ଲଗା ହେଇଯିବ ଚିନାବାଦାମ
2: ମହେଶ୍ୱର ବାବୁ ନିଜର ଜମିବାଡି କେତେ ଅଛି ଆଉ କେତେ କଣ ବର୍ତ୍ତମାନ ଚାଷ କରୁଛନ୍ତି
3: ମୋର ଜମିବାଡି

0: ମଢେଇ କରୁଛି, ମୁଁ ଲିଜରେ 3 ଏକର ଚାଷ କରୁଛି।
1: ଏଇ ଚାଷରୁ ହିଁ ସବୁକିଛି,
0: ଚାଷରୁ ସବୁକିଛି।
1: ଆପଣ ଚିନାବାଦାମ ଚାଷକୁ ନେଇ ଗୋଟେ ଲମ୍ବା ଅନୁଭୂତି ରଖିଛନ୍ତି, ତ ସେ ଚିନାବାଦାମ ଚାଷକୁ ଯଦି ଆମେ ଦେଖୁଛେ ତାହେଲେ ଆପଣ ଗୋଟେ ପିଲାଦିନର କଥା ମନେ ପକାନ୍ତୁ, ସେତେବେଳର ଚିନାବାଦାମ ଚାଷ ଆଉ ବର୍ତ୍ତମାନର ଚିନାବାଦାମ ଚାଷ କଣ ଫରକ ରହିଛି?
0: ବହୁତ ଫରକ ରହିଛି।
1: କଣ?
0: ସେତେବେଳେ ଆମର ପାରମ୍ପରିକ ବିହନ ଆମେ କରୁଥିଲୁ, ଆଉ ଠିକ ଉପଯୋଗରେ ସାର, ରାସାୟନିକ ସାର, ଖତ, ଏ ବିଭିନ୍ନ ପ୍ରକାର ଦେଇ ଯାହା ପୂର୍ବ ପୁରୁଷରୁ ହଉଥିଲା ସେ ଅନୁସାରେ ବର୍ତ୍ତମାନ ବିଜ୍ଞାନ ଯୁଗରେ ତାକୁ ଉନ୍ନତ ପ୍ରଣାଳୀ ଚାଷ କରିକି ବର୍ତ୍ତମାନ ସ୍ୱାବଲମ୍ବ ହେଇପାରୁଛି। ଗୋଟେ ଅର୍ଥକାରୀ ଫସଲ,
1: ଅର୍ଥକାରୀ କଣ ପାଇଁ
0: ଅର୍ଥକାରୀ ଫସଲ? ଆପଣ ଏକଥର ଗୋଟେ ଥର ଆପଣ ସୋଇଂ ବୁଣିଲେ ଗୋଟିଏ ଥର ଅମଳ କରିବେ, ତା ଭିତରେ ଯଦି ବର୍ଷା ହେଇଗଲା ତ ଭଲ କଥା, ନହେଲେ ଅଳ୍ପ ଟିକେ ଜଳସେଚନ ଯଦି ସୁବିଧା ଅଛି କରିବେ, ନହେଲେ ଆପେ ଆପେ ବି ତାର ହେଇପାରିବ।
1: ଖର୍ଚ୍ଚ
0: ବିଶେଷ ଯାହା ଟିକେ କୋଡ଼ା ଖୁସା ସେତିକି ନିଜେ ଯେ କରିପାରିବେ, ନହେଲେ କିଛି ଲୋକ ଲଗି ଆଜିକାଲି ତ ମାନେ ଘାସ ମରା ଔଷଧ ବାହାରି ପଡ଼ିଲାଣି, ତେଣୁ କିଛି ବି ଖର୍ଚ୍ଚ ଦରକାର ପଡ଼ୁନି, ଯାହା ଔଷଧ ପାଇଁ ବ୍ୟବହାର ହଉଛି। ଆଉ
1: କେତେ ପ୍ରାୟ ଆପଣ ଚାଷ କରିଥିଲେ ଚିନାବାଦାମ?
0: ରବି ଋତୁରେ 2 ଏକର କରିଥିଲି।
1: ଆଚ୍ଛା, କଣ କେମିତି ଲାଭ ମିଳିଲା?
0: ବର୍ତ୍ତମାନ ଆମର 2 ଏକରରୁ 50 କ୍ୱିଣ୍ଟାଲ ଚିନାବାଦାମ ହେଲେ ଆମେ 40 ଟଙ୍କା ହେଲେ 2 ଲକ୍ଷ ଟଙ୍କା।
1: ଆଚ୍ଛା, ଅର୍ଥାତ୍ 2 ଏକରରୁ 2 ଲକ୍ଷ ଟଙ୍କା ମାନେ କଣ ଆମଦାନୀ?
0: ଆମଦାନୀ, ସେଥିରୁ ଖର୍ଚ୍ଚ ବିହନ ସାର ଔଷଧ ହେଇକି ସେ 40,000 ଭଳିଆ ଚାଲିଯିବ।
1: ତ ପାଖାପାଖି 160,000
0: ଲକ୍ଷେ ଷାଠିଏ 1.5 ଲକ୍ଷ ଭିତରେ ସେ ରହିବ। କଣ
1: ଏଇଟା କଣ ମାନେ ବର୍ଷକୁ କେତେ ଥର ଚାଷ କରିବେ?
0: ଚିନାବାଦାମ ସେଇଟା ଆମର ଗୋଟେ ବର୍ଷ ଧାନ ହେଇଛି, ଧାନ ପରେ ଏଇଟା ଚାଷ ହୁଏ। ଆଉ ଯୋଉ ବିହନ ରଖିବାକୁ ଯୋଉ ଢିପ ଜମି ଅଛି ବର୍ଷା ଦିନେ, ଏଇଟା ଜୁନ ପ୍ରଥମ ୱିକ୍ରେ ସେ ମଞ୍ଜି ପାଇଁ ବ୍ୟବହାର କରାଯାଇଛି, ସେଇଟା ଅମଳ ହେଲେ ସେଇ ଜିନିଷଟା ଲାଗିପାରିବ। ସରକାରୀ ବିହନ ଆସୁଛି ଲେଟ୍ ହବ, ମାର୍ଚ୍ଚ ଏପ୍ରିଲ ବେଳକୁ ପରେ ଅମଳ ହେଲା ବେଳକୁ ଟିକେ ବଜାର ଦର କମିଯିବ, ଆମେ କଞ୍ଚା ଆକାରରେ ବିକ୍ରି କରିଦେଉଛୁ, ଶୁଖେଇକି ଯିଏ ରଖିକି ବିକ୍ରି କରିବେ ମଞ୍ଜି କରିବେ ତାଙ୍କ ପାଇଁ ସେ ଲେଟ୍ ହେଲେ ଚଳିବ, କିନ୍ତୁ ଆମେ ଯୋଉ କଞ୍ଚା ବଜାରରେ ବିକ୍ରି ହେଉଛି ତେଣୁ ଶୀଘ୍ର ଭଲ ଦୁଇ ପଇସା ମିଳୁଛି।
1: ତାମାନେ ବର୍ଷକୁ 2 ଥର ଚିନାବାଦାମ
0: ଚାଷ ହେଇପାରିବ।
1: ସମୟଟା କଣ ତାର?
0: ଶୁଣନ୍ତୁ, ଅକ୍ଟୋବରରୁ ଆରମ୍ଭ କଲେ ସେପ୍ଟେମ୍ବର ଲାଷ୍ଟ, ଅକ୍ଟୋବର ଫାର୍ଷ୍ଟରୁ ଜାନୁଆରୀ ପର୍ଯ୍ୟନ୍ତ, ସେଠୁ ଖରାଟିଏ ବି ଚିନାବାଦାମ ଅଛି, ଧାନ କାଟି ଚାଷୀମାନେ କରୁଛନ୍ତି, ଟିକେ ଜଳସେଚନ ଦରକାର ହବ, ଆଉ ନଥିବା ଗୋଟେ ଖରିଫ ପାଇଁ ଜୁନ ଜୁଲାଇରେ।
1: ତାମାନେ ରବି ଋତୁରେ ଗୋଟିଏ ଥର କରିପାରିବା,
0: ଖରିଫ ଋତୁରେ ଥର
1: କରିପାରିବା। ଗୋଟିଏ ବିଲରେ ମୁଁ 2 ଋତୁରେ 2 ଥର ଚିନାବାଦାମ ଚାଷ କରିପାରିବି?
0: ନାଇଁ, ଲାଭ ହେବନି, ଗୋଟିଏ ଥର ହେଇପାରିବ।
1: କାହିଁକି?
0: ଗୋଟେ ଶୁଣ, ତାପରେ ଚିନାବାଦାମ ଟିକେ ହଉଛି ତାର ବହୁତ ମୂଳରେ ଚେର ରହୁଛି, ଆଉ ଟିକେ ବହୁତ ସାର ଖତ, ଗୋଟେ ପ୍ରକାର ଧାନ ଚାଷ ହେଇସାରିଲା ପରେ ଗୋଟେ ଥର ଚିନାବାଦାମ ହେଲା, ତାପରେ ଧାନ ଚାଷ ଯୋଉ 110 ଦିନିଆ 120 ଦିନିଆ ଧାନ ହେଇଗଲେ, ତାପରେ ସେ ଯୋଉ ପୁଣି ଚାଷ ହେଲେ ସେଗୁଡା ଭଲ ହବ।
1: ଯାହା ଆମର ଅନୁଭବୀ କୃଷକମାନେ ହୁଅନ୍ତୁ ବା କୃଷି ବିଜ୍ଞାନୀମାନେ ମଧ୍ୟ ପରାମର୍ଶ ଦିଅନ୍ତି ଯେ ବିଲରେ ଆମେ ଅଦଳ ବଦଳ କରିକି ଚାଷ କରିବା ଉଚିତ ନୁହେଁ କି? ଏବେ ଆମେ ଆଉ ଗୋଟେ ବିଷୟକୁ ଆସିବା କି ଜଣେ ଚାଷୀ ବର୍ତ୍ତମାନ ଯଦି ମାନସିକ ଭାବରେ ପ୍ରସ୍ତୁତ ହେଉଥିବେ ଚିନାବାଦାମ ଚାଷ କରିବା ପାଇଁ, ଏଇ ସେପ୍ଟେମ୍ବର ମାସଟା ତା ପାଇଁ ଉତ୍କୃଷ୍ଟ ସମୟ?
0: ସେପ୍ଟେମ୍ବର ଆରମ୍ଭ, ଟିକେ ଯୋଉ ମାଟିରେ ଢିପାଳିଆ ଜମିରେ ବର୍ତ୍ତମାନ ଯୋଉଟା ଅଛି ପଡ଼ିଆରେ ଧାନ ଧର ନଷ୍ଟ ହେଇଯାଇଛି କି ଢିପାଳିଆ ଅଳ୍ପ ଯୋଉ ଜଳସେଚନ ପାଇଁ ଅଛି ସେଇଠି ଚିନାବାଦାମ ଚାଷ କଲେ ସେ ଅଳ୍ପ ଯୋଉ ପାଣି ବ୍ୟବହାର ହେଉଛି, ମଝିରେ ମଝିରେ ଯଦି ବର୍ଷା ହେଇଯିବ ସେଇ ଜଳସେଚନ ଯେତିକି ବତର ଅଛି ଜମିର ବତର ଅଛି ସେ ଅନୁସାରେ ଚିନାବାଦାମ ହେଇଯିବ।
1: ଆଚ୍ଛା, ଗୋଟେ ଚିନାବାଦାମ ଲାଗିଲା ଏବଂ ଅମଳ ହବ, ୟାର ଅବଧିଟା କେତେ ସମୟ?
0: 120 ଦିନରୁ 150 ଦିନ,
1: 4 ରୁ 5 ମାସ 7 ଧରିକି ଚାଲିବା। ତାହେଲେ ତାର ପ୍ରାଥମିକ କାର୍ଯ୍ୟଟା କଣ? ପ୍ରଥମତଃ ହଉଛି ଜମିକୁ ପ୍ରସ୍ତୁତ,
0: ଜମି ପ୍ରସ୍ତୁତି ପ୍ରାୟ ହଳ କରିବେ, ସଢା ଗୋବର ଖତ ଦେବେ, ସେତେବେଳେ 1 ଏକର ପ୍ରତି 100 କେଜି ସୁପର ଫସ୍ଫେଟ, 20 କେଜି ୟୁରିଆ, ଆମର 27 କେଜି ପୋଟାସ, ଆଉ ଆମର ସଲଫର, ବାଦାମଟା ଡାଲା ହବା ପାଇଁ ସଲଫର 20 କେଜି ଦରକାର।
1: ମୂଳ ସାର
0: ଚାଷ କଲାବେଳେ ହୁଡ଼ାକୁ ଲଗା ହବ।
1: ଆଚ୍ଛା,
0: 1 ଏକରକୁ 75 କେଜି ଚୋପା ଲଗା ବିହନ ଦରକାର, ତାକୁ ଧାଡ଼ିକି ଧାଡ଼ି 15 ସେଣ୍ଟିମିଟର, ଗଛକୁ ଗଛ 6 ସେଣ୍ଟିମିଟର ରଖିବାକୁ ପଡିବ।
1: ତାପରେ ପୁଣି କଣ କଣ?
0: ତାପରେ ଯତ୍ନ ରହୁଛି ଆମର କୁଡ଼ା ଖୁସା, ଯଦି ଜମିରେ ଘାସ ହେଇଛି ତାହେଲେ ଆପଣ ଯଦି ଜଳ ବର୍ଷା ହେଇଛି ତାପରେ ଘାସ ମରା ପକେଇ ଦେଲା ହବ, ଯଦି ଲୋକ କୋଉଠି ନ ମିଳିଛନ୍ତି ନହେଲେ ଆପଣ କୁଡ଼ା ଖୁସା କରିଦେଲେ ଆଉ ଟିକେ ମାଟିଟା ହାଲକା ହବ, ସେ ସମୟରେ ବି କିଛି ଆଉ ଆପଣଙ୍କର ଜବକାର ଯାନ ସାର ଦେଇପାରିବେ, ନଥିବା ଆମର ଯୋଉ ବଜାରରେ ନାନା ୟୁରିଆ ମିଳୁଛି ତାକୁ ବି ଯୋଉ 13/45 ତାକୁ ବି ସ୍ପ୍ରେ କରିପାରିବେ।
1: ପୁଣି ଦ୍ୱିତୀୟ ପର୍ଯ୍ୟାୟର ସାର କେତେବେଳେ ଦେବା?
0: ଦ୍ୱିତୀୟ ପର୍ଯ୍ୟାୟର ସାର ଆପଣ ଯଦି ବର୍ଷା ରହୁଛି ତାହେଲେ କିଛି ୟୁରିଆ ଦେଇପାରିବେ, ଯଦି ବର୍ଷା ନାହିଁ ତାହେଲେ ୟୁରିଆ ସ୍ପ୍ରେ କରିପାରିବେ ଉପରବେଳା, ଉପରବେଳା ନାନୋ ୟୁରିଆ ଯୋଉ ବଜାରରେ ବର୍ତ୍ତମାନ ମିଳୁଛି, ନଥିବା 13/45 ତାକୁ ବି ଆମେ ସ୍ପ୍ରେ କରିପାରିବା ଉପରବେଳା।
1: ଆଚ୍ଛା, ଏଇ 2 ଥର ହିଁ ସାର ଦେବାକୁ
0: ପଡିବ,
1: ନା ଆଉ ଦରକାର
0: ନା? ଆଉ ଦରକାର ନାହିଁ।
1: ଆଚ୍ଛା, ଏବେ ଆସୁଛି ଜଳସେଚନ କଥା।
0: ନାଇଁ, ଜଳସେଚନ ଦେଖନ୍ତୁ ଗଛର ଅବଧି ନେଇକି ଯେ ଲେଟ୍

0: କରିବ ଯଦି ଜମିରେ ଗଛ ଗ୍ରୋଥ ହଉନି ତାହେଲେ ଛିଞ୍ଚା ଜଳସେଚନ କରିବ। ଚିହ୍ନାବାଦାମ ପାଇଁ ସାଧାରଣତଃ ଛିଞ୍ଚା ଜଳସେଚନ, ତାକୁ ମଡ଼ା ଜଳସେଚନ ଆମ ଅଞ୍ଚଳରେ ହେଇପାରିବ ନାହିଁ। ମଡ଼ା ହେଲେ ମାଟିଟା ତାର ମୂଳ ଯାଇ ଯୋଉ ସେଡ୍ ହେଇଗଲେ ଆପଣଙ୍କର ଆଉ ଦାନାଟା ଭଲ ଆସିବ ନାହିଁ। ଯେତେ ହାଲକା ଦରକାର ସେତେ କରିବ, ଯାହାର ଯଦି ସୁବିଧା ଅଛି ସ୍ପ୍ରିଙ୍କ୍ଲର କରିପାରିଲେ ଭଲ ସୁବିଧା ହେଇପାରିବ।
1: ଚିନା ବାଦାମ ଚାଷ ପାଇଁ ମୁଖ୍ୟତଃ କଣ ରୋଗ?
0: ତାର ମୂଳ ସଢା ରୋଗ ଅଛି। ଯେତେବେଳେ ଆପଣ ବିହନ ବୁଣିବେ ସେତେବେଳେ ବିହନ ବିଶୋଧନ କରିବାକୁ ପଡିବ। ଗୋଟେ କେଜି ବିହନରେ 3 ଗ୍ରାମ ଆମର ଥିରମ ହଉ କିମ୍ବା ନହେଲେ କାର୍ବନ ଡାଇଜିବ ତାକୁ ଦେଇକି ବିହନ ବିଶୋଧନ କରିବ। ସେକେଣ୍ଡରେ ଯୋଉ ରୋଗ ପୋକ ହବ, ଆମର ଗୋଟେ ଟୀକା ରୋଗ ହୁଏ ତାର ଭିତରେ, ସେଥିରେ ପତ୍ରିକ୍ଷା ପୋକ ତାକୁ ଦେଖି ନିରାକରଣ କରିକି ନେଇ ଯୋଉ ଔଷଧ ପକେଇବାକୁ ପଡିପାରିବ।
1: ଆଉ କିଛି
0: ନାଇଁ, ଆଉ କିଛି ନାହିଁ, ତା ବ୍ୟବସ୍ଥା କିଛି ନାହିଁ। ନାଇଁ
1: ଆଚ୍ଛା, ଅନ୍ୟ କୌଣସି ରୋଗ ପୋକ ଏମିତି ସମ୍ଭାବନା?
0: ନା ନା, ଅନ୍ୟ ତ କିଛି ନା, ତାର ଏଇ ଗୋଟେ ସଢା ରୋଗ ଟିକେ ମୂଳ ସଢା, ତାକୁ ବି ଯଦି ବିହନ ବିଶୋଧନ ହେଇଥିବ ସେ ବିଶେଷ ହବ ନାହିଁ। ଯଦି ହେଲା ତାକୁ କିଛି ବ୍ୟବସ୍ଥା କରିବେ, ଆମର କାର୍ବନ ଡାଇଜିଂ ପକେଇ ପାରିବେ, ନହେଲେ ମେଟାଲିକ୍ ମାଙ୍କଜୀବି ଦେଇପାରିବେ, ଏଇ ଔଷଧ ଦେଇପାରିଲେ ଭଲ ହେଇପାରିବ।
1: ଏଇ କାରଣରୁ ବୋଧ ହୁଏ ଆପଣ ପ୍ରଥମରୁ କହୁଥିଲେ ଯେ ବାଦାମଟା ହଉଛି ଗୋଟେ ଅର୍ଥକାରୀ ଫସଲ, କାହିଁକି ନା ଅଧିକ ଜଳସେଚନ ଦରକାର ନାହିଁ ଏବଂ ସାର ଖତର ମଧ୍ୟ ବିଶେଷ ଆବଶ୍ୟକତା ନାହିଁ ଏବଂ ଔଷଧ ପ୍ରୟୋଗ ବି ବେଶୀ
0: ଦରକାର।
1: ତାହେଲେ ଆମର ବାଦାମ ଗୋଟେ କୋଉ ସମୟରେ ଆସି ପହଞ୍ଚିଗଲେ ତାର ଯୋଉ ବୃଦ୍ଧି ହଉଛି ଆମେ ଜାଣିବା ଯେ ହଁ ଗଛଟା ବର୍ତ୍ତମାନ ସୁସ୍ଥ ଅଛି?
0: ଅକ୍ଟୋବର ଲାଷ୍ଟ ନଭେମ୍ବର ଫାର୍ଷ୍ଟ ଯଦି ବାଦାମଟା ଲାଗିଗଲା, ଜଳସେଚନ ସୁବିଧା ନେଇକି ଢିପଣ ଜମି ଯୋଉଟା ଅଛି ଏ ଫାର୍ଷ୍ଟ ଲାଗିଗଲେ ସେ ଯୋଉ ଶୀତ ଆସିନଥିବ ତାର ବର୍ତ୍ତମାନ ତାର ଯୋଉ ଫୁଲ ଫୁଟିକି ତାର ଓହଳଟା ହେଇଗଲେ ତାର ସୁବିଧା ହେଇପାରିବ। ସେ ସମୟରେ ହାଲକା ମାଟି ଥିବ, ଶୀତ ହେଇନଥିବ, ଆଉ ଶୀତ ପଡିଗଲେ ଟିକେ ଫଳ ଗ୍ରୋଥ ହବାକୁ ଟିକେ ଗଛଟା ଗ୍ରୋଥ କମିଯିବ।
1: ତାମାନେ ଶୀତ ଆସିବା ପୂର୍ବରୁ ଗଛଟା ବଢିଯାଇଥିବା
0: ଦରକାର, ଫୁଲ ହେଇଆସିଥିବା ଦରକାର,
1: ଫୁଲ ହେଇଆସିଥିବା ଦରକାର
0: ଦରକାର ଦେଖି ଯଦି ଗଛର ଗ୍ରୋଥ ନ ହେଲା, ଆପଣ ଏଇ ଯୋଉ କହୁଛି ଆପଣଙ୍କ ନାନୋ ୟୁରିଆ ସ୍ପ୍ରେ କରିପାରିବେ, ନହେଲେ 1345 ନହେଲେ 1919 ଗୋଟେ ଆସୁଛି ତରଳ ପଦାର୍ଥ, ସେ ତାକୁ ସ୍ପ୍ରେ କରିପାରିବେ।
1: କେତେବେଳେ ଆମେ ଜାଣିବା ଯେ ବର୍ତ୍ତମାନ ଆମର ଫଳ ଠିକ ତାର ଯୋଉ ସାଇଜ ହବା କଥା ହେଇଗଲା, ତା ଭିତରେ ଦାନା ଧରି ନେଲାଣି ଏବଂ ୟା ଭିତରେ ଆମେ ଏକୁ ଅମଳ,
0: ଆପଣ 140 ହେଇଯିବ, ଆପଣ ଦିଟା ଉପାଡିକି ଦେଖିବେ, ଯଦି ମନ୍ଦିର ଉପରେ ତା ଉପର ଚୋପଟା ପୁରା ରହୁଛି, ଯୋଉ ଶସ ଉପରେ ଚୋପାଟା ପୁରା ଟାଣ ରହୁଛି, ତାର ଶିରା ଶିରା ଦେଖାଯିବ ଉପର ଯୋଉ ଚୋପାଟା, ଆଉ ଭିତର ମଞ୍ଜିଟା ଛଡେଇଲା ବେଳକୁ ପୁରା ଲାଲ ଦେଖାଯାଇକି ତା ଉପରେ ଗୋଟେ କଣ ଆବରଣ ବସିଥିବ, ସେତିକିବେଳେ ଆମେ ଜାଣିପାରିବା ଯେ ପୁରା ଜମି ପାକଳ ହେଇଛି।
1: ତମାନେ ଅମଳ କରିବା ସମୟ ପାଖେଇ ଆସିଲେ ଆମକୁ
0: ଗଛର ପତ୍ର ବି ଝଡି ଆସିବ, ସେ ସମୟରେ ଗଛଟା ପାକଳ ହେଲା ପରେ ଗଛର ପତ୍ର ଝଡି ଆସିବ, ସେଇ ସମୟରେ ଆମେ ଅମଳ କରିପାରିବା।
1: ଆଚ୍ଛା ମହେଶ୍ୱର ବାବୁ, ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ୟା ଭିତରେ ରହିଛି କି ଆମେ ତ ବାଦାମ ଚାଷ କଲେ ତାକୁ ବଜାରରେ ବିକ୍ରି କଲେ 2 ପଇସା ପାଇବା, କିନ୍ତୁ ଭଲ ବାଦାମ ବିହନ ମଧ୍ୟ ଆମେ ଉତ୍ପାଦନ କେମିତି କରିବା?
0: ଇଏ ଆମ ରାଜ୍ୟ ବିହନ ନିଗମ ୟାକୁ ବ୍ରିଡର ସିଡି ଆଣିକି ବିହନ କରିଥିଲେ। ମୁଁ 1998 ବିହନ ପ୍ରଡକ୍ସନ କରିକି ଦେଇଥିଲି, ତାପରେ ତାଙ୍କର ସଂରକ୍ଷଣ ଅଭାବ ଯୋଗୁଁ ସେଇ 2 ବର୍ଷଠୁ ବନ୍ଦ ହେଲା। ତାପରେ ବର୍ତ୍ତମାନ ନିଜେ ନିଜେ ଆମେ କରୁଛୁ, ବାହାରେ ବି ସରକାର କିଛି ମଗଉଛନ୍ତି, କିନ୍ତୁ ସଠିକ ସମୟରେ ଆସିକି ପହଞ୍ଚି ପାରୁନି।
1: ଆଚ୍ଛା, ତ ଚାଷୀ ଚାହିଁଲେ ନିଜ ଦ୍ୱାରା ମଧ୍ୟ ଏ କାର୍ଯ୍ୟଟା ସେ କରେଇ ପାରିବ, ଭଲ ବିହନ ଆମେ ଉତ୍ପାଦନ କରିପାରିବୁ?
0: ବର୍ତ୍ତମାନ ଆମର ରବି ଋତୁରେ ଯୋଉ ଚାଷ କରିବା ପାଇଁ, ଖରିଫ ଋତୁରେ ବିହନ କରିବାକୁ ହେଲେ କରିପାରିବେ। ଖରିଫ ଜମି ପାଇଁ ଆମର ଢିପ ଜମି ଥିବା ଦରକାର, ଯୋଉଠି ବର୍ଷା ହଉଥିବ, ବର୍ଷା ପାଣି ରହୁନଥିବ, ସେଇ ଜମିରେ ଚାଷ କରିବାକୁ ପଡିବ। ସେ କଲେ ନିଜେ ନିଜର କଲେ ନିଜ ଆବଶ୍ୟକତାକୁ ମେଣ୍ଟେଇ ପାରିବ, ଯଦି କିଛି ବଳିଲା ଅନ୍ୟ ଚାଷୀମାନେ ବି ନେଇପାରିବେ।
1: ଖରିଫ ଋତୁରେ ହିଁ ଏକୁ
0: କରାଯାଇପାରିବ,
1: ପୁଣି
0: ରବି ଋତୁରେ କଲେ ଆପଣଙ୍କର ଆମର ଯୋଉ ରହୁଛି ଶୀତଳୀକରଣ ଘର ଯୋଉ ରହୁଛି ବାଦାମ ଛେନା ବାଦାମ ପାଇଁ, ତାକୁ ବି ସରକାର ସଂରକ୍ଷଣ ରଖିପାରିବେ, କିନ୍ତୁ ଚାଷୀ ରଖିପାରିବନି।
1: ଜଣେ ଚାଷୀ ଯଦି ବର୍ତ୍ତମାନ ମନୋନିବେଶ କରିବେ ଯେ ମୁଁ ଚିନା ବାଦାମ ବିହନ ଉତ୍ପାଦନ ହିଁ କେବଳ କରିବି, ତାହେଲେ ତାଙ୍କୁ କଣ କଣ କରିବାକୁ ପଡିବ?
0: ଚିନା ବାଦାମ ବିହନ ଉତ୍ପାଦନ କରିବାକୁ ହେଲେ ନିର୍ଦ୍ଦିଷ୍ଟ ସବୁ ଢିପ ଜମି ଥିବା ଦରକାର। ସେ ଜମିରେ ଏଇ ଯୋଉ ଅନୁମୋଦିତ ପରିମାଣ ସାର କହିଲି, ଉନ୍ନତ କିସମ ଯୋଉ ବିହନ ଅଛି ତାକୁ ସଂଗ୍ରହ କରିବାକୁ ପ୍ରଥମେ ପଡିବ। ଆମର ଯୋଉ ପ୍ରମାଣୀକର ଓୟୁଟି ଅଛି କିମ୍ବା ରାଜ୍ୟ ସରକାରଙ୍କର ଆମର ଅନ୍ୟ ଯୋଉ ସଂସ୍ଥା ରହିଛି ଚିନା ବାଦାମ ସଂସ୍ଥା, ତାଙ୍କଠୁ ସେଇ ପ୍ରାମାଣିକ ବ୍ରିଡର କିମ୍ବା ଫାଉଣ୍ଡେସନ ବିହନ ସଂଗ୍ରହ କରିବାକୁ ପଡିବ, ତାକୁ କଲା ପରେ ଆପଣ ଚାଷ କରିପାରିବେ।
1: ଆଜିର ଦିନରେ ଆପଣ କୋଉଟାକୁ ପରାମର୍ଶ ଦେବେ, କୋଉଟା ଆମ ପାଇଁ ଭଲ ହବ?
0: ବର୍ତ୍ତମାନ ରବି ଋତୁ ଆସିଲା ଆରମ୍ଭ ହେଇଯିବ, ତେଣୁ ବର୍ତ୍ତମାନ ଚାଷ ପାଇଁ ଆଗ ନିବେଶ କଲେ ପ୍ରଥମେ ଯୋଉ ବଜାରରେ ଯୋଉଠି ଅନ୍ୟ ଚାଷୀ ଭାଇଙ୍କ ପାଖରେ ଅଛି ଯାହାଠୁ କଲେକ୍ସନ କଲେ ଭଲ ଦୁଇ ପଇସା ସେ ବିକ୍ରି କରିପାରିବେ।
1: ଆଚ୍ଛା, ଆପଣ ଯୋଉ ବିକ୍ରି କରିବାର କଥା କହୁଛନ୍ତି ବଜାର କେମିତି କଣ ବର୍ତ୍ତମାନ ଅଛି?
0: ବାଦାମ ଚିନା ବାଦାମ ବଜାର ଭଲ ଅଛି। ଆପଣ କଞ୍ଚା ବାଦାମ ପ୍ରତିଦିନ ଭୁବନେଶ୍ୱର କଟକ ପ୍ରତିଦିନ ଆସିଲେ ଗୋଟେ ଗୋଟେ ଟ୍ରକ୍ ବି ସେମାନେ ନେଇଯାଉଛନ୍ତି, ତେଣୁ ସେଥିପାଇଁ ବିକ୍ରି ପାଇଁ ଚିନା ବାଦାମ ନାହିଁ। ଆଉ ଯିଏ ନିଜ ଘରେ ବ୍ୟବହାର କରିବା ପାଇଁ ଧର ତୈଳ କରିବ

0: ବାଦାମ ଚିନା ବାଦାମ ତେଲ କରିବ, ସେ ନିଜେ କରିପାରିବି, ସେଥିରେ ସୋରିଷ କିଛି ମିଶେଇକି ସେମାନେ ବି ତାଙ୍କ ଘର ପାଇଁ ବ୍ୟବହାର କରିପାରିବି। ବାଦାମ ଚାଷର ଚାରିପଟେ ଯଦି କିଛି କିଛି ସୋରିଷ ଲଗେଇଦେବେ, ସେ ସୋରିଷ ସହିତ ବାଦାମ ଚାଷ କରିକି ସେମାନେ ବର୍ତ୍ତମାନ ତାଙ୍କ ଘରର ଆବଶ୍ୟକ ତୈଳ ମେଣ୍ଟେଇ ପାରିବେ।
1: ଆଚ୍ଛା, ଏଇ କଥାଟାକୁ ଆଉ ଟିକେ ପ୍ରାଞ୍ଜଳ ଭାବରେ ଆପଣ କହିପାରନ୍ତେ, ନିର୍ଦ୍ଦିଷ୍ଟ ଜାଗାରେ ଚିନା ବାଦାମ ଚାଷ କରୁଛି ଏବଂ ତା ସହିତ ସୋରିଷ ଚାଷ ମଧ୍ୟ କରୁଛି,
0: ତାର ଅଧିକା ଜମି ରହିଛି, ତା ଚାରିପଟେ ଉନ୍ନତ କିସମ ସୋରିଷ ଅଛି, ସେ ଗୋଟେ ଗୋଟେ ଲଗେଇଦେଲେ ସେମାନେ କିଛି ହେଇପାରିବ, ମଝିରେ ବି ଯୋଡ଼େ ଲାଇନ କରିଦେଲେ ବି ସେମାନେ ରହିପାରିବେ, ତେଣୁ ସୋରିଷ ହେଇପାରିବ, ଚିନାବାଦାମ ବି ହେଇପାରିବ।
1: ମାନେ ଚାଷ ପ୍ରଣାଳୀ ଏକା,
0: ନା ଚାଷ ପ୍ରଣାଳୀ ଏକା, ସେଥିରେ ମଝିରେ କଲେ କଣ କି ଚାରିପଟ ଜାଗା ହେଲା ପୁରା, ସେଟା ଆପଣଙ୍କର ଭଲ ଖୋଲା ପବନ ବାଜିବ ସୋରିଷ ପାଇଁ, ତେଣୁ ସେ ଭଲ ଗ୍ରୋଥ ହବ। ଆଉ ଇଏ ଯୋଉଟା ଆମର ସୋରିଷ ଚାଷ ଯୋଉ ଜମି ରହୁଛି, ଯେତିକି ପ୍ରଡକ୍ସନ ହବ ତାର ଦେଢ଼ ଗୁଣ ପ୍ରଡକ୍ସନ ସେ ହବ।
1: ଆଚ୍ଛା, ଉଭୟର ଅବଧି ସେଇ,
0: ନା ସୋରିଷର କମ, ସୋରିଷର ଆମର 60 ଦିନରୁ 90 ଦିନ ପର୍ଯ୍ୟନ୍ତ ତାର ଅଛି, କିନ୍ତୁ ଚିନାବାଦାମ 140ରୁ 150 ଦିନ ନିଶ୍ଚିତ।
1: ଆଚ୍ଛା, ତା ମାନେ ମୁଁ ଗୋଟିଏ କ୍ଷେତରେ 2 ତୈଳବୀଜ ଚାଷ କରିପାରିବି। ମହେଶ ବାବୁ, ପ୍ରାୟ 50 ବର୍ଷର ଆପଣଙ୍କର ଅଭିଜ୍ଞତା ରହିଛି, ଏଇ ଚିନାବାଦାମ ସହିତ ଆଉ କିଛି ଅନ୍ୟାନ୍ୟ ଯୋଉ ତୈଳବୀଜ ଜାତୀୟ ଚାଷ ଆପଣ କରୁଛନ୍ତି?
0: ମୁଁ ରାଶି ହଉଛି, ରାଶିରେ ଘରର ବ୍ୟବହାର ପାଇଁ ଯେତିକି ଅଳ୍ପ ରାଶି ହଉଛି, ଆଉ ରାଶିର ଟିକେ ମାର୍କେଟ ହଉନି, କାରଣ ତେଲ ମିଳି ନାହିଁ, ତ ତେଣୁ ବିକ୍ରି ହେଇପାରୁନି ବୋଲି ତେଣୁ ରାଶି ହଉନି।
1: ଚିନାବାଦାମ ବିକ୍ରି,
0: ଚିନାବାଦାମ ବିକ୍ରି ହେଇପାରୁଛି, ସୋରିଷ ବିକ୍ରି ହେଇପାରୁଛି, ଚିନାବାଦାମ ବିକ୍ରି ହେଇପାରୁନି।
1: ଆଚ୍ଛା, ଆମ ରାଜ୍ୟର ଜଳବାୟୁ କେମିତି କଣ ରହିଛି ଚିନାବାଦାମ?
0: ଚିନାବାଦାମ ତ ଆମର ବରଗଡ଼ ଅଞ୍ଚଳ, ଅନୁଗୁଳ, ସେ ଢେଙ୍କାନାଳ ଯେତେ ଭଲ, ଆମ କଟକ ଜିଲ୍ଲା ବି ଭଲ ରହୁଛି, ଆଉ ଆମର ପୁରୀ ବି ସେପଟେ ରହୁଛି, ସବୁପଟେ ଚିନାବାଦାମ ବି ସୁବିଧା ହେବ।
1: ଏବଂ ସେଇ ଅନୁସାରେ ଆମେ ଯଦି ଚିନାବାଦାମର ବିହନ ପାଇଁ ମଧ୍ୟ ଯଦି ଚାଷ ବି କରୁଛେ, ତାହେଲେ ଲାଭ ମଧ୍ୟ ସେଇ ଆକାର ପାଇବା?
0: ବିହନ ପାଇଁ ଶୁଣନ୍ତୁ, ଆମେ ବିହନ ବିକ୍ରି କରିବା ପାଇଁ ହେଲେ ଓଡ଼ିଶା ସରକାରଙ୍କ ଆମ ଯୋଉ ଅଛି ବିହନ ନିଗମ, ତାଙ୍କ ମାଧ୍ୟମରେ ଆମେ ଚାଷ ଯଦି କରିପାରିବା, କୃଷି ବିଭାଗ ମାଧ୍ୟମରେ ସେମାନେ ଯଦି କଲେକ୍ସନ କରିକି ଆମକୁ ବିହନ ଚାଷୀଙ୍କ ପାଖରେ ପହଞ୍ଚାଇ ପାରିବ, ସେଇଟା ହେଲା ସବୁଠାରୁ ସୁବିଧା ଉପାୟ।
1: ଲାଭ ବିହନ ମିଳିବ,
0: ଲାଭ ମିଳିବ ବିହନ ଅପେକ୍ଷା, ସେମାନେ ବାହାରୁ ବର୍ତ୍ତମାନ ଯୋଉ ବିହନଟା ଆମର ଏଠି 60 ଟଙ୍କା ମିଳୁଛି, ସେ ବାହାରୁ ବର୍ତ୍ତମାନ ସରକାର 70 ଟଙ୍କା ହେଲେ, ତାର ଟ୍ରାନ୍ସପୋର୍ଟେସନ ଆଉ ଏସବୁ ବିଭିନ୍ନ ଖର୍ଚ୍ଚ ପଡୁଛି, ସେ ନିଜେ ପ୍ରଡକ୍ସନ କଲେ ଏଠିକାର ଲୋକ କିଛି ଉପକୃତ ହେଇପାରିବେ, ଚାଷୀ ଉପକୃତ ହେଇପାରିବେ, ଆଉ ଆକୁ ଯିଏ ପରିବହନ କରୁଛନ୍ତି ସେମାନେ ବି ଉପକୃତ ହେଇପାରିବେ।
1: ଆଜି ତ ସମୟ ହେଇଯାଇଛି ମହେଶ୍ୱର ବାବୁ, କାର୍ଯ୍ୟକ୍ରମକୁ ସାରିବା ପୂର୍ବରୁ ଆଉ ଗୋଟିଏ ମତ ଆପଣଙ୍କ ଠାରୁ ଚାହିଁବୁ କି ବାସ୍ତବରେ ଏଇ ଯୋଉ କୃଷି କ୍ଷେତ୍ରରେ ନିଜକୁ ସଂଯୁକ୍ତ କରିକି ଆପଣ, ଆପଣଙ୍କ ପରିବାର, ଆପଣଙ୍କର ଯେଉଁମାନେ ରହିଲେ ପରିଚିତ ବ୍ୟକ୍ତିବିଶେଷ ବା ଆପଣଙ୍କର ଯେଉଁ ସାମାଜିକ ପରିଚୟଟି ରହିଛି, ତାହେଲେ ସେ ଗୋଟିଏ ପ୍ରଶ୍ନ ଆମେ କରିବୁ ଯେ ଆପଣ ଖୁସିରେ ଅଛନ୍ତି ତ?
0: ଆଜ୍ଞା, ଖୁସିରେ ମୁଁ ବହୁତ ଖୁସିରେ ଅଛି, ବହୁତ ଖୁସିରେ ମୋ ପରିବାର ସହ ଅଛି। ଯେତିକି ଫସଲ ବିଲକୁ ଆମେ ଯେତେବେଳେ ଯାଇକି ଆମେ ଦେଖିଦଉଛୁ, ଆମ ପେଟ ପୁରି ଯାଉଛି ସେଇଠି, ଯେ ଆମକୁ ଯେତିକି ଆନନ୍ଦ ଲାଗୁଛି, ଆଉ ତାଠୁ କୌଣସି ପ୍ରକାର ନାହିଁ, ନିଜେ ପ୍ରଡକ୍ସନ କଲୁ, ନିଜେ ଖାଇଲୁ, ଆଉ ଅନ୍ୟମାନଙ୍କୁ ବି ଆମେ ବ୍ୟବହାର କରିବା ପାଇଁ ଖାଦ୍ୟ ପାଇଁ ଯୋଗାଡ଼ କରିପାରିବୁ।
1: ନୂତନ ପିଢ଼ି ଯଦି କୃଷିକୁ ଆପଣେଇବେ ସେମାନେ ଭଲ,
0: କୃଷି କିନ୍ତୁ ଆପଣେଇବା ବାଧ୍ୟ, କୃଷି ଆପଣ ନପଡ଼ିଲେ ଖାଇବେ କଣ? ଆପଣ ଦେଖନ୍ତୁ, ବର୍ଷା ବନ୍ୟା ବର୍ତ୍ତମାନ ହେଇଛି, ଏ ବର୍ଷ ଯୋଉ ପ୍ରାକୃତିକ ଦୁର୍ବିପାକ ହେଇଛି, ବାହାରୁ ସବୁ ଆସୁଛି ବୋଲି ଖାଉଛନ୍ତି, ଯିଏ ହେଲେ ଚାଷୀ କରୁଛନ୍ତି ନା ନାହିଁ? ଯଦି ଆମର ଏଠି ଚାଷୀ ନ ହବ, ତାହେଲେ ଚାଷୀ କେହି ଲୋକ ଖାଇବାକୁ ପାଇବେନି, କଣ ଟଙ୍କା ଖାଇବେ?
1: କେତେ ମିଳିବ
0: ଲାଭ? ନିଶ୍ଚିତ ମିଳିବ,
1: ମିଳିବ
0: ମିଳିବ।
1: ଯାହା ହଉ ମହେଶ୍ୱର ବାବୁ, ଯୋଉ କେତୋଟି କଥା ଆପଣ ଟିକେ ଅଧିକ ଗୁରୁତ୍ୱ ଦେଲେ କି ଆମେ କୃଷି ବିଶେଷଜ୍ଞଙ୍କର ପରାମର୍ଶ ନେଉଥିବା, ସରକାରଙ୍କର ଯାହା ଯାହା ଯୋଜନା ଆସୁଛି ତାହା ସହିତ ସଂଯୁକ୍ତ ହୋଇ ରହୁଥିବା, ଏବଂ ନିର୍ଦ୍ଦିଷ୍ଟ ସମୟରେ ଠିକ ସଠିକ ସମୟରେ ଯଦି ଆମେ ସଠିକ ଭାବରେ ଚାଷ କଲେ, ତାହେଲେ ଆମେ ଆଉ ଟିକେ ଅଧିକ ଲାଭ ପାଇପାରିବା। ଶ୍ରୀଯୁକ୍ତ ରାଉତ, ଆମ ଅନୁଷ୍ଠାନ ତରଫରୁ, କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଆଜ୍ଞା, ନମସ୍କାର।
2: କଣ ହେଲା ଭାଇ,
3: କେଡ଼େ ସୁନ୍ଦର ଆଲୋଚନା! ସମୟ ପାଖେଇ ଆଉଛି, ଏବେ ଠାରୁ ପ୍ରସ୍ତୁତ ହବା। ଭଲ ଚିନାବାଦାମ ବିହନ ଯଦି ଆମେ ଆଜି ରଖିଲେ,
2: ତାହେଲେ ଭଲ ଚିନାବାଦାମ ଅମଳ କରିବା ଆଉ କଣ।
3: ମହେଶ୍ୱର ଭାଇଙ୍କୁ ଆମ ଅନୁଷ୍ଠାନ ତରଫରୁ
2: ଆଉ ଥରେ ଧନ୍ୟବାଦ।
3: ଏତେ ଜିନିଷ ପତ୍ର ବିକ୍ରିବଟା କରୁଛ, ଭଲ ଫସଲ ହେଇଛି, ବଜାର ଦରଟା ଟିକେ ଜାଣିନଥାନ୍ତେ?
2: ନିଶ୍ଚିତ ନା, ଆଉ ବଜାର ଦର ନ ଜାଣିଲେ କେମିତି କଣ ହବ? ନିଶ୍ଚିତ ନା, ଆଉ ବଜାର ଦର ବିଷୟରେ ଜାଣିବା
3: ଜାଣିବା।
4: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 38 ଟଙ୍କା, ପିଆଜ କିଲୋ ପ୍ରତି 46 ଟଙ୍କା, ଟମାଟୋ କିଲୋ ପ୍ରତି 23 ଟଙ୍କା, ଲଙ୍କା କିଲୋ ପ୍ରତି 62 ଟଙ୍କା, ରସୁଣ କିଲୋ ପ୍ରତି 190 ଟଙ୍କା, ଅଦା କିଲୋ ପ୍ରତି 100 ଟଙ୍କା, ଗାଜର କିଲୋ ପ୍ରତି 31 ଟଙ୍କା ଏବଂ

0: ଭେଣ୍ଡି କିଲୋ ପ୍ରତି 37 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
1: ହଉ ପାଠ ତାହେଲେ ହେମନ୍ତ, ଖରା ପୁଣି ଟିକେ ବଢିଲାଣି, ଭଦୁଅ ମାସ ଖରା।
2: ହଁ ଭାଲୁକୁଣି ଓଷା ଚାଲିଛି, ଭଦୁଅ ମାସ ଖରା, ତା ସହିତ ତମର ତ ଭଲ ଚିଙ୍ଗୁଡ଼ି ମାଛ ଖାଉଛ ଆଉ କଣ।
1: ପୁଣି ଯେତେବେଳେ ବର୍ଷା ହେଇଯାଉଛି,
2: ପାଣିପାଗ କଥା ଶୁଣିବା ପରା
1: କିଛି ମନେ ରହୁନାହିଁ। ଆଉ
3: ଭାରତୀୟ

0: ସେଥିପାଇଁ ଏହି ଦୁଇ ଜିଲ୍ଲା କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର କେତୋଟି ସ୍ଥାନରେ ହାଲକା ବା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଆଗୁଆ ସୂଚନା ଦିଆଯାଇଛି।
1: ଗେମା ଅପା, ସବୁ କଥା ହେଲା,
2: ଏଥର ଉଠିବା
1: ଉଠିବା। ଦେଖ ମୋ ନାତୁଣୀ ପାଇଁ ଗଣ୍ଡେ ବାଦାମ ନୁଡୁ ଦେଇଥାନ୍ତ, ପରା
2: ଆହୁରି ନବ,
1: ଆଉ
2: ପଇସା ଦବ
1: ପଇସା।
2: ହଁ
1: ହରି ବୋଲ, ଏଠି ଭଦ୍ର ଲୋକ
2: ନାହାନ୍ତି? ଜେମା ଅପା ଭଦ୍ର ଲୋକ ଅଛନ୍ତି।
1: ହଉ ହଉ ହଉ ହଉ, ତମ ପଇସା ତମ ପାଖରେ ଥାଉ, ବାଦାମ ନଡୁ ତମ ଘରେ ଥାଉ, ମୁଁ ଉଠୁଛି, ବେଳ ଗଡି ଯାଉଛି।
2: ହେ ଭଗବାନ, ଏ ଲୋକଙ୍କୁ ଆଉ ବୁଝେଇ ହବନି, ହଉ ହଉ ଘରେ ପହଞ୍ଚେ ଦେ ବାଦାମ।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଶେଷ ହେଲା କିଷାନବାଣୀ କାର୍ଯ୍ୟକ୍ରମ ପ୍ରଯୋଜନା ରାଜୀବ କୁମାର ମହନ୍ତ ଉପସ୍ଥାପନା ଦେବୀ ପ୍ରସାଦ ମହାନ୍ତି ଅମ୍ବିକା ମହାପାତ୍ର
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ସମୟ ରାତି 8 ପାଇଁ ଯାଉଛି ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍ ଦୁବାଇଠାରେ ଏସିଆ କପ୍ ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ 2026 ଅନ୍ତର୍ଗତ ଭାରତ ବନାମ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେଉଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣନ୍ତୁ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ ଦୁବାଇଠାରେ ଏସିଆ କପ୍ ମହିଳା ଟି ଟ୍ୱେଣ୍ଟି କ୍ରିକେଟ ମ୍ୟାଚ୍ 2026 ଅନ୍ତର୍ଗତ ଭାରତ ବନାମ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍ର ପ୍ରତ୍ୟୟଦର୍ଶୀ ଧାରାବିବରଣୀ ଶୁଣିଲେ ରିଲେ କରି ପ୍ରଚାରକ ଆକାଶବାଣୀ ଦିଲ୍ଲୀରୁ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଚଳିତ ଅଧିବେଶନର ପରିସମାପ୍ତି ପୂର୍ବରୁ ଶୁଣନ୍ତୁ, ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ସେପ୍ଟେମ୍ବର ମାସର 11 ତାରିଖରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 6:05 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା, ରାମଚରିତ ମାନସ ଶୁଣିବେ 6:25। ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ପ୍ରୋତ୍ସାହନ ଶୁଣିବେ 8:30। 9:00 ଶୁଣିବେ ଗୀତିଧାରାରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ, ସପ୍ତାହରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ 9:30। ପୂର୍ବାହ୍ନ 10:30 ଶୁଣିବେ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ତଥ୍ୟ ସମ୍ବଳିତ ରୂପକ ଧରତୀମାତା ଶୁଣିବେ 11:30, ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ହେଲୋ ଗୁଞ୍ଜନ। ଚଇତି ଦିନ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30, ଏଥିରେ ହାଲଚାଲରେ ଶୁଣିବେ ବିନମା ଭାବେ ଭେଟଘାଟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ ଦୁବାଇଠାରେ ଏସିଆ କପ୍ ମହିଳା ଟି ଟ୍ୱେଣ୍ଟି କ୍ରିକେଟ ମ୍ୟାଚ୍ 2026 ଅନ୍ତର୍ଗତ ଶ୍ରୀଲଙ୍କା ବନାମ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ର ପ୍ରତ୍ୟୟଦର୍ଶୀ ଧାରାବିବରଣୀ ଶୁଣିବେ।

ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଆସନ୍ତାକାଲି ରାତି 8ଟାରୁ ଖେଳ ଶେଷ ପର୍ଯ୍ୟନ୍ତ ଶୁଣିଲେ। ଆସନ୍ତାକାଲି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ରାତି 11:44। ଏଇଠି ଶେଷ କରୁଛୁ ଆଜିର ରାତ୍ରିକାଳୀନ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ପ୍ରାତଃ ଅଧିବେଶନ ଆସନ୍ତାକାଲି ସକାଳ 5:53। ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ। ଜୟ ହିନ୍ଦ୍।